ଆକାଶବାଣୀ କେନ୍ଦୁଝର ଆମର ଅଗଣିତ ଶ୍ରୋତାବନ୍ଧୁଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। ଆଜି ଶନିବାର 1948 ଶତାବ୍ଦ ବୈଶାଖ ମାସର 26 ଦିନ, ଇଂରାଜୀ 2026 ମସିହା ମଇ ମାସର 16 ତାରିଖ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 100.1 MHz ଯୋଗେ। ଏହା ସହିତ ନ୍ୟୁଜ୍ ଅନ୍ ଏଆଇଆର୍ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ବର୍ତ୍ତମାନ ଆମ ଷ୍ଟୁଡ଼ିଓ ଘଡ଼ିରେ ପ୍ରାୟତଃ 5:59 ହେବାକୁ ଯାଉଛି।

ଶୁଣିବା ପଦ୍ମାବତୀ ଦ୍ୱିବେଦୀଙ୍କ କଣ୍ଠରେ ନୈବେଦ୍ୟର ଏଥରର ଅର୍ଘ୍ୟ ଅର୍ପଣ କରିଛନ୍ତି କୁଞ୍ଜବିହାରୀ ପ୍ରଧାନଙ୍କ ଗୀତ ରଚନାରୁ।

ଏହି ଭକ୍ତିଗୀତ ସହ ଆଜି ପାଇଁ ଏଇଠି ଶେଷ ହୋଇଛି ପ୍ରାତଃ ଭକ୍ତିଗୀତର କାର୍ଯ୍ୟକ୍ରମ ନୈବେଦ୍ୟ ଆକାଶବାଣୀ କେନ୍ଦୁଝର। ସମୟ ସକାଳ 6:35 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା ଓ ପରେ ପରେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। କିଛି କ୍ଷଣ ମଧ୍ୟରେ

0: ଆକାଶବାଣୀ କଟକ ଅନୁଚିନ୍ତା ଉପସ୍ଥାପନ କରିଛନ୍ତି ତରୁଣକାନ୍ତି ରାଉତ।
1: ପ୍ରଣାମ ଶ୍ରୋତା ବନ୍ଧୁ, ଆଜି ସାବିତ୍ରୀ ବ୍ରତ, ଜ୍ୟେଷ୍ଠ ମାସ ଅମାବାସ୍ୟାରେ ବିବାହିତା ନାରୀମାନେ ସ୍ୱାମୀଙ୍କ ମଙ୍ଗଳ ପାଇଁ ସାବିତ୍ରୀ ବ୍ରତ ପାଳନ କରନ୍ତି। କେହି କେହି ପ୍ରତୀକାତ୍ମକ ଭାବେ ଶିଳପୁଆ ପୂଜା କରନ୍ତି। କୌଣସି କୌଣସି ସ୍ଥାନରେ ବଟବୃକ୍ଷ ମୂଳେ ଆରାଧନା କରାଯାଏ ମା ସାବିତ୍ରୀଙ୍କର। ନିରାହାର ରହି ସଧବା ନାରୀ ସ୍ୱାମୀର ଦୀର୍ଘ ଆୟୁଷ କାମନା କରେ। ତାର ସୀମନ୍ତରେ ସିନ୍ଦୁର ସଦା ଝଟକୁ ଥାଉ, ତାର ପରିବାର ପୁରିକି ଥାଉ, ଏହି ଚିନ୍ତାରେ ସେ ପୂଜା କରେ। ପାତିବ୍ରତ୍ୟର ଏ ଅପୂର୍ବ ନିଦର୍ଶନ ଭାରତୀୟ ପରମ୍ପରାକୁ ମହାନ କରି ତୋଳିଛି। ବ୍ୟକ୍ତିଗତ ପ୍ରାର୍ଥନା ସାର୍ବଜନୀନ ପୂଜାର ରୂପ ନେଇଛି। ସାବିତ୍ରୀ ନାମ ଉଚ୍ଚାରଣରେ ଯେପରି ମଡ଼ା ମୁହଁରେ ହସ ଫୁଟି ଉଠୁଛି, ରୋଗୀ ପୁନର୍ଜୀବନ ଫେରିପାଉଛି, ମୃତ୍ୟୁର ବିଭାବରୀ ଜୀବନର ଲାବଣ୍ୟ ଭୂଷଣ ରଞ୍ଜିତ ଚରଣା ଉଷାକୁ ଜନ୍ମ ଦେଇ ଲୁପ୍ତ ହୋଇଯାଉଛି, ତେବେ ସାବିତ୍ରୀ କିଏ? କିମ୍ବଦନ୍ତୀ କହେ ମଦ୍ରଦେଶର ରାଜା ଅଶ୍ୱପତିଙ୍କ କନ୍ୟା ସାବିତ୍ରୀ। ଯେତେବେଳେ ସେ ଯୌବନରେ ପାଦ ଦେଲେ, ଅଶ୍ୱପତି ତାଙ୍କୁ ନିଜ ପତି ନିଜେ ବାଛିବାର ସ୍ୱାଧୀନତା ଦେଲେ। ଅମାତ୍ୟମାନଙ୍କ ସହ ବହୁ ସ୍ଥାନ ଭ୍ରମଣ କଲେ ସାବିତ୍ରୀ ଉପଯୁକ୍ତ ବରପାତ୍ର ପାଇବା ପାଇଁ। ଶେଷରେ ସାଲ୍ଲଦେଶର ରାଜା ଦ୍ୟୁମତ୍ ସେନଙ୍କର ପୁତ୍ର ସତ୍ୟବାନଙ୍କୁ ଅରଣ୍ୟ ମଧ୍ୟସ୍ଥ ଋଷିଙ୍କ ଆଶ୍ରମରେ ଦେଖି ତାଙ୍କୁ ପତି ରୂପେ ମନେ ମନେ ବରଣ କରିନେଲେ। କିନ୍ତୁ ନାରଦ ତାଙ୍କୁ କହିଲେ, ସତ୍ୟବାନ ଅଳ୍ପାୟୁ, ତାର ଆୟୁଷ ଆଉ ମାତ୍ର ଏକ ବର୍ଷ, ତାଙ୍କର ପିତା ଅନ୍ଧ ଏବଂ ରାଜ୍ୟ ଭ୍ରଷ୍ଟ, ମାତ୍ର ସାବିତ୍ରୀ ଥିଲେ ସାଧ୍ୱୀ, ସେ ତାଙ୍କ ପ୍ରତିଜ୍ଞାରେ ଅଟଳ ରହିଲେ। ଅଗ୍ନିକୁ ସାକ୍ଷୀ ରଖି ବାହା ହେବା ଏକ ଅନୁଷ୍ଠାନ ମାତ୍ର, ମାତ୍ର ମାନସିକ ବରଣ ହିଁ ଶ୍ରେଷ୍ଠ ବିବାହ, ଏକଥା ଜାଣିଥିଲେ ସାବିତ୍ରୀ। ସତ୍ୟବାନଙ୍କ ସହ ସାବିତ୍ରୀଙ୍କର ବିବାହ ସମ୍ପନ୍ନ ହେଲା। ବିବାହ ପରେ ସାବିତ୍ରୀ ପିତ୍ରାଳୟ ରାଜସୁଖ ଛାଡ଼ି ଅରଣ୍ୟରେ ଶାଶୁ ଶ୍ୱଶୁର ଏବଂ ସ୍ୱାମୀଙ୍କ ସେବାରେ ମନୋନିବେଶ କଲେ। ସତ୍ୟବାନଙ୍କ ଆୟୁଷ ଯେଉଁଦିନ ପୂର୍ଣ୍ଣ ହେବ, ସେଦିନ ବଣରୁ ଫଳମୂଳ ଆଉ ସମିଧ ସଂଗ୍ରହ କରିବାକୁ ଗଲେ ସତ୍ୟବାନ। ତାଙ୍କ ପଛେ ପଛେ ଚାଲିଲେ ସାବିତ୍ରୀ। ବଣ ଭିତରେ ଅସୁସ୍ଥ ହୋଇପଡ଼ିଲେ ସତ୍ୟବାନ। ସାବିତ୍ରୀଙ୍କ କୋଳରେ ମୁଣ୍ଡ ରଖି ନିଦ୍ରା ଗଲେ, ଆଉ ଉଠିଲେ ନାହିଁ। ଯେଉଁମାନେ ମାଣତ୍ରୀର କଖାରୁଆ ବୈଦ୍ୟନାଥ ମନ୍ଦିର ଦେଖିଛନ୍ତି, ସାବିତ୍ରୀଙ୍କ କୋଳରେ ମୃତ ସତ୍ୟବାନଙ୍କ ମୁଗୁନି ପଥର ମୂର୍ତ୍ତି ଦେଖିଥିବେ ନିଶ୍ଚୟ। ଷୋଡ଼ଶ ଶତାବ୍ଦୀର ମନ୍ଦିର ଗାତ୍ରରେ ଓଡ଼ିଆ ଶିଳ୍ପୀ ପଥରରେ ଖୋଦିତ କରିଛି ଏ କାଳଜୟୀ ଦୃଶ୍ୟ, ଅତୀବ ପ୍ରାଣସ୍ପର୍ଶୀ। ସତ୍ୟବାନଙ୍କ ମୃତ୍ୟୁଶଯ୍ୟା ନିକଟରେ ଉପସ୍ଥିତ ହେଲେ ଯମଙ୍କର ଦୂତ କାଳ ଓ ବିକାଳ। କିନ୍ତୁ ସାବିତ୍ରୀଙ୍କ ପାତିବ୍ରତ୍ୟର ଅଭେଦ୍ୟ ପ୍ରାଚୀର ଅତିକ୍ରମ କରିବା ସମ୍ଭବ ନଥିଲା। ଶେଷକୁ ନିଜେ ଆସିଲେ ଜନ୍ତୁରାଣ, ସତ୍ୟବାନଙ୍କ ଆତ୍ମାକୁ ଧରି ନରକ ଅଭିମୁଖେ ଅଗ୍ରସର ହେଲେ। ପଛେ ପଛେ ଚାଲିଲେ ସାବିତ୍ରୀ, ଏପରିକି ଯମପୁରୀକୁ ବେଷ୍ଟନ କରିଥିବା ବୈତରଣୀ ନଦୀକୁ ମଧ୍ୟ ନିଜର ସତୀତ୍ୱ ବଳରେ ଅତିକ୍ରମ କରିଗଲେ। ଯମରାଜା ସାବିତ୍ରୀଙ୍କ ପ୍ରତିଭକ୍ତିରେ ସନ୍ତୁଷ୍ଟ ହୋଇ

0: ସତ୍ୟବାନଙ୍କ ଜୀବନ ଛଡ଼ା ଯେକୌଣସି ତିନୋଟି ବର ମାଗିବାକୁ କହିଲେ। ସାବିତ୍ରୀ ମାଗିଲେ ଶ୍ୱଶୁରଙ୍କ ଦୃଷ୍ଟି ଫେରିବା ପାଇଁ ବର ଏବଂ ତାଙ୍କର ହୃତ ରାଜ୍ୟ। ଦ୍ୱିତୀୟ ବରରେ ମାଗିଲେ ଦୁଇ କୂଳର ହିତା ହେଇ ନିଜ ପିତାଙ୍କ ପାଇଁ ପୁତ୍ର ସନ୍ତାନ। ତୃତୀୟ ବର ମାଗିଲେ ନିଜ ଗର୍ଭରୁ ସତପୁତ୍ର। ଯମରାଜ କହିଲେ ତଥାସ୍ତୁ। ସାବିତ୍ରୀ ଯୁକ୍ତି କଲେ ଏହା କିପରି ସମ୍ଭବ, ସ୍ୱାମୀଙ୍କ ଅବର୍ତ୍ତମାନରେ ସେ କିପରି ହେବେ ଅନ୍ତଃସତ୍ତ୍ୱା, ନାରୀର ପୁଣ୍ୟ ଏବଂ ଗରିମା ଆଗରେ। ଯମରାଜଙ୍କ ହୃଦୟ ତରଳିଗଲା, ସେ ସତ୍ୟବାନଙ୍କ ଜୀବନ ଫେରେଇଦେଲେ। ତେଣୁ ଆଜି ନାରୀ କେବଳ ନିଜ ସ୍ୱାମୀର ଦୀର୍ଘାୟୁ କାମନା କରିବା ଅନୁଚିତ, ଉଭୟ ପିତ୍ରାଳୟ ଏବଂ ଶ୍ୱଶୁରାଳୟର ସୁଖ ଶାନ୍ତି ପାଇଁ ପ୍ରାର୍ଥନା କରିବା ଉଚିତ। କିମ୍ବଦନ୍ତୀକୁ ଛାଡ଼ି ପୁରାଣ କହେ, ସାବିତ୍ରୀ ବ୍ରହ୍ମାଙ୍କ ପତ୍ନୀ, ସବିତା ବା ସୂର୍ଯ୍ୟଙ୍କ ଔରସରେ ତାଙ୍କ ପତ୍ନୀ ପୃଷ୍ଣୀଙ୍କ ଗର୍ଭରୁ ଜାତ କନ୍ୟା ସାବିତ୍ରୀ। ଏ ବେଦମାନଙ୍କୁ ପ୍ରସବ କରିଥିବାରୁ ବେଦ ପ୍ରସବିନୀ, କେହି କେହି ଏହାଙ୍କୁ ଗାୟତ୍ରୀ ବୋଲି ମଧ୍ୟ ବିବେଚନା କରନ୍ତି। ତେବେ ଋକ୍ବେଦରେ ସବିତା ଏକ ସ୍ୱର୍ଣ୍ଣିମ ଦେବତା, କିନ୍ତୁ ଉଷା ଅସାମାନ୍ୟ ସୁନ୍ଦରୀ ଦେବୀ। ତାଙ୍କର ସ୍ତୁତି 20 ସୂକ୍ତରେ ବର୍ଣ୍ଣନା କରାଯାଇଛି। ଏହି ଉଷା ହିଁ ହୁଏତ ସାବିତ୍ରୀ, କାରଣ ସେ ଜ୍ୟୋତିର୍ମୟୀ, ଦାନଶୀଳା, ଅଶ୍ୱବତୀ, ଗୋମତୀ, ବିଶ୍ୱ ସୁବିଧ, ଭୂରି ଚବନ୍ତ ବସ୍ତବେ। ଉଷା ଅଶ୍ୱବତୀ ଅର୍ଥାତ୍ ଧନଧାନ୍ୟରେ ପରିପୂର୍ଣ୍ଣା, ଗୋମତୀ ଅର୍ଥାତ୍ ଧେନୁମାନଙ୍କର ରକ୍ଷାକାରିଣୀ, ଉଭୟ ଅଶ୍ୱ ଓ ଗାଭୀମାନଙ୍କର ଯେ ରକ୍ଷାକାରିଣୀ ସେ ସମ୍ପଦର ପ୍ରତୀକ, ବିଶ୍ୱ ସୁବିଧ ରମଣୀୟ ଧନ ପ୍ରଦାନକାରିଣୀ। ଋଗ୍ବେଦରେ ଉଷା ହିଁ ଆମର ଆରାଧ୍ୟା ସାବିତ୍ରୀ, କାରଣ ଉଷା ହିଁ ସୂର୍ଯ୍ୟଙ୍କଠୁ ଜନ୍ମ ନିଅନ୍ତି। ସାବିତ୍ରୀଙ୍କ ଆରାଧନାରେ ଜଗତର ମୁମୂର୍ଷୁ ପ୍ରାଣୀମାନଙ୍କ ଦେହରେ ଅମରତ୍ୱର ଶୋଣିତ ପ୍ରବାହିତ ହୁଏ। ସେ ପ୍ରବାହର ଶେଷ ନାହିଁ, ହେବ ବି ନାହିଁ। ଏହା ହିଁ ଆଜିର ପ୍ରଣୀତ ବକ୍ତବ୍ୟ।
1: ଶେଷ ହେଲା ଅନୁଚିନ୍ତା। ଉପସ୍ଥାପନା କରିଥିଲେ ତରୁଣକାନ୍ତି ରାଉତ। ଆକାଶବାଣୀ କଟକ ପ୍ରଚାର କରୁଛି ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 37ତମ ଭାଗ।

ମହାରାଜା ପରୀକ୍ଷିତ ଋଷିପୁତ୍ରଙ୍କ ଠାରୁ ସାପ ପାଇ ଗଙ୍ଗା କୂଳରେ ଉପବାସରେ ବସି ରହିଥିବା କଥା ମୁନିମାନେ ଜାଣିଲେ। ଅତ୍ରି, ବଶିଷ୍ଠ, ଚବନ, ଭୃଗୁ, ବ୍ୟାସ, ଅଙ୍ଗିରା, ପରାଶର, ବିଶ୍ୱାମିତ୍ର, ଉତଥ୍ୟ, ଗୌତମ, ଭରଦ୍ୱାଜ, ମୈତ୍ରେୟ, ନାରଦ ଆଦି ମୁନିଗଣ ଶିଷ୍ୟମାନଙ୍କ ସଙ୍ଗରେ ଆସି ପରୀକ୍ଷିତ ମହାରାଜାଙ୍କ ନିକଟରେ ପହଞ୍ଚିଲେ। ମୁନିମାନଙ୍କୁ ପ୍ରଣାମ କରି ପରୀକ୍ଷିତ କହିଲେ, ସବୁ ରାଜାଙ୍କ ମଧ୍ୟରେ ମୋ ଜୀବନ ଧନ୍ୟ। ମୋର ମରଣ ବେଳେ ମୁନିମାନଙ୍କୁ ଦେଖିବାକୁ ପାଇଲି। ଯେଉଁ କର୍ମ କଲେ ପ୍ରାଣୀମାନେ ମାୟାରୁ ତରିଯାଆନ୍ତି ସେହି କଥା ମୋତେ ଦୟାକରି କହନ୍ତୁ। ପୁତ୍ର ଜନ୍ମେଜୟକୁ ରାଜ୍ୟଭାର ଦେଇ ରାଜା ମୁନିମାନଙ୍କ ମେଳରେ ଗଙ୍ଗା କୂଳରେ କୁଶଶଯ୍ୟାରେ ଶୋଇ କୃଷ୍ଣଙ୍କୁ ସ୍ମରଣା କଲେ। ଦେବତାମାନେ ସ୍ୱର୍ଗରୁ ପୁଷ୍ପବୃଷ୍ଟି କଲେ।

0: ଶେଷ ହେଲା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 37ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ କୃଷ୍ଣଚନ୍ଦ୍ର ରାୟ, ଶୈଳଭମ ମହାପାତ୍ର ଏବଂ ତୃପ୍ତି ଦାସ। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ରାଖଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଶ୍ରୋତାବନ୍ଧୁ ଆପଣମାନେ ଏହି କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଲଙ୍କାମରିଚ ଫସଲରେ ବର୍ତ୍ତମାନ ସମୟରେ ଶୋଷକ ପୋକ ଯଥା ଜଉ ପୋକ ଓ ପତ୍ରଙ୍କୁଣୀ ପୋକ ଲାଗିବାର ସମ୍ଭାବନା ଅଛି। ପ୍ରାଥମିକ ଅବସ୍ଥାରେ ଏହି ପୋକର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ 1500 PPM ଆଜା ଡିରେକ୍ଟିନ୍କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ରାସାୟନିକ ଉପାୟରେ ଏହି ପୋକଗୁଡ଼ିକର ପରିଚାଳନା ପାଇଁ ଶୁଖିଲା ପାଗ ଦେଖି ଏକର ପ୍ରତି 40 ଗ୍ରାମ ଥାୟୋମେଥୋକ୍ସାମ ନାମକ କୀଟନାଶକ କିମ୍ବା 50 ଗ୍ରାମ ଏସିଟାମିପ୍ରେଡ୍ ନାମକ କୀଟନାଶକ କିମ୍ବା 400 ମିଲିଲିଟର ପ୍ରୋଫେନୋଫସ୍ ଓ ଫେନୋପାଇରକ୍ସିମେଟ୍ର ମିଳିତ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଭେଣ୍ଡି ଫସଲରେ ସାହିବି ରୋଗର ପରିଚାଳନା ପାଇଁ ଏହାର ବାହକ ଧଳା ମାଛିକୁ ନିୟନ୍ତ୍ରଣ କରନ୍ତୁ। ଗଛ 2-3 ପତ୍ର ହେବା ଅବସ୍ଥାରେ ଏକର ପ୍ରତି 8-10 ହଳଦିଆ ଅଠାଯୁକ୍ତ ଜନ୍ତା ବସନ୍ତୁ। ଶୁଖିଲା ପାଗ ଦେଖି ଏକର ପ୍ରତି 40 ଗ୍ରାମ ଥାଓମେଥୋକ୍ସାମ କିମ୍ବା 50 ଗ୍ରାମ ଏସିଡାମିପ୍ରିଡ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବର୍ତ୍ତମାନ ସମୟରେ କଖାରୁ ଜାତୀୟ ପନିପରିବା ଫସଲ ଯଥା କଖାରୁ, କାକୁଡ଼ି, କଲରା, ଜହ୍ନି ଇତ୍ୟାଦି ଫସଲରେ ଫଳ ମାଛି ଲାଗିବାର ସମ୍ଭାବନା ରହିଛି। ଫଳମାଛିର ପରିଚାଳନା ପାଇଁ ଶୁଖିଲା ପାଗ ଦେଖି ପ୍ରଥମେ 4 ଲିଟର ପାଣିରେ 400 ଗ୍ରାମ ଗୁଡ଼ ଓ 8 ମିଲିଲିଟର ମାଲାଥିଅନ ମିଶାଇ ବିଷଥୋପ ପ୍ରସ୍ତୁତ କରନ୍ତୁ। ଏହି ବିଷଥୋପକୁ ଏକ ଏକର କଖାରୁ ଜାତୀୟ ପନିପରିବା ଫସଲରେ 80 ସ୍ଥାନରେ ଛୋଟ ଛୋଟ ସଢ଼େଇ କିମ୍ବା ମାଟିରେ କିମ୍ବା ପ୍ଲାଷ୍ଟିକ ଉପରେ ରଖି ଗଛ ମୂଳରେ ରଖନ୍ତୁ। ଏହା କରିବା ଦ୍ୱାରା ଫଳମାଛିଗୁଡ଼ିକ ଏହି ବିଷଥୋପ ପ୍ରତି ଆକୃଷ୍ଟ ହୋଇ ଆସି ସେଥିରେ ପଡ଼ି ମରିଯିବେ। ପବନରୁ ଆମ୍ବକୁ ରକ୍ଷା କରିବା ପାଇଁ ଆମ୍ବ ଗଛରେ ଜାଲ ଲଗାନ୍ତୁ। ବର୍ତ୍ତମାନ ତାପମାତ୍ରା ବୃଦ୍ଧି ହେତୁ ଆମ୍ବ ଗଛରେ ଫଳବିନ୍ଧା ପୋକ ଦେଖାଦେଇପାରେ। ଏଥିପାଇଁ 5 ମିଲିଗ୍ରାମ ଆଜା ଡିରେକ୍ଟିନ୍ 1500 PPM ପ୍ରତି 1 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ରାସାୟନିକ ଉପାୟରେ ନିୟନ୍ତ୍ରଣ ପାଇଁ 1 ମିଲିଗ୍ରାମ ଲାମ୍ବଡ଼ା ସାଇହେଲୋଥ୍ରିନ୍ 5% ECକୁ ପ୍ରତି 1 ଲିଟର ପାଣିରେ ମିଶାଇ ଶୁଖିଲା ପାଗ ଦେଖି ସିଞ୍ଚନ କରନ୍ତୁ। ନଡ଼ିଆ ଗଛରେ କାଳିମୁଣ୍ଡି ପୋକର ନିରାକରଣ କରିବା ପାଇଁ ବ୍ରାକୋନୋକାର୍ଡ ଜୈବ ପରୀକ୍ଷାଗାରରୁ ଆଣି ଗଛ ବାହୁଙ୍ଗାରେ ବାନ୍ଧି ଦିଅନ୍ତୁ। ଅଧିକ ଆକ୍ରାନ୍ତ ବାହୁଙ୍ଗାକୁ କାଟି ପୋଡ଼ି ଦିଅନ୍ତୁ। ଶୁଖିଲା ପାଗ ଦେଖି 10 ଲିଟର ପାଣିରେ କ୍ଲୋରାଟ୍ରାନିଲିପ୍ରୋଲ 18.5% AC 4 ମିଲିଲିଟର କିମ୍ବା ଏମାମେକ୍ଟିନ୍ ବେଞ୍ଜୋଏଟ୍ 5% SG 4 ଗ୍ରାମ ମିଶାଇ ପତ୍ରରେ ସିଞ୍ଚନ କରନ୍ତୁ। ଏହି ସମୟରେ ଗାଈଗୋରୁମାନଙ୍କୁ ପରିଷ୍କାର ଏବଂ ଦରକାର ଅନୁଯାୟୀ ପାଣି ଦିଅନ୍ତୁ। ସକାଳ ଏବଂ ସନ୍ଧ୍ୟା ସମୟରେ ଘାସ ଚରିବା ପାଇଁ ଦିଅନ୍ତୁ। ଦିନରେ 2 ଥର ଗାଧୋଇ ଦିଅନ୍ତୁ। ଦିନ ସମୟରେ ଓଦା ଝୋଟ ବସ୍ତାକୁ ଝରକା ଏବଂ କବାଟରେ ଲଗାନ୍ତୁ। ଭଲ ବାୟୁ ଚଳାଚଳ ପାଇଁ ପଙ୍ଖା ଲଗାନ୍ତୁ। ସକାଳ ସମୟରେ କମ୍ ଖୁଆନ୍ତୁ ଏବଂ ସନ୍ଧ୍ୟା ସମୟରେ ସେମାନଙ୍କୁ ଅଧିକ ଖୁଆନ୍ତୁ। ଖରାଦାଉରୁ ରକ୍ଷା କରିବା ପାଇଁ କୁକୁଡ଼ା ଓ ବତକ ଘର ତିଆରି କଲାବେଳେ ଧ୍ୟାନ ଦେବେ ଯେପରି ଘର ଭିତରକୁ ସିଧା ଖରା ପଡ଼ୁନଥିବ, ମୁକ୍ତ ବାୟୁ ଚଳାଚଳ କରୁଥିବ। ଦିନବେଳା କୁକୁଡ଼ା ଘରେ ପାଣି ସିଞ୍ଚନ କରନ୍ତୁ। କୁକୁଡ଼ା ଓ ବତକମାନଙ୍କ ଉପରେ ପାଣି ସିଞ୍ଚନ କରନ୍ତୁ, କିନ୍ତୁ ଧ୍ୟାନ ଦିଅନ୍ତୁ ଲିଟର ଯେମିତି ବେଶୀ ଓଦା ନ ହୁଏ। ଓଦା ଅଖାକୁ କୁକୁଡ଼ା ଓ ବତକ ଘର ଚାରିପଟେ ଢାଙ୍କି ଦେଲେ ଘର ଥଣ୍ଡା ରହିଥାଏ। ସିମେଣ୍ଟ ଓ କଂକ୍ରିଟ ଯୁକ୍ତ ଛାତ ଘରେ ଛେଳି ଓ ମେଣ୍ଢା ରଖୁଥିବା ଚାଷୀମାନେ ଛାତ ଉପରେ ନଡ଼ା ପକାନ୍ତୁ ଏବଂ ଛାତରେ ଧଳା ରଙ୍ଗ ଦିଅନ୍ତୁ। ସମ୍ଭବ ହେଲେ ଛାତକୁ ଅସ୍ଥାୟୀ ସିଲିଂ କରନ୍ତୁ। ଦିନ 10ଟାରୁ 4ଟା ପର୍ଯ୍ୟନ୍ତ ଛେଳି ଓ ମେଣ୍ଢାମାନଙ୍କୁ ବାହାରକୁ ଛାଡ଼ନ୍ତୁ ନାହିଁ।
0: ଶୁଣିଲେ କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଗଞ୍ଜାମ, ଗଜପତି ଏବଂ ରାୟଗଡ଼ା ଆଦି ଜିଲ୍ଲାମାନଙ୍କର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା।

0: सत्यापनाय आवेदनमपि कर्तुं शक्नुवन्ति उतोवा अंकन योजनायाः आधारेण विशिष्टानां उत्तराणां पुनर्मूल्यांकनार्थं याचना कर्तुं शक्नुवन्ति। इज़राइल लेबनान देशो वाशिंगटन नगरे संजातायाः वार्तायाः अनन्तरं युद्धविरामस्य पुनः पञ्चचत्वारिंशत् दिवसपर्यन्तस्य विस्ताराय सहमतौ अभवताम् इति अमेरिका देशस्य विदेश विभागः अवदत्। विदेश विभागस्य प्रवक्ता टॉमी पिगोट अवदत् यत् वारद्वयकृत वार्तालापेन फलदायकं युद्धविरामं आगच्छदति। इतः अनन्तरं जून मासस्य द्वित्री दिनांकयोः आधिक्येन वार्तालापो भविष्यति इति निश्चितमस्ति। आईपीएल क्रिकेट क्रीडायां गतरात्रौ लखनऊ नगरस्य एकाना क्रीडांगणे लखनऊ सुपर जायंट्स इति दलेन चेन्नई सुपर किंग्स इति दलं सप्तस्तोभैः पराजितम्। सीएसके इत्यनेन प्रदत्तस्य 88.1% धावनांकस्य लक्ष्यम् आतिथीयेन एलएसजी इति दलेन 17 क्षेपणचक्रेषु सम्प्राप्तम्, यत्र केवलं 38 कन्दुकेषु मिचेल मार्शल इत्यस्य 90 धावनांकानां भूमिका निर्णायिका अभवत्। मार्शः उत्तम क्रीडकत्वेन पुरस्कृतः इति वार्ताः।
1: आकाशवाणी केन्दुझर समय सकाळ 7:00 सुणंतु आज प्रचारित होबाक थिबा कार्यक्रमर विवरणी। सकाळ 7:25 रे सुनि पारिबे भक्ति गीतटी। आदिवासी गीत कार्यक्रम रे रहिछि ओराम संप्रदायर गीत। सकाळ 7:30 रे परिवेशन करिबे दूल ओराम ओ साथी। सकाळ 8:30 रे सूचना संवाद ओ तथ्यभित्तिक कार्यक्रम नमस्कार केन्दुझर। विविध भारती राष्ट्रीय सेवार कार्यक्रम रहिछि आजि पूर्वाह्न 9:00। पूर्वाह्न 10:00 कार्यक्रम संपर्कित सूचना पुणि थरे शुणिबे। परे परे गीतांजलि कथा गीतर अंजलि 10:02। 10:30 शुणिपारे रूपक नुआ सकाळ। ଆଜି ଦିନ 1:20 ମହିଳାମାନଙ୍କ ନିମନ୍ତେ କାର୍ଯ୍ୟକ୍ରମ ବସୁନ୍ଧରା। ଏଥିରେ ଅନ୍ୟ ପ୍ରସଙ୍ଗ ସହିତ ମୁଖ୍ୟ ପ୍ରସଙ୍ଗରେ ରହିଛି ହାଇପର ଟେନସନର କାରଣ ଓ ନିରାକରଣ ପ୍ରସଙ୍ଗକୁ ନେଇ ଡକ୍ଟର ଭାରତୀମଣି ବେହେରାଙ୍କ ସହ ଏକ ସାକ୍ଷାତକାର ଭିତ୍ତିକ ଆଲୋଚନା। ଆଜି ସନ୍ଧ୍ୟା 5:00 ଇନ୍ଦ୍ରଧନୁ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ପ୍ରଚାର କରିବୁ। ଯୁବବାଣୀ କାର୍ଯ୍ୟକ୍ରମ ସନ୍ଧ୍ୟା 5:30 ଏହାକୁ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଜି ସନ୍ଧ୍ୟା 6:00 କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ପୁଣି ଥରେ ଜାଣିପାରିବେ ଏବଂ 6:02 ବନସୁରଭି ଆଦିବାସୀ ଗୀତ ଆଧାରିତ କାର୍ଯ୍ୟକ୍ରମ। ଏଥିରେ ନେତ୍ରାନନ୍ଦ ଓରାମ ଓ ସାଥୀମାନେ ପରିବେଷଣ କରିବେ ଓରାମ ସମ୍ପ୍ରଦାୟର ଗୀତ। ସନ୍ଧ୍ୟା 6:10 ରାମଚରିତ ମାନସ ଏବଂ 6:30 ସମ୍ବଲପୁରୀ ଗୀତ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଜି ରାତି 7:00 ପରଦେଶିଆ ଓଡ଼ିଆ ଆଲବମ୍ର ଗୀତ ପ୍ରଚାର କରିବୁ। ରାତି 7:30 କାର୍ଯ୍ୟକ୍ରମ ବନାନି ଏହାକୁ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଜି ରାତି 8:00 ପାରମ୍ପରିକ ଗୀତର କାର୍ଯ୍ୟକ୍ରମରେ ଶୁଣିବେ ଚମ୍ପୁ ଏବଂ ରାତି 8:15 କାର୍ଯ୍ୟକ୍ରମ ପ୍ରଗତି ପଥେ। ଆଜି ରାତି 10:00 ଲୋକଗୀତ କାର୍ଯ୍ୟକ୍ରମରେ ରହିଛି କେନ୍ଦରା ଗୀତ ପରିବେଷଣ କରିବେ ଲକ୍ଷ୍ମୀଧର ନାଥ ଓ ସାଥୀ। 10:30 ସୁଗମ ସଙ୍ଗୀତ ଶୁଣିପାରିବେ ଚିରନ୍ତନୀ କାର୍ଯ୍ୟକ୍ରମରେ। ଇଏ ଥିଲା ଶ୍ରୋତାବନ୍ଧୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନାରୁ କେତୋଟି। ଆକାଶବାଣୀ କେନ୍ଦୁଝର ସମୟ ସକାଳ 7:03 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ପୁନରୁଦ୍ଧାର ଓ ଉନ୍ନତି ପାଇଁ ରାଜ୍ୟ ସରକାର ନୂତନ ଚଳଚ୍ଚିତ୍ର ନୀତି ପ୍ରଣୟନ କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଗତକାଲି ଭୁବନେଶ୍ୱର ସଂସ୍କୃତି ଭବନରେ ଆୟୋଜିତ ଆଲୋଚନାଚକ୍ରରେ ଚଳଚ୍ଚିତ୍ର ଜଗତର କଳାକାର ଓ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀ ଓଡ଼ିଆ ସିନେମା ରାଜ୍ୟର ଅସ୍ମିତା, ସଂସ୍କୃତି ଓ ଜୀବନଶୈଳୀର ପ୍ରତିଛବି ବୋଲି କହିଛନ୍ତି। ରାଜ୍ୟରେ ଏକ ଚଳଚ୍ଚିତ୍ର ପ୍ରଶିକ୍ଷଣ ପ୍ରତିଷ୍ଠାନ ସ୍ଥାପନ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ରାଜ୍ୟରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ୍ ସିଲିଣ୍ଡର ପର୍ଯ୍ୟାପ୍ତ ପରିମାଣର ମହଜୁଦ ଥିବା ତୈଳ ବିପଣନ କମ୍ପାନୀମାନେ ସ୍ପଷ୍ଟ କରିଛନ୍ତି। ଇନ୍ଧନ ଯୋଗାଣ ସ୍ଥିତି ସ୍ୱାଭାବିକ ଓ ସ୍ଥିର ରହିଛି। ଲୋକମାନଙ୍କୁ ଆତଙ୍କିତ ହୋଇ ଅତ୍ୟଧିକ ତୈଳ କ୍ରୟ ନ କରିବାକୁ ତୈଳ କମ୍ପାନୀଗୁଡ଼ିକ ଅନୁରୋଧ କରିଛନ୍ତି। କଳାହାଣ୍ଡି ଜିଲ୍ଲାରେ ତୈଳ ଓ ରନ୍ଧନ ଗ୍ୟାସ୍ ଯୋଗାଣ ନେଇ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲି ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ସେ ବିଶ୍ୱଶାନ୍ତି, ଦେଶର ଉନ୍ନତି ଓ ସମଗ୍ର ଜଗତର କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦେଶବାସୀଙ୍କୁ ପେଟ୍ରୋଲିୟମ ସାମଗ୍ରୀର ସନ୍ତୁଳିତ ବ୍ୟବହାର କରି ଦେଶର ଅର୍ଥନୀତିକୁ ସୁଦୃଢ଼ କରିବାରେ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି। ସାଧାରଣ ପରିବହନ ସେବାର ସୁପରିଚାଳନା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ କାର୍ଯ୍ୟାଳୟରେ ପରିବହନ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ବସ୍ ଓ ଟ୍ରକ୍ ମାଲିକ ସଂଘ ସହ ତୈଳ କମ୍ପାନୀ ପ୍ରତିନିଧିମାନଙ୍କ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ପ୍ରତ୍ୟେକ ଜିଲ୍ଲାରେ ବସ୍ ଓ ଟ୍ରକ୍ ପାଇଁ ସ୍ୱତନ୍ତ୍ର ପେଟ୍ରୋଲ ପମ୍ପ ସଂରକ୍ଷିତ ରଖିବା, ନିର୍ଦ୍ଦିଷ୍ଟ ଆଉଟଲେଟ୍ରେ ପର୍ଯ୍ୟାପ୍ତ ଇନ୍ଧନ ମହଜୁଦ ରଖିବା ଏବଂ ଜାତୀୟ ରାଜପଥ କଡ଼ରେ ଚିହ୍ନିତ ପମ୍ପ ମାଧ୍ୟମରେ ଯୋଗାଣ ସୁନିଶ୍ଚିତ କରିବା ଲାଗି ନିଷ୍ପତ୍ତି ହୋଇଛି। ଭାରତୀୟ ଜନସଞ୍ଚାର ସଂସ୍ଥାନର କୁଳପତି ଡକ୍ଟର ପ୍ରଜ୍ଞା ପାଲିୱାଲ ଗୌର ଓଡ଼ିଶା ସୂଚନା ସେବାର ନବନିଯୁକ୍ତ ଅଧିକାରୀମାନଙ୍କୁ ସରକାରୀ ପଦକ୍ଷେପ ଲୋକଙ୍କ ପାଖରେ ପହଞ୍ଚାଇବାରେ ସଚ୍ଚୋଟତା, ସମ୍ବେଦନଶୀଳତା ଓ ପ୍ରତିବଦ୍ଧତାର ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ଆଇଆଇଏମ୍ସି ଢେଙ୍କାନାଳରେ ଓଡ଼ିଶା ସୂଚନା ସେବା ଅଧିକାରୀମାନଙ୍କ ଦଶଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଯାପନୀ ଅଧିବେଶନରେ ଡକ୍ଟର ଗୌର କହିଛନ୍ତି, ତୃଣମୂଳ ସ୍ତରରେ ଗଣତାନ୍ତ୍ରିକ ଯୋଗାଯୋଗ ଓ ସୁଶାସନ ସୁଦୃଢ଼ କରିବାରେ ସୂଚନା ଅଧିକାରୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଡେଙ୍ଗୁ ରୋଗର କାରଣ ଏବଂ ନିରାକରଣ ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଉଛି। ପରିବେଶକୁ ପରିଷ୍କାର ରଖିବା ଏବଂ ନିୟମିତ ମଶାରୀ ବ୍ୟବହାର କରିବା ଦ୍ୱାରା ଏହି ମଶାବାହିତ ଭୂତାଣୁଜନିତ ରୋଗକୁ ପ୍ରତିହତ କରାଯାଇପାରିବ। ଆଜି ଦିବସର ବାର୍ତ୍ତା ରହିଛି, ଏକାଠି ହୋଇ କାମ କରିବା, ଡେଙ୍ଗୁ ଦୂର କରିବା। ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥିରେ ଆଜି ରାଜ୍ୟରେ ସାବିତ୍ରୀ ବ୍ରତ ପାଳନ କରାଯାଉଛି। ଆଜିର ଦିନରେ ବିବାହିତା ନାରୀମାନେ ଦେବୀ ସାବିତ୍ରୀଙ୍କୁ ପୂଜାର୍ଚ୍ଚନା କରିଥାନ୍ତି। ବ୍ରତଚାରିଣୀମାନେ ବଟବୃକ୍ଷ ମୂଳେ ସତ୍ୟବାନଙ୍କୁ ପୂଜା କରିଥାନ୍ତି। ପୌରାଣିକ ତଥ୍ୟ ଅନୁସାରେ ସାବିତ୍ରୀ ପତିବ୍ରତା ଧର୍ମ ପାଳନ କରି ନିଜ ସ୍ୱାମୀ ସତ୍ୟବାନଙ୍କ ଜୀବନ ଯମରାଜଙ୍କଠାରୁ ଫେରାଇ ଆଣିଥିଲେ। ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆସନ୍ତା 18-25 ତାରିଖ ସୋମବାରରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ପରବର୍ତ୍ତୀ ଅଭିଯୋଗ ଶୁଣାଣି ତାରିଖ ସମ୍ପର୍କରେ ଜନସାଧାରଣଙ୍କୁ ଜଣାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ

0: କେନ୍ଦ୍ରୀୟ ଓ ରାଜ୍ୟ ଯୋଜନାର ଅଗ୍ରଗତି ସମୀକ୍ଷା କରାଯାଇଛି। ପ୍ରତ୍ୟେକ ବ୍ଲକ ଓ ଗ୍ରାମାଞ୍ଚଳରେ ପାଠାଗାର ସ୍ଥାପନ ସହ ଅମୃତ ସରୋବର ଯୋଜନାରେ ପାଞ୍ଚଟି ଆଦର୍ଶ ପୁଷ୍କରିଣୀର ବିକାଶ ପାଇଁ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଦିନିକିଆ ରାୟଗଡ଼ା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ବୈଠକରେ ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଗ୍ରାମ ଉନ୍ନୟନ ସମ୍ପର୍କିତ ଯୋଜନାଗୁଡ଼ିକର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିବା ଜଣାପଡ଼ିଛି। ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଋଷି ଲକ୍ଷ୍ମଣ ଶିଶୁ ଆଶ୍ରମରେ କଠିନ ବର୍ଜ୍ୟବସ୍ତୁର ପୁନଃ ବ୍ୟବହାର ଏବଂ ନାଲସାର ଦେୟମୁକ୍ତ ହେଲ୍ପଲାଇନ୍ର ସଠିକ୍ ବ୍ୟବହାର ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ସରଦାପୁର ଗ୍ରାମରେ ମା' ଠାକୁରାଣୀଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା ଅନୁଷ୍ଠିତ ହୋଇଛି। ପାନାବେଡ଼ା ଅଞ୍ଚଳର ବିଭିନ୍ନ ଗ୍ରାମର ଦେବାଦେବୀମାନଙ୍କୁ ଏଥିରେ ନିମନ୍ତ୍ରଣ କରାଯାଇଥିଲା। ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲା ସ୍ୱାସ୍ଥ୍ୟ ଓ ସମାଜ କଲ୍ୟାଣ ବିଭାଗର ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଅନ୍ୟପକ୍ଷରେ ଜିଲ୍ଲାର ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ବେଲଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ପକ୍ଷରୁ ରେତଙ୍ଗ କଲୋନୀସ୍ଥିତ ରେଳବାଇ କଲ୍ୟାଣ ମଣ୍ଡପରେ 70ତମ ରେଳସେବା ପୁରସ୍କାର ଉତ୍ସବରେ 60 ଜଣ କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ପାଇଁ ସମ୍ମାନିତ କରାଯାଇଛି। ଖୋର୍ଦ୍ଧା ରୋଡ଼ ମଣ୍ଡଳ ବିଶିଷ୍ଟ ରେଳସେବା ପୁରସ୍କାରରେ 4ଟି ଦକ୍ଷତା ସିଲ୍ଡ ହାସଲ କରିଛି। ମୌସୁମୀ ଋତୁରେ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବନ୍ୟାପ୍ରବଣ ଅଞ୍ଚଳରେ ପୂର୍ବ ପ୍ରସ୍ତୁତି ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ସ୍ଥିତି ଅନୁକୂଳ ହେଉଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆସନ୍ତା 26 ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳମ୍ରେ ପହଞ୍ଚିବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ କିଶୋରୀ କନ୍ୟାର ଯତ୍ନ। ଏ ସମ୍ପର୍କରେ କହିଛନ୍ତି ଡାକ୍ତର ସଞ୍ଜୟ ସ୍ୱାଇଁ।
2: ଶୈଶବର ଅତିରିକ୍ତ ସୁରକ୍ଷା ବଳୟରୁ ମୁକ୍ତ ହୋଇ ଉଭୟ ଶାରୀରିକ ଏବଂ ମାନସିକ ସ୍ୱାଧୀନ ଯୁବାବସ୍ଥାରେ ପ୍ରବେଶ କରିବା ପାଇଁ ବ୍ୟାକୁଳିତ ହେଉଥିବା 10ରୁ 19 ବର୍ଷ ବୟସର ମଧ୍ୟବର୍ତ୍ତୀ ଜୀବନକାଳକୁ କୈଶୋର ଅବସ୍ଥା କୁହାଯାଏ। ଏହି ଅବସ୍ଥାର ଉପଯୁକ୍ତ ଯତ୍ନ ଭବିଷ୍ୟତର ସୁସ୍ଥ, ଶିକ୍ଷିତ ତଥା ଦାୟିତ୍ୱ ସମ୍ପନ୍ନ ନାଗରିକ ଗଠନର ଭିତ୍ତି ସ୍ଥାପନ କରିଥାଏ। କିଶୋରୀ କନ୍ୟାମାନଙ୍କର ପୁଷ୍ଟି, ଋତୁସ୍ରାବ, ଶିକ୍ଷା, ମାନସିକ ସ୍ୱାସ୍ଥ୍ୟ, ମାଦକଦ୍ରବ୍ୟ ବ୍ୟବହାର ନିଷେଧ, ଆଘାତ ଏବଂ ହିଂସା ବିପକ୍ଷ ଆତ୍ମରକ୍ଷା କୌଶଳ, ଅଣସଂକ୍ରାମକ ରୋଗ ତଥା ଯୌନ ଓ ପ୍ରଜନନ ସ୍ୱାସ୍ଥ୍ୟ ସମ୍ପର୍କିତ ଯତ୍ନ ଏକ ସୁସ୍ଥ ଓ ପ୍ରଗତିଶୀଳ ସମାଜ ପାଇଁ ଅତ୍ୟନ୍ତ ଉପାଦେୟ। ଶୈଶବ ଏବଂ କିଶୋରୀ ଅବସ୍ଥାରେ ନିରୋଗ ଏବଂ ସ୍ୱାସ୍ଥ୍ୟବତି ରହିଲେ ପରବର୍ତ୍ତୀ କାଳରେ ମାତୃତ୍ୱଜନିତ ବିପଦଗୁଡ଼ିକର ସମ୍ଭାବନା କ୍ଷୀଣ ହୋଇଥାଏ। ଆଜି କିଶୋରୀ କନ୍ୟାମାନଙ୍କୁ ବିନ୍ସ, ଡାଲି, ଶସ୍ୟ, ସବୁଜ ପନିପରିବା, ଫଳ, ଘିଅ ଆଦି ସହ ସମ୍ଭବ ହେଲେ ଦୁଗ୍ଧ କିମ୍ବା ଅନ୍ୟାନ୍ୟ ଦୁଗ୍ଧଜାତ ଦ୍ରବ୍ୟ, ଅଣ୍ଡା, ମାଛ, କୁକୁଡ଼ା ଓ ମାଂସ ପରି ପୁଷ୍ଟିକର ସନ୍ତୁଳିତ ଖାଦ୍ୟ ଖୁଆଇଲେ ସେମାନେ ସୁସ୍ଥ ଏବଂ ବଳିଷ୍ଠ ହୋଇ ଆସନ୍ତା ଦିନମାନଙ୍କରେ ସୁସ୍ଥ ସନ୍ତାନମାନଙ୍କୁ ଜନ୍ମ ଦେବେ। ସକାଳ ଜଳଖିଆ ଠିକ୍ ସମୟରେ ସନ୍ତୁଳିତ ରୂପେ ଗ୍ରହଣ କରିବା ଅତ୍ୟନ୍ତ ଆବଶ୍ୟକ। ମେଦବହୁଳତା ହ୍ରାସ ପାଇଁ ପ୍ରାତଃଭୋଜନ ନକରିବା ଭ୍ରମାତ୍ମକ, ବରଂ ଏହାଦ୍ୱାରା ମେଦବହୁଳତା ବୃଦ୍ଧି ପାଇଥାଏ। ଦୈନିକ ଅତିକମ୍ରେ 6ରୁ 8 ଗ୍ଲାସ୍ ତରଳ ଦ୍ରବ୍ୟ ଯଥା ଜଳ, ବିନା ଚିନିର ତାଜା ଫଳରସ ଏବଂ କ୍ଷୀରପାନ କରିବା କିଶୋରୀ କନ୍ୟାଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଉପାଦେୟ। ଆଜିକାଲି କିଶୋରୀମାନେ ପତଳା ହେବା ପାଇଁ ସ୍ୱଳ୍ପାହାରୀ ହେବା ଦ୍ୱାରା ନିମ୍ନ ଓଜନ ସ୍ତରକୁ ଚାଲିଯାଉଛନ୍ତି, ଯାହା ଉତ୍ତମ ସ୍ୱାସ୍ଥ୍ୟର ପରିପନ୍ଥୀ। ସେହିପରି ଅତ୍ୟଧିକ ସ୍ନେହସାର ଏବଂ ଶ୍ୱେତସାର ଥିବା ବଜାରର ଚଟପଟା ଫାଷ୍ଟଫୁଡ଼୍ ଖାଇ କିଶୋରୀମାନେ ଅତିରିକ୍ତ ମେଦବହୁଳତାର ଶିକାର ହେବା ସହ ବିଭିନ୍ନ ଅନ୍ତଃସ୍ରାବୀ ହର୍ମୋନ୍ ଅସନ୍ତୁଳନତାରେ ପୀଡ଼ିତ ହୋଇ ଋତୁଚକ୍ର ଏବଂ ପ୍ରଜନନ କ୍ଷମତାକୁ ବିପର୍ଯ୍ୟସ୍ତ କରି ପକାଉଛନ୍ତି। ସରକାରୀ ସ୍ତରରେ ପ୍ରଚଳିତ ସହଯୋଗୀ ଶିକ୍ଷା କାର୍ଯ୍ୟକ୍ରମ ମାଧ୍ୟମରେ କିଶୋର ସାଥୀମାନେ ପ୍ରଦାନ କରୁଥିବା ସ୍ୱାସ୍ଥ୍ୟ ସଚେତନତା ବାର୍ତ୍ତାଗୁଡ଼ିକ ଶିକ୍ଷିତା କିଶୋରୀମାନେ ସହଜରେ ପ୍ରକୃତ କ୍ଷେତ୍ରରେ ପ୍ରୟୋଗ କରିପାରନ୍ତି। କୈଶୋର ସ୍ୱାସ୍ଥ୍ୟ ଦିବସ, ଶ୍ରଦ୍ଧା କ୍ଲିନିକ୍, ଋତୁସ୍ରାବଜନିତ ସ୍ୱଚ୍ଛତା କାର୍ଯ୍ୟକ୍ରମ ତଥା ସାପ୍ତାହିକ ଲୌହସାର ବିତରଣ କାର୍ଯ୍ୟକ୍ରମ ଏବଂ ବାର୍ଷିକ 2ଥର କୃମିନାଶକ ବଟିକା ସେବନ କାର୍ଯ୍ୟକ୍ରମଗୁଡ଼ିକର ସିଂହଭାଗ ହିତାଧିକାରୀ କିଶୋରୀ କନ୍ୟାମାନେ ହେବା ବିଧେୟ। କିଶୋରୀ କନ୍ୟାମାନେ 18 ବର୍ଷ ବୟସ ପରେ ବିବାହ କରିବା ଉଚିତ, କାରଣ ସେତେବେଳକୁ ଶାରୀରିକ ଓ ମାନସିକ ରୂପେ ସେମାନେ ପୂର୍ଣ୍ଣ ବିକଶିତ ହେବା ସହ ଗର୍ଭଧାରଣ ପାଇଁ ଉତ୍ତମ ରୂପେ ପ୍ରସ୍ତୁତ ହୋଇସାରିଥାନ୍ତି। ଏଣୁ ଗର୍ଭାବସ୍ଥା ଓ ସନ୍ତାନ ପ୍ରସବରେ ପ୍ରାୟତଃ ସମସ୍ୟା ଦେଖାଦେଇନଥାଏ। କିଶୋରୀ ଅବସ୍ଥାରେ ଅବସାଦଗ୍ରସ୍ତ ଓ ଚିତ୍ତଚାଞ୍ଚଲ୍ୟ 2ଟି ବିଷମ ମାନସିକ ସମସ୍ୟା, ଏହା ସହ ବ୍ରଣ ଏବଂ ଋତୁସ୍ରାବଜନିତ ଉଦରପୀଡ଼ା ସମସ୍ୟା ସମ୍ପର୍କିତ ସମୟ ଉପଯୋଗୀ ଉପଯୁକ୍ତ ସକାରାତ୍ମକ

0: ପରାମର୍ଶ କିଶୋରୀ କନ୍ୟାମାନଙ୍କ ଯତ୍ନର ଏକ ପ୍ରମୁଖ ବିଷୟ। ଅସ୍ଥିର କିଶୋରାବସ୍ଥାରେ ଧୂମପାନ, ମଦ୍ୟପାନ ଏବଂ ଅନ୍ୟାନ୍ୟ ଉତ୍କଟ ନିଷିଦ୍ଧ ମାଦକ ଦ୍ରବ୍ୟଗୁଡ଼ିକର ସ୍ୱାଦ ଜାଣିବା ତଥା ସେଗୁଡ଼ିକ ସେବନର ଚାଞ୍ଚଲ୍ୟକର ଅନୁଭୂତିକୁ ଅଙ୍ଗେ ନିଭାଇବା ପାଇଁ ମନ ଉଚ୍ଚାଟ ହୋଇଥାଏ। ମାତ୍ର ସେଗୁଡ଼ିକ କବଳରେ ଥରେ କବଳିତ ହୋଇଗଲେ ସେଥିରୁ ନିଷ୍କୃତି ମିଳିବା ଦୁଃସାଧ୍ୟ ହୋଇପଡ଼େ। ସେହିପରି କଞ୍ଚା ବୟସରେ ଅସୁରକ୍ଷିତ ଯୌନ ସମ୍ପର୍କ ରଖିବା ଅବାଞ୍ଛିତ ଗର୍ଭଧାରଣ ଏବଂ HIV ତଥା ଅନ୍ୟାନ୍ୟ ଯୌନ ସଂକ୍ରମଣର କାରଣ ହୋଇଥାଏ। ଏଣୁ କିଶୋରୀ କନ୍ୟାମାନଙ୍କୁ ଉପଯୁକ୍ତ ସମୟରେ ସଠିକ୍ ଯୌନ ସ୍ୱାସ୍ଥ୍ୟ ଶିକ୍ଷା ପ୍ରଦାନ କରାଯିବା ବାଞ୍ଛନୀୟ। ସର୍ବୋପରି ସୁଷମ ଖାଦ୍ୟ, ସୁଶିକ୍ଷା, ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନତା, ମାଦକ ଦ୍ରବ୍ୟଠାରୁ ନିରାପଦ ଦୂରତ୍ୱ ରକ୍ଷା କରି ନିୟମିତ ଶାରୀରିକ ବ୍ୟାୟାମ କରିବା ଦ୍ୱାରା ଜଣେ କିଶୋରୀ କନ୍ୟା ସମାଜ ଉପଯୋଗୀ, ସୁସଂସ୍କୃତା, ସୁଶୀଳା ଏବଂ ସ୍ୱାସ୍ଥ୍ୟବତୀ ନାରୀରେ ରୂପାନ୍ତରିତ ହୋଇପାରିବ। ଏପରି କନ୍ୟାମାନେ ଭବିଷ୍ୟତର ଦାୟିତ୍ୱ ସମ୍ପନ୍ନ ସୁନାଗରିକମାନଙ୍କୁ ଜନ୍ମ ଦେଇ ଦେଶ ଗଠନର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇପାରିବେ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ କିଶୋରୀ କନ୍ୟାର ଯତ୍ନ, ଏ ସମ୍ପର୍କରେ କହିଲେ ଡାକ୍ତର ସଞ୍ଜୟ ସ୍ୱାଇଁ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପଞ୍ଚରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଗତକାଲି ବିଳମ୍ବିତ ରାତିରେ ନେଦରଲ୍ୟାଣ୍ଡସରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ତାଙ୍କ ପ୍ରତିପକ୍ଷଙ୍କ ସହ ଆଜି କରିବେ ଦ୍ୱିପାକ୍ଷିକ ଆଲୋଚନା। 2047 ସୁଦ୍ଧା ନିଶାମୁକ୍ତ ଭାରତ ଗଠନ ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ମହିଳା ସଶକ୍ତିକରଣ କମିଟି ଗଠନ କଲେ ଲୋକସଭା ବାଚସ୍ପତି। ଉନ୍ମୁକ୍ତ ହେବ ହର୍ମୁଜ ପ୍ରଣାଳୀ ଏବଂ ଇରାନକୁ ପରମାଣୁ ଅସ୍ତ୍ର ହାସଲ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ IPL କ୍ରିକେଟର ଗତକାଲିର ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସ୍କୁ 7 ପରାସ୍ତ କଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଚରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଗତକାଲି ବିଳମ୍ବିତ ରାତିରେ ନେଦରଲ୍ୟାଣ୍ଡସରେ ପହଞ୍ଚିଛନ୍ତି। ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ସହିତ ଭାରତର ରଣନୈତିକ ତଥା ଆର୍ଥିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଆମଷ୍ଟରଡାମ୍ ବିମାନବନ୍ଦରରେ ପହଞ୍ଚିବା ପରେ ସେଠାକାର ବୈଦେଶିକ ମନ୍ତ୍ରୀ ଟମ୍ ବେରେଣ୍ଡେସନ୍ ଶ୍ରୀ ମୋଦିଙ୍କୁ ସ୍ୱାଗତ କରିଥିଲେ। ହେଗ୍ର ଏକ ହୋଟେଲରେ ଶ୍ରୀ ମୋଦିଙ୍କୁ ପ୍ରବାସୀ ଭାରତୀୟ ସାଂସ୍କୃତିକ ଏବଂ ସଙ୍ଗୀତ ପ୍ରଦର୍ଶନ ମାଧ୍ୟମରେ ଭବ୍ୟ ସ୍ୱାଗତ କରିଥିଲେ। ଗସ୍ତ ଅବସରରେ ଶ୍ରୀ ମୋଦି ତାଙ୍କ ପ୍ରତିପକ୍ଷ ରବ୍ ଡେଟେନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ନେଦରଲ୍ୟାଣ୍ଡସର ରାଜା ଏବଂ ରାଣୀଙ୍କୁ ମଧ୍ୟ ଶ୍ରୀ ମୋଦି ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। ନିକଟରେ ହୋଇଥିବା ଭାରତ ୟୁରୋପ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ପରେ ଶ୍ରୀ ମୋଦିଙ୍କର ଏହି ଗସ୍ତ ୟୁରୋପ ସଂଘ ସହ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ସେଠାକାର ପ୍ରବାସୀ ଭାରତୀୟ ସମ୍ପ୍ରଦାୟଙ୍କୁ ଶ୍ରୀ ମୋଦି ଆଜି ସମ୍ବୋଧନ କରିବା ସହ ପ୍ରମୁଖ ଡଚ୍ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ସାକ୍ଷାତ ଆଲୋଚନା କରିବେ। ସେମିକଣ୍ଡକ୍ଟର ଚିପ୍ସ ଏବଂ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ କେତେକ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି। ବାଣିଜ୍ୟ ଦୃଷ୍ଟିକୋଣରୁ ନେଦରଲ୍ୟାଣ୍ଡସ୍ ହେଉଛି ଭାରତର ଏକ ପ୍ରମୁଖ ଅର୍ଥନୈତିକ ଅଂଶୀଦାର। ଭାରତର ରପ୍ତାନୀ ଏବଂ ନିବେଶ କ୍ଷେତ୍ରରେ ନେଦରଲ୍ୟାଣ୍ଡସର ପ୍ରମୁଖ ଭୂମିକା ରହିଛି। ଜଳ ପରିଚାଳନା, ନବୀକରଣୀୟ ଶକ୍ତି, ସବୁଜ ହାଇଡ୍ରୋଜେନ୍ ଅର୍ଥନୀତି, କୃଷି ପ୍ରଯୁକ୍ତିବିଦ୍ୟା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସୁଦୃଢ଼ ଦ୍ୱିପାକ୍ଷିକ ସହଭାଗିତା ରହିଛି। ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ଶେଷ କରି ଶ୍ରୀ ମୋଦି ନେଦରଲ୍ୟାଣ୍ଡସ୍ ପହଞ୍ଚିଛନ୍ତି। ଗସ୍ତର ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ନେଦରଲ୍ୟାଣ୍ଡସରୁ ଆଜି ସ୍ୱିଡେନ୍ର ଗୋଥେନବର୍ଗ ଯାତ୍ରା କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ 2047 ସୁଦ୍ଧା ନିଶାମୁକ୍ତ ଭାରତ ଗଠନର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ନୂଆଦିଲ୍ଲୀରେ ଗତକାଲି RN କାଓ ସ୍ମାରକୀ ବକ୍ତୃତା ପ୍ରଦାନ କରି ଶ୍ରୀ ଶାହା କହିଛନ୍ତି, ଭାରତୀୟ ସୁରକ୍ଷା ସଂସ୍ଥାଗୁଡ଼ିକ ନିଶାଦ୍ରବ୍ୟ କାରବାର ଏବଂ ପ୍ରତିହତ କରିବା ପାଇଁ ଏକ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିଛନ୍ତି। ନିଶାଦ୍ରବ୍ୟ ଚାଲାଣ ଆଇନ ଶୃଙ୍ଖଳା ସମସ୍ୟା ସୃଷ୍ଟି କରିବା ସହ ସମାଜ ଏବଂ ଭବିଷ୍ୟତ ପିଢ଼ି ଉପରେ ଦୀର୍ଘକାଳୀନ ପ୍ରଭାବ ପକାଇଥାଏ। ନିଶାଦ୍ରବ୍ୟ କାରବାର ପ୍ରତି ଭାରତର ଶୂନ୍ୟ ସହନଶୀଳତା ନୀତି ସମ୍ପର୍କରେ ଆଲୋକପାତ କରି ଶ୍ରୀ ଶାହା କହିଛନ୍ତି, ଏ କ୍ଷେତ୍ରରେ କଡ଼ା ପଦକ୍ଷେପ ଗ୍ରହଣ କରାଯାଉଛି। ନିଶାଦ୍ରବ୍ୟ କାରବାର ଜନିତ ଅର୍ଥକୁ ଆତଙ୍କବାଦୀ ଏବଂ ଅପରାଧ କାର୍ଯ୍ୟକଳାପରେ ବିନିଯୋଗ କରାଯାଉଛି ବୋଲି

ଶ୍ରୀ ଶାହା କହିଛନ୍ତି। ରାମେଶ୍ୱରନାଥ କାଉଙ୍କ ସ୍ମୃତିରେ 2007 ମସିହାରେ ଆର୍ଏନ୍ କାଉ ସ୍ମାରକୀ ବକ୍ତୃତା ପ୍ରତିଷ୍ଠା କରାଯାଇଥିଲା। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଜି ସିକ୍କିମ୍ ଗସ୍ତରେ ଯିବେ। ଉପରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ସିକ୍କିମ୍ ଗସ୍ତ। ସିକ୍କିମ୍ ରାଜ୍ୟ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଉପରାଷ୍ଟ୍ରପତି ଗ୍ୟାଙ୍ଗଟକ୍ଠାରେ ଏକ ସମାରୋହରେ ଯୋଗଦେବେ। ରାଜ୍ୟପାଳ ଓମ୍ ପ୍ରକାଶ ମାଥୁର, ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ଏବଂ କେନ୍ଦ୍ର ଉତ୍ତର ପୂର୍ବ କ୍ଷେତ୍ର ବିକାଶ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରମୁଖ ଏହି ସମାରୋହରେ ଯୋଗଦେବେ। ସିକ୍କିମ୍ ଆଜି ପ୍ରତିଷ୍ଠା ଦିବସ ପାଳନ କରୁଛି। 1975 ମସିହାରେ ଭାରତର 22ତମ ରାଜ୍ୟ ଭାବେ ଏହା ମାନ୍ୟତା ଲାଭ କରିଥିଲା। ଲୋକସଭା ବାଚସ୍ପତି ଓମ୍ ବିର୍ଲା ମହିଳା ସଶକ୍ତିକରଣ କମିଟି ଗଠନ କରିଛନ୍ତି। ଲୋକସଭାରେ ବିଜେପି ସଦସ୍ୟ ଡକ୍ଟର ଡଗୁବତୀ ପୁରନ୍ଦେଶ୍ୱରୀଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି। ଏଥିରେ ଲୋକସଭାର 18 ଜଣ ଏବଂ ରାଜ୍ୟସଭାର 10 ଜଣ ସଦସ୍ୟ ରହିଛନ୍ତି। ପ୍ରମୁଖ ସଦସ୍ୟଙ୍କ ମଧ୍ୟରେ ଲୋକସଭାର ହେମାମାଳିନୀ, ହରସିମରତ କୌର, ବାଦଲ ଏବଂ ଇକ୍ରା ଚୌଧୁରୀ ପ୍ରମୁଖ ରହିଥିବାବେଳେ ରାଜ୍ୟସଭାରୁ ସୁଧାମୂର୍ତ୍ତି, ପିଟି ଉଷା ଏବଂ ସ୍ୱାତି ମାଲିୱାଲ ପ୍ରମୁଖ ଅନ୍ତର୍ଭୁକ୍ତ ଅଛନ୍ତି। ପେଟ୍ରୋଲ ରପ୍ତାନୀ ଉପରେ ସରକାର ଲିଟର ପିଛା 3 ଟଙ୍କା ଅତିରିକ୍ତ ଶୁଳ୍କ ଲାଗୁ କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଗତକାଲି ଏ ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ ଡିଜେଲ ରପ୍ତାନୀ ଉପରେ ଅତିରିକ୍ତ ଉତ୍ପାଦ ଶୁଳ୍କ 23.16 ଟଙ୍କାକୁ ହ୍ରାସ କରାଯାଇଛି। ବିମାନ ଟର୍ବାଇନ୍ ଇଞ୍ଜିନ୍ ତୈଳ ଉପରେ ମଧ୍ୟ ଅତିରିକ୍ତ ଉତ୍ପାଦ ଶୁଳ୍କ 33.16 ଟଙ୍କାକୁ ହ୍ରାସ କରାଯାଇଛି। ସଂଶୋଧିତ ଦର ଆଜିଠାରୁ ଲାଗୁ ହେବା ସହ 15 ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ତେବେ ଘରୋଇ ବ୍ୟବହାର ପାଇଁ ପେଟ୍ରୋଲ ଓ ଡିଜେଲ ଉପରେ ବର୍ତ୍ତମାନ ଜାରି ରହିଥିବା ଉତ୍ପାଦ ଶୁଳ୍କରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ହର୍ମୁଜ୍ ପ୍ରଣାଳୀ ଉନ୍ମୁକ୍ତ କରାଯିବ ଏବଂ ଇରାନ୍କୁ ପରମାଣୁ ଅସ୍ତ୍ର ହାସଲ ପାଇଁ ଅନୁମତି ପ୍ରଦାନ କରାଯିବ ନାହିଁ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ଏକ ଟେଲିଭିଜନ ସାକ୍ଷାତକାରରେ ଶ୍ରୀ ଟ୍ରମ୍ପ ପଶ୍ଚିମ ଏସିଆ ସଙ୍କଟ ପରିସ୍ଥିତି ମଧ୍ୟରେ ଆମେରିକା ଗ୍ରହଣ କରିଥିବା ପଦକ୍ଷେପ ସଠିକ୍ ବୋଲି ସ୍ୱଷ୍ଟ କରିଛନ୍ତି। ଆମେରିକା ଏବଂ ଇରାନ୍ ମଧ୍ୟରେ ଚାଲିଥିବା ଆଲୋଚନା ଉପରେ ଆଲୋକପାତ କରି ଶ୍ରୀ ଟ୍ରମ୍ପ କହିଛନ୍ତି, ତେହେରାନ ଦୁଇ ଦେଶ ମଧ୍ୟରେ ଚୁକ୍ତିକୁ ସମ୍ମାନ ପ୍ରଦର୍ଶନ କରେ ନାହିଁ। ଅନ୍ୟ ଏକ ସାକ୍ଷାତକାରରେ ଶ୍ରୀ ଟ୍ରମ୍ପ ଚୀନ୍ ଗସ୍ତ ଉପରେ ଆଲୋକପାତ କରିଛନ୍ତି। ଚୀନ୍ ଗସ୍ତ ଶେଷ କରି ଫେରିବା ସମୟରେ ଏୟାରଫୋର୍ସ ୱାନ୍ରେ ସାମ୍ବାଦିକଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ଟ୍ରମ୍ପ କହିଛନ୍ତି, ଦୁଇ ଦେଶ ମଧ୍ୟରେ କେତେକ ପ୍ରମୁଖ ବାଣିଜ୍ୟ ଚୁକ୍ତି ହୋଇଛି। ଏହାର ଫଳାଫଳ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ଚୀନ୍ 200 ବୋଇଙ୍ଗ ବିମାନ କିଣିବା ପାଇଁ ସହମତି ପ୍ରକାଶ କରିଥିବା ଶ୍ରୀ ଟ୍ରମ୍ପ ସୂଚନା ଦେଇଛନ୍ତି। ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ଫଳ ଘୋଷଣା ପରବର୍ତ୍ତୀ ବ୍ୟବସ୍ଥା ସମ୍ପର୍କିତ ଏକ ବିଜ୍ଞପ୍ତି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଜାରି କରାଯାଇଛି। ପରୀକ୍ଷା ଫଳ ଉପରେ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ପାଇଁ ଦୁଇସ୍ତରୀୟ ସମୀକ୍ଷା ବ୍ୟବସ୍ଥାର ସୁବିଧା ରହିଛି। ପ୍ରଥମ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମୂଲ୍ୟାଙ୍କିତ ଉତ୍ତର ପୁସ୍ତିକାର ସ୍କାନ୍ କପି ପାଇଁ ଅନ୍ଲାଇନ୍ ଆବେଦନ କରିପାରିବେ। ଡାଉନ୍ଲୋଡ୍ ମାଧ୍ୟମରେ ଏହାକୁ ସମୀକ୍ଷା କରିବାର ସୁବିଧା ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମାର୍କିଂ ନିୟମାବଳୀ ଆଧାରରେ ନିର୍ଦ୍ଦିଷ୍ଟ ଉତ୍ତରର ପୁନଃମୂଲ୍ୟାୟନ ପାଇଁ ଅନୁରୋଧ କରିପାରିବେ। ସ୍କାନ୍ କପି ପାଇଁ ଆସନ୍ତା 19-22 ତାରିଖ ପର୍ଯ୍ୟନ୍ତ ଆବେଦନ କରାଯାଇପାରିବ ଏବଂ ପ୍ରତି ବିଷୟ ପାଇଁ ଦେୟ ବାବଦରେ 700 ଟଙ୍କା ଅନ୍ଲାଇନ୍ରେ ଦାଖଲ କରିବାକୁ ପଡ଼ିବ। ମୂଲ୍ୟାଙ୍କିତ ପରୀକ୍ଷା ପୁସ୍ତିକା ଯାଞ୍ଚ ଏବଂ ପୁନଃମୂଲ୍ୟାୟନ ପାଇଁ ଆବେଦନ କରିବାକୁ ଆସନ୍ତା 26-29 ତାରିଖ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ ହୋଇଛି। ନିଟ୍ UG 2026 ପୁନଃ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ସେମାନଙ୍କର ଯୋଗାଯୋଗ ସୂଚନା ଅପଡେଟ୍ କରିପାରିବେ ବୋଲି ଜାତୀୟ ପରୀକ୍ଷଣ ସଂସ୍ଥା NTA କହିଛି। ପ୍ରଥମ ଏବଂ ଦ୍ୱିତୀୟ ପସନ୍ଦର ପରୀକ୍ଷା ପାଇଁ ସହର ମନୋନୀତ କରିପାରିବେ। ପରୀକ୍ଷା ଅପରାହ୍ନ 2-5:15 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପରୀକ୍ଷା ପାଇଁ ଆସନ୍ତା ମାସ 21 ତାରିଖ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି। ପରୀକ୍ଷା ପାଇଁ ଆସନ୍ତା ମାସ 21 ତାରିଖ ଧାର୍ଯ୍ୟ ହୋଇଛି। NTA ପକ୍ଷରୁ ଏ ସଂକ୍ରାନ୍ତ ସୂଚନା ଗତକାଲି ପ୍ରଦାନ କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଛାତ୍ରଛାତ୍ରୀ ଏବଂ ଅଭିଭାବକ ପ୍ରାମାଣିକ ସୂଚନା ପାଇଁ NTAର ସରକାରୀ ଯୋଗାଯୋଗ ମାଧ୍ୟମକୁ ଉପଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ପୂର୍ବରୁ ଗତ 3 ତାରିଖରେ ହୋଇଥିବା ପରୀକ୍ଷାକୁ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ନେଇ ବାତିଲ କରାଯାଇଥିଲା। ଏହାର ତଦନ୍ତ CBI କରୁଛି। ଇତିମଧ୍ୟରେ ଆଗାମୀ ପରୀକ୍ଷା ପ୍ରସ୍ତୁତି ନେଇ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା ହୋଇଛି। IPL କ୍ରିକେଟରେ ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବିଜୟୀ ହୋଇଛି। ଲକ୍ଷ୍ନୌର ଏକ୍ନା ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ 7 ୱିକେଟ୍ରେ ଚେନ୍ନାଇ ସୁପର କିଙ୍ଗସ୍କୁ ପରାସ୍ତ କରିଛି। ଟସ୍ ଜିତି ଲକ୍ଷ୍ନୌ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଚେନ୍ନାଇ ସୁପର କିଙ୍ଗସ୍ ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ୍ ବିନିମୟରେ 187 ରନ୍ ସଂଗ୍ରହ କରିପାରିଥିଲା। ଦଳ

0: ପକ୍ଷରୁ କାର୍ତ୍ତିକ ଶର୍ମା ସର୍ବାଧିକ 71 ରନ୍ ସଂଗ୍ରହ କରିଥିଲେ। 188 ରନ୍ର ବିଜୟ ଲକ୍ଷ୍ୟକୁ ଲକ୍ଷ୍ନୌ ସୁପରଜାଏଣ୍ଟସ 16 ଓଭର 4 ବଲ୍ରେ 3 ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ଦଳ ପକ୍ଷରୁ ମିଚେଲ୍ ମାର୍ଶ 38 ବଲ୍ରୁ ଚିତ୍ତାକର୍ଷକ 90 ରନ୍ ସଂଗ୍ରହ କରିଥିଲେ। ମାର୍ଶଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ଏହି ବିଜୟ ପରେ ମଧ୍ୟ ଲକ୍ଷ୍ନୌ ସୁପରଜାଏଣ୍ଟସ ପଏଣ୍ଟ ତାଲିକାର ସର୍ବନିମ୍ନ ସ୍ଥାନରେ ରହିବା ସହ ପ୍ଲେ ଅଫ୍ରୁ ବାଦ୍ ପଡ଼ିଛି। ଚେନ୍ନାଇ ସୁପର କିଙ୍ଗସ୍ ଷଷ୍ଠ ସ୍ଥାନରେ ରହିଛି। ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। କୋଲକାତାର ଇଡେନ୍ ଗାର୍ଡେନ୍ସରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ଦେଶର କେତେକ ପ୍ରାନ୍ତରେ ଆଜି ପ୍ରବଳ ଗ୍ରୀଷ୍ମ ପ୍ରକୋପ ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶ ଏବଂ ବିଦର୍ଭରେ ଆଜି ପ୍ରବଳ ଗରମ ଅନୁଭୂତ ହେବ। କୋଙ୍କଣ ଏବଂ ଗୋଆରେ ମଧ୍ୟ ପ୍ରବଳ ଗରମ ଏବଂ ଗୁଳୁଗୁଳି ଅନୁଭୂତ ହେବ ବୋଲି ଆକଳନ କରାଯାଇଛି। ଅନ୍ୟପକ୍ଷରେ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ପ୍ରବଳ ଏବଂ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ନେଇ ପାଗ ଅନୁକୂଳ ଥିବା ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ପଞ୍ଚରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଗତକାଲି ବିଳମ୍ବିତ ରାତିରେ ନେଦରଲ୍ୟାଣ୍ଡସରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ତାଙ୍କ ପ୍ରତିପକ୍ଷଙ୍କ ସହ ଆଜି କରିବେ ଦ୍ୱିପାକ୍ଷିକ ଆଲୋଚନା। 2047 ସୁଦ୍ଧା ନିଶାମୁକ୍ତ ଭାରତ ଗଠନ ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ମହିଳା ସଶକ୍ତିକରଣ କମିଟି ଗଠନ କଲେ ଲୋକସଭା ବାଚସ୍ପତି। ଉନ୍ମୁକ୍ତ ହେବ ହର୍ମୁଜ୍ ପ୍ରଣାଳୀ ଏବଂ ଇରାନ୍କୁ ପରମାଣୁ ଅସ୍ତ୍ର ହାସଲ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସ୍ 7 ୱିକେଟ୍ରେ ପରାସ୍ତ କଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍।
1: ସମୟ ସକାଳ 7:25 ଶୁଣିବା ତପୁ ମିଶ୍ରଙ୍କ କଣ୍ଠରେ ଭକ୍ତି ଗୀତଟିଏ।

ଶୁଣୁଥିଲେ ତପୁ ମିଶ୍ରଙ୍କ କଣ୍ଠରେ ଭକ୍ତି ଗୀତଟିଏ। ଆକାଶବାଣୀ କେନ୍ଦୁଝର, ସମୟ ସକାଳ 7:31 ହେବାକୁ ଯାଉଛି। ପ୍ରଚାର କରୁଛୁ ଆଦିବାସୀ ଗୀତ କାର୍ଯ୍ୟକ୍ରମରେ ଓରାମ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ଦୁଳ ଓରାମ ଏବଂ ସାଥୀ।

নমস্কার শ্রোতা বন্ধু, অনেক অনেক শুভেচ্ছা, স্বাগত এবং অভিনন্দন জনাই আরম্ভ করুছু সূচনা সম্বাদ এবং তথ্য ভিত্তিক উপস্থাপনারে নমস্কার কেন্দুঝর কার্যক্রমরে সাপ্তাহিকে। ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା କେନ୍ଦୁଝର ଗସ୍ତ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଦରବାର ହଲ୍ଠାରେ କେନ୍ଦୁଝର ଜିଲ୍ଲାରେ ଚାଲୁ ରହିଥିବା ବିକାଶମୂଳକ ପ୍ରକଳ୍ପ ଏବଂ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମଗୁଡ଼ିକର ଅଗ୍ରଗତି ଓ ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବୈଠକରେ କେନ୍ଦୁଝର ଲୋକସଭା ସଦସ୍ୟ ଶ୍ରୀଯୁକ୍ତ ଅନନ୍ତ ନାୟକ, ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ତେଲକୋଇ ବିଧାୟକ ଡାକ୍ତର ଫକୀରମୋହନ ନାୟକ, କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂ, ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଲିକ, ରବୀନ୍ଦ୍ର କୁମାର ପ୍ରଧାନ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ କୁମାର ନାଗଭୂଷଣ ପ୍ରମୁଖ ଉପସ୍ଥିତ ଥିଲେ। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା କେନ୍ଦୁଝର ଜିଲ୍ଲାର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ନିଜସ୍ୱ କୋଠା ନିର୍ମାଣ, ପାନୀୟ ଜଳ, ବିଦ୍ୟୁତ୍ ସଂଯୋଗ ଏବଂ ଶୌଚାଳୟ ଭଳି ଭିତ୍ତିଭୂମିର ସ୍ଥିତି ପଚାରି ବୁଝିଥିଲେ। ଫେସ୍ ରେକଗ୍ନିସନ୍ ସିଷ୍ଟମ୍ ମାଧ୍ୟମରେ ବଣ୍ଟନ, ଶିଶୁ ପୋଷଣ ନିରୀକ୍ଷଣ ଏବଂ ସୁଭଦ୍ରା ଯୋଜନାର ସଫଳ କାର୍ଯ୍ୟକାରିତା ସହ ଆବେଦନଗୁଡ଼ିକର କ୍ଷେତ୍ରଭିତ୍ତିକ ସତ୍ୟାପନର ସମୀକ୍ଷା କରାଯାଇଥିଲା। ମିଶନ୍ ଶକ୍ତି

ବିକାଶମୂଳକ କାର୍ଯ୍ୟକୁ ସମୟସୀମା ମଧ୍ୟରେ ଶେଷ କରିବା ସହ ହିତାଧିକାରୀଙ୍କୁ ସଠିକ୍ ସେବା ପ୍ରଦାନ କରିବା ପାଇଁ ନିୟମିତ ଅନୁଧ୍ୟାନ କରିବାକୁ ଅଧିକାରୀମାନଙ୍କୁ ଶ୍ରୀମତୀ ପରିଡ଼ା ନିର୍ଦ୍ଦେଶ ଦେଇଥିଲେ। ଦୁଇହଜାର ଚବିଶ ମସିହାର ମୌସୁମୀ ଋତୁକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାରେ ମୌସୁମୀ ସମୟରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବନ୍ୟା ସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ବିଭାଗର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଏହି ବୈଠକରେ କେନ୍ଦୁଝର ଲୋକସଭା ସଦସ୍ୟ ଶ୍ରୀଯୁକ୍ତ ଅନନ୍ତ ନାୟକ, ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ତେଲକୋଇ ବିଧାୟକ ଡାକ୍ତର ଫକୀରମୋହନ ନାୟକ, କେନ୍ଦୁଝର ଆରକ୍ଷୀ ଅଧୀକ୍ଷକ ନୀତିନ କୁଶଲକର, କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏସ୍ଡି, ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ମନ୍ଦରଧର ମହାଲିକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ କୁମାର ନାଗଭୂଷଣ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁକାନ୍ତ କୁମାର ମାଝୀ, ଚମ୍ପୁଆ ଉପଜିଲ୍ଲାପାଳ ଉମାକାନ୍ତ ପରିଡ଼ା, ଆନନ୍ଦପୁର ଉପଜିଲ୍ଲାପାଳ ନୀଳମାଧବ ସୁନା, ଜିଲ୍ଲା ଆପତ୍କାଳୀନ ଅଧିକାରୀ ଅଭିଳାଷ ପୁରୋହିତ, ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗର ଯନ୍ତ୍ରୀ ଏବଂ ବିପର୍ଯ୍ୟୟ ପରିଚାଳନା ଓ ଜରୁରୀକାଳୀନ ସେବା ସହ ଜଡ଼ିତ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ଜିଲ୍ଲାପାଳ ପ୍ରାକ୍ ପ୍ରସ୍ତୁତି, ଆନ୍ତଃ ବିଭାଗୀୟ ସମନ୍ୱୟ ଏବଂ ସଠିକ୍ ସମୟରେ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦେଇଥିଲେ, ଯେପରି କୌଣସି ଜୀବନ ହାନି ନ ହୁଏ ବା ଜିରୋ କାଜୁଆଲିଟି, ସେଥିପାଇଁ ବିଭିନ୍ନ ବିଭାଗକୁ ନିର୍ଦ୍ଦିଷ୍ଟ ଦାୟିତ୍ୱ ଓ ସମୟସୀମା ଧାର୍ଯ୍ୟ କରାଯାଇଥିଲା। ଜଳସେଚନ ବିଭାଗ ଏବଂ ବୈତରଣୀ ଅବବାହିକାର ଅଧିକାରୀମାନଙ୍କୁ ନଦୀ ଓ କେନାଲ ବନ୍ଧର ପୂର୍ବ ଘାଇଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ସହ ଦୁର୍ବଳ ସ୍ଥାନଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ବନ୍ୟାଞ୍ଚଳର ସୁଗମ ନିଷ୍କାସନ ପାଇଁ ସମସ୍ତ ବିଡିଓ ଏବଂ ସହରାଞ୍ଚଳର କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ଡ୍ରେନେଜ୍ ବ୍ୟବସ୍ଥା ସଫା ରଖିବାକୁ କୁହାଯାଇଥିଲା। ଜୁନ୍ ଏକ ତାରିଖରୁ ଅକ୍ଟୋବର 15 ତାରିଖ ପର୍ଯ୍ୟନ୍ତ ଜିଲ୍ଲା ମୁଖ୍ୟ ଦପ୍ତର ଏବଂ ବ୍ଲକ ସ୍ତରରେ 24 ଘଣ୍ଟିଆ ଜରୁରୀକାଳୀନ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ କରିବା ସହ ଦୈନିକ ବୃଷ୍ଟିପାତ ଓ ବନ୍ୟା ସ୍ଥିତି ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲା ଜରୁରୀକାଳୀନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା। ଆଇଏମ୍ଡି ଭୁବନେଶ୍ୱର ଦ୍ୱାରା ଜାରି ପାଣିପାଗ ସତର୍କ ସୂଚନା ଓ ବନ୍ୟା ବୁଲେଟିନ୍କୁ ତହସିଲଦାର, ବିଡିଓ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ଜରିଆରେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଜରୁରୀ ସମୟରେ ଟେଲିଫୋନ୍ ସେବା ଚାଲୁ ରଖିବାକୁ ବିଏସ୍ଏନ୍ଏଲ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ବିପଦସଂକୁଳ ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣର ଶୁଖିଲା ଖାଦ୍ୟ ଓ ସାମଗ୍ରୀ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯିବା ସହିତ ୱାଟକୋ ଏବଂ ଆର୍ଡବ୍ଲ୍ୟୁଏସ୍ଏସ୍ ବିଭାଗକୁ ନିରବିଚ୍ଛିନ୍ନ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ୱାସ୍ଥ୍ୟ, ପଶୁ ସମ୍ପଦ ଏବଂ କୃଷି ବିଭାଗକୁ ରୋଗ ପ୍ରତିରୋଧକ ବ୍ୟବସ୍ଥା ସହ ପ୍ରସ୍ତୁତ ରହିବାକୁ କୁହାଯାଇଛି। ପାନୀୟ ଜଳ ଓ ଶୌଚାଳୟ ସୁବିଧା ଥିବା ବନ୍ୟା ଆଶ୍ରୟସ୍ଥଳୀ ଚିହ୍ନଟ କରି ମେ 15 ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ କୁହାଯାଇଥିଲା। ସେହିପରି ତଳିଆ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବା ପାଇଁ ସ୍ଥାନାନ୍ତର ଓ ପରିବହନ ଯୋଜନା ପ୍ରସ୍ତୁତ କରାଯାଇଛି। ଜରୁରୀ ସମୟରେ ଓଡ୍ରାଫ୍, ଏନ୍ଡିଆର୍ଏଫ୍ ଏବଂ ସେନାବାହିନୀର ମୃତୟନ ପାଇଁ ଆରକ୍ଷୀ ଅଧୀକ୍ଷକ ଏବଂ ପୂର୍ତ୍ତ ବିଭାଗକୁ ଆଗୁଆ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଶାସନର ଏହି ଆଗୁଆ ପଦକ୍ଷେପକୁ କେନ୍ଦୁଝର ଲୋକସଭା ସଦସ୍ୟ ଓ ବିଧାୟକମାନେ ପ୍ରଶଂସା କରିବା ସହ ଧନଜୀବନ ସୁରକ୍ଷା ପାଇଁ ମିଳିତ ଉଦ୍ୟମ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। କେନ୍ଦୁଝରରେ ଜିଲ୍ଲାସ୍ତରୀୟ ବିଶ୍ୱ ରେଡ୍କ୍ରସ୍ ଦିବସ, ଭାରତୀୟ ରେଡ୍କ୍ରସ୍ ସଂସ୍ଥା କେନ୍ଦୁଝର ଓ ଯୁବ ରେଡ୍କ୍ରସ୍ ୟୁନିଟ୍ ଧରଣୀଧର ବିଶ୍ୱବିଦ୍ୟାଳୟଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। ଧରଣୀଧର ବିଶ୍ୱବିଦ୍ୟାଳୟ ଅଡିଟୋରିୟମରେ କୁଳସଚିବ ସୁଶ୍ରୀ ପ୍ରତିଭା ପୃଷ୍ଟିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ କୁଳପତି ପ୍ରଫେସର ସଞ୍ଜୟ କୁମାର ପାତ୍ର ମୁଖ୍ୟ ଅତିଥି, ଅତିରିକ୍ତ ଜିଲ୍ଲାପାଳ କେନ୍ଦୁଝର ରବୀନ୍ଦ୍ର କୁମାର ପ୍ରଧାନ, ଜିଲ୍ଲା ଆପତ୍କାଳୀନ ଅଧିକାରୀ ଅଭିଳାଷ ପୁରୋହିତ, ସମାଜସେବୀ ଧରିତ୍ରୀ ରାଉତ, ଧରଣୀଧର ବିଶ୍ୱବିଦ୍ୟାଳୟର ପିଜି କାଉନ୍ସିଲ୍ର ଅଧ୍ୟକ୍ଷ ପ୍ରଭୁପ୍ରସାଦ ଦାସ, ରେଡ୍କ୍ରସ୍ର ଯୁଗ୍ମ ସମ୍ପାଦକ ଏଆର୍ ଖାନ୍ ଅନ୍ୟତମ ଅତିଥି ଭାବରେ ଯୋଗଦେଇ ହେନେରୀ ଡୁନାଣ୍ଡଙ୍କ ଜୀବନାଦର୍ଶ କାର୍ଯ୍ୟଧାରାର ବିସ୍ତୃତ ବ୍ୟାଖ୍ୟା କରିବା ସହିତ ଆଜି କିପରି ଏହା ମାନବ ଜାତିର କଲ୍ୟାଣ ପାଇଁ ମାର୍ଗଦର୍ଶକ ହୋଇପାରିଛି ତାହା ପ୍ରକାଶ କରିଥିଲେ। ଜିଲ୍ଲା ଯୁବ ରେଡ୍କ୍ରସ୍ର ସଂଯୋଜିକା ଡକ୍ଟର ମମତା ମଞ୍ଜରୀ ପଣ୍ଡା ସ୍ୱାଗତ ଭାଷଣ ଦେବା ସହ ଆଭିମୁଖ୍ୟ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ସୁଶ୍ରୀ ଆୟୁଷୀ କର ଉତ୍ସବ ପରିଚାଳନା କରିଥିବା ବେଳେ ଯୁବ ରେଡ୍କ୍ରସ୍ କାଉନ୍ସିଲର ଶୁକଦେବ ତିରିଆ ଧନ୍ୟବାଦ ଅର୍ପଣ କରିଥିଲେ। ଧରଣୀଧର ବିଶ୍ୱବିଦ୍ୟାଳୟର ଅଧ୍ୟାପିକା ଡକ୍ଟର ଅରୁନ୍ଧତୀ ଓଝା

ଡକ୍ଟର ସୁମନ୍ତ ନାୟକଙ୍କ ସହଯୋଗରେ ଉତ୍ସବଟି ସମ୍ପନ୍ନ ହୋଇଥିଲା। ଓଡ଼ିଶା ସରକାରଙ୍କର ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ କେନ୍ଦୁଝର ଜିଲ୍ଲା ପ୍ରଶାସନ ଓ କାର୍ଯ୍ୟକାରୀ ସଂସ୍ଥା ଇଣ୍ଡିଆନ୍ ବାଇ ବାର୍ଥ କେନ୍ଦୁଝରର ମିଳିତ ସହଯୋଗରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କାର୍ଯ୍ୟକ୍ରମ କେନ୍ଦୁଝର ଶଙ୍କରପୁରସ୍ଥିତ କ୍ରୀଡ଼ା ପ୍ରାଙ୍ଗଣରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନବଦମ୍ପତିମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ।

0: శ్రీవత్సమాయుష్యమారోగ్యం అవిధాత్ పరమానందమహాయతే ధాన్యం ధనం వసూ లాభం సత సంవర దీర్ఘమాయుః ఆయి ద్రోణసుతే శ్రీయుడసరథి శత్రుఖయురాఘవే అశ్వజన్నహుసల్ఘన్యవని మానం చతుర్యోధనే సువజ్యం శాంతనవే బలంధరధరి సత్యం చ కుందీషుతే విజ్ఞానం విదురే భవతు భవతః కీర్తి సమారాయణే లక్ష్మీ అరుణంతి చైవ కురుతాం స్వస్తితే నవ అసీను దేవైస్తేవ విశ్వామిత్ర సదాంగిరా స్వస్తితే ప్రయచ్చంతు కీర్తికేయస్య సన్ముఖః దివస్వాన్ భగవాన్ స్వస్తి కరతు తవ సర్వదః బ్రహ్మణి చ గాయత్రి సావిత్రి సర్వాసతి అరుంధతి మనోజాచ తవ సంపూర్ణ ప్రదా బ్రహ్మా విష్ణు చ రుద్రాచ సుజాని సకల గ్రహ స్వభావ్యం దివ్యదర్శతు వేద మంత్రాశ్చ కల్పకా.
1: କାର୍ଯ୍ୟକ୍ରମରେ କେନ୍ଦୁଝର ସାଂସଦ ଶ୍ରୀଯୁକ୍ତ ଅନନ୍ତ ନାୟକ, ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ତେଲକୋଇ ବିଧାୟକ ଡାକ୍ତର ଫକୀରମୋହନ ନାୟକ, କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂ, ବନଖଣ୍ଡ ଅଧିକାରୀ ଧନରାଜ ଏସ୍ଟି, ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଲିକ, ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କର ଧର୍ମପତ୍ନୀ ଡାକ୍ତର ପ୍ରିୟଙ୍କା ମାରାଣ୍ଡି ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ସମାଜର ଅନଗ୍ରସର ବର୍ଗର ଲୋକଙ୍କର ବିବାହ ସମ୍ବନ୍ଧୀୟ ଆର୍ଥିକ ବୋଝ ହ୍ରାସ କରିବା ସହିତ ମହିଳାଙ୍କ ସ୍ୱାଭିମାନ ଓ ସାମାଜିକ ସୁରକ୍ଷାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ସରକାରଙ୍କର ଏହି ଯୋଜନା ଅତ୍ୟନ୍ତ ଲୋକପ୍ରିୟ ହୋଇଛି। ଏହା ବିଧବା ପୁନର୍ବିବାହକୁ ପ୍ରୋତ୍ସାହନ ଦେବା ସହିତ ଯୌତୁକ ପ୍ରଥା ନିରାକରଣ ପାଇଁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ଉଭା ହୋଇଛି। ଏହି ଯୋଜନା ଅନୁସାରେ ଝିଅଙ୍କ ବୟସ 18 ବର୍ଷରୁ 35 ବର୍ଷ ଓ ପୁଅଙ୍କ ବୟସ 21 ବର୍ଷରୁ 35 ବର୍ଷ ହୋଇଥିବା ପ୍ରାର୍ଥୀମାନେ ଶିଶୁ ସୁରକ୍ଷା ପ୍ରକଳ୍ପ ଅଧିକାରୀଙ୍କ ନିକଟରେ ଆବେଦନ କରିଥିଲେ। ସେଥିରୁ 39 ଜଣ ବରକନ୍ୟା ଯୋଡ଼ି ଏହି ବିବାହ କାର୍ଯ୍ୟକ୍ରମରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବରକନ୍ୟାଙ୍କ ସଜବାଜ ପାଇଁ ଅଲଗା କକ୍ଷ ବ୍ୟବସ୍ଥା କରାଯାଇଥିଲା। ଏହି ଯୋଜନା ଅନୁସାରେ ପ୍ରତ୍ୟେକ କନ୍ୟାଙ୍କ ବ୍ୟାଙ୍କ ଖାତାରେ 45,000 ଟଙ୍କା ଜମା କରାଯିବା ସହିତ ମୋଟ 60,000 ଟଙ୍କା ବ୍ୟୟରେ ଏହି ବିବାହ ସମ୍ପନ୍ନ କରାଯାଇଛି। ଏହି ବିବାହ କାର୍ଯ୍ୟକ୍ରମ ନାରୀ ସଶକ୍ତିକରଣ ଓ ସାମାଜିକ ସୁରକ୍ଷାକୁ ଆହୁରି ଶକ୍ତିଶାଳୀ କରିବାରେ ସହାୟକ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ନିଜ ଅଭିଭାଷଣରେ ମତ ପ୍ରକାଶ କରିବା ସହିତ ନବଦମ୍ପତିମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ସବିତା ଦାସ, ଇଣ୍ଡିଆନ୍ ବାଇ ବାର୍ଥର ପ୍ରତିଷ୍ଠାତା ସୁନୀଲ କୁମାର ବେହେରା, ସହପ୍ରତିଷ୍ଠାତା ଇଞ୍ଜିନିୟର ସତ୍ୟରଞ୍ଜନ ସାହୁ ଏବଂ ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମ ସାଫଲ୍ୟ ମଣ୍ଡିତ କରିବାରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ତେଲକୋଇ ବିଧାୟକ ଡାକ୍ତର ଫକୀରମୋହନ ନାୟକ ନିଜ ବକ୍ତବ୍ୟରେ କହିଥିଲେ,
2: ଆମ ସମସ୍ତଙ୍କ ପାଇଁ ଏତେ ବଡ଼ ଖୁସି ଆଣିଦେଇଛନ୍ତି ଆମର ପ୍ରିୟ ମୁଖ୍ୟମନ୍ତ୍ରୀ। ଏ ଯେଉଁ ଯୋଜନା ସତରେ ଗରିବ ଶ୍ରେଣୀର ଲୋକମାନଙ୍କ ପାଇଁ, ଆମର ଜାତି ଏବଂ ଜନଜାତି ଲୋକ ତଥା ବିଶେଷ ଭାବରେ ଆମର ପଛୁଆ ବର୍ଗର ଲୋକମାନଙ୍କ ପାଇଁ, ଯେଉଁମାନଙ୍କର ବାପାଙ୍କର ମୁଣ୍ଡରେ ଚଡ଼କ ପଡ଼ୁଥିଲା ତାଙ୍କର ଝିଅକୁ ସେ କିପରି ବିବାହ ବନ୍ଧନରେ ଗୋଟେ ଭଲ ବର ଦେଖି ବିବାହ ଦେବେ, ଏତେ ବଡ଼ ବୋଝ ବରଯାତ୍ରୀ ଆସିବେ ଖାଇ ପିଇକି ଭୋଜିଭାତ କରିକି ଯିବେ, ଝିଅ ପାଇଁ ଏତେ ସାଜସଜା, ଏତେ ଟେଣ୍ଟର ଆୟୋଜନ, ସତରେ ବହୁତ ପିତା ତାଙ୍କ ଝିଅମାନଙ୍କୁ ବାହାଘର କରାଇବାରେ ବିଫଳ ହେ, ତାଙ୍କ ଝିଅମାନଙ୍କୁ ଏମିତିଆ ଛାଡ଼ି ଦେଉଥିଲେ ଯାହାଦ୍ୱାରା କି ବହୁତ ଝିଅ ବିବାହ ନ କରି କିଏ କାହା ସହିତ ଚାଲିଯାଉଥିଲା। ଧନ୍ୟବାଦ ଦେବେ ଆମର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ, ଯାହାଙ୍କର ପ୍ରୟାସ ବଳରେ ଫେବୃଆରୀ 3 ତାରିଖ 2026 ସର୍ବପ୍ରଥମେ ଆୟୋଜନ ହୋଇଥିଲା ଗଞ୍ଜାମର ମା ତାରାତାରିଣୀ ମନ୍ଦିରରେ, ଯେଉଁଠାରେ କି 201 ଜଣ ଆମର ଯୋଡ଼ିଙ୍କର ସେଠାରେ ବିବାହ ଉତ୍ସବ ଆରମ୍ଭ ହୋଇଥିଲା। ସେହିଭଳି ଭାବରେ ଆଜି ଏ କେନ୍ଦୁଝର ଜିଲ୍ଲାରେ ମଧ୍ୟ ଆଜି ଆମେ 36 କୋଟି ଯୋଡ଼ିଙ୍କୁ ଆଜି ଆମେ ବିବାହ ବନ୍ଧନରେ ତାଙ୍କୁ ଆଜି ବାନ୍ଧିବାକୁ ଯାଉଛୁ। ଏଠିକି ଆସିଲା ପରେ ମୋତେ ବହୁତ କିଛି ଆମର ଝିଅ, କିଛି ପୁଅ, କିଛି ବାପା ମଧ୍ୟ ପ୍ରଶ୍ନ କରିଥିଲେ, ଆରେ ସେଠି ତ ଏତେ ବଡ଼ ବାହାଘର ହେଉଛି ଆମେ ଶୁଣିବାକୁ ପାଇଲୁ, କାହିଁ ଆମ ଝିଅର ବାହାଘର ତ ଆମେ କରାଇ ପାରିଲୁନି, ଆମେ କରିବୁ କେମିତି। ସତରେ ସମସ୍ତଙ୍କୁ ଏ ବାବଦରେ ମଧ୍ୟ ଜଣାଇବାର ଆବଶ୍ୟକତା ଅଛି। ଯାହା ବି ହେଉ ନା କାହିଁକି ସଂକ୍ଷେପରେ ମୁଁ କହିବି, ଏ ବିବାହ ଉତ୍ସବରେ ବା ବିବାହ ବେଦୀରେ ବସିବା ପାଇଁ ହେଲେ ଜଣେ କନ୍ୟାକୁ ଅତି କମ୍ରେ ଆମର 18 ବର୍ଷ ହେଇଥିବା ଦରକାର, ଏବଂ ସେହିଭଳି ଭାବରେ ଆମର ବୟସ ସୀମା ରହିଛି 18-35 ବର୍ଷ, ଏବଂ ପୁଅ ପାଇଁ ରହିଛି 21-35 ବର୍ଷ। ତା ସତ୍ତ୍ୱେ ଆମର କାଷ୍ଟ ସାର୍ଟିଫିକେଟ୍ ଏବଂ ଆମର ଇନକମ୍ ସାର୍ଟିଫିକେଟ୍, ଯାହାକି ଆମର ବ୍ଲକରେ ଥିବା RTPS ଯେଉଁଟା କୁହାଯାଉଛି ରାଇଟ୍ ଟୁ ପବ୍ଲିକ୍ ସର୍ଭିସ୍, ସେଠାରେ ରେଜିଷ୍ଟ୍ରେସନ୍ କରାଯିବ। ରେଜିଷ୍ଟ୍ରେସନ୍ ହେବାର 7 ଦିନ ଭିତରେ କନ୍ୟାର ଏକାଉଣ୍ଟକୁ ବା ତାଙ୍କର ଯେଉଁ ଜଏଣ୍ଟ ଏକାଉଣ୍ଟ ଥିବ ବର ଏବଂ କନ୍ୟା ତାଙ୍କ ଏକାଉଣ୍ଟକୁ ସର୍ବପ୍ରଥମେ 35,000 ଟଙ୍କା ଛଡ଼ାଯିବ, ଏବଂ ବାହାଘର ସମୟରେ ଝିଅ ପାଇଁ ଶାଢ଼ୀ ଏବଂ ଅନ୍ୟାନ୍ୟ ସାଜସଜା ପାଇଁ ଆଉ 10,000, ଏବଂ ସର୍ବୋପରି ପୁଣି ବିବାହ ଖର୍ଚ୍ଚ ସେଥିପାଇଁ ଆଉ 6,000। ନିହାତି ଭାବରେ ଏହା ଗରିବ ଶ୍ରେଣୀର ଲୋକମାନଙ୍କ ପାଇଁ, ଏବେଙ୍କ ବାପା ପାଇଁ ତା ଝିଅର ବାହାଘର କରିବା ପାଇଁ ନିହାତି ଭାବରେ ସହାୟକ ହେବ। ଶେଷରେ ମୁଁ ଏଠାରେ ଉପସ୍ଥିତ ଥିବା ଏବଂ ଏଠିରେ ଭାଗ ନେଇଥିବା ଏ ବିବାହ ବନ୍ଧନରେ ବାନ୍ଧିବାକୁ ଯାଉଥିବା ସମସ୍ତ ଯୋଡ଼ିଙ୍କର ଶୁଭକାମନା କରି, ତାଙ୍କର ଉତ୍ତରୋତ୍ତର କାମନା କରି, ଭବିଷ୍ୟତ ଜୀବନ କେମିତି ଉଜ୍ଜଳ ହେଉ, ବୈବାହିକ ଜୀବନ କେମିତି ତାଙ୍କର ଉଜ୍ଜଳ ହେଉ।
1: କେନ୍ଦୁଝର ଲୋକସଭା ସଦସ୍ୟ ଶ୍ରୀଯୁକ୍ତ ଅନନ୍ତ ନାୟକ ନିଜ ଉଦ୍ବୋଧନରେ କହିଥିଲେ,
3: କେନ୍ଦୁଝର ଆରାଧ୍ୟ ଦେବୀ ମା ତାରିଣୀ ଏବଂ କେନ୍ଦୁଝର ରାଷ୍ଟ୍ର ଦେବତା ବଳଦେବଜୀଙ୍କ ଆଶୀର୍ବାଦ ନେଇକରି ନୂଆ ଜୀବନ ଆପଣମାନେ ଗଢ଼ିବା ପାଇଁ ଯାଉଛନ୍ତି। ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହୋଦୟ ଏ ଯୋଜନାର ସ୍ରଷ୍ଟା। ପ୍ରକୃତରେ ଗୋଟେ ପରିବାର ଫାଇନାନ୍ସିଆଲି ଆର୍ଥିକ ଦୃଷ୍ଟିରେ ତଳକୁ ନ ଆସୁ, ଏବଂ ଆମର ପାରମ୍ପରିକ ଆଧାରରେ ଆମର ପୂର୍ବପୁରୁଷ ଗୁରୁ ବାପା ଜେଜେବାପାଙ୍କ ଅମଳରୁ ଯେଉଁଭଳି ଆମର ବୈଦିକ ରୀତିରେ ବିବାହ କାର୍ଯ୍ୟ ସମ୍ପନ୍ନ ହୁଏ, ଆମେ 10 ଦିଗପାଳ ଆମେ 33 କୋଟି ଦେବତାଙ୍କୁ ସାକ୍ଷୀ ରଖିକିରି ଆମର ବୈବାହିକ ଜୀବନକୁ ଆମେ ଆଗକୁ ନିଅନ୍ତି ତାଙ୍କର ଆଶୀର୍ବାଦ ନେଇକିରି। ସେହି ଆଧାରରେ ମାନନୀୟ ମୁଖ୍ୟମନ୍ତ୍ରୀ, ମାନନୀୟ ଉପମୁଖ୍ୟମନ୍ତ୍ରୀ ମହୋଦୟା ଓଡ଼ିଶାର ବିଭିନ୍ନ ଜାଗାରେ କରିଛନ୍ତି, ଆଜି କେଉଁଝର ମଧ୍ୟ ହେଇଛି। ତେଣୁ ମୁଁ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହିତ ଏଠିକାର NGO ଏବଂ ଆମର ଯେଉଁମାନେ ଆପଣମାନଙ୍କୁ ବିବାହ ବନ୍ଧନରେ ସହଯୋଗ କରିଛନ୍ତି ସେ ପରିବାର ଧନ୍ୟବାଦ ଦେଉଛି। ଆଶା ରଖୁଛି ଯେ ଆପଣମାନଙ୍କର
1: ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ନିଜ ଅଭିଭାଷଣ ପ୍ରସଙ୍ଗରେ କହିଥିଲେ,
4: ସାମ୍ନାରେ ଇଏ ବାହାଘର ଯେ ହଉଛି, ନବ ଦମ୍ପତି ମାନେ ଏହାକୁ ରୂପ ଦଉଥିବା ଅନୁଷ୍ଠାନ, ଏବଂ ସବୁଠୁ ଧନ୍ୟବାଦ ଦେବି ଗାୟତ୍ରୀ ପରିବାରର ବନ୍ଧୁମାନଙ୍କୁ ଯେଉଁମାନେ ଏ ବାହାଘରକୁ ଏକ ସ୍ପିରିଚୁଆଲ ରୂପରେଖ ଦେଇ ଚାରିଆଡ଼େ ହଳଦୀ ବର୍ଣ୍ଣ ହଳଦୀ

ଏବଂ ଏହାକୁ ଉତ୍ସବ ମୁଖର କରିଥିବ ସମସ୍ତଙ୍କ ପରିବାରରୁ ଆସିଥିବ, ଜ୍ୱାଇଁମାନଙ୍କ ସାଥିରେ ଆସିଥିବା ବରଯାତ୍ରୀଗଣ ଏବଂ ଝିଅମାନଙ୍କ ସହିତ ଉପସ୍ଥିତ ଥିବା ତାଙ୍କର ସାଙ୍ଗସାଥି, ମୁଁ ଭାବୁଛି ସରକାରକୁ ବାହାଘର କରିବାର ସୁଯୋଗ କେବେ ମିଳୁନଥିଲା। ଧନ୍ୟବାଦ ଦେବା ଆମ ମୁଖ୍ୟମନ୍ତ୍ରୀଙ୍କୁ। ମୁଖ୍ୟମନ୍ତ୍ରୀ ହେଲା ପରେ ଏ କନ୍ୟା ବିବାହ ଯୋଜନା ଲାଗୁ କରିବା ଦ୍ୱାରା ସରକାର ବି ବାହାଘର କରିପାରେ ଏଭଳି ଏକ ଅନୁଭବ ଅଧିକାରୀମାନେ ଆପଣମାନଙ୍କୁ ଦେଉଛନ୍ତି। ସେଥିପାଇଁ ମାନନୀୟ ମୁଖ୍ୟମନ୍ତ୍ରୀଙ୍କୁ ବହୁତ ବହୁତ ଧନ୍ୟବାଦ। ଆପଣମାନେ ଜାଣିଛନ୍ତି ମୁଖ୍ୟମନ୍ତ୍ରୀ ଏ ବାହାଘରକୁ ଆସିବାର ଥିଲା, ଆଗ୍ରହ ତାଙ୍କର ଥିଲା କନ୍ୟା ଦାନ କରିବେ ବୋଲି, କିନ୍ତୁ ଆସାମରୁ ଡେରିରେ ଫେରିବା କାରଣରୁ ମୁଁ ଆପଣଙ୍କ ପାଖକୁ ଏ କନ୍ୟା ଦାନର ଦାୟିତ୍ୱ ତୁଲାଇବା ପାଇଁ ଏ ବିଭାଗର ମନ୍ତ୍ରୀ ହିସାବରେ ଆପଣଙ୍କ ପାଖେ ଆଜି ଉପସ୍ଥିତ ହୋଇଛି। ପୁଣି ଥରେ ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ବନ୍ଧୁମାନେ, ଆମେ 25-26ରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆମେ 338 ଜଣ ନୂଆ ଦମ୍ପତିଙ୍କୁ ଏ ଯୋଜନାରେ ଲାଭ ଦେଇଛୁ। 26-27ରେ ଏପ୍ରିଲ 21 ତାରିଖରେ ଗୋଟିଏ ଦିନରେ 1000 ଦମ୍ପତିଙ୍କୁ ବାହାଘର କରାଇବାର ସୌଭାଗ୍ୟ ଓଡ଼ିଶା ସରକାରଙ୍କୁ ମିଳିଥିଲା ଏବଂ ଆଜି ଇଏ 1000 ଦମ୍ପତିଙ୍କର ସାମୂହିକ ବିବାହ ପରେ ଏ ପର୍ଯ୍ୟନ୍ତ ଆମେ ଏ ବର୍ଷ 1300 ଦମ୍ପତିଙ୍କୁ ବାହାଘର କରାଇବାରେ ସକ୍ଷମ ହୋଇଛେ। ମାସେ ଦେଢ଼ ମାସ ଭିତରେ ଆମେ ଦେଇଥିବା କଥାକୁ ଏ ମୋହନ ମାଝୀଙ୍କ ସରକାରର ଉପଲବ୍ଧି ହେଉଛି। ଇଏ ସରକାର ଯାହା କୁହେ ତା କରେ, ତେଣୁ ଆମେ ଯେଉଁ କଥା ଦେଇଥିଲୁ ଯେ ଇଏ ବିବାହ ଉତ୍ସବ ଯିଏ ସମାନତା ଆଣିବ, ଜେଣ୍ଡର ଡିସ୍କ୍ରିମିନେସନ, ଯେଉଁମାନେ ପରିବାରର ଆର୍ଥିକ ବୋଝ ବୋଲି ଝିଅମାନଙ୍କୁ ଭାବୁଛନ୍ତି ସେମାନଙ୍କୁ ସରକାରର ଅନୁଦାନର ସହାୟତା ମିଳିବ ଏବଂ ଏଥିରେ ସିଧାସଳଖ ଆମ ଯୋଜନାରେ 60,000 ଟଙ୍କାର ବ୍ୟବସ୍ଥା, 45,000 DVD ଏବଂ 15,000 ଟଙ୍କା ଏ ଉତ୍ସବ ଏବଂ ଆନୁଷ୍ଠାନିକ ଖର୍ଚ୍ଚ ପାଇଁ ଆମେ ଦେଉଛୁ। ବନ୍ଧୁମାନେ, ଆମେ ଆଜି 21ଶ ଶତାବ୍ଦୀରେ କୁସଂସ୍କାର ବିରୁଦ୍ଧରେ ଲଢ଼ିବା, ଯୌତୁକ ବିରୁଦ୍ଧରେ ଲଢ଼ିବା ଏବଂ ଯୌତୁକ ଜନିତ ହିଂସାରୁ ମୁକ୍ତ ରହିବା ପାଇଁ ଇଏ ଏକ ସଚେତନତା ଭାବେ ଆମେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାକୁ ନେଇଛୁ, ଯେଉଁଠି ଝିଅଟେ ପରିବାରର ବୋଝ ନୁହେଁ, ଝିଅକୁ କନ୍ୟାରତ୍ନ ଭାବିବେ ଏବଂ ସବୁଠୁ ବଡ଼ କଥା ଯେ ଆଜି ଏ ବିବାହଘରରେ ଆପଣମାନେ ବାହାଘର ପରେ ପରେ ଲିଗାଲ ସାର୍ଟିଫିକେଟ, ମ୍ୟାରେଜ ସାର୍ଟିଫିକେଟ ଆପଣଙ୍କୁ ଉପଲବ୍ଧି ହେବ। ଯେଉଁ ମ୍ୟାରେଜ ସାର୍ଟିଫିକେଟ ଆପଣଙ୍କୁ ନୂଆ ଜୀବନ ବିତେଇବାରେ ଏକ ପ୍ରମାଣପତ୍ର ସ୍ୱରୂପ ଆପଣଙ୍କ କାଗଜରେ କାମରେ ଆସିବ ଏବଂ ମୁଁ ଧନ୍ୟବାଦ ଦେବି ଅଧିକାରୀମାନଙ୍କୁ, ଯେଉଁ ସାର୍ଟିଫିକେଟ ପାଇଁ ଆପଣମାନେ ଲଗାତାର ଭାବେ ପ୍ରୟାସ କରନ୍ତି, ସରକାରୀ ଦପ୍ତର ଦୌଡ଼ନ୍ତି, ସେଇଠି ସାମୂହିକ ଭାବେ ଏହାକୁ ଆମେ ଦେଇଛେ। ଏଥିରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଯୋଗ୍ୟ ପରିବାରକୁ ଆମେ ସାମାଜିକ ନ୍ୟାୟ ବାଇର ଏକ ଶ୍ରେଷ୍ଠ ଉଦାହରଣ ବା ସମାନତାର ଏକ ଶ୍ରେଷ୍ଠ ଉଦାହରଣ ଭାବେ ଦେଇଛେ ଏବଂ ବିଧବା ବିବାହକୁ ପ୍ରୋତ୍ସାହନ ଦେଉଛେ, ଯେଉଁଥିରେ ବିଧବା ଭଉଣୀ ଦେବି ପୁଣି ଥରେ ତାର ନୂଆ ହେଇ ଜୀବନ ଆରମ୍ଭ କରିପାରିବ। ମା ଭଉଣୀମାନଙ୍କର ବିକାଶ ପାଇଁ ଆମ ସରକାରର ପ୍ରତିବଦ୍ଧତା, ସ୍ୱୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ଆଜି 23 ଲକ୍ଷପତି ଦିଦିରେ ଆମ ଓଡ଼ିଶା ଦେଶରେ 1 ନମ୍ବର। ଆମେ ସୁଭଦ୍ରା ଯୋଜନାରେ 20,000 ମହିଳାଙ୍କ ପାଖେ ଏକାକାଳୀନ ଭାବେ 5,000 ଟଙ୍କା ଦେଇ ଆର୍ଥିକ ମେରୁଦଣ୍ଡକୁ ସଶକ୍ତ କରିବାରେ ଆମେ ସଫଳ। ଆଜି ମୁଖ୍ୟମନ୍ତ୍ରୀ କନ୍ୟା ବିବାହରେ ଆମେ ଗୋଟିଏ

0: ଦିନରେ ହଜାରେ ଯୋଡ଼ାଙ୍କ ବିବାହ କରି ଓଡ଼ିଶାରେ ସମାନତା ଯୌତୁକ ବିରୋଧୀ ଆନ୍ଦୋଳନକୁ ସକ୍ରିୟ କରିବା ପାଇଁ ନିଜେ ସରକାର ଆଗ ତେଣୁ ମୁଁ ପୁଣି ଥରେ ଆସୁଥିବା ନୂଆ ଯୋଡ଼ାମାନେ ଯେଉଁମାନେ ବାହାଘର ପାଇଁ ଅପେକ୍ଷାରେ ଅଛନ୍ତି, ଯେଉଁମାନେ ଆଜି ନୂଆ ନୂଆ ଦମ୍ପତି ହେଲେ, ସମସ୍ତଙ୍କୁ ମୋର ନିବେଦନ, ଆମେ ସବୁ ହେଲୁ ସୁଭଦ୍ରା ଦେଇଥିବା ଦଳ। ସୁଭଦ୍ରା ଯେମିତି ଜଗନ୍ନାଥ ବଳଭଦ୍ରଙ୍କ ମଝିରେ ରହନ୍ତି, ବାର୍ତ୍ତା ଦିଅନ୍ତି ସମାଜକୁ ଯେ ସବୁ ସ୍ଥିତିରେ ଆଡଜଷ୍ଟମେଣ୍ଟ ହେଉଛି ଜୀବନ। ତେଣୁ ଆପଣମାନେ ଯେଉଁମାନେ ନୂଆ ଦମ୍ପତି ହେଇ ଆଜି ନିଜର ଜୀବନର ପ୍ରଥମ ଦିନ ଆରମ୍ଭ କରୁଛନ୍ତି, ଆପଣଙ୍କୁ ଜିଲ୍ଲା ତରଫରୁ ଯେଉଁ ଉପହାର ଦିଆଯାଇଛି ତାକୁ ଆପଣମାନେ ଭାବିପାରୁଥିବେ ଯେ ସରକାରଙ୍କ ପ୍ରୋତ୍ସାହନରେ କନ୍ୟାଦାନ ମାନେ କନ୍ୟାର ସୁରକ୍ଷା, ସକ୍ରିୟତା, ସଶକ୍ତିକରଣ ପାଇଁ ସରକାର ହିଁ ଉତ୍ତରଦାୟୀ। ଏବଂ ଇଏ ବିବାହ ଆଗକୁ ଏକ ନିବିଡ଼ ସମ୍ପର୍କରେ ପରିଣତ ହଉ। ମହାପ୍ରଭୁ ଜଗନ୍ନାଥ, ମା ସୁଭଦ୍ରା ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆପଣମାନେ ସମସ୍ତେ ସଫଳ ଦମ୍ପତି ଭାବେ ନିଜ ପାରିବାରିକ ଜୀବନର ଶୁରୁଆତ କରନ୍ତୁ। ଏଠି ଉପସ୍ଥିତ ଥିବା ଆପଣଙ୍କୁ ଆଶୀର୍ବାଦ ପାଇଁ ଆସିଥିବା ଏବଂ ବାହାଘର କାର୍ଯ୍ୟକୁ ସମ୍ପନ୍ନ କରୁଥିବା ସମସ୍ତ ବ୍ରାହ୍ମଣ ବନ୍ଧୁମାନଙ୍କୁ ମୁଁ ମଞ୍ଚରୁ କୃତଜ୍ଞତା ଏବଂ ନମସ୍କାର ଦେଉଛି। ଏକାକାଳୀନ 37 ଯୋଡ଼ାର ବାହାଘର ଦେଖିବା ଯେମିତି ଆମ ପାଇଁ ନୂଆ, ବ୍ରାହ୍ମଣମାନେ ଏ ବାହାଘରକୁ ସମ୍ପନ୍ନ କରିବା ବି ତାଙ୍କ ପାଇଁ ନୂଆ। ତେଣୁ ମୁଁ ପୁଣି ଥରେ ସରକାରଙ୍କ ପ୍ରୋତ୍ସାହନରେ ହେଉଥିବା ଏ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ସାମିଲ ହୋଇଥିବା ସମସ୍ତ ବନ୍ଧୁମାନଙ୍କୁ ବହୁତ ବହୁତ ଅଭିନନ୍ଦନ ଏବଂ ସାଧୁବାଦ, ଏବଂ ସମସ୍ତଙ୍କର ଉତ୍ତରୋତ୍ତର ଭବିଷ୍ୟତ କାମନା କରୁଛି। ବଡ଼ ଭଉଣୀ ହିସାବରେ ମୁଁ ଆପଣମାନଙ୍କୁ ଆଶୀର୍ବାଦ ଦେବାକୁ ଆସିଛି। ଓଡ଼ିଶା ସରକାର ଆପଣଙ୍କ ସହିତ ଅଛି, ଆପଣମାନେ ଭଲରେ ମନ୍ଦରେ ନିଶ୍ଚିତ ଖୋଜିବେ। ଏବଂ ମୋର ବିଶେଷ ଅନୁରୋଧ ପୁଅମାନଙ୍କୁ, ଏ ଝିଅମାନେ ହେଲେ ସରକାରୀ ଝିଅ, ଏମାନଙ୍କୁ ସରକାର ବାହାଘର କରୁଛି, କନ୍ୟାଦାନ କରୁଛି, ତେଣୁ ସରକାର ଝିଅକୁ କେମିତି ଆପଣମାନେ ସୁରୁଖୁରୁରେ ଭଲରେ ରଖିବେ ତାର ଦାୟିତ୍ୱ ବି ଆପଣମାନେ ନେବେ ବୋଲି ମୋର ଅନୁରୋଧ। ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ।
1: ସିଟିଜିର ପ୍ରତିଷ୍ଠାତା ରୋଟାରିଆନ୍ ଡକ୍ଟର ରାଜେନ୍ଦ୍ର କୁମାର ପଲେଙ୍କ ତତ୍ତ୍ୱାବଧାନରେ ସିଟିଜି କଲେଜ ଅଫ୍ ନର୍ସିଂ ଆଣ୍ଡ ମେଡିକାଲ ସାଇନ୍ସ ପକ୍ଷରୁ ସିଟିଜି କନ୍ଭେନ୍ସନ୍ ହଲ୍ରେ ସିଟିଜି ସେବାଶ୍ରୀ ସମ୍ମାନ 2026 ଏବଂ ଆନ୍ତର୍ଜାତୀୟ ନର୍ସ ଦିବସ ଭବ୍ୟ ଓ ସଫଳତାର ସହିତ ଆୟୋଜିତ ହୋଇଯାଇଛି। ଏହି ଅବସରରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଦୁଇଜଣ ସମର୍ପିତ ନର୍ସ, ଯିଏକି ଡେପୁଟି ନର୍ସିଂ ସୁପରିଟେଣ୍ଡେଣ୍ଟ ଶ୍ରୀମତୀ ଜାନକୀ ସେଠୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆସିଷ୍ଟାଣ୍ଟ ନର୍ସିଂ ସୁପରିଟେଣ୍ଡେଣ୍ଟ ଇନ୍ଚାର୍ଜ ବାସନ୍ତୀ ବୁଢ଼ାଣୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯିଏକି କାର୍ଯ୍ୟରତ ସେମାନଙ୍କୁ ସିଟିଜି ସେବାଶ୍ରୀ ସମ୍ମାନ 2026 ସମ୍ମାନିତ କରାଯାଇଥିଲା। ସମାଜସେବା ଓ ରୋଗୀ ସେବା ପ୍ରତି ସେମାନଙ୍କର ନିଷ୍ଠା, ତ୍ୟାଗ ଓ ଅବଦାନକୁ ସ୍ୱୀକୃତି ଦେଇ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମା ତାରିଣୀ ସୁପର ସ୍ପେଶାଲିଟି ହସ୍ପିଟାଲର ପ୍ରତିଷ୍ଠାତା ଓ ପରିଚାଳନା ନିର୍ଦ୍ଦେଶକ ଡାକ୍ତର ଗଣେଶ୍ୱର ମହାନ୍ତ ଯୋଗଦେଇ ନର୍ସମାନଙ୍କ ନିଷ୍ଠା, ତ୍ୟାଗ ଓ ସେବାଭାବକୁ ଭୂୟସୀ ପ୍ରଶଂସା କରିଥିଲେ। ସେହିପରି ସମ୍ମାନିତ ଅତିଥି ଭାବରେ ସିଟିଜି କଲେଜର ପ୍ରଧାନାଚାର୍ଯ୍ୟ ମାନସ ରଞ୍ଜନ ମହାପାତ୍ର, ସିଟିଜି ସ୍କୁଲର ପ୍ରଧାନାଚାର୍ଯ୍ୟ କେସି ମହାନ୍ତି, ସିଟିଜି ପ୍ରଫେସନାଲ ଷ୍ଟଡିଜ୍ର ବିଭାଗ ମୁଖ୍ୟ ଡକ୍ଟର ରୂପାଲି ଏବଂ ସଂଘମିତ୍ରା, ସିଟିଜିର ନର୍ସିଂ ବିଭାଗ ମୁଖ୍ୟ ସଂଘମିତ୍ରା ଉପସ୍ଥିତ ଥିଲେ। ଏ କାର୍ଯ୍ୟକ୍ରମକୁ ଇଂରାଜୀ ଅଧ୍ୟାପିକା ଆୟୁଷୀ ପଲ୍ ସଂଯୋଜନା କରିଥିବାବେଳେ ଟ୍ରଷ୍ଟି ପି ରାଜୀବ ଧନ୍ୟବାଦ ଅର୍ପଣ କରିଥିଲେ। ନମସ୍କାର, କେନ୍ଦୁଝର କାର୍ଯ୍ୟକ୍ରମରେ ସାପ୍ତାହିକୀକୁ ଏଇଠି ରଖି ବିଦାୟ ନେଉଛୁ। ନମସ୍କାର।

କିଛି କ୍ଷଣରେ ଶୁଣିପାରିବେ କଥା ଓ ଗୀତର ଅଞ୍ଜଳି ଗୀତାଞ୍ଜଳି। 10:30 ଶୁଣିପାରିବେ ରୂପକ ନୂଆ ସକାଳ। ଆଜି ଦିନ 1:20 ମହିଳାମାନଙ୍କ ନିମନ୍ତେ କାର୍ଯ୍ୟକ୍ରମ ବସୁନ୍ଧରା। ଏଥିରେ ଅନ୍ୟ ପ୍ରସଙ୍ଗ ସହିତ ମୁଖ୍ୟ ପ୍ରସଙ୍ଗରେ ରହିଛି ହାଇପର ଟେନସନର କାରଣ ଓ ନିରାକରଣ ପ୍ରସଙ୍ଗକୁ ନେଇ ଡକ୍ଟର ଭାରତୀମଣି ବେହେରାଙ୍କ ସହ ଏକ ସାକ୍ଷାତକାର ଭିତ୍ତିକ ଆଲୋଚନା। ଆଜି ସନ୍ଧ୍ୟା 5:00 ଇନ୍ଦ୍ରଧନୁ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଶୁଣିପାରିବେ। ଯୁବବାଣୀ କାର୍ଯ୍ୟକ୍ରମ ସନ୍ଧ୍ୟା 5:30 ଏହାକୁ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଜି ସନ୍ଧ୍ୟା 6:00 କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ପୁଣି ଥରେ ଜାଣିପାରିବେ ଏବଂ 6:02 ବନସୁରଭି ଆଦିବାସୀ ଗୀତ ଆଧାରିତ କାର୍ଯ୍ୟକ୍ରମ। ଏଥିରେ ନେତ୍ରାନନ୍ଦ ଓରାମ ଓ ସାଥୀମାନେ ପରିବେଷଣ କରିବେ ଓରାମ ସମ୍ପ୍ରଦାୟର ଗୀତ। ସନ୍ଧ୍ୟା 6:10 ରାମଚରିତ ମାନସ ଏବଂ 6:30 ସମ୍ବଲପୁରୀ ଗୀତ ଏହାକୁ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଜି ରାତି 7:00 ପରଦେଶିଆ ଓଡ଼ିଆ ଆଲବମ୍ର ଗୀତ ଶୁଣିପାରିବେ। ରାତି 7:30 କାର୍ଯ୍ୟକ୍ରମ ବନାନି ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଜି ରାତି 8:00 ପାରମ୍ପରିକ ଗୀତରେ ଶୁଣିବେ ଚମ୍ପୁ ଏବଂ ରାତି 8:15 କାର୍ଯ୍ୟକ୍ରମ ପ୍ରଗତି ପଥେ। ଆଜି ରାତି 10:00 ଲୋକଗୀତ କାର୍ଯ୍ୟକ୍ରମରେ ରହିଛି କେନ୍ଦରା ଗୀତ, ପରିବେଷଣ କରିବେ ଲକ୍ଷ୍ମୀଧର ନାଥ ଓ ସାଥୀ। 10:30 ସୁଗମ ସଙ୍ଗୀତ ଶୁଣିପାରିବେ ଚିରନ୍ତନୀ କାର୍ଯ୍ୟକ୍ରମରେ। ଇଏ ଥିଲା ଶ୍ରୋତାବନ୍ଧୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନାରୁ କେତୋଟି। ଆକାଶବାଣୀ କେନ୍ଦୁଝର, ସମୟ ପୂର୍ବାହ୍ନ 10:02, ସମୟ ଗୀତାଞ୍ଜଳିର ପ୍ରଯୋଜନା ଅନିତା ତିର୍କି, ସାଥିରେ ଆଜି ଆପଣଙ୍କ ରେଡ଼ିଓ ସାଥୀ ପ୍ରମୋଦିନୀ। ନମସ୍କାର।

0: ମେସିନରେ ଲୁଗା ପକେଇବା ପୂର୍ବରୁ ଚେକ୍ କରିନଥିଲ କି?
1: ବଦଳାଓ ବଦଳାଓ ଅଭ୍ୟାସ ବଦଳାଓ। ଏବେ ନିକଟସ୍ଥ ବ୍ୟାଙ୍କ ଯାଇ ଫଟା ପୁରୁଣା ନୋଟ୍ ବଦଳାନ୍ତୁ। ଯଦି ବ୍ୟାଙ୍କ ମନା କରେ ତ RBI ର ଅମ୍ବଡ୍ସମ୍ୟାନ୍ ପାଖରେ ଅଭିଯୋଗ କରନ୍ତୁ। RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
2: ସାବିତ୍ରୀ, ମୁଁ ଅଫିସ ଯାଉଛି।
3: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
2: ବାପରେ, ଏତେ ଟଙ୍କା?
3: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
2: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
3: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
4: ଆଜ୍ଞା ହଁ, PM ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
1: ବଦଳାଓ ବଦଳାଓ ଅଭ୍ୟାସ ବଦଳାଓ।
0: ମେସିନରେ ଲୁଗା ପକେଇବା ପୂର୍ବରୁ ଚେକ୍ କରିନଥିଲ କି?
1: ବଦଳାଓ ବଦଳାଓ ଅଭ୍ୟାସ ବଦଳାଓ। ଏବେ ନିକଟସ୍ଥ ବ୍ୟାଙ୍କ ଯାଇ ଫଟା ପୁରୁଣା ନୋଟ୍ ବଦଳାନ୍ତୁ। ଯଦି ବ୍ୟାଙ୍କ ମନା କରେ ତ RBI ର ଅମ୍ବଡ୍ସମ୍ୟାନ୍ ପାଖରେ ଅଭିଯୋଗ କରନ୍ତୁ। RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
5: କଣ ରିମା, ଘରେ ସୋଲାର ଲଗେଇଦେଲ?
6: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
5: ଚିନ୍ତା ନାହିଁ ମାନେ?
6: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
5: ସତରେ?
6: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
4: ଆଜ୍ଞା ହଁ, PM ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।

0: ପାଇଁ କନକ ଜୁଏଲାରୀକୁ ଆସନ୍ତୁ।
1: କନକ ଜୁଏଲାରୀ, ବିଏସ୍ ମଲ, ଧୋପାଡିଆ ଛକ, କେନ୍ଦୁଝର। ମୋବାଇଲ 9437632517।
2: ଜୀବନ ତାର ଏତେ ସହଜ ନୁହେଁ। ସାରା ଜୀବନଟା ତାକୁ ଗୋଟେ ସୀମା ଭିତରେ ଜୀଇଁବାକୁ ପଡ଼େ। ଅନେକ ପ୍ରତିବନ୍ଧକ ତା ପାଇଁ, ଅନେକ ବାଧା, ପୁଣି ନାହିଁ ନଥିବା କଟକଣା ତା ପାଇଁ। ପ୍ରତିଟି ପାଦ ଖୁବ୍ ସମ୍ଭାଳିକି ରଖିବାକୁ ପଡ଼େ ତାକୁ। ଜନ୍ମରୁ ନେଇ ଜୁଇ ଯାଏଁ ଜୀବନ ତାର ନୁହେଁ, ନିଜର ସର୍ବସ୍ୱ ଢାଳିଦିଏ ଅନ୍ୟ ପାଇଁ। ଦୁହିତା ବୁଲି ତ ଦୁଇ କୂଳର ହିତ ସାଧନ କରିବାର ଭାର ତାରି କାନ୍ଧରେ। ଏ କୂଳରେ ଝିଅ ହୋଇ ଜନ୍ମ ହେଲା, ହେଲେ ସେ କୂଳର ସାଜିବ କୂଳବଧୂ, ରଖିବ ଦୁଇ କୂଳର ମାନ ମର୍ଯ୍ୟାଦା। ବାସ୍ କେଲ ବସର ଭିତରେ କିଛିଟା ଦିନ କଟିଗଲା, ତାପରେ ସଖୀମାନଙ୍କ ଗହଣରେ କଣ୍ଢେଇ ଖେଳରେ ମନ ନ ପୂରୁଣୁ ତାକୁ କୁହାଗଲା ସଣ୍ଠଣା ଶିଖ। କାହିଁକିନା ସେ ଯେ ପରଧନ, ପରଘରକୁ ଯାଇ ସେଠି ବୋହୂର ଦାୟିତ୍ୱ ତୁଲାଇବ, ସ୍ତ୍ରୀର ଧର୍ମ ପାଳନ କରିବ, ପୁଣି ତାରି ହାତରେ ନ୍ୟସ୍ତ ବଂଶ ରକ୍ଷା କରିବାର ଗୁରୁ ଦାୟିତ୍ୱ। ତାକୁ ନେଇ ସଭିଙ୍କ ମନରେ ଅସୁମାରି ଆଶା, ସମସ୍ତଙ୍କ ଚାହିଦା ମଧ୍ୟ ଅନେକ। ଏଇଭଳି ସମସ୍ତଙ୍କ ଆଶା, ଅପେକ୍ଷା, ଚାହିଦା ପୂରଣ କରୁ କରୁ କେତେବେଳେ ଯେ ସକାଳରୁ ସଞ୍ଜ ଆଉ ସଞ୍ଜରୁ ରାତି ହୋଇଯାଏ, ୟାରି ଭିତରେ ଭୁଲିଯାଏ ସେ କେବଳ ଗୋଟିଏ କଥା, ନିଜକୁ। ହଁ, ଭୁଲିଯାଏ ତା ମନକୁ, ତା ଭାବନାକୁ, ଦେଖିଥିବା ସ୍ୱପ୍ନକୁ, ସବୁ ଇଚ୍ଛାକୁ, ସବୁ ଖୁସିକୁ। ତଥାପି ଯେ ସଭିଙ୍କ ଓଠରେ ତୃପ୍ତିର ହସ ଖେଳାଇ ନିଜେ ଖୁସି ହୋଇପାରେ, ସିଏ ନାରୀ। ଘୃଣା ବଦଳରେ ପ୍ରେମ, ଅପମାନ ସହିଯାଇ ଯେ ସମ୍ମାନ ଜଣାଇପାରେ, ସିଏ ନାରୀ।

ବନ୍ଧୁ, କଥା ଏଠି ନାରୀ ପ୍ରଶଂସାର ନୁହଁ। କଥା ଏଠି ନାରୀ ସୁରକ୍ଷାକୁ ନେଇ ସମାଜରେ ଉଠୁଥିବା ଅନେକ ପ୍ରଶ୍ନବାଚୀ ସମ୍ପର୍କରେ, ନିତ୍ୟ ପ୍ରତିଦିନ ତା ସହ ଘଟୁଥିବା ହିଂସା ଆଚରଣ ସମ୍ପର୍କରେ, ସେହି ଅପରିଷ୍କାର ମନରେ ଥିବା ପାଶବିକ ପ୍ରବୃତ୍ତି ଏବଂ ହିଂସ୍ର ମନୋବୃତ୍ତି ସମ୍ପର୍କରେ। ଇଏ ଖାଲି ମନୁଷ୍ୟ ଜାତି ପାଇଁ ନୁହେଁ, ସମଗ୍ର ସୃଷ୍ଟି ପାଇଁ ଅଶୋଭନୀୟ। ସଭ୍ୟ ସମାଜର ଏହି ଅସଭ୍ୟ ଆଚରଣ ଯୋଗୁଁ ବାସ୍ତବ ଅର୍ଥରେ ନାରୀ ସ୍ଥିତିର ଏତେ ଆଦର ସମ୍ମାନ ଥିବା ସତ୍ତ୍ୱେ ଆଜି ସେ ସବୁଠି ଅସୁରକ୍ଷିତ। ନିଜ ସୁରକ୍ଷାକୁ ନେଇ ସେ ସବୁ ଜାଗାରେ ସବୁ ସମୟରେ ଭୟଭୀତ ଆଉ ଚିନ୍ତିତ। ଜଣାନାହିଁ ଆମ ସମାଜରୁ ଏ ଲଜ୍ଜା କେବେ ଥମିବ। ବୁଝି ହୁଏ ନାହିଁ ଈଶ୍ୱରଙ୍କ ଏ ଅତୁଳନୀୟ ସୃଷ୍ଟିରେ ଏମିତି ଅସନ୍ତୁଳନ କାହିଁକି। ଈଶ୍ୱର ତ ତାଙ୍କ ସୃଷ୍ଟିରେ ନାରୀ ଓ ପୁରୁଷ ପରି ଦୁଇଟି ଜାତି ସୃଷ୍ଟି କରିଛନ୍ତି, ପୁଣି ତାଙ୍କ ମଧ୍ୟରେ ପରସ୍ପର ପାଇଁ ଏମିତି ଭାବରେ ସଞ୍ଚାର କରିଛନ୍ତି ଯେ ଯେଉଁ କାରଣରୁ ନାରୀ ବିନା ପୁରୁଷ ଓ ପୁରୁଷ ବିନା ନାରୀ ଅଧୁରା, ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ପରି। ଉଭୟଙ୍କ ମଧ୍ୟରେ ଭିନ୍ନତା ଯେତିକି, ସ୍ୱତନ୍ତ୍ରତା ମଧ୍ୟ ସେତିକି। ଏ ସୃଷ୍ଟିରେ ଉଭୟଙ୍କ ଭୂମିକା ମହତ୍ତ୍ୱପୂର୍ଣ୍ଣ, ତେଣୁ ଉଭୟଙ୍କ ଦାୟିତ୍ୱଟିକୁ ସୁଚାରୁ ରୂପେ ନ ତୁଲାଇଲେ, ଈଶ୍ୱରଙ୍କ ସୃଷ୍ଟି ହେଉ କି ନିଜେ ଯତ୍ନ କରି ଗଢ଼ିଥିବା ପରିବାର ରୂପୀ ସଂସାରଟି, ସୁରୁଖୁରୁରେ ଆଗକୁ କେମିତି ଗତି କରିବ। ତେଣୁ ଉଭୟଙ୍କ ମଧ୍ୟରେ ସୁନ୍ଦର ତାଳମେଳ, ଭଲ ବୁଝାମଣା ବହୁ ଜରୁରୀ। ଗୋଟିଏ ସୁଖୀ ପରିବାର ପାଇଁ ହେଉ କି ସଭ୍ୟ ସମାଜ ପାଇଁ, କି ହେଉ ସେ ଶୃଙ୍ଖଳିତ କର୍ମକ୍ଷେତ୍ର ପାଇଁ, ନହେଲେ ଏମାନଙ୍କ ମଧ୍ୟରେ ଯଦି ଲିଙ୍ଗଗତ ଭେଦଭାବ କାରଣରୁ ହିଂସା, ଦ୍ୱେଷ, ଆତ୍ମପରିମା, ଅସନ୍ତୋଷ ଭାବ ପ୍ରକାଶ ପାଏ, ତାହେଲେ ସବୁଠି, ଜୀବନରେ, ପରିବାରରେ, ସମାଜରେ, କର୍ମକ୍ଷେତ୍ରରେ, ଦେଶରେ, ହଁ ସବୁଠି ଦେଖାଦିଏ ବିଶୃଙ୍ଖଳା, ଅଶାନ୍ତି ଏବଂ ଗୋଟିଏ ଅସନ୍ତୁଳନ ପ୍ରକ୍ରିୟା।

0: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ।
1: ମେସିନରେ ଲୁଗା ପକାଇବା ପୂର୍ବରୁ ଚେକ୍ କରିନଥିଲ କି?
0: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ। ଏବେ ନିକଟସ୍ଥ ବ୍ୟାଙ୍କ ଯାଇ ଫଟା ପୁରୁଣା ନୋଟ୍ ବଦଳାନ୍ତୁ। ଯଦି ବ୍ୟାଙ୍କ ମନା କରେ ତ RBI ର ଅମ୍ବଡ୍ସମ୍ୟାନ୍ ପାଖରେ ଅଭିଯୋଗ କରନ୍ତୁ। RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ। ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ।
1: ମେସିନରେ ଲୁଗା ପକାଇବା ପୂର୍ବରୁ ଚେକ୍ କରିନଥିଲ କି?
0: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ। ଏବେ ନିକଟସ୍ଥ ବ୍ୟାଙ୍କ ଯାଇ ଫଟା ପୁରୁଣା ନୋଟ୍ ବଦଳାନ୍ତୁ। ଯଦି ବ୍ୟାଙ୍କ ମନା କରେ ତ RBI ର ଅମ୍ବଡ୍ସମ୍ୟାନ୍ ପାଖରେ ଅଭିଯୋଗ କରନ୍ତୁ। RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
2: ବନ୍ଧୁ, ସୃଷ୍ଟିର ନିୟମ ହିଁ କିଛି ସେମିତି। ପୁରୁଷ ଯଥେଷ୍ଟ ସାମର୍ଥ୍ୟବାନ, ଶାରୀରିକ ବଳରେ ଯଥେଷ୍ଟ ବଳିଆନ ମଧ୍ୟ, ହେଲେ କୋମଳାଙ୍ଗୀ ନାରୀଟିର ହାତ ନ ଧରିବା ଯାଏ ଉଭୟଙ୍କ ଜୀବନରେ ପୂର୍ଣ୍ଣତା ଆସି ନଥାଏ, ଯାହା ବିନା ପରିବାରର କଳ୍ପନା ସୁଦ୍ଧା ଅସମ୍ଭବ। ବାହାରକୁ ଯାଇ ଦୁଇ ପଇସା ରୋଜଗାର କରୁ କି ନ କରୁ, ଘରର ଯାବତୀୟ ଦାୟିତ୍ୱ ତୁଲାଇବା ସହ ପିଲାଛୁଆଙ୍କୁ ସଂସ୍କାର ଓ ପ୍ରଥମ ଶିକ୍ଷା ଦେବାର ଦାୟିତ୍ୱ ମଧ୍ୟ ତାର। ଘରର ପ୍ରତ୍ୟେକ ସଦସ୍ୟଙ୍କର ଶାରୀରିକ ଓ ମାନସିକ ସୁସ୍ଥତା ପ୍ରତି ତାକୁ ହିଁ ଧ୍ୟାନ ଦେବାକୁ ପଡ଼ିଥାଏ। ଗୋଟିଏ ଦିନର ଅନୁପସ୍ଥିତିରେ ଘରେ ସମସ୍ତେ ତାର ସ୍ଥିତିର ମୂଲ୍ୟକୁ ଭଲ ଭାବରେ ବୁଝିଯାଆନ୍ତି। ତା ସ୍ନେହର ଭାଷା, ପ୍ରେମର ପରସ ସଭିଙ୍କ ଜୀବନକୁ କରିଦିଏ ସୁଖମୟ ଓ ମଧୁମୟ। ଯେଉଁ ସ୍ନେହ ପ୍ରେମ ବିନା ଜୀବନ ନିରସ, ତେଣୁ କେଉଁ ଦୃଷ୍ଟିରୁ ନାରୀର ଭୂମିକା ଗୌଣ ହୋଇପାରେ? ନା ପରିବାରରେ, ନା ସମାଜରେ, ନା ଜୀବନରେ। ତେଣୁ ନାରୀ ପ୍ରତି ହୀନ ଆଚରଣ କରିବା, ତାକୁ ତା ଅଧିକାରରୁ ବଞ୍ଚିତ ରଖିବା, ନିଚା ଦେଖାଇବା, ନିର୍ଯାତନା ଦେବା, ଶୋଷଣ କରିବା ଭଳି କାର୍ଯ୍ୟକଳାପରୁ ସମାଜର ସବୁ ବର୍ଗର ଲୋକେ ନିଜକୁ ଦୂରେଇ ରଖିବା ଜରୁରୀ। ଏସବୁ ପ୍ରକୃତି ବିରୋଧୀ କାର୍ଯ୍ୟକଳାପ, ଆଉ ଯାହା ପ୍ରକୃତି ବିରୋଧୀ ସେ କାର୍ଯ୍ୟକଳାପ ସମାଜର କେବେ ହେଲେ ହିତ ସାଧନ କରିନଥାଏ।

ହଁ ବନ୍ଧୁ, ଦିନ ଥିଲା ଯେତେବେଳେ ନାରୀ ନିଜକୁ ଅସହାୟ, ଅବଳା, ଦୁର୍ବଳା ମନେ କରି ପୁରୁଷ ଆଶ୍ରୟରେ ସଖୀ କଣ୍ଢେଇ ପରି ଜୀବନ ଜିଉଁଥିଲା। ତେଣୁ ପରିବାର, ସମାଜର ନିର୍ଯାତନା ସହିବା ଛଡ଼ା ତା ପାଖରେ ଅନ୍ୟ କୌଣସି ଚାରା ହିଁ ନଥିଲା। ଆଖିରୁ ଲୁହ ଝରାଇ ମୁଣ୍ଡବାତି ସବୁ କିଛି ସହିବାକୁ ପଡ଼ୁଥିଲା ତାକୁ। ହେଲେ ଏବେ ସମୟ ଢେର ବଦଳି ଯାଇଛି। ନିର୍ଯାତନା ସହି ଜିଇଁବା ତା ଭାଗ୍ୟ ନୁହେଁ ବୋଲି ସେ ବୁଝିସାରିଛି। ନାରୀ ହିଂସା ସମାଜର କଳଙ୍କ ବୋଲି ସେ ମଧ୍ୟ ଏହାକୁ ପ୍ରତିବାଦ କରିବା ଶିଖିଲାଣି, ବୁଝିଲାଣି ଜୀବନ ତାର ସେତିକି ମୂଲ୍ୟବାନ ଯେତିକି ଗୋଟିଏ ପୁରୁଷର, ଭୂମିକା ତାର ମଧ୍ୟ ସେତିକି ମହତ୍ତ୍ୱପୂର୍ଣ୍ଣ ଯେତିକି ପୁରୁଷର। ସୃଷ୍ଟିରେ ହେଉ କି ପରିବାରରେ, ତା ସ୍ଥାନ ସ୍ୱତନ୍ତ୍ର। ଆଜି ସବୁ କ୍ଷେତ୍ରରେ ତାର ଭୂମିକା ଓ ଯୋଗଦାନ ସର୍ବଶ୍ରେଷ୍ଠ ବୋଲି ପ୍ରମାଣିତ। ସେଥିପାଇଁ ବନ୍ଧୁ, ସଭିଙ୍କ ଭାବନାକୁ ଆଦର କରୁଥିବା ନାରୀଟିଏ, ସଭିଙ୍କ ଜୀବନରେ ପ୍ରେମର ନିର୍ଝରିଣୀ ଛରାଇ ତୃପ୍ତ କରୁଥିବା ନାରୀଟିଏ ଆଜି ନିଜ ମାନ, ମର୍ଯ୍ୟାଦା, ଅଧିକାର, ସ୍ୱାଭିମାନକୁ ନେଇ ବଞ୍ଚି ରହିବାର ଦୃଢ଼ ନିଶ୍ଚୟ କରିପାରୁଛି। ପ୍ରତିଟି ଆହ୍ୱାନକୁ ସ୍ୱୀକାର କରି ଜୀବନ ଯୁଦ୍ଧ ଜିତିଯିବାର ଢେର ଆତ୍ମବିଶ୍ୱାସର ପୁଞ୍ଜି ସେ ସାଇତି ରଖିଛି ତା ମନ ପ୍ରାଣରେ। ତଥାପି ବନ୍ଧୁ, ନାରୀ ପୁରୁଷ ମଧ୍ୟରେ ଆଦର ସମ୍ମାନ ଭାବ ହିଁ ଉଭୟଙ୍କ ଜୀବନକୁ ସରସ ସୁନ୍ଦର କରିଥାଏ। ହିଂସା ତ ଜୀବନରୁ ଆନନ୍ଦର ଅନୁଭବକୁ ହିଁ ସମାପ୍ତ କରିଦେଇଥାଏ, ପରିବାରରୁ ଶାନ୍ତି ଶୃଙ୍ଖଳା ନଷ୍ଟ କରିଦିଏ, ପିଲାଛୁଆଙ୍କ ଭବିଷ୍ୟତ ଅନିଶ୍ଚିତତା ଆଡ଼କୁ ଚାଲିଯାଏ। ଏପଟେ ଘରର ବୟୋବୃଦ୍ଧଙ୍କ ଜୀବନ ଅବହେଳା ତଥା ଦୁଃଖରେ କଟେ। ଧୀରେ ଧୀରେ ଏହି ପ୍ରଭାବ ପରିବାରମାନଙ୍କରୁ ଯାଇ ସମାଜ ଓ ଦେଶକୁ ବ୍ୟାପିଯାଏ। ଏ ଲିଙ୍ଗଗତ ହିଂସା ଦ୍ୱେଷ ଜୀବନକୁ ଅସ୍ଥିରତା ଆଡ଼କୁ ଟାଣି ନେଇଯାଏ, କେଉଁଠି ହେଲେ ଶାନ୍ତି ରହେନି। ତେଣୁ ବନ୍ଧୁ, ଏଥିପ୍ରତି ସତର୍କ ଓ ସାବଧାନତା ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ। ଆଜି ତ ସମୟ ହୋଇଗଲାଣି କାର୍ଯ୍ୟକ୍ରମକୁ ଏଇଠି ରଖିବାକୁ ହେବ। ଆଜି ପାଇଁ ଆପଣଙ୍କ ରେଡ଼ିଓ ସାଥୀ ପ୍ରମୋଦିନୀର ନମସ୍କାର।

ନାଟ୍ୟ ଗୀତାଞ୍ଜଳି କାର୍ଯ୍ୟକ୍ରମ ପ୍ରଯୋଜନା କରିଥିଲେ ଅନିତା ତିର୍କି। ଆକାଶବାଣୀ କେନ୍ଦୁଝର, ସମୟ ପୂର୍ବାହ୍ନ 10:30। ପ୍ରଚାର କରୁଛୁ ରୂପକ ନୂଆ ସକାଳ।

ଶିକ୍ଷାର ଆଦିପର୍ବ କେଉଁଠୁ ଆରମ୍ଭ ତାହା ବିତର୍କର ବିଷୟବସ୍ତୁ ହୋଇଥିଲେ ହେଁ ଶିକ୍ଷା ଯେ ସୃଷ୍ଟିର ଆରମ୍ଭରୁ ମନୁଷ୍ୟ ସହିତ ଓତପ୍ରୋତ ଭାବେ ଜଡ଼ିତ ତାହାକୁ ଅସ୍ୱୀକାର କରିହୁଏ ନା। ଶିକ୍ଷା ଜୀବନକୁ ମାର୍ଜିତ କରେ, ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରି ଜ୍ଞାନର ଆଲୋକ ଦେଖାଏ। ତେଣୁ ଶିକ୍ଷାର ଗୁରୁତ୍ୱ ସବୁ ଯୁଗରେ ଉପଲବ୍ଧି କରାଯାଇଛି। ପ୍ରାଚୀନ ଭାରତରେ ଶିକ୍ଷା ସାଧାରଣତଃ ଗୁରୁକୁଳ ଆଶ୍ରମର ଶିକ୍ଷା ରୂପେ ପରିଚିତ ଥିଲା, ଯେଉଁଥିରେ କି ଉତ୍ତମ ସମାଜ ଗଠନ ଉପରେ ଗୁରୁତ୍ୱ ଦିଆଯିବା ସଙ୍ଗେ ସଙ୍ଗେ ନୀତିଶିକ୍ଷା ପ୍ରଦାନ କରି ଜୀବନକୁ ଶୃଙ୍ଖଳିତ କରିବାକୁ ପ୍ରେରଣା ଦିଆଯାଉଥିଲା।

0: କେବଳ ସେତିକି ନୁହେଁ, ଏହି ଗୁରୁକୁଳ ଶିକ୍ଷାରେ ଆତ୍ମନିର୍ଭରଶୀଳତା ଉପରେ ମଧ୍ୟ ବେଶ ପ୍ରାଧାନ୍ୟ ଦିଆଯାଉଥିଲା।
1: ଶିକ୍ଷା ପୃଥିବୀର ଅଜ୍ଞାନ ଅନ୍ଧକାର ଦୂର କରି ଜ୍ଞାନାଲୋକ ବିତରଣ କରେ। ଶିକ୍ଷା ମଣିଷକୁ ଚରିତ୍ରବାନ, ବିବେକୀ, କର୍ତ୍ତବ୍ୟପରାୟଣ ଓ ଯତ୍ନଶୀଳ କରେ। ବ୍ୟକ୍ତିବିଶେଷର ଉନ୍ନତି ମୂଳରେ ଶିକ୍ଷାର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ବ୍ୟକ୍ତିବିଶେଷର ଉନ୍ନତି ହେଲେ ପରିବାର, ସମାଜର ତଥା ଦେଶର ଉନ୍ନତି ହେବ। ମାନବ ସମ୍ବଳର ବିକାଶ ଦେଶର ଉନ୍ନତିର ମୂଳାଧାର ଅଟେ। ଶିକ୍ଷାର ପ୍ରସାର ବିନା ମାନବ ସମ୍ବଳର ବିକାଶ ଅସମ୍ଭବ। ଜନଶକ୍ତିକୁ ଉନ୍ନତ କରିବା ପାଇଁ ବୈଷୟିକ ଜ୍ଞାନର ବହୁଳ ପ୍ରସାର କରିବାକୁ ହେବ। ମୌଳିକ ଶିକ୍ଷା ଦେଇ ଜନଜାଗରଣ ସୃଷ୍ଟି କରିବାକୁ ହେବ। ଶିକ୍ଷାର ଆଭିମୁଖ୍ୟ ଚିନ୍ତା କଲାବେଳକୁ ଉତ୍ପାଦନ ବୃଦ୍ଧି, ଚରିତ୍ର ଗଠନ, ଦାୟିତ୍ୱବୋଧ, ଲୋକପ୍ରିୟତା ଆଦି ଦିଗ ପ୍ରତି ନଜର ଦେବାକୁ ପଡ଼ିବ।
0: ଶିକ୍ଷା ଏକ ଆଲୋକର ଶିଖା, ଏକ ତେଜସ୍ମାନ ନକ୍ଷତ୍ର, ଯାହାକି ଜ୍ଞାନର ଆଲୋକରେ ସମସ୍ତଙ୍କୁ ପ୍ଲାବିତ କରେ। ତେଣୁ ଯଥାର୍ଥରେ ଗୀତାରେ କୁହାଯାଇଛି, ଅଜ୍ଞାନ ତିମିରାନ୍ଧସ୍ୟ ଜ୍ଞାନାଞ୍ଜନ ଶଳାକୟା ଚକ୍ଷୁର୍ମିଳିତଂ ୟେନ ତସ୍ମେ ଶ୍ରୀ ଗୁରଭେ ନମଃ। ଅନେକ ଦାର୍ଶନିକ ତଥା ସଫଳ ସ୍ରଷ୍ଟାମାନେ ପ୍ରକୃତିକୁ ସର୍ବଶ୍ରେଷ୍ଠ ଗୁରୁ ଏବଂ ବିଶ୍ୱକୁ ସର୍ବଶ୍ରେଷ୍ଠ ଶିକ୍ଷା କ୍ଷେତ୍ର ରୂପେ ଗ୍ରହଣ କରିନେଇଛନ୍ତି। ଏବେ ତ ଶିକ୍ଷାର ସ୍ୱର କୋଣେ ଅନୁକୋଣେ ସଫଳତାର ବାର୍ତ୍ତା ବଣ୍ଟନ କଲାଣି। ଶିକ୍ଷା ଯେ ପ୍ରଗତିର ଉତ୍ସ ମାର୍ମିକ ଭାବେ ଅନୁଭବ କଲେଣି ସେମାନେ, ଯେଉଁମାନେ ଦିନେ ଏହାକୁ ଖୁବ୍ ଭୟ କରୁଥିଲେ।

0: ବିଦ୍ୟା ପରି ନାହିଁ କିଛି ଜଗତରେ ଭାଇ, ବିଦ୍ୟା ଅରଜିଲେ ପୂଜା ସବୁଠାରେ ପାଇ, ନିଜର ଉପଯୁକ୍ତ ଯତ୍ନ ନେଇପାରେନି ଅଶିକ୍ଷିତ ବ୍ୟକ୍ତିଟି, ଅଜ୍ଞାନତାର ଶିକାର ହୋଇ ନୀତି ଲୁହ ଗଡ଼ାଏ ସିଏ, ବାଟ ବତାଇବାକୁ ଏକମାତ୍ର ସାଥିଟିଏ ତ ପାଠ।
1: ବନା ଭୋଇ ଘରେ ଅଛ କିଅ? ବନା ଭୋଇ।
2: ଆଜ୍ଞା, ମୁଁ ବନା।
1: ଏଇ ନିଅ ନିଅ।
2: କ'ଣ ହେଲା?
1: ତମ ପୁଅ ଚିଠି ଦେଇଛି, ନିଅ।
2: ଚିଠି?
1: ହଁ, ଚିଠି ଚିଠି ନୀଳମଣିର ଭଲ ମନ୍ଦ ପଢ଼ିଲେ ଜାଣିବ। ଏ ନିଅ, ମନେ ହବ ନୀଳମଣି ଯେମିତି ତମ ପାଖରେ ଠିଆ ହେଇଛି ଆଉ ତମ ସାଙ୍ଗରେ କଥା ହଉଛି।
2: ସତରେ? ଆଉ ମକର ପରବକୁ ନୀଳମଣି ଆସିବ ତ?
1: କିଏ ପଢ଼ିଲେ ସିନା ଜାଣିବ। ଯାଅ ଯାଅ, ନିଜେ ନିଜେ ଯଦି ନ ପଢ଼ିପାରିବ ତମେ କାହାକୁ ଦେଇକି ପଢ଼େଇବ? ହେ, ମୁଁ ଯାଉଛି, ନିଅ।

0: ନଟ ସାହୁକାରେ
1: କିଏ
0: ନଟ ସାହୁକାରେ
1: କିଏ
0: ମୁଁ ଉମାଦେଇପୁରର ବନା ଭୋଇ ସାହୁକାରେ
1: କୁଆଡ଼େ ଆଇଲୁ
0: ଟିକେ ଶୁଣନ୍ତୁ ସାହୁକାରେ
1: ମୁଁ ଟିକେ ସେଦିନ କରୁଛି
0: ପୁଅ ମୋର ଚିଠି ଦେଇଛି ମକର ମେଳାକୁ ଆସିବାକୁ କହିଥିଲା ଚିଠି ପାଇଲା ବେଳୁ ମନଟା ଖାଲି ଖାଣ୍ଟି ଚକଟି ହେଉଛି ସାହୁକାରେ ଦୟାକରି ଟିକେ ଚିଠିଟା ପଢି ଦିଅନ୍ତୁ
1: ସେ ଚିଠି ସେଇଠି ରଖ ମୁଁ ପଢି ଦେଉଛି ରଖେ
0: ଆଜ୍ଞା
1: ସେ ବାହାର ମୁଣ୍ଡରେ ସେ କାଠ ଦୁଇଗଣ ପଡ଼ିଛି ଦେଖୁଛୁ ଦେଖୁଛୁ ନା ନାଇଁ ମୋ କାଠ ସେଇଠି ପଡ଼ିଛି
0: ସାହୁକାରେ
1: ଆରେ ଗଲୁ ଟିକେ ଚିରି ଦେଲୁ ଗଲୁ ଯା ଯା ମୋ ଚିରି ପକେଇବୁ
0: ମରିଯିବି ହଜୁରୁ ମରିଯିବି ଦେହକୁ ଫଳ ପାଉନି
1: କିଛି ହବନି ତୁ ଗଲୁ ଯା ଦେ ମୋ ଦେ ତୁ ପାରିବୁ ମୋ ଯା ବାବା ଯା ଯା ଚିଲୁ ଯା ଚିରି ପକା ମୋ
0: ମୁଣ୍ଡ ଭିତରଟା ଚାଇ ମାରି ଯାଉଛି
1: ବନା ପାରିବୁ ରେ ବନା ନିଶ୍ଚେ ପାରିବୁ ରେ ବାପା ହଁ ଜି।

0: Circa.
1: ସହକାରେ ତୁମ ଗୋଡ଼ ତଳେ ପଡୁଛି, ସହକାରେ ଏ ଚିଠିଟା ଟିକେ ପଢିଦିଅ,
0: ଆରେ ଆରେ ଆରେ ଆରେ ଆରେ, ଏମିତି ତୁ କ'ଣ
1: ପଢିଦିଅ
0: ହଉଛୁ?
1: ସହକାରେ।
0: ତୁ ଏମିତି ଥକା ମାରି ବସି ପଡ଼ିଲେ ଚଳିବ? ହେରେ ବନା, ସେ କାଠ ନ ଚିରିବା ଯାଏ ଏ ଚିଠି ପଢା ବନ୍ଦ, ବୁଝିଲୁ? ହେରି ବୁଝିଲୁ ନା ନାଇଁ? ମୋ ଚିଠି ପଢିବାର ତ ପୁଣି ଗୋଟାଏ ମୂଲ୍ୟ ଅଛି ନା ନାଇଁ? ମୋ ଏ ବନା, ଚି ଚି ଚି ଚି ଚି କାଠ ଚିରି ପକେଇଲୁ ବାପା, ଚିରି ପକା, ମୁଁ ପଢିଦେବି, ଚିଠି ପଢିଦେବି।

0: Barney.
1: Ani, buona, bu, bu, buona.
0: Barney. Barney.

0: ଶିକ୍ଷାକୁ ଜନମାନସରେ ଆନ୍ଦୋଳିତ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ମନୁଷ୍ୟର ପ୍ରକୃତିରେ ଯାହା କିଛି ସର୍ବୋତ୍ତମ, ସର୍ବାଧିକ ଶକ୍ତିଶାଳୀ, ସର୍ବାଧିକ ଅନ୍ତରଙ୍ଗ ଓ ପୂର୍ଣ୍ଣତା, ତାହାକୁ ବ୍ୟକ୍ତ କରିବା ଶିକ୍ଷା। ମହାଭାରତରେ ଉଲ୍ଲେଖ ଅଛି, ନାସ୍ତିଂ ବିଦ୍ୟା ସମଂ ଚକ୍ଷୁ, ଅର୍ଥାତ୍ ବିଦ୍ୟାର ସମକକ୍ଷ ଦ୍ୱିତୀୟ ଚକ୍ଷୁ ଅନ୍ୟ କିଛି ନାହିଁ। ଲକ୍ଷ୍ୟ କରାଯାଇଛି, ଯେଉଁ ଦେଶର ସାଧାରଣ ଶିକ୍ଷା, ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ଶିକ୍ଷା ଯେତେ ଉନ୍ନତତର, ସେ ରାଷ୍ଟ୍ର ତତୋଧିକ ଅଗ୍ରଗାମୀ, ସଭ୍ୟ ଓ ଶୃଙ୍ଖଳିତ। ଦେଶର ନିର୍ମାଣ ପଛରେ ରହିଛି ଶିକ୍ଷାର ଆଭିମୁଖ୍ୟ। ଆମ ଦେଶର ଗଠନ ପ୍ରକ୍ରିୟା ଆମ ହାତରେ ହିଁ ଅଛି।
1: ଶିକ୍ଷା ହିଁ ଉନ୍ନତିର ମୁଖ୍ୟ ଚାବିକାଠି। ଏହି ନୀତି ବାକ୍ୟର ସତ୍ୟତାକୁ କେହି ଅସ୍ୱୀକାର କରିବେ ନାହିଁ। ଏହାକୁ ଏକ ଚିରନ୍ତନ ସତ୍ୟ କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ। ସମଗ୍ର ମାନବ ସମାଜର କ୍ରମ ବିକାଶ ଯେ କେବଳ ଶିକ୍ଷା ମାଧ୍ୟମରେ ହିଁ ଆଜି ସଭ୍ୟତାର ଶୀର୍ଷ ସ୍ଥାନରେ ଉପସ୍ଥିତ ହୋଇପାରିଛି, ଏଥିରେ ସନ୍ଦେହ ନାହିଁ। ପ୍ରସ୍ତର ଯୁଗର ମାନବ କିପରି ସଭ୍ୟତାର ଆଲୋକ ଆଡ଼କୁ ଧୀରେ ଧୀରେ ଅଗ୍ରସର ହେଉଥିଲା, କିପରି ତାର ବୌଦ୍ଧିକ ବିକାଶ ଘଟୁଥିଲା, ତାହାକୁ ନୃତତ୍ତ୍ୱବିତ୍ମାନେ ଗବେଷଣା ମାଧ୍ୟମରେ ନିରୂପଣ କରିବା ପାଇଁ ଆଜି ମଧ୍ୟ ଚେଷ୍ଟା କରୁଛନ୍ତି। ଏବଂ ଶିକ୍ଷାର କ୍ରମ ବିକାଶ କିପରି ଭାବରେ ପୃଥିବୀର ବିଭିନ୍ନ ମାନବ ସମାଜରେ ପରିସ୍ଫୁଟ ହୋଇଥିଲା, ପ୍ରତ୍ନତତ୍ତ୍ୱବିତ୍ମାନେ ବିଭିନ୍ନ ସମୟରେ ଆବିଷ୍କାର କରିଛନ୍ତି ଏବଂ ଏବେ ମଧ୍ୟ ପ୍ରଚେଷ୍ଟା ଅବ୍ୟାହତ ରହିଛି। ବୈଜ୍ଞାନିକ ଏଚ୍ ଜି ୱେଲ୍ସଙ୍କ ମତରେ ଆଜିଠାରୁ ପ୍ରାୟ 400 ଶତାବ୍ଦୀ ବର୍ଷ ତଳେ, ଅର୍ଥାତ୍ 40,000 ବର୍ଷ ପୂର୍ବେ, ପୃଥିବୀ ପୃଷ୍ଠରେ ପ୍ରସ୍ତର ଯୁଗର ମାନବର ଆବିର୍ଭାବ ହୋଇଥିଲା ଏବଂ ତାହାର 25,000 ବର୍ଷ ପରେ ପ୍ରଥମେ ପଥର ଦେହରେ ଚିତ୍ର ଆଙ୍କିବା ପାଇଁ ସେ ଚେଷ୍ଟା କରିଥିଲା। ୟୁରୋପର ସ୍ପେନ୍ ଦେଶର ଆଜିଲ୍ୟାଣ୍ଡଠାରେ ଆବିଷ୍କୃତ ପଥର ଦେହର ଚିତ୍ରଗୁଡ଼ିକୁ ବୈଜ୍ଞାନିକମାନେ ମନୁଷ୍ୟର ଚିତ୍ର ଆଙ୍କିବାର ପ୍ରଥମ ପ୍ରୟାସ ବୋଲି ମତ ଦେଇଥାନ୍ତି ଏବଂ ଏହି ଅସ୍ପଷ୍ଟ ଚିତ୍ରଗୁଡ଼ିକ ଆଜିଠାରୁ ପ୍ରାୟ 15,000 ବର୍ଷ ପୂର୍ବେ ଅଙ୍କା ଯାଇଥିବ ବୋଲି ବିଶ୍ୱାସ କରିଥାନ୍ତି। ଶିକ୍ଷାର କ୍ରମ ବିକାଶର ଗତିପଥକୁ ସେହି ସୁଦୂର ଅତୀତରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ଯଦି ପର୍ଯ୍ୟାଲୋଚନା କରାଯାଏ, ତାହା ଯେ କେତେ ଘାତ ପ୍ରତିଘାତ ମଧ୍ୟରେ, କେତେ ସଭ୍ୟତାର ଆବିର୍ଭାବ ଓ ବିଲୋପ ପରେ, କେତେ ବୈଜ୍ଞାନିକ, ଦାର୍ଶନିକ, ଧର୍ମଯାଜକ ଓ ସମାଜ ସଂସ୍କାରକଙ୍କର ସମଷ୍ଟିଗତ ଅବଦାନରେ ପରିସ୍ଫୁଟ ହୋଇ ଆଜି ଆଧୁନିକ ସଭ୍ୟତାକୁ ଉଦ୍ଭାସିତ କରୁଛି, ସେ କଥା ଚିନ୍ତା କଲେ ବିସ୍ମିତ ହେବାକୁ ହୁଏ। ଆଜି ମନୁଷ୍ୟ ଆଧୁନିକ ଯୁଗରୁ ଅତ୍ୟାଧୁନିକ ଯୁଗ ଆଡ଼କୁ ଅଗ୍ରସର ହେଉଛି। ବିଶ୍ୱର ବୈଜ୍ଞାନିକମାନେ ଅନବରତ ଗବେଷଣା କରି କେତେ ଅଭିନବ ଯନ୍ତ୍ରପାତି, ବୈଦ୍ୟୁତିକ ଉପକରଣ ଏବଂ ସ୍ୱୟଂଚାଳିତ ଜଟିଳ କଳକବ୍ଜା ପ୍ରସ୍ତୁତ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି, ଏଠାରେ ତାହା ଉଲ୍ଲେଖ କରିବା ସମ୍ଭବ ନୁହେଁ। ପଦାର୍ଥ ବିଜ୍ଞାନ, ରାସାୟନିକ ବିଜ୍ଞାନ, ମହାକାଶ ବିଜ୍ଞାନ ଓ ଚିକିତ୍ସା ବିଜ୍ଞାନ ଇତ୍ୟାଦିରେ ମନୁଷ୍ୟ

0: ନୂଆ ନୂଆ ଦିଗନ୍ତ ବିସ୍ତାର କରି ସଭ୍ୟତାର ରଥଚକ୍ରକୁ ଆଗେଇ ନେଉଛି।
1: ଖଣି ଖାଦାନ ଭରା କେନ୍ଦୁଝର ପ୍ରକୃତିର ନୈସର୍ଗିକ ଗନ୍ତାଘର, ମେହନତି ମଣିଷର ଦେବଭୂମି ଏଇ କେନ୍ଦୁଝର। ଦିନେ ଆନ୍ଦୋଳିତ ହୋଇଥିଲା ଏହି ଜନମାନସରେ ଆମେ ଟିପ ଦେବୁନି, ଶିକ୍ଷାର ନୂତନ ଜ୍ୟୋତିରେ ଉଦ୍ଭାସିତ କରିବୁ ଏହି ଜିଲ୍ଲାକୁ। ଦିନେ କେନ୍ଦୁଝର ଝଙ୍କୃତ ହୋଇଥିଲା ପାଠ ପଢ଼ିବାର ଅନମୋଲ ନିଶାରେ, ମତୁଆଲା ହୋଇଥିଲା ଏହି ପାହାଡ଼ି ମଣିଷ ମହୁଲିର ବାସ୍ନାରେ ନୁହେଁ ଶିକ୍ଷାର ସୁରଭିରେ, ଉଦ୍ଭ୍ରାନ୍ତ ହୋଇଥିଲା ସେ ଖାଦାନର ଶ୍ରମିକ ଭାଇ।
2: ମୋ ମିତ୍ର ଭାନୁ ମହାକୁଡ଼, ଭୁସୁଗାଁ ଏଜୁକେସନ କମିଟିର ଚେୟାରମ୍ୟାନ।
3: ଆମର ଏଇ ଯେଉଁ ଭୁସୁଗାଁ, ଇଏ କେଉଁ ପଞ୍ଚାୟତରେ ଯାଉଛି?
2: ଭଦ୍ରାସି ପଞ୍ଚାୟତ।
3: କିନ୍ତୁ ଆଜ୍ଞା, ଆପଣ ଯେଉଁ କହିଲେ ଗ୍ରାମ ଶିକ୍ଷା କମିଟିର ଆପଣ ଚେୟାରମ୍ୟାନ ଅଛନ୍ତି,
2: ଆଜ୍ଞା,
3: କେତେ ବର୍ଷ ଧରି ଆପଣ ରହିଲେଣି?
2: ମୁଁ 12 ବର୍ଷ ହେଲା।
3: 12 ବର୍ଷ ଧରି ରହିଲେଣି,
2: ଆଜ୍ଞା।
3: ତେବେ ଆଜ୍ଞା ଗୋଟିଏ କଥା କହିବି କି, ଆମେ ଏତେ ପ୍ରୟାସ କରୁଛନ୍ତି ପ୍ରଶାସନିକ ସ୍ତରରେ ଯେ ସମସ୍ତ ପ୍ରକାର ଯୋଜନା ରହିଛି, ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନେ ଆପ୍ରାଣ ଉଦ୍ୟମ କରୁଛନ୍ତି, କିନ୍ତୁ ଶିକ୍ଷା ସ୍ତରରେ ଆମେ ଯେଉଁ ପୂର୍ଣ୍ଣ ସଫଳତା ପାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି, ସେ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରୁନାହାନ୍ତି, ଏହାର କାରଣ କ'ଣ ଆପଣ କେବେ ଜାଣିଛନ୍ତି ବା କେବେ ଉପଲବ୍ଧି କରିଛନ୍ତି କିଛି?
2: ହଁ, ୟାର କାରଣ ହେଉଛି ଯେ ଗୋଟାଏ ତ ନିଶ୍ଚିତ ଭାବରେ ଦାରିଦ୍ରତା, ଦ୍ୱିତୀୟ କଥା ହେଲା ଯେ ଏ ଅଞ୍ଚଳର ବିଶେଷ ଲୋକ ମାନେ ନିଶାଦ୍ରବ୍ୟର ଉପରେ ନିଶାଦ୍ରବ୍ୟ ସେବନ କରୁଛନ୍ତି, ମାତାଲ ହେଇକି ବୁଲୁଛନ୍ତି। ଗରିବ ଲୋକ ଯେଉଁମାନେ, ସେମାନେ ଛୁଆମାନଙ୍କୁ ସ୍କୁଲ ପଠାଇବା ପାଇଁ ସମୟ ପାଉନାହାନ୍ତି, ସେମାନେ କିଏ ଛେଳି ବଗାଳ କରୁଛି, କିଏ ଗୋରୁ ବଗାଳ କରୁଛି, ଯାହାଦ୍ୱାରା କି ସେମାନେ ସ୍କୁଲକୁ ଭଲ ଭାବରେ ଆସିପାରୁନାହାନ୍ତି ପିଲାମାନେ, ଏବଂ ସେମାନେ ଗରିବ, ବହୁତ ଗରିବ। ବିଭିନ୍ନ ସମୟରେ ସେମାନେ ଖାଇବା ପାଇଁ ପାଆନ୍ତିନି, ଏବଂ ବିଭିନ୍ନ ଜଙ୍ଗଲ ଦ୍ରବ୍ୟ ଜିନିଷ ସେମାନେ ବି ସଂଗ୍ରହ କରିବା ପାଇଁ ଯାଆନ୍ତି, ଛୋଟ ଛୋଟ ଛୁଆମାନେ ବି ସେଥିରେ ତାଙ୍କୁ ସହାୟ
3: କରନ୍ତି, ସେ ଯେଉଁ ଗୋଟେଇବା ପାଇଁ,
2: ଆଜ୍ଞା ଆଜ୍ଞା।
3: ତେବେ ଆଜ୍ଞା, ଆମର ଆପଣ ତ ଚେୟାରମ୍ୟାନ୍ ଅଛନ୍ତି, ଯେଉଁ ଜିଲ୍ଲା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ଅର୍ଥାତ୍ DPEP କାର୍ଯ୍ୟକ୍ରମ,
2: ଆଜ୍ଞା,
3: ୟାର ତାଲିମ କାର୍ଯ୍ୟକ୍ରମରେ ଆପଣ କେବେ ଅଂଶଗ୍ରହଣ କରିଛନ୍ତି?
2: ହଁ, ମୁଁ କରିଛି।
3: ଅଂଶଗ୍ରହଣ ସମୟରେ ଏଇ DPEP ର ଯେଉଁ ଆହ୍ୱାନ ରହିଛି ବା ଯେଉଁ ଲକ୍ଷ୍ୟ ରହିଛି, ସେ ସମ୍ପର୍କରେ ଆପଣଙ୍କୁ କ'ଣ କୁହାଯାଇଛି ବା ଆପଣ କ'ଣ ଉପଲବ୍ଧି କରିଛନ୍ତି?
2: ସ୍କୁଲର ପରିଚାଳନା ସମ୍ପର୍କରେ କୁହାଯାଇଛି, ସ୍କୁଲର ଡେଭଲପମେଣ୍ଟ ବିଷୟରେ କୁହାଯାଇଛି, ଏବଂ ପିଲାମାନଙ୍କର ଶିକ୍ଷାଦାନ, ଏବଂ ଯେଉଁ ପିଲାମାନେ ବାହାରେ ବୁଲୁଛନ୍ତି, ଯେଉଁମାନେ ସ୍କୁଲକୁ ପହଞ୍ଚି ପାରୁନାହାନ୍ତି, ସେଇ ପିଲାମାନଙ୍କୁ ସ୍କୁଲରେ ଆଣିକି କେମିତି ଆଡ଼ମିସନ୍ କରାଯିବ, କେମିତି ପାଠ ପଢ଼ିବେ, ସେ ବିଷୟରେ DPEP ତରଫରୁ କୁହାଯାଇଛି।
3: ତାକୁ କାର୍ଯ୍ୟକାରୀ କରିବା ପାଇଁ ଆପଣଙ୍କର ଶିକ୍ଷା କମିଟି ତରଫରୁ ଆପଣମାନେ କ'ଣ କ'ଣ ପ୍ରସ୍ତାବ ରଖୁଛନ୍ତି ଏବଂ କିଭଳି ଭାବରେ କାର୍ଯ୍ୟକ୍ରମ ତାକୁ ହାତକୁ ନେଉଛନ୍ତି?
2: ନାଇଁ, ଆମର ସରକାରଙ୍କ ତରଫରୁ ପାଠ୍ୟ ଉପକରଣ ଯେତିକି ଯୋଗାଇ ଦିଆଯାଇଛି ସେ ତ ବହୁତ ଭଲ ଜିନିଷ, କିନ୍ତୁ ଗୋଟାଏ ଜିନିଷ ହେଲା ଯେ ଆମ ଶିକ୍ଷା କମିଟି ତରଫରୁ ଆମେ ବିଭିନ୍ନ ଠିକାଦାର ଖଣି ମାଲିକମାନଙ୍କ ପାଖରୁ କିଛି କିଛି ଚାନ୍ଦା ମାଗିକି ତାଙ୍କ ପାଇଁ ମାଗଣା ଖାତା, ପେନ୍, ପେନସିଲ୍ ଏସବୁ ଯୋଗାଇ ଦେବାର ବନ୍ଦୋବସ୍ତ ମଧ୍ୟ ଆମେ କରିଛୁ।
3: ଆପଣଙ୍କର ଏଇ ଯେଉଁ ଭୁସୁଗାଁ ଯେଉଁ ରହିଛି ସ୍କୁଲଟି, ସେଠି କେବଳ ଭୁସୁଗାଁର ପିଲାମାନେ ପଢ଼ୁଛନ୍ତି ନା ପାଖଆଖ ଗାଁରୁ ଆସୁଛନ୍ତି?
2: ନାଇଁ, ସେଠି ଗୋଟେ ସେବାଶ୍ରମ ବି ରହିଛି, ଏବଂ ଏ ଅଞ୍ଚଳର ବିଶେଷ କରି ଭଦ୍ରାସାହି, ଗୁଆଲି, ରୁଗୁଡ଼ି, ଆଉ ଆପଣଙ୍କ ବଲାଣୀ, ରାଇକା, ସୋୟାବାଲି, ବଡ଼ବିଲ୍, ଠାକୁରାଣୀ ଏସବୁର ଆଦିବାସୀ ହରିଜନ ଛାତ୍ରଛାତ୍ରୀମାନେ ଆସିକି ସେଠି ରହୁଛନ୍ତି, ଆଉ ଭଦ୍ରାସାହି ଭୁସୁଗାଁର ପିଲାମାନେ ବିଶେଷ କରି ସେ ସ୍କୁଲରେ ପାଠ ପଢ଼ାପଢ଼ି କରୁଛନ୍ତି।
3: ଏଠି ଆପଣ ଲକ୍ଷ୍ୟ କରିଛନ୍ତି କି ଝିଅ ତୁଳନାରେ ପୁଅମାନଙ୍କୁ ଟିକେ ଅଧିକା ପ୍ରାଧାନ୍ୟ ଦିଆଯାଉଛି ବା ଝିଅମାନଙ୍କୁ ହଁ ନଗଲା ନାହିଁ ଏମିତି ବାପା ମାଆଙ୍କର ମନୋବୃତ୍ତି ରହୁଛି ନା କେମିତି ଆପଣ ଲକ୍ଷ୍ୟ କରୁଛନ୍ତି?
2: ହଁ, ଏ ମନୋବୃତ୍ତି ତ ଗାର୍ଡିଆନ ମାନଙ୍କର ଥିଲା ଯେ ପୁଅମାନେ ବିଶେଷ ଭାବରେ ସ୍କୁଲ ଆସୁଥିଲେ, ଝିଅମାନଙ୍କୁ ପଠା ହେଉନଥିଲା, କିନ୍ତୁ ଏବେ ପ୍ରାୟ ଆମର ପ୍ରତି ପରିବାରରେ କୌଣସି ଝିଅ ପିଲା ଏମିତି ବୁଲୁନାହାନ୍ତି, କିଛି ଯେଉଁମାନେ ପାଠ ଛାଡ଼ି ଦେଇଥିଲେ ବା ପଢ଼ୁନଥିଲେ ସେମାନଙ୍କୁ ମଧ୍ୟ ଏ ଇମ୍ଫା ପ୍ରୋଜେକ୍ଟର କୋଡ଼ିନେଟର ବା ତାଙ୍କର କର୍ମୀମାନେ ଆସିକି ଆମର ଏଜୁକେସନ କମିଟିର ମେମ୍ବରମାନେ ସମସ୍ତେ ରହିକି ତାଙ୍କୁ ବୁଝେଇକି ପୁଣି ଆଉ ଥରେ ଆମେ ସ୍କୁଲକୁ ଆଣିଛୁ, ପାଠ ପଢ଼ାଉଛୁ।
3: ଆଉ ଗୋଟିଏ କଥା ଆଜ୍ଞା ପଚାରିବି,
2: ଆଜ୍ଞା,
3: ଯେ ଆପଣ ତ ଶିକ୍ଷା କମିଟିର ଅଧ୍ୟକ୍ଷ ରହିଛନ୍ତି ଅର୍ଥାତ୍ ଚେୟାରମ୍ୟାନ୍ ଅଛନ୍ତି, ତେବେ ଗୋଟିଏ ଶିକ୍ଷା କମିଟିକୁ ତାକୁ ମଜବୁତ କରିବାର ଆବଶ୍ୟକତା ଆପଣ କାହିଁକି ଉପଲବ୍ଧି କରୁଛନ୍ତି ବା ତାକୁ ଶକ୍ତିଶାଳୀ କରିବା ପାଇଁ, ତାକୁ ଏକତ୍ରିତ କରିକି ଗୋଟେ ଏକତାବଦ୍ଧ କରିବା ପାଇଁ ଆପଣ କେବେ ଅନୁଭବ କରିଛନ୍ତି କି ବା କାହିଁ କରୁଛନ୍ତି?
2: ହଁ, ନିଶ୍ଚିତ ଭାବରେ, ଯେ ଆମେ ଯଦି ତାକୁ ମଜବୁତ ନ କଲେ, ଏ ଯେଉଁ ଛୋଟ ଛୋଟ ପିଲା ରହିଛନ୍ତି, ଆଦିବାସୀ ହରିଜନ ପିଲା ରହିଛନ୍ତି, ଯେଉଁମାନେ କି ମୋଟାମୋଟି କଥା ଯଦି

0: କହିବା ପାଇଁ ଗଲେ ମୁଁ କୌଣସି ମନ୍ଦିର ମସଜିଦ ଗୀର୍ଜା ଗୁରୁଦ୍ୱାରରେ ପୂଜା କଲେ ଯେ ଧର୍ମ ହେବ ସେ କଥା ନୁହଁ। ମୁଁ ସବୁଠୁ ବଡ଼ ଧର୍ମ ଅନୁଭବ କରେ ଯେ ଛୋଟ ଛୋଟ ଛୁଆମାନେ ସେମାନେ ପ୍ରକୃତ ଗୋଟେ ଗୋଟେ ଠାକୁର, ଏବଂ ସେଇମାନଙ୍କୁ ସେବା କଲେ ନିଶ୍ଚିତ ଭାବରେ ଜୀବନରେ ଗୋଟେ ଭଲ ଫଳ ମିଳିବ ଏବଂ ଧର୍ମ ହେବ, ଏ ଆଶା ମୋର ଅଛି।
1: ସେଥିପାଇଁ ଆପଣ ଭାବୁଛନ୍ତି ଏଇ ଯେଉଁ ଛୋଟ ଛୁଆମାନେ ଆମର ରହିଲେ ସେମାନଙ୍କୁ ସ୍କୁଲ ପରିସରକୁ ଆଣି ଶିକ୍ଷା ଦେବା ହେଉଛି ଆମ ସମସ୍ତଙ୍କର କାମ,
0: ଆଜ୍ଞା
1: ଏବଂ ଗ୍ରାମ୍ୟ ଶିକ୍ଷା କମିଟି ଏଥିରେ ଗୁରୁ ଦାୟିତ୍ୱ ତୁଲେଇ ପାରିବ।
0: ନିଶ୍ଚିତ ଭାବରେ
1: ଏଇଠି ଟିକେ ସୂଚନା ଦେଲେ ଯେ ଆମର ଦେଶ ବିକାଶରେ ପାଠର ଆବଶ୍ୟକତା କ'ଣ ରହିଛି, ଆପଣ କ'ଣ ଉପଲବ୍ଧି କରୁଛନ୍ତି?
0: ଦେଶ ବିକାଶ ପାଇଁ ପାଠର ଆବଶ୍ୟକତା ନିଶ୍ଚିତ ଭାବରେ ଅଧିକ ରହିଛି।
2: ନାରୀ ଓ ପୁରୁଷ ସମାଜର ଦୁଇଟି ବଳିଷ୍ଠ ଅଙ୍ଗ, ଏକ ମୁଦ୍ରାର ଦୁଇ ପାର୍ଶ୍ୱ ନାରୀ ଓ ପୁରୁଷ। ଶିଶୁଟିଏ ଜନ୍ମ ନେଲେ ଦରୁଟି ଓଠରେ କହେ ମା ବାପା। ପ୍ରତ୍ୟେକ ଶିଶୁର ପ୍ରାରମ୍ଭିକ ଶିକ୍ଷା ଆରମ୍ଭ ହୋଇଥାଏ ମା କୋଳରୁ। ସୃଷ୍ଟିର ସର୍ଜନରେ ମାତୃରୂପୀ ଦୁର୍ଗାଙ୍କୁ ଯେପରି ତ୍ରାଣମୟୀ ରୂପେ ପୂଜା କରାଯାଏ, ଠିକ୍ ସେହିପରି ଅଜ୍ଞାନର ଅମାନ୍ଧକାରକୁ ଟାଳି ଦେଇଥାଏ ମା। ପୂର୍ବେ ଅବଗୁଣ୍ଠନବତୀ ନାରୀଟିଏ ଚାଟଶାଳୀର ଦରଜା ଦେଖିବା ମନା ଥିଲା, ହେଲେ ଆଜି ଆଜି ପରା ପ୍ରଗତିର ପରାକାଷ୍ଠାର ଏକ ଅଙ୍ଗ ନାରୀ। ନାରୀ ଶିକ୍ଷା ଏକ ଆବଶ୍ୟକତାର ଶବ୍ଦ। କେଉଁ ଏକ ଆବହମାନ କାଳରୁ ନାରୀ ଏକ ବଳିଷ୍ଠ ଭୂମିକା ନେଇଛି ଶିକ୍ଷା ଓ ଶାସ୍ତ୍ରରେ।
3: ବୈଦିକ ଯୁଗରେ ଗାର୍ଗୀ ଓ ମୈତ୍ରେୟୀଙ୍କ ଶାସ୍ତ୍ରୀୟ ଚେତନା ଏବଂ ବ୍ରହ୍ମଜ୍ଞାନ ସମ୍ବନ୍ଧୀୟ ଜ୍ଞାନ ଗାରିମା ସେମାନଙ୍କ ଆଦର୍ଶ ଜୀବନୀରୁ ହିଁ ସ୍ପଷ୍ଟ ପ୍ରତୀତ ହୋଇଥାଏ। ବିକ୍ରମାଦିତ୍ୟଙ୍କ ରାଜସଭାର ବିଶିଷ୍ଟ ଜ୍ୟୋତିଷାଚାର୍ଯ୍ୟ ପଣ୍ଡିତ ବରାହମିହିରଙ୍କ ପୁତ୍ରବଧୂ ସିଂହଳ ରାଜକନ୍ୟା ଲୀଳାବତୀଙ୍କ ଖନାବଚନ ଅଦ୍ୟାବଧି ଆମକୁ ଦିଗ୍ଦର୍ଶନ ଦେଉଅଛି। ସୂର୍ଯ୍ୟ ସିଦ୍ଧାନ୍ତର ରଚୟିତା ଭାସ୍କରାଚାର୍ଯ୍ୟଙ୍କ କନ୍ୟା ଲୀଳାବତୀଙ୍କ ଗାଣିତିକ ଚେତନା ଆମକୁ ନିଶ୍ଚୟ ପ୍ରଭାବିତ କରିଛି। ଅଦ୍ୟାବଧି ତାଙ୍କ ଲିଖିତ ଗଣିତ ସୂତ୍ର ଲୀଳାବତୀ ସୂତ୍ର ଭାବରେ ସୁପରିଚିତ।
2: ଏମିତି ବି ଦିନେ କେନ୍ଦୁଝରର କୋଣେ ଅନୁକୋଣେ ଆବାଳ ବୃଦ୍ଧ ବନିତା କହୁଥିଲେ, ମା ହେଲେ ପାଠୋଇ ଦେଶ ଯିବ ଆଗେଇ।

ଆଜି ଶିକ୍ଷାର ଉପଲବ୍ଧି ଆମେ ପ୍ରତ୍ୟେକ କ୍ଷେତ୍ରରେ ଅନୁଭବ କରିପାରୁଛନ୍ତି। ତେଣୁ ଆସନ୍ତୁ ଆଗେଇ ଯିବା କିଛି କରିବାର ଶପଥରେ। ସମ୍ଭାବନାର ସୂର୍ଯ୍ୟର ଉଦିତ ପରେ ସେ ଅରୁଣିମାରେ କେନ୍ଦୁଝରକୁ ଆଲୋକିତ କରିବା ଶିକ୍ଷାର ଆଲୋକରେ। ସେହି ଶିକ୍ଷା ସମସ୍ତଙ୍କ ପାଇଁ ହେବ ପ୍ରଗତିର ଉତ୍ସ। କେନ୍ଦୁଝରରେ ପ୍ରଗତିର ସ୍ୱରେ ଆସନ୍ତୁ ଆମେ ସମସ୍ତେ ସାମିଲ ହେବା। ହଁ, ନୂତନ ଆଲୋକ ତ ଆସିଛି, ଆସନ୍ତୁ ସେ ଆଲୋକର ସ୍ପର୍ଶରେ ମାତିଯିବା ଏକ ପ୍ରଗତିର ବାର୍ତ୍ତା ନେଇ।

ऐसा काहे को होवत हैरी लैला, ऐसा काहे को होवत हैरी लैला, मन मोह

0: ଶ୍ରୋତା ବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ଦିନ 1:20 ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ବସୁନ୍ଧରା।
1: ବଦଳାଓ ବଦଳାଓ ଅଭ୍ୟାସ ବଦଳାଓ।
2: ମେସିନରେ ଲୁଗା ପକାଇବା ପୂର୍ବରୁ ଚେକ୍ କରିନଥିଲ କି?
1: ବଦଳାଓ ବଦଳାଓ ଅଭ୍ୟାସ ବଦଳାଓ। ଏବେ ନିକଟସ୍ଥ ବ୍ୟାଙ୍କ ଯାଇ ଫଟା ପୁରୁଣା ନୋଟ୍ ବଦଳାନ୍ତୁ। ଯଦି ବ୍ୟାଙ୍କ ମନା କରେ ତ RBIର ଅମ୍ବଡ୍ସମ୍ୟାନ୍ ପାଖରେ ଅଭିଯୋଗ କରନ୍ତୁ। RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
3: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
4: ଓହୋ ମା, ତମର ପ୍ରତି କଥାରେ ଟେନସନ।
3: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
4: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
3: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
4: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି?
5: ଆଜ୍ଞା ହଁ, PM ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟ ଘର .gov.in ଆଜି ହିଁ ଆବେଦନ କରନ୍ତୁ।
1: ବଦଳାଓ ବଦଳାଓ ଅଭ୍ୟାସ ବଦଳାଓ।
2: ମେସିନରେ ଲୁଗା ପକାଇବା ପୂର୍ବରୁ ଚେକ୍ କରିନଥିଲ କି?
1: ବଦଳାଓ ବଦଳାଓ ଅଭ୍ୟାସ ବଦଳାଓ। ଏବେ ନିକଟସ୍ଥ ବ୍ୟାଙ୍କ ଯାଇ ଫଟା ପୁରୁଣା ନୋଟ୍ ବଦଳାନ୍ତୁ। ଯଦି ବ୍ୟାଙ୍କ ମନା କରେ ତ RBIର ଅମ୍ବଡ୍ସମ୍ୟାନ୍ ପାଖରେ ଅଭିଯୋଗ କରନ୍ତୁ। RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
6: କେନ୍ଦୁଝର ଜିଲ୍ଲାର ବିଶ୍ୱାସ ଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲେରୀ ଓ କନକ ଗାର୍ମେଣ୍ଟସ।
7: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲେରୀକୁ ଆସନ୍ତୁ।
6: କନକ ଜୁଏଲେରୀ, BS ମଲ, ଧୋପାଡିଆ ଛକ, କେନ୍ଦୁଝର। ମୋବାଇଲ 9437632517।
1: ବଦଳାଓ ବଦଳାଓ ଅଭ୍ୟାସ ବଦଳାଓ।
2: ମେସିନରେ ଲୁଗା ପକାଇବା ପୂର୍ବରୁ ଚେକ୍ କରିନଥିଲ କି?
1: ବଦଳାଓ ବଦଳାଓ ଅଭ୍ୟାସ ବଦଳାଓ। ଏବେ ନିକଟସ୍ଥ ବ୍ୟାଙ୍କ ଯାଇ ଫଟା ପୁରୁଣା ନୋଟ୍ ବଦଳାନ୍ତୁ। ଯଦି ବ୍ୟାଙ୍କ ମନା କରେ ତ RBIର ଅମ୍ବଡ୍ସମ୍ୟାନ୍ ପାଖରେ ଅଭିଯୋଗ କରନ୍ତୁ। RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

ନମସ୍କାର ଭଉଣୀ, ପବିତ୍ର ସାବିତ୍ରୀ ବ୍ରତ ଉପଲକ୍ଷେ ଆପଣମାନଙ୍କୁ ଅନେକ ଅନେକ ହାର୍ଦ୍ଦିକ ଶୁଭକାମନା ଜଣାଇ ଆରମ୍ଭ କରୁଛୁ ଆଜିର ବସୁନ୍ଧରା କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କି, ଉପସ୍ଥାପନାରେ ମୁଁ ମଞ୍ଜୁଳା ମହାନ୍ତ।

ଭଉଣୀ, ଆଜି ହେଉଛି ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥି। ଆଜିର ଦିନଟି ସାବିତ୍ରୀ ଅମାବାସ୍ୟା ଭାବରେ ପରିଚିତ। ସତୀ ସାଧ୍ୱୀ ପତିବ୍ରତା ସାବିତ୍ରୀଙ୍କ ସ୍ମରଣ ସାଙ୍ଗକୁ ତାଙ୍କ ପନ୍ଥା ଅନୁସରଣ ହେଉଛି ଏହି ସାବିତ୍ରୀ ବ୍ରତ ପାଳନର ମୂଳ ଲକ୍ଷ୍ୟ। ଏହି ଦିନ ସଧବା ନାରୀମାନେ ନିଜ ସ୍ୱାମୀଙ୍କର ଦୀର୍ଘ ଆୟୁଷ ଓ ନିରାମୟ ଜୀବନ କାମନା କରି ଏହି ବ୍ରତ ପାଳନ କରିଥାନ୍ତି। ସାବିତ୍ରୀ ହେଉଛନ୍ତି ପୁରାଣ ପୃଷ୍ଠାର ଏକ ମହନୀୟ ଚରିତ୍ର। ସେ ସମୟରେ ମୃତ୍ୟୁଭେଦ ଜାଣିଥିବା ବା ମୃତ୍ୟୁର ରହସ୍ୟକୁ ଜାଣିଥିବା ଜଣେ ନାରୀ, ଯାହାଙ୍କ ତ୍ୟାଗ ଓ ତପର ପ୍ରଭାବରେ ସାରା ଜଗତ ଆଲୋକିତ ହୋଇଛି। ତାଙ୍କ ଚରିତ୍ରକୁ ଅନୁଧ୍ୟାନ କଲେ ଜଣାପଡ଼େ ସେ ଜଣେ ଅସାଧାରଣ ତ୍ୟାଗପୂତ ନାରୀ। ନିଜର ସାଧନା ବଳରେ, ତପସ୍ୟା ବଳରେ ସ୍ୱାମୀ ସତ୍ୟବାନଙ୍କ ଜୀବନକୁ ସେ ଯମଲୋକରୁ ଫେରାଇ ଆଣିପାରିଥିଲେ, ଯାହା ସମଗ୍ର ନାରୀ ସମାଜ ପାଇଁ ଗୌରବର କଥା। ସାବିତ୍ରୀ ବ୍ରତ କଥାରେ ଉଲ୍ଲେଖ ରହିଛି ଯେ ଜ୍ୟେଷ୍ଠ କୃଷ୍ଣ ଅମାବାସ୍ୟା ଦିନ ସାବିତ୍ରୀ ନାମ ସ୍ମରଣ କରି ଯେଉଁ ନାରୀ ପବିତ୍ର ମନରେ ସାବିତ୍ରୀ ବ୍ରତ କରିବ, ସେ ନାରୀ ଜନ୍ମେ ଜନ୍ମେ ସଧବା ରହିବ ଓ ପତିପରାୟଣ ହୋଇ ପୁତ୍ରବତୀ ଓ ଧନବତୀ ହେବ ଏବଂ ଅନ୍ତିମ କାଳରେ ବୈକୁଣ୍ଠ ପ୍ରାପ୍ତି ହେବ। ତେବେ ବିଭିନ୍ନ ଅଞ୍ଚଳରେ ନାନା ବିଧିରେ ଏହି ସାବିତ୍ରୀ ବ୍ରତ ପାଳିତ ହୋଇଥାଏ। କେତେକ ସ୍ଥାନରେ ଶିଳପୁଆ ଥୋଇ ବଟ ମୂଳରେ କିମ୍ବା ଚଉରା ମୂଳରେ ପୂଜା କରାଯାଉଥିବା ବେଳେ ଆଉ କେତେକ ସ୍ଥାନରେ ସାବିତ୍ରୀ ମନ୍ଦିରରେ ପୂଜା କରାଯାଏ। ଏହି ବ୍ରତରେ ସାବିତ୍ରୀ ଦେବୀ, ଯମ ଦେବତା ଏବଂ ସତ୍ୟବାନଙ୍କୁ ପୂଜା କରାଯାଏ। କେତେକ ସ୍ଥାନରେ ସାବିତ୍ରୀ ଦେବୀ, ଯମ ଦେବତା ଏବଂ ସତ୍ୟବାନଙ୍କ ସହିତ ଲକ୍ଷ୍ମୀ ନାରାୟଣଙ୍କୁ ମଧ୍ୟ ପୂଜା କରାଯାଏ। ଏହାଛଡ଼ା ଶିବ ମନ୍ଦିରରେ ଦେବୀ ପାର୍ବତୀଙ୍କୁ ମଧ୍ୟ ପୂଜାର୍ଚ୍ଚନା କରାଯାଏ। ସାବିତ୍ରୀ ବ୍ରତ ପାଳନର ସ୍ୱତନ୍ତ୍ରତା ହେଉଛି ଏହି ପୂଜାରେ ଅଗ୍ନି ଦ୍ୱାରା ସିଦ୍ଧ କୌଣସି ପଦାର୍ଥ ଠାକୁରଙ୍କୁ ନୈବେଦ୍ୟ ରୂପରେ ଅର୍ପଣ କରାଯାଏ ନାହିଁ। ବିଭିନ୍ନ ପ୍ରକାର ଫଳ ଓ ଧୂଆ ମୁଗ ହିଁ ଏଥିପାଇଁ ଦରକାର ହୋଇଥାଏ। ଏହି ଦିନ ସଧବା ନାରୀମାନେ ଉପବାସ କରନ୍ତି ଏବଂ ପୂଜା ଶେଷ ହେବା ପରେ ଧୂଆ ମୁଗ, ନଡ଼ିଆ, କଦଳୀ, ଆମ୍ବ, ପଣସ, ସପୁରୀ, ତାଳ ସଜ ଆଦି ଫଳାହାର କରନ୍ତି। ବ୍ରତ ଦିନ ନିଷ୍ଠାର ସହିତ ଉପବାସ କରି ସେମାନେ ସାବିତ୍ରୀ ଉପାଖ୍ୟାନକୁ ପଢ଼ିଥାନ୍ତି ଓ ଶୁଣିଥାନ୍ତି। ପୁରାଣ ଅନୁସାରେ ମହାସତୀ ସାବିତ୍ରୀ ତାଙ୍କ ସ୍ୱାମୀଙ୍କ ଜୀବନର ଅନ୍ତିମ କାଳ ଆସନ୍ନ ବୋଲି ଜାଣିପାରି ଇଷ୍ଟଦେବଙ୍କୁ ସ୍ମରଣ କରି ନିଜର ଉପସ୍ଥିତ ବୁଦ୍ଧି ଓ ସତୀତ୍ୱ ବଳରେ କିପରି ଯମରାଜାଙ୍କ ଠାରୁ ତାଙ୍କ ସ୍ୱାମୀଙ୍କ ପ୍ରାଣ ଫେରାଇ ଆଣିପାରିଥିଲେ, ତାହା ହିଁ ସାବିତ୍ରୀ ସତ୍ୟବାନ କଥାବସ୍ତୁର ମୂଳ ଆଧାର। ଏପରି ଏକ ଅସମ୍ଭବ କାର୍ଯ୍ୟ ସମ୍ଭବ ହୋଇଥିଲା କେବଳ ସାବିତ୍ରୀଙ୍କ ସତୀତ୍ୱର ପରାକାଷ୍ଠା ଯୋଗୁଁ। ଏଭଳି ଏକ ମହନୀୟ ପୌରାଣିକ ଉପାଖ୍ୟାନକୁ ଆଧାର କରି ଯେଉଁ ସାବିତ୍ରୀ ବ୍ରତ ପାଳିତ ହୋଇ ଆସୁଛି, ଏହାର ଅନ୍ୟତମ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସ୍ତ୍ରୀମାନଙ୍କ ମନରେ ସେମାନଙ୍କ ସ୍ୱାମୀଙ୍କ ପ୍ରତି ଏକନିଷ୍ଠ ପ୍ରେମ ଓ ଭକ୍ତିଭାବ ଜାଗ୍ରତ କରାଇବା। ଏହାଦ୍ୱାରା ଦାମ୍ପତ୍ୟ ଜୀବନ ସୁଖଶାନ୍ତିମୟ ହୋଇଉଠିବ। ଦାମ୍ପତ୍ୟ ଜୀବନରେ ସୁସମ୍ପର୍କ ବଜାୟ ରହିଲେ ପରିବାର ଆଦର୍ଶ ହେବ, ଆଉ ପରିବାର ଆଦର୍ଶ ହେଲେ ସମାଜ ଆଦର୍ଶ ହେବ। ତେଣୁ ଗୋଟିଏ ଆଦର୍ଶ ପରିବାର ଗଠନ ଦିଗରେ ସୁଖୀ ଦାମ୍ପତ୍ୟ ଜୀବନର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ। ଭଉଣୀ, ଆଜି ଆମେ ସାବିତ୍ରୀ ବ୍ରତ ପାଳନ କରୁଛନ୍ତି, କିନ୍ତୁ ସାବିତ୍ରୀଙ୍କର ଯେଉଁ ଆଭିମୁଖ୍ୟ ଥିଲା, ଲକ୍ଷ୍ୟ ଥିଲା, ଆଦର୍ଶ ଥିଲା ଏବଂ ସେ ଯେପରି ଭାବରେ ଭୋଗ ବିଳାସକୁ ତ୍ୟାଗ କରି ବ୍ରହ୍ମଚାରିଣୀ ହୋଇ ଗୋଟିଏ ବର୍ଷ ବ୍ରତ ପାଳନ କରିଥିଲେ, ଆଜି ଆମେ ଏହି ବ୍ରତ ପାଳନ କରିବା ପାଇଁ କ'ଣ ଭୋଗ ବିଳାସକୁ ପ୍ରକୃତରେ ତ୍ୟାଗ କରିପାରିଛନ୍ତି, ଯାହା ଏ ବ୍ରତର ଆଭିମୁଖ୍ୟ, ନା ଭୋଗବିଳାସ ଆଡ଼କୁ ଅଧିକ ଢଳିଯାଇଛନ୍ତି? ସାବିତ୍ରୀ ବ୍ରତର ପ୍ରକୃତ ଆଭିମୁଖ୍ୟକୁ ଭୁଲି ଆମେ ଯେଉଁଭଳି ଭାବରେ ଏ ବ୍ରତ ପାଳନ କରୁଛନ୍ତି, ତାହାକୁ କେହି ଯେମିତି ପ୍ରହସନ ବା ଛଳନା ବୋଲି ଅନ୍ତତଃ ନ କହୁ, ଏଥିପ୍ରତି ଆମେ ସଚେତନ ହେବା କ'ଣ ଜରୁରୀ ନୁହେଁ? ବିଚାର ଆପଣମାନଙ୍କ ହାତରେ।

ଭଉଣୀ, ଆଜି ହେଉଛି ଅନ୍ତର୍ଜାତୀୟ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଦିବସ। ପ୍ରତିବର୍ଷ ମେ 16 ତାରିଖରେ ଏହି ଦିବସ ପାଳିତ ହୋଇଥାଏ। ଏହି ଦିବସ ପାଳନର ଉଦ୍ଦେଶ୍ୟ ହେଉଛି ସବୁ ମଣିଷଙ୍କ ଭିତରେ ଶାନ୍ତି, ସହଯୋଗ, ସହନଶୀଳତା ଓ ଭାଇଚାରାର ଭାବନାକୁ ବୃଦ୍ଧି କରିବା। ଜାତି, ଧର୍ମ, ଭାଷା, ସଂସ୍କୃତି କିମ୍ବା ଦେଶ ଭିନ୍ନ ହେଲେ ମଧ୍ୟ ସମସ୍ତେ ମିଳିମିଶି ଶାନ୍ତିରେ ବସବାସ କରିବା ହିଁ ଏହି ଦିବସର ମୁଖ୍ୟ ସନ୍ଦେଶ। ଆଜିର ଦୁନିଆରେ ହିଂସା, ବିଭେଦ, ଅସହିଷ୍ଣୁତା ବୃଦ୍ଧି ପାଉଥିବା ସମୟରେ ଏହି ଦିବସର ଗୁରୁତ୍ୱ ଅଧିକ ବଢ଼ିଯାଇଛି। ଅନ୍ୟମାନଙ୍କର ମତାମତ, ସଂସ୍କୃତି ଓ ଆଚରଣକୁ ସମ୍ମାନ ଦେଇ ପରସ୍ପର ମିଳିମିଶି ଜୀବନଯାପନ କରିବା ହେଉଛି ଶାନ୍ତିପୂର୍ଣ୍ଣ ସହାବସ୍ଥାନ। ଏହା ସମାଜରେ ଏକତା, ପ୍ରେମ ଓ ସାମାଜିକ ସମନ୍ୱୟ ସୃଷ୍ଟି କରେ। ବିଦ୍ୟାଳୟ, ମହାବିଦ୍ୟାଳୟ ଓ ସମାଜରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ, ଆଲୋଚନାଚକ୍ର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ଦିବସ ପାଳନ କରାଯାଏ। ଏହା ଲୋକମାନଙ୍କୁ ଶାନ୍ତି ଓ ମାନବତାର ମୂଲ୍ୟ ବୁଝାଇଥାଏ। ତେଣୁ ଆସନ୍ତୁ ଆମେ ସମସ୍ତେ ସମାଜ ତଥା ବିଶ୍ୱରେ ସ୍ଥାୟୀ ଶାନ୍ତି ସ୍ଥାପନ ପାଇଁ ପ୍ରେମ, ସହଯୋଗ ଓ ସହନଶୀଳତାର ମାର୍ଗ ଅନୁସରଣ କରିବା ଓ ବସୁଧୈବ କୁଟୁମ୍ବକମ୍ ଭାବନାକୁ ଆଧାର କରି ଆମେ ସମସ୍ତେ ଏକ ପରିବାରର ସଦସ୍ୟ ଭାବେ ଶାନ୍ତିରେ ବଞ୍ଚିବାକୁ ପ୍ରୟାସ କରିବା। ସେହିଭଳି ଭଉଣୀ, ଆଜି ମଧ୍ୟ ହେଉଛି ଅନ୍ତର୍ଜାତୀୟ ଆଲୋକ ଦିବସ। ପ୍ରତିବର୍ଷ ମେ 16 ତାରିଖରେ ଏହି ଦିବସ ପାଳିତ ହୋଇଥାଏ। ଏହି ଦିବସଟିକୁ ୟୁନେସ୍କୋ ଦ୍ୱାରା ଆରମ୍ଭ କରାଯାଇଥିଲା। ଆଲୋକର ବିଜ୍ଞାନ, ଶିକ୍ଷା, ଚିକିତ୍ସା, ଯୋଗାଯୋଗ ଓ ସାମାଜିକ ଉନ୍ନତିରେ ଏହାର ଭୂମିକା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ହେଉଛି ଏହି ଦିବସ ପାଳନର ଉଦ୍ଦେଶ୍ୟ। ଆଲୋକ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ। ସୂର୍ଯ୍ୟର ଆଲୋକ ପୃଥିବୀରେ ଜୀବନ ସମ୍ଭବ କରେ। ଆଜିର ବିଜ୍ଞାନ ଓ ପ୍ରଯୁକ୍ତିରେ ଲେଜର, ଫାଇବର ଅପ୍ଟିକ୍ସ, ସୌରଶକ୍ତି ଓ ଚିକିତ୍ସା ବିଭାଗରେ ଆଲୋକର ବ୍ୟବହାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଦିବସ ଆମକୁ ଜ୍ଞାନ, ଶାନ୍ତି ଓ ଉନ୍ନତିର ପଥରେ ଆଲୋକର ମହତ୍ତ୍ୱ ବୁଝାଇଥାଏ। ଆଲୋକ ହେଉଛି ଜ୍ଞାନର ପ୍ରତୀକ। ଏହି ବାର୍ତ୍ତାକୁ ସାରା ବିଶ୍ୱରେ ପ୍ରଚାର କରିବା ପାଇଁ ଏହି ଦିବସ ପାଳନ କରାଯାଉଛି।

0: ଭଉଣୀ, ଆସନ୍ତାକାଲି ହେଉଛି ୱାର୍ଲ୍ଡ ହାଇପରଟେନସନ୍ ଡେ ବା ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ। ହାଇ ବ୍ଲଡ୍ ପ୍ରେସର ବା ଉଚ୍ଚ ରକ୍ତଚାପର ଅନ୍ୟ ନାମ ହେଉଛି ହାଇପରଟେନସନ୍। ପ୍ରତିବର୍ଷ ମେ 17 ତାରିଖକୁ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ଭାବରେ ପାଳନ କରାଯାଏ। ଏହି ରୋଗ ବିଷୟରେ ଲୋକମାନଙ୍କୁ ସଚେତନ କରିବା ହେଉଛି ଏହି ଦିବସ ପାଳନର ଲକ୍ଷ୍ୟ। ତେବେ ଏହି ହାଇପରଟେନସନ୍ କ'ଣ ଓ ଏହାର ନିରାକରଣ କିଭଳି କରାଯାଇପାରିବ ସେ ସମ୍ପର୍କରେ ଆସନ୍ତୁ ଆଜି କାର୍ଯ୍ୟକ୍ରମରେ ଆଲୋଚନାଟିଏ ଶୁଣିବା। ଏ ସମ୍ପର୍କରେ ଆମ ସହ ଆଲୋଚନା କରୁଛନ୍ତି ଡକ୍ଟର ଭାରତୀମଣି ବେହେରା। ତେବେ ତାଙ୍କୁ ପ୍ରଥମେ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରିବା।
1: ମ୍ୟାଡ଼ାମ ନମସ୍କାର।
2: ନମସ୍କାର
1: ଆପଣଙ୍କୁ ଆମ ବସୁନ୍ଧରା କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ।
2: ଧନ୍ୟବାଦ।
1: ଆଜି ଆମେ କାର୍ଯ୍ୟକ୍ରମରେ ଆଲୋଚନା କରିବା ହାଇପରଟେନସନ୍ ରୋଗର କାରଣ ଓ ନିରାକରଣ ସମ୍ପର୍କରେ। ପ୍ରଥମେ ଜାଣିବା ହାଇପରଟେନସନ୍ କ'ଣ ଏବଂ ଏହା କାହିଁକି ହେଇଥାଏ।
2: ହାଇପରଟେନସନ୍ ମାନେ ଉଚ୍ଚ ରକ୍ତଚାପ। ଅନ୍ୟାନ୍ୟ ରୋଗ ଭଳିଆ ହାଇପରଟେନସନ୍ ଏମିତି ଏକ ରୋଗ ଯାହାର କାରଣ ପ୍ରକୃତିରେ ଜଣା ନାହିଁ, ଆମେ ତାକୁ କହୁଛୁ ପ୍ରାଇମେରୀ ହାଇପରଟେନସନ୍। ଆଉ ଗୋଟେ ଅଛି ସେକେଣ୍ଡାରୀ ହାଇପରଟେନସନ୍, ଯାହାର କି କଜ୍ ଅଛି ବଡିର ବିଭିନ୍ନ ଅନ୍ୟ ଅର୍ଗାନ ଗୁଡ଼ାର ଡିଜର୍ଡର ହେଲେ ସେକେଣ୍ଡାରୀ ହାଇପରଟେନସନ୍ ହେଇଥାଏ। କିନ୍ତୁ ପ୍ରାଇମେରୀ ହାଇପରଟେନସନ୍ ଯେଉଁଟା କୁହାହେଉଛି ସେଇଟା ବଂଶଗତ କାରଣରୁ ହେଇଥାଏ, ଆଉ କାହାର ବଡି ଫିଜିକ୍ ଅନୁସାରେ ହେଇଥାଏ, ଏଇଟା ହେଲା ପ୍ରାଇମେରୀ ହାଇପରଟେନସନ୍। ତାର ଦୁଇଟା କାରଣ, ଗୋଟେ ହେଲା ସେକେଣ୍ଡାରୀ, ଗୋଟେ ପ୍ରାଇମେରୀ। ପ୍ରାଇମେରୀ କଜ୍ ଜଣା ନାହିଁ, ସେକେଣ୍ଡାରୀ ହେଉଛି ଆମ ବଡିର ଡିଜର୍ଡର ହେଲେ ସେକେଣ୍ଡାରୀ ହାଇପରଟେନସନ୍ ହେଇଥାଏ।
1: ତେବେ ଏହି ରୋଗ କେଉଁମାନଙ୍କୁ ବେଶୀ ହେଇଥାଏ?
2: ଏହି ରୋଗ ସାଧାରଣତଃ ଯେଉଁମାନଙ୍କର ମୋଟା ଲୋକ, ଯେଉଁମାନେ ଅଳସୁଆ ଲୋକ, ଯେଉଁମାନେ ବେଶୀ କିଛି କାମ ଦାମ କରନ୍ତି ନାହିଁ, ଯେଉଁମାନଙ୍କର ଡାଇବେଟିସ୍ ହେଇଥାଏ, ଯେଉଁମାନଙ୍କର କିଡ଼ନୀ ଡିଜିଜ୍ ଥାଏ, ଯେଉଁମାନଙ୍କର ଲଙ୍ଗସ୍ ଡିଜିଜ୍ ଥାଏ, ଯେଉଁମାନଙ୍କର ଗ୍ଲାଣ୍ଡ, ଗୋଟେ ଆଡ୍ରିନାଲ୍ ଗ୍ଲାଣ୍ଡ ବୋଲି ଗୋଟେ ଗ୍ଲାଣ୍ଡ ଅଛି, ସେଥିରେ କିଛି ରୋଗ ଥାଏ, ସେଇମାନଙ୍କୁ ସାଧାରଣତଃ ହାଇପରଟେନସନ୍ ହୋଇଥାଏ। ସେଟା ସେକେଣ୍ଡାରୀ। କିନ୍ତୁ ପ୍ରାଇମେରୀ ଯେଉଁଟା ହେଇଥାଏ, ସାଧାରଣତଃ 50 ବର୍ଷ ପରେ ହେଲେ ଯେଉଁ ହାଇପରଟେନସନ୍ ହୋଇଥାଏ, ସାଧାରଣତଃ ବଂଶଗତ ହୋଇଥାଏ ଏବଂ ତାର କିଛି କାରଣ ଜଣାନଥାଏ।
1: କେତେ ବର୍ଷ ବୟସରୁ ଏଇ ରୋଗ ହେବାର ସମ୍ଭାବନା ବେଶୀ?
2: ଯେକୌଣସି ବୟସରେ ହେଇପାରେ, ତାର କିଛି ନିର୍ଦ୍ଦିଷ୍ଟ ବୟସ ସୀମା ନାହିଁ, ତେଣୁ ସାଧାରଣତଃ ବୟସ୍କ ଲୋକଙ୍କୁ ଏହା ହେଇଥାଏ।
1: କେମିତି ଆମେ ଜାଣିବା ଜଣକୁ ହାଇପରଟେନସନ୍ ରୋଗ ହେଇଛି ବୋଲି?
2: ଏହା ତ ସମସ୍ତଙ୍କୁ ହେଇପାରିବ। ସାଧାରଣତଃ ଯେଉଁମାନଙ୍କର ହାଇପରଟେନସନ୍ ହେଇଥାଏ ସେମାନେ ପ୍ରଥମେ ପ୍ରଥମେ ଆସିକି କହନ୍ତି ମୋର ମୁଣ୍ଡ ବଥା ହେଉଛି, ମୋତେ ବାନ୍ତିଆ ବାନ୍ତିଆ ଲାଗୁଛି, ମୋର ମୁଣ୍ଡ ବୁଲାଉଛି, ମୋର କେତେ ଦିନ ହେଲା ମୋତେ ନିଦ ହେଉନାହିଁ, ଚିଡ଼ଚିଡ଼ ଲାଗୁଛି, ଆଉ ଛାତି ଧଡ଼ ଧଡ଼ ହେଉଛି, ଆଉ ନିଶ୍ୱାସ ନେବାରେ କଷ୍ଟ ହେଉଛି, ଏମିତି ବିଭିନ୍ନ ପ୍ରକାର କମ୍ପ୍ଲେନ୍ ନେଇକିରି ଆସନ୍ତି। ଏଗୁଡ଼ିକ ହେଲା ହାଇ ବ୍ଲଡ଼ ପ୍ରେସର ଲକ୍ଷଣ। ଆମେ ମାପିଲେ ଜାଣିବା ତାର ହାଇ ବ୍ଲଡ଼ ପ୍ରେସର ଅଛି କି ନାହିଁ। ତାର ଦୁଇ ପ୍ରକାର କ୍ରାଇଟେରିଆ ଅଛି, ଗୋଟେ ହେଲା ସିଷ୍ଟୋଲିକ୍, ଗୋଟେ ଡାଇଷ୍ଟୋଲିକ୍, ଗୋଟେ ଉପର ଗୋଟେ ତଳ। ଉପରଟା ସାଧାରଣତଃ 100 ରୁ 80, 120 ଭିତରେ ରହିଲେ ଦେଟ୍ ଇଜ୍ ନର୍ମାଲ୍, ଆଉ ତଳଟା ହେଉଛି 60 ରୁ 80 ଭିତରେ ରହିଲେ ନର୍ମାଲ୍। ଯଦି ତଳଟା 80ରୁ ବଢ଼ିଲା ତାହେଲେ ତମେ ହାଇପରଟେନସନ୍ କହିବା, ଉପରଟା ଯଦି 140ରୁ ଅଧିକ ହେଲା ତାହେଲେ ତାକୁ ଆମେ ହାଇପରଟେନସନ୍ କହିବା।
1: ଏଇ ଉଚ୍ଚ ରକ୍ତଚାପ ବା ହାଇପରଟେନସନ୍ ରୋଗର ଚିକିତ୍ସା ପଦ୍ଧତି କ'ଣ ରହିଛି ବା ଏହାକୁ ନିରାକରଣ ଆମେ କିଭଳି ଭାବରେ କରିପାରିବା?
2: ଏହାର ନିରାକରଣ ତ ହୋଇପାରିବ ନାହିଁ, କାରଣ ଏହାର ଯେଉଁଟା ଏସେନ୍ସିଆଲ ହାଇପରଟେନସନ୍ ମୁଁ କହିଲି ଯେ ତାର କିଛି କଜ୍ ଜଣା ନାହିଁ, ତାର କିଛି କାରଣ ଜଣା ନାହିଁ, ସେଟା ବଂଶଗତ ହେଇଥାଏ ବା ବୟସ ବଢ଼ିଲେ ହେଇଥାଏ, ତା ତେଣୁ ନିରାକରଣ ହେଇପାରିବ ନାହିଁ। ସେ ବୟସ ବଢ଼ିଲେ ସେ ହବ, କିନ୍ତୁ ତା ପାଇଁ ଆମେ ଔଷଧ ପତ୍ର ଖାଇକିରି ତାକୁ କଣ୍ଟ୍ରୋଲ ରଖିପାରିବା, କ୍ୟୁର୍ କରିପାରିବା ନାହିଁ। ତେଣୁ ଆଉ ଯେଉଁଟା ସେକେଣ୍ଡାରୀ ହାଇପରଟେନସନ୍ ଯେଉଁଟା ମୁଁ କହିଲି, ବିଭିନ୍ନ ସେକେଣ୍ଡାରୀ କଜ୍ ପାଇଁ ହେଇଥାଏ, ଯଥା ଡାଇବେଟିସ୍, ଆପଣଙ୍କର ଆଡ୍ରିନାଲ୍ ଗ୍ଲାଣ୍ଡର ଟ୍ୟୁମର କିମ୍ବା ଲଙ୍ଗସ୍ ଡିଜିଜ୍, କିଡ଼ନୀ ଡିଜିଜ୍, ଏଇଗୁଡ଼ାରେ ଯେଉଁ ହେଇଥାଏ ସେଇ ରୋଗଟାକୁ ଦୂର କଲେ ହାଇପରଟେନସନ୍ ଦୂର ହେଇଯାଏ, ସେଟା ସେକେଣ୍ଡାରୀ ହାଇପରଟେନସନ୍। କିନ୍ତୁ ପ୍ରାଇମେରୀ ହାଇପରଟେନସନ୍ର ଟ୍ରିଟମେଣ୍ଟ କିଛି ମାନେ ନିରାକରଣ କିଛି ନାହିଁ, ତାକୁ କଣ୍ଟ୍ରୋଲରେ ଆମକୁ ରଖିବାକୁ ପଡ଼ିବ। ଯେଉଁଟା ସେକେଣ୍ଡାରୀ ହାଇପରଟେନସନ୍ ଯଦି ତାର ଟ୍ରିଟମେଣ୍ଟ ନ କରାଯାଏ ତାହେଲେ ସେଟା ପୁଣି ମାଲିଗ୍ନେଣ୍ଟ ହାଇପରଟେନସନ୍କୁ ଯାଏ, ମାନେ ଏକବାର ଏଣ୍ଡ ଷ୍ଟେଜ୍କୁ ଚାଲିଯାଏ, ଯେଉଁଥିରେ କି କିଡ଼ନୀ ଖରାପ ହେଇଯାଏ, ଲଙ୍ଗସ୍ ଖରାପ ହେଇଯାଏ, ହାର୍ଟ ଖରାପ ହେଇଯାଏ, ଆଉ ଆଖି ଖରାପ ହେଇଯାଏ, ବିଭିନ୍ନ ଗ୍ଲାଣ୍ଡ ସବୁ ଖରାପ ହେଇଯାଏ। ତେଣୁ ଆଉ ସେ ଷ୍ଟେଜ୍ରୁ ରୋଗୀ ଫେରିପାରେ ନାହିଁ, ତା ମୃତ୍ୟୁ ନିଶ୍ଚିତ।
1: ଏହା ଏକ ଭୟଙ୍କର ରୋଗ ବୋଲି ଆମେ କହିବା, ଏଥିପ୍ରତି ସମସ୍ତେ ସଚେତନ ହେବା ଦରକାର। ପରିବାରରେ ଯଦି କାହାଠାରେ ଏହି ରୋଗ ଦେଖା ଦେଉଛି ତାହେଲେ ଅନ୍ୟ ସଦସ୍ୟମାନଙ୍କର ଏଥିପ୍ରତି ଦାୟିତ୍ୱ କ'ଣ ରହିବା ଆବଶ୍ୟକ?
2: ଆମର ୱାର୍ଲ୍ଡ ୱାଇଡ଼୍ ବର୍ତ୍ତମାନ ପାଖାପାଖି 9.2 ମିଲିୟନ୍ ଲୋକ ଏଥିରେ ମରୁଛନ୍ତି ବର୍ଷକୁ, ତେଣୁ ଆମେ ତ ଏଥିରେ ନିଶ୍ଚୟ ଲକ୍ଷଣ, ଚିକିତ୍ସା ଆଉ କେମିତି ଆମେ ତାକୁ କଣ୍ଟ୍ରୋଲ ରଖିପାରିବା ଏସବୁ ଜିନିଷ ଆମେ ଜାଣିବା ଉଚିତ।

0: ତେଣୁ ବେଶୀ ଚର୍ବି ଜାତୀୟ ଜିନିଷ ଯେଉଁ ଫାଷ୍ଟ ଫୁଡ଼୍ ଏଗୁଡ଼ା ସବୁ ଖାଉଛନ୍ତି, କିମ୍ବା ସିଗାରେଟ୍ ପିଇଲେ, କିମ୍ବା ଅତ୍ୟଧିକ ଚା ପିଇଲେ ରକ୍ତନଳୀ ସବୁ ସରୁ ହେଇଯାଏ ଆଉ ଆସ୍ତେ ଆସ୍ତେ ହାର୍ଡ଼ ହେଇଯାଏ, ଫଳରେ ହାଇପରଟେନସନ୍ ହେଇଥାଏ।
1: ବିଶ୍ୱ ହାଇପରଟେନସନ୍ ଡେ, ଏହି ଦିବସ ପାଳନର ଉଦ୍ଦେଶ୍ୟ କ'ଣ ରହିଛି?
0: ଏହାର ପାଳନର ଉଦ୍ଦେଶ୍ୟ ହେଲା ଲୋକଙ୍କୁ ସଚେତନ କରାଇବା, ତାର ଲକ୍ଷଣ ବିଷୟରେ ସଚେତନ କରାଇବା, ତାର ଟ୍ରିଟମେଣ୍ଟ କେମିତି ହେଇପାରିବ ତାର ସଚେତନ କରାଇବା, ଏବଂ ଲାଇଫ୍ ଷ୍ଟାଇଲ୍ କେମିତି ମ୍ୟାନେଜମେଣ୍ଟ କରିପାରିବେ, ସେମାନେ ଲାଇଫ୍ ଷ୍ଟାଇଲ୍ କେମିତି ମେଣ୍ଟେନ୍ କରିବେ ସେ ବିଷୟରେ ତାଙ୍କୁ ସଚେତନ କରାଇବା, ଯେ ବ୍ଲଡ଼ ପ୍ରେସର ଚେକ୍ କରାଅ ଏବଂ ନିଜର ବ୍ଲଡ଼ ପ୍ରେସରକୁ କଣ୍ଟ୍ରୋଲରେ ରଖ ଏବଂ ଦୀର୍ଘଜୀବୀ ହୁଅ। ଆମର ମୁଁ ପ୍ରଥମରୁ କହିଛି ଏ ରୋଗରେ ପାଖାପାଖି 9.2 ମିଲିୟନ୍ ଲୋକ ପ୍ରତିବର୍ଷ ମରୁଛନ୍ତି, ଏବଂ ହାଇପରଟେନସନ୍ ଯଦି ପ୍ରଥମ ଷ୍ଟେଜରୁ ଆମେ ତାକୁ ନିରାକରଣ ନ କରିବା, କଣ୍ଟ୍ରୋଲ ନ ଆଣିବା, ତାହେଲେ ସେ ଭୟାବହ ରୂପ ହୋଇ ମାଲିଗ୍ନାଣ୍ଟ ହାଇପରଟେନସନ୍ ହେଇକି ଆମର ଜୀବନ ନେଇଯିବ। ଏବଂ ହାଇପରଟେନସନ୍ କେବେ ତାକୁ ମୂଳକୋଚ କରିହେବନି, ଏଇଟା କ୍ୟୁରେବୁଲ ଡିଜିଜ୍ ନୁହଁ, ଏଇଟା କଣ୍ଟ୍ରୋଲେବୁଲ ଡିଜିଜ୍, ତେଣୁ ତାକୁ ଆମେ କଣ୍ଟ୍ରୋଲକୁ ଆଣିକି ରଖିପାରିଲେ ସୁସ୍ଥ ଜୀବନ ଆମେ ଯାପନ କରିପାରିବା। ଆଉ ହାଇପରଟେନସନ୍ ସାଙ୍ଗରେ ଆମର ଲାଇଫ୍ ମଡିଫିକେସନ୍ କରି ଆମେ ହାଇପରଟେନସନ୍କୁ କଣ୍ଟ୍ରୋଲ ରଖିପାରିବା, କିମ୍ବା ହାଇପରଟେନସନ୍ ପାଇଁ ଯେଉଁ ଯେଉଁ ମେଡିକେସନ୍ ଅଛି ସେଗୁଡ଼ା ଖାଇକି ମଧ୍ୟ ଆମେ ତାକୁ କଣ୍ଟ୍ରୋଲରେ ରଖିପାରିବା। ଏହିସବୁ ସଚେତନ ବାର୍ତ୍ତା ଲୋକଙ୍କୁ ଦେବା ପାଇଁ ଏଇଟା ପାଳନ କରାଯାଉଛି।
1: ଯେହେତୁ
0: କାରଣ
1: ଏହି ରୋଗର କିଛି ନିରାକରଣ ବ୍ୟବସ୍ଥା ନାହିଁ ବା ଏହାକୁ ନିରାକରଣ କରାଯାଇ ପାରିବ ନାହିଁ, ଏହାକୁ ନିୟନ୍ତ୍ରଣରେ ଯଦି ରଖାଯାଇ ପାରୁଛି, ତେବେ ଏହାକୁ ନିୟନ୍ତ୍ରଣରେ ରଖିବା ପାଇଁ ସରକାରଙ୍କ ତରଫରୁ କ'ଣ ସବୁ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି?
0: ସରକାରଙ୍କ ତରଫରୁ ଆଉଟଡୋର ମାନଙ୍କରେ ରେଗୁଲାର ଚେକଅପ୍, ଆମର ଆଫ୍ଟର 50 ସେମାନଙ୍କର ରେଗୁଲାର ଚେକଅପ୍ କରାଯାଉଛି, ବ୍ଲଡ଼ ପ୍ରେସର ଚେକଅପ୍ କରାହେଉଛି, ତାଙ୍କ ଡାଇବେଟିସ୍ ଅଛି କି ନାହିଁ ସେଟା ଟେଷ୍ଟ କରାହେଉଛି, ଯଦି ବ୍ଲଡ଼ ପ୍ରେସର ବାହାରିଲା ତାଙ୍କର ବିଭିନ୍ନ ଇନଭେଷ୍ଟିଗେସନ୍ ଗୁଡ଼ା କରାହେଉଛି, ଯଥା ତାଙ୍କର ଥାଇରଏଡ଼୍ ଅଛି କି ନାହିଁ, ତାଙ୍କର କିଡ଼ନୀ ଡିଜିଜ୍ ଅଛି କି ନାହିଁ, ଡାଇବେଟିସ୍ ଅଛି କି ନାହିଁ, ହାର୍ଟ ଡିଜିଜ୍ ଅଛି କି ନାହିଁ, ଏବଂ ତାଙ୍କର ଆଖି ଅପ୍ଥାଲମୋଲୋଜିକାଲ ଟେଷ୍ଟ କରିକି ଦେଖୁଛନ୍ତି ଏସବୁ କମ୍ପ୍ଲିକେସନ୍ ଗୁଡ଼ା ତାଙ୍କର ଅଛି କି ନାହିଁ, ଯଦି ଅଛି ତା ପାଇଁ ମେଡିକେସନ୍ ତାଙ୍କୁ ଦିଆଯାଉଛି ଏବଂ ତାକୁ କଣ୍ଟ୍ରୋଲରେ ରଖାଯାଉଛି। ମେଡିକେସନ୍ ମଧ୍ୟ ଫ୍ରି ଅଫ୍ କଷ୍ଟରେ ହସ୍ପିଟାଲରେ ଯୋଗାଇ ଦିଆଯାଉଛି।
1: ତେବେ ଏହି ରୋଗ ପାଇଁ ଜଣଙ୍କୁ ଜୀବନ ସାରା ଔଷଧ ଖାଇବାକୁ ପଡିବ,
0: ହଁ,
1: ତେବେ ଶେଷରେ ଆମର ଶ୍ରୋତା ଭଉଣୀମାନଙ୍କୁ କ'ଣ ବାର୍ତ୍ତା ଦେବାକୁ ଚାହିଁବେ?
0: ଶ୍ରୋତା ଭଉଣୀମାନଙ୍କ ଭିତରେ ଆମର ସାଧାରଣ ଜନତା ଅଛନ୍ତି, ଆମ ପୁରୁଷ ବନ୍ଧୁମାନେ ଅଛନ୍ତି, ଆମର ଭଉଣୀମାନେ ଅଛନ୍ତି ଏବଂ ମାଆମାନେ ମଧ୍ୟ ଅଛନ୍ତି। ମାଆମାନଙ୍କୁ ମଧ୍ୟ ଗର୍ଭବତୀମାନେ ମଧ୍ୟ ଏଇ ବ୍ଲଡ଼ ପ୍ରେସର ଶିକାର ହୋଇଥାନ୍ତି, ତେଣୁ ମୁଁ ସମସ୍ତଙ୍କୁ ବାର୍ତ୍ତା ଦେବି ଯେ ଗର୍ଭ ଅବସ୍ଥାରେ ମଧ୍ୟ ତାଙ୍କ ବ୍ଲଡ଼ ପ୍ରେସର ରେଗୁଲାର ଚେକଅପ୍ କରନ୍ତୁ, ଗର୍ଭ ଅବସ୍ଥାରେ ମଧ୍ୟ ହାଇପରଟେନସନ୍ ହୋଇକରି କିଡ୍ସ ହୋଇକରି ପିଲା ନଷ୍ଟ ହୋଇଯିବାର ସମ୍ଭାବନା ଅଛି। 50 ବର୍ଷ ଉପରକୁ ସମସ୍ତେ ନିଜର ବ୍ଲଡ଼ ପ୍ରେସର ଚେକଅପ୍ କରନ୍ତୁ ଏବଂ ଡାଇବେଟିସ୍ ଚେକଅପ୍ କରନ୍ତୁ, ଅନ୍ୟାନ୍ୟ ଇନଭେଷ୍ଟିଗେସନ୍ ଚେକ୍ କରିକି ବ୍ଲଡ଼ ପ୍ରେସରକୁ କଣ୍ଟ୍ରୋଲରେ ରଖନ୍ତୁ। ଆଉ ବିଶେଷ କରି ସ୍ତ୍ରୀ ଲୋକମାନେ ସାଧାରଣତଃ ନିଜକୁ ନେଗ୍ଲେକ୍ଟ କରନ୍ତି, ସେମାନେ ମଧ୍ୟ ଆଫ୍ଟର 50 ଏସବୁ ରେଗୁଲାର ଚେକଅପ୍ ଗୁଡ଼ା କରି ନିଅନ୍ତୁ। ଆଉ ଯେଉଁମାନେ ରୀତିମତ ସିଗାରେଟ୍, ମଦ ଏବଂ ବହୁତ ଚା ପିଅନ୍ତି ସେମାନଙ୍କୁ ମୁଁ ଅନୁରୋଧ କରିବି ସେମାନେ ସେସବୁ ସମ୍ପୂର୍ଣ୍ଣ ରୂପେ ପରିତ୍ୟାଗ କଲେ ଭଲ, ତା ସାଙ୍ଗେ ତାଙ୍କ ଲାଇଫ୍ ଷ୍ଟାଇଲ୍ ମ୍ୟାନେଜମେଣ୍ଟ, ରେଗୁଲାର ଏକ୍ସରସାଇଜ୍, ଯୋଗ, ପ୍ରାଣାୟାମ ଏଗୁଡ଼ା ମଧ୍ୟ ହାଇପରଟେନସନ୍କୁ କମେଇବାରେ ବହୁତ ବହୁତ ସାହାଯ୍ୟ କରେ, ସେଥିରେ ମଧ୍ୟ ସେମାନେ ଅଭ୍ୟସ୍ତ ହୁଅନ୍ତୁ। ଏତିକି ମୋର ତାଙ୍କ ପାଇଁ ବାର୍ତ୍ତା।
1: ଏଇଠୁ ଆମେ ଜାଣିବାକୁ ପାଇଲେ ଯେ ହାଇପରଟେନସନ୍ ରୋଗକୁ ଯଦି ଆମେ ନିୟନ୍ତ୍ରଣରେ ରଖିବା, ତାହେଲେ ନିଶ୍ଚିତ ଭାବରେ 50 ବର୍ଷ ହେଇଗଲା ମାତ୍ରେ ଆମେ ନିଜର ବ୍ଲଡ଼ ପ୍ରେସର ଆଉ ଡାଇବେଟିସ୍ ଏସବୁ ଚେକ୍ କରିବା ଆବଶ୍ୟକ, ନିୟମିତ ଯୋଗ ପ୍ରାଣାୟାମ କରିବା ଆବଶ୍ୟକ, ସନ୍ତୁଳିତ ଖାଦ୍ୟ ଖାଇବା ଆବଶ୍ୟକ, ଏଭଳି କିଛି ସତର୍କତା ପ୍ରତି ଆମକୁ ଧ୍ୟାନ ଦେବାକୁ ହେବ। ତେବେ ଯାଉ ମ୍ୟାଡ଼ାମ, ଆଜି ଆପଣ ଆମ କାର୍ଯ୍ୟକ୍ରମରେ ହାଇପରଟେନସନ୍ ରୋଗର କାରଣ ସମ୍ପର୍କରେ, ଏହାର ଲକ୍ଷଣ ସମ୍ପର୍କରେ ଆଉ ଏହାକୁ ଆମେ କେମିତି ନିୟନ୍ତ୍ରଣରେ ରଖିପାରିବା ସେ ବିଷୟରେ ଅନେକ ଗୁଡ଼ିଏ ଉପାଦେୟ କଥା ଆମ ଶ୍ରୋତା ଭଉଣୀମାନଙ୍କୁ ଜଣେଇଲେ, ସେଥିପାଇଁ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର।
2: ଶୁଣିଲେ ତ ଭଉଣୀ ହାଇପରଟେନସନ୍ର କାରଣ ଓ ନିରାକରଣ ସମ୍ପର୍କରେ? ତେଣୁ ଭଉଣୀ, ଆସନ୍ତୁ ଆମେ ସମସ୍ତେ ବ୍ୟସ୍ତବହୁଳ ଜୀବନ ଭିତରୁ କିଛି ସମୟ ବାହାର କରି ନିଜ ସ୍ୱାସ୍ଥ୍ୟ ପାଇଁ ଦେବା, ନିୟମିତ ରକ୍ତଚାପ ପରୀକ୍ଷା କରାଇବା, ନିୟମିତ ବ୍ୟାୟାମ କରିବା, ଖାଦ୍ୟରେ ଲୁଣର ପରିମାଣ କମ୍ କରିବା, ଗୁରୁପାକ ଖାଦ୍ୟଠାରୁ ଏବଂ ମସଲାଯୁକ୍ତ ଖାଦ୍ୟଠାରୁ ଦୂରେଇ ରହିବା ଆଉ ସନ୍ତୁଳିତ ଖାଦ୍ୟ ଖାଇବା। ତା ସହିତ ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ଥିଲେ ନିୟମିତ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚିକିତ୍ସିତ ହେବା।

0: ଭଉଣୀ, ବର୍ତ୍ତମାନ ରେଡିଓ ତା'ର 90 ବର୍ଷ ପୂର୍ତ୍ତି ପାଳନ କରୁଛି। ରେଡିଓର ଆଭିମୁଖ୍ୟ ହେଉଛି ବହୁଜନ ହିତାୟ, ବହୁଜନ ସୁଖାୟ। ଏହା କେବଳ ଲୋକମାନଙ୍କୁ ଶିକ୍ଷା, ସୂଚନା, ମନୋରଞ୍ଜନ ପ୍ରଦାନ କରିଥାଏ ତା ନୁହେଁ, ଲୋକଙ୍କ ଜ୍ଞାନର ପରିସରକୁ ମଧ୍ୟ ବଢ଼ାଇଥାଏ। ରେଡିଓର ବିକଳ୍ପ ନାହିଁ। ଖୁବ୍ ସରଳ ଓ ମାର୍ଜିତ ଶବ୍ଦରେ ସବୁକିଛି କାର୍ଯ୍ୟକ୍ରମର ପ୍ରସାରଣ କରିଥାଏ ରେଡିଓ। ଯେଉଁଠାରେ ଟେଲିଭିଜନ କିମ୍ବା ଇଣ୍ଟରନେଟ୍ ସେବା ପହଞ୍ଚି ପାରିନଥାଏ, ସେଠାରେ ରେଡିଓ ତା'ର ସେବା ପହଞ୍ଚାଇଥାଏ। ଦେଶର ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ ତଥା ଗ୍ରାମାଞ୍ଚଳର ବିକାଶ କ୍ଷେତ୍ରରେ ରେଡିଓର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ। ଏ ପରିପ୍ରେକ୍ଷୀରେ ଆସନ୍ତୁ ଶୁଣିବା ଜଣେ ନିୟମିତ ଶ୍ରୋତା ରେଡିଓକୁ ନେଇ କ'ଣ କହୁଛନ୍ତି।
1: ମୁଁ ହେଉଛି ଅଧ୍ୟାପକ ଅମୀୟ ସାମନ୍ତରା, ଅର୍ଥଶାସ୍ତ୍ର ଅଧ୍ୟାପକ, ଝାରବେଲଦା ମହାବିଦ୍ୟାଳୟର। ମୁଁ ଆଜ୍ଞା ରେଡିଓକୁ ବହୁତ ଭଲ ପାଏ, କାରଣ ମୋ ପାଇଁ ରେଡିଓ ହେଉଛି ବହି। ମୁଁ ଜଣେ ଅଧ୍ୟାପକ, ମୋର ବହି ଦରକାର, ଏବଂ ଆଜିର ତାରିଖରେ ମୋ ପାଇଁ ଯଦି 1 ନମ୍ବର ବହି କିଏ, ସେ ହେଉଛି ରେଡିଓ ଏବଂ ରେଡିଓର ବିଭିନ୍ନ ପ୍ରୋଗ୍ରାମ୍ସ। ସେଇଠୁ ଅନେକ ତଥ୍ୟ ମୁଁ ପାଏ, ଏବଂ ସେଇଥିରୁ ଯେଉଁ ତଥ୍ୟ ମୁଁ ପାଏ, ବହୁ ସମୟରେ କ୍ଲାସରୁମ୍ରେ ପାଠ ପଢ଼ିବାରେ ମୋତେ ରେଡିଓ ସାହାଯ୍ୟ କରେ। ମୋର ଗୋଟେ ରେଡିଓ ସେଟ୍ ଅଛି, ସେଥିରୁ ମୁଁ ଶୁଣେ ସକାଳବେଳାର ପ୍ରୋଗ୍ରାମ୍, ଯଥା ମର୍ଣ୍ଣିଂ ନ୍ୟୁଜ୍ ଯେଉଁଟା ଆକାଶବାଣୀ କେନ୍ଦୁଝର ରିଲେ କରେ, ସେଇଟା ମୁଁ ଶୁଣେ। ସ୍ୱାସ୍ଥ୍ୟ ସୂଚନା ସେଗୁଡ଼ା ଶୁଣେ। ରବିବାର ଦିନ ଶିଶୁ ରାଇଜ ପ୍ରୋଗ୍ରାମ୍, ସେଇଟା ବି ଶୁଣେ। ଯୁବବଣୀ କାର୍ଯ୍ୟକ୍ରମ ବି ଶୁଣେ। ତା ଛଡ଼ା ରବିବାରରେ ଯେଉଁ ସଙ୍ଗୀତର ଯେଉଁ ପ୍ରୋଗ୍ରାମ୍ ସକାଳବେଳା, ହ୍ୟାଲୋ ଆକାଶବାଣୀ, ସେଇଟା ବି ମୋତେ ଟାଣିନିଏ। ମୁଁ ଛୁଆଟି ବେଳୁ ରେଡିଓ ଶୁଣୁଥିଲି। ସେତେବେଳେ ଆମେ ତଥ୍ୟଭିତ୍ତିକ କାର୍ଯ୍ୟକ୍ରମ କମ୍ ଶୁଣୁଥିଲୁ, ବେଶୀ ଏଣ୍ଟରଟେନିଂ ପ୍ରୋଗ୍ରାମ୍, ଯଥା ଚଳଚ୍ଚିତ୍ର ସଙ୍ଗୀତର ଯେଉଁ ପ୍ରୋଗ୍ରାମ୍ ଛୁଆବେଳେ ମୋର ପୁରୀରେ କଟିଛି, ଆକାଶବାଣୀ କଟକରୁ ଆମେ ଶୁଣୁଥିଲୁ ଓଡ଼ିଆ କଥାଚିତ୍ରର ଗୀତ, ତାପରେ ଓଡ଼ିଆ ନାଟକ ସବୁ ଶୁଣୁଥିଲୁ, ତାପରେ ଆପଣଙ୍କର ଶିଶୁ ସଂସାର କାର୍ଯ୍ୟକ୍ରମ, ଯେଉଁ ବଡ଼ ଭାଇ ଥିଲେ ନଦିଆ ବିହାରୀ ମହାନ୍ତି, ଆଉ ଆମର ଯେଉଁ ଅପା ଥିଲେ ସେମାନଙ୍କର ଯେଉଁ ପ୍ରୋଗ୍ରାମ୍ ଥିଲା, ତାକୁ ଆମେ ଯଥେଷ୍ଟ ଶୁଣୁଥିଲୁ। ଯେତେବେଳେ କଲେଜ ପଢ଼ିଲୁ ସେତେବେଳେ ଯୁବବାଣୀ ବି ଶୁଣୁଥିଲୁ। ରେଡିଓରେ ସବୁବେଳେ ଏଜୁକେଟିଭ୍ ପ୍ରୋଗ୍ରାମ୍ ଥାଏ, ଏଣ୍ଟରଟେନିଂ ପ୍ରୋଗ୍ରାମ୍ ଥାଏ, ଯେଉଁଟା ଆଜିକାଲି ଗୋଟେ କନ୍ସେପ୍ଟ ଆସିଛି ଇନ୍ଫୋଟେନମେଣ୍ଟ, ଇନ୍ଫର୍ମେସନ୍ ପ୍ଲସ୍ ଏଣ୍ଟରଟେନମେଣ୍ଟ ଇନ୍ଫୋଟେନମେଣ୍ଟ, ଯେଉଁଟାକି ରେଡିଓ ହିଁ ଆମକୁ ଦେଇପାରେ। ଏବଂ ସରକାରଙ୍କର ଯେଉଁ ମେସେଜ୍ ରହିଛି, ଯେଉଁ ବିଭିନ୍ନ ସ୍କିମ୍ ସବୁ, ସ୍ୱଚ୍ଛ ଭାରତ ଯୋଜନା ହେଉ, ଆମର ଡିଜିଟାଲ ଇଣ୍ଡିଆର ଯୋଜନା ହେଉ, ଆମର ଉଜାଲା ସ୍କିମ୍ ହେଉ, ଯେତେ ସରକାରୀ ସ୍କିମ୍ ସବୁ ରହିଛି, ସେ ରାଜ୍ୟ ସରକାରଙ୍କ ସ୍କିମ୍ ଆଉ କେନ୍ଦ୍ର ସରକାରଙ୍କର ସ୍କିମ୍, ଏସବୁ ବିଷୟରେ ଯଦି ଆମକୁ କେହି ଏଜୁକେଟ୍ କରିଆସିଛି, ସେ ହେଉଛି ରେଡିଓ। ରେଡିଓର ଯେଉଁ ଆମର ଯେଉଁ 5ଟି ମୋଟୋ ରହିଛି, 5ଟି ଇ, ଇରେ ଏଜୁକେସନ୍, ରେଡିଓ ଶିକ୍ଷା ଦିଏ, ଇରେ ଏଣ୍ଟରଟେନମେଣ୍ଟ, ରେଡିଓ ଆନନ୍ଦ ଦିଏ, ଇରେ ଏରାଡିକେସନ୍, ରେଡିଓ ଅନ୍ଧବିଶ୍ୱାସ ଦୂର କରେ, ଦାରିଦ୍ର୍ୟ ଦୂର କରିବାର ବାଟ ବତାଏ, ଆଉ ଇରେ ଏନ୍ଲାଇଟେନମେଣ୍ଟ, ଆଲୋକିତ କରେ, ଜ୍ଞାନରୂପକ ଆଲୋକ ବିତରଣ କରେ, ଏବଂ ଇରେ ଏମ୍ପାୱାରମେଣ୍ଟ, ସଶକ୍ତ କରେ, ନାରୀମାନଙ୍କୁ ସଶକ୍ତ କରେ, ଦୁର୍ବଳ ଲୋକକୁ ସଶକ୍ତ କରେ, ଭିନ୍ନକ୍ଷମଙ୍କୁ ସଶକ୍ତ କରେ। ଏଇଟା ହେଉଛି ରେଡିଓର 5ଟି ଗୋଲ୍। ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେବେଠୁ ପ୍ରଧାନମନ୍ତ୍ରୀ ଆସନରେ ଆସୀନ ହେଲେ, ତାପରଠାରୁ ଗୋଟେ ରେଡିଓରେ ଗୋଟେ ନୂତନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି, ମନ୍ କି ବାତ୍। ଏ ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ସରକାରୀ ସ୍କିମ୍ ଗୁଡ଼ିକ ପ୍ରଧାନମନ୍ତ୍ରୀ ନିଜ ମୁହଁରେ ଲୋକଙ୍କୁ ଜଣାନ୍ତି, ଏବଂ ଲୋକମାନଙ୍କର ମଧ୍ୟ ଯେଉଁ ମତାମତ ଥାଏ, ତାକୁ ମଧ୍ୟ ସେ ତାଙ୍କରି ମନ୍ କି ବାତ୍ ପ୍ରୋଗ୍ରାମ୍ ଜରିଆରେ ଜାଣନ୍ତି। ଏବଂ ଭାରତରେ ଯେଉଁମାନେ ବିଭିନ୍ନ କାର୍ଯ୍ୟକ୍ରମରେ ଆଗୁଆ ଥାନ୍ତି, ବିଭିନ୍ନ ଯିଏ ଯେଉଁ ସେବାରେ ଆଗୁଆ ଥାଏ, ସେମାନଙ୍କୁ ମଧ୍ୟ ଏଇ ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ପ୍ରଧାନମନ୍ତ୍ରୀ ସେମାନଙ୍କୁ ବଧେଇ ଜଣାନ୍ତି। ଜଣେ ଭଲ ଆଶାକର୍ମୀଙ୍କର କାର୍ଯ୍ୟକଳାପକୁ ନେଇକରି ନରେନ୍ଦ୍ର ମୋଦି ଏକଦା ଓଡ଼ିଶାରେ ସେ ବହୁତ ଭୂୟସୀ ପ୍ରଶଂସା କରିଥିଲେ। ତେଣୁ ଏଇଟା ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେଉଛି। ଆଉ ଗୋଟେ ବଡ଼ ଜିନିଷ ହେଉଛି, ଏ ମନ୍ କି ବାତ୍ କାର୍ଯ୍ୟକ୍ରମ ଯେହେତୁ ରେଡିଓ ମାଧ୍ୟମରେ ପ୍ରସାରିତ ହେଉଛି, ପ୍ରତ୍ୟକ୍ଷ ଭାବରେ ରେଡିଓର ଶ୍ରୋତାଙ୍କ ସଂଖ୍ୟା ଯଥେଷ୍ଟ ବଢ଼ିଯାଇଛି। ସୂଚନା ଏବଂ ମୂର୍ଚ୍ଛନାର କାର୍ଯ୍ୟକ୍ରମ ହେଉଛି ରେଡିଓ, ଏବଂ ରେଡିଓକୁ ମୁଁ କେବେ ବି ଛାଡ଼ିପାରିବିନି। ଏଇଥିପାଇଁ ରେଡିଓ ମୋତେ ଏଜୁକେଟ୍ କରେ, ଏଣ୍ଟରଟେନ୍ କରେ, ମୋତେ ସୂଚନା ବି ଦିଏ, ମୋତେ ଆନନ୍ଦ ବି ଦିଏ।
0: ଭଉଣୀ, ଆଜି ତ ସମୟ ହେଇଗଲାଣି, ଆଜି ପାଇଁ କାର୍ଯ୍ୟକ୍ରମକୁ ଏଇଠି ରଖି ରହୁଛୁ। ନମସ୍କାର।

0: ଏଇଠି ଶେଷ ହେଲା ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ବସୁନ୍ଧରା, ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ଦିନ 1:50 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛିକ୍ଷଣ ମଧ୍ୟରେ।
1: ଆକାଶବାଣୀ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନେଦରଲ୍ୟାଣ୍ଡସରେ ପ୍ରବାସୀ ଭାରତୀୟ ସମ୍ପ୍ରଦାୟଙ୍କୁ ଆଜି ଅପରାହ୍ନରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗରେ 2011 ଜାରି ହୋଇଥିବା ସମସ୍ତ ଜାତିଗତ ପ୍ରମାଣପତ୍ରର ପୁନଃ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର। ଡେଙ୍ଗୁ ରୋଗର କାରଣ ଓ ନିରାକରଣ ଦିଗରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଜାତୀୟ ଡେଙ୍ଗୁ ଦିବସ। ଆନ୍ଧ୍ରପ୍ରଦେଶର କାକିନାଡ଼ା ଜିଲ୍ଲାରେ ଟିପର ଧକ୍କାରେ 6 ମହିଳା ଶ୍ରମିକଙ୍କ ମୃତ୍ୟୁ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ ନେଦରଲ୍ୟାଣ୍ଡସରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଏଥିପାଇଁ ସେଠାରେ ଅବସ୍ଥାନ କରୁଥିବା ଭାରତୀୟଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ପଞ୍ଚରାଷ୍ଟ୍ର ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ଗତକାଲି ବିଳମ୍ବିତ ରାତିରେ ନେଦରଲ୍ୟାଣ୍ଡସରେ ପହଞ୍ଚିଥିଲେ। ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ସହିତ ଭାରତର ରଣନୈତିକ ତଥା ଆର୍ଥିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଆମଷ୍ଟରଡାମ୍ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାକାର ବୈଦେଶିକ ମନ୍ତ୍ରୀ ଟମ୍ ବେରେଣ୍ଡେସନ୍ ଶ୍ରୀ ମୋଦିଙ୍କୁ ସ୍ୱାଗତ କରିଥିଲେ। ହେଗ୍ର ଏକ ହୋଟେଲରେ ଶ୍ରୀ ମୋଦିଙ୍କୁ ପ୍ରବାସୀ ଭାରତୀୟମାନେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଗସ୍ତ ଅବସରରେ ଶ୍ରୀ ମୋଦି ତାଙ୍କ ପ୍ରତିପକ୍ଷ ରବ୍ ଡେଟେନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ନେଦରଲ୍ୟାଣ୍ଡସର ରାଜା ଏବଂ ରାଣୀଙ୍କୁ ମଧ୍ୟ ଶ୍ରୀ ମୋଦି ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। ନିକଟରେ ହୋଇଥିବା ଭାରତ ୟୁରୋପ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ପରେ ଶ୍ରୀ ମୋଦିଙ୍କର ଏହି ଗସ୍ତ ୟୁରୋପୀୟ ସଂଘ ସହ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ଶ୍ରୀ ମୋଦି ଆଜି ପ୍ରମୁଖ ଡଚ୍ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ସାକ୍ଷାତ ଆଲୋଚନା କରିବେ। ସେମିକଣ୍ଡକ୍ଟର ଚିପ୍ସ ଏବଂ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ କେତେକ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି। ଗସ୍ତର ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ନେଦରଲ୍ୟାଣ୍ଡସରୁ ସ୍ୱିଡେନ୍ର ଗେଥେନବର୍ଗ ଯାତ୍ରା କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ଅବସରରେ ଭାରତ ଏବଂ ୟୁଏଇ ମଧ୍ୟରେ କେତେକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ସେଗୁଡ଼ିକ ମଧ୍ୟରେ ପେଟ୍ରୋଲିୟମ୍ ସଂରକ୍ଷଣ, ଦୀର୍ଘକାଳୀନ ଏଲ୍ପିଜି ଯୋଗାଣ ଏବଂ ପ୍ରତିରକ୍ଷା ସହଯୋଗ ଆଦି ଅନ୍ତର୍ଭୁକ୍ତ। ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ଙ୍କ ସହ ଶ୍ରୀ ମୋଦିଙ୍କର ପଶ୍ଚିମ ଏସିଆ ପରିସ୍ଥିତି ନେଇ ଆଲୋଚନା କାଳରେ ଏହି ଚୁକ୍ତିଗୁଡ଼ିକ ସ୍ୱାକ୍ଷରିତ ହୋଇଛି। ଭାରତରେ ସଂଯୁକ୍ତ ଆରବ ଏମିରେଟ୍ସ 5 ବିଲିୟନ୍ ଆମେରିକୀୟ ଡଲାର ନିବେଶ କରିବାର ପ୍ରତିଶ୍ରତି ଦେଇଛି। ଉଭୟ ଦେଶ ଏକ ରଣନୈତିକ ପ୍ରତିରକ୍ଷା ସହଭାଗିତା ପାଇଁ ରୂପରେଖ ପ୍ରସ୍ତୁତି ଉପରେ ସହମତ ହୋଇଛନ୍ତି। ପ୍ରତିରକ୍ଷା ଶିଳ୍ପ ସହଯୋଗ, ପ୍ରଯୁକ୍ତିବିଦ୍ୟା ଅଂଶୀଦାର, ନବସୃଜନ ଏବଂ ଆଞ୍ଚଳିକ

0: ସୁରକ୍ଷା ସହଭାଗିତା ଉପରେ ଧ୍ୟାନ କେନ୍ଦ୍ରୀଭୂତ ହୋଇଛି। ଶ୍ରୀ ମୋଦି ସଂଯୁକ୍ତ ଆରବ ଏମିରେଟ୍ସ ଉପରେ ହୋଇଥିବା ସାମ୍ପ୍ରତିକ ଆକ୍ରମଣ ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି। ପଶ୍ଚିମବଙ୍ଗରେ 2011 ଜାରି ହୋଇଥିବା ସମସ୍ତ ଜାତିଗତ ପ୍ରମାଣପତ୍ରର ପୁନଃ ଯାଞ୍ଚ କରାଯିବ। ରାଜ୍ୟ ସରକାର ଏ ସଂକ୍ରାନ୍ତ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଗତ 14 ମଧ୍ୟରେ ଜାତିଗତ ପ୍ରମାଣପତ୍ର ସମ୍ବନ୍ଧିତ ତଥ୍ୟ ଏବଂ ଏହାର ବୈଧତା ଉପରେ ଏବେ ପ୍ରଶ୍ନ ଉଠିଛି। ସରକାରୀ ତଥ୍ୟ ଅନୁଯାୟୀ ଏହି ସମୟ ମଧ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପଛୁଆବର୍ଗଙ୍କ ପାଇଁ ପ୍ରାୟ 1,69,00,000 ଜାତିଗତ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଆଞ୍ଚଳିକ ସ୍ତରରେ ଶିବିର ଆୟୋଜନ ମାଧ୍ୟମରେ ଏହି ଜାତିଗତ ପ୍ରମାଣପତ୍ର ତତ୍କାଳୀନ ସରକାର ବଣ୍ଟନ କରିଥିଲେ। ଉପବିଭାଗୀୟ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରତ୍ୟେକ ପ୍ରମାଣପତ୍ରର ଯାଞ୍ଚ କରିବେ। ତଥ୍ୟଭିତ୍ତିକ ନଥିବା କିମ୍ବା ଅନିୟମିତତା ଆଧାରିତ ପ୍ରମାଣପତ୍ରଗୁଡ଼ିକୁ ଆଇନ ଅନୁଯାୟୀ ବାତିଲ କରାଯିବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନରେ ବାଦ୍ ପଡ଼ିଥିବା ଲୋକଙ୍କୁ ମଧ୍ୟ ଏହି ଯାଞ୍ଚ ପ୍ରକ୍ରିୟାରେ ଅନ୍ତର୍ଭୁକ୍ତ କରାଯାଇଛି। ସେମାନଙ୍କର ଜାତିଗତ ପ୍ରମାଣପତ୍ର ବୈଧ ନଥିଲେ ବାତିଲ କରାଯିବା ସହ ପ୍ରମାଣପତ୍ର ଆଧାରରେ ପ୍ରଦାନ କରାଯାଇଥିବା ସୁବିଧା ସୁଯୋଗର ମଧ୍ୟ ସମୀକ୍ଷା କରାଯିବ ବୋଲି ସରକାର କହିଛନ୍ତି। ସିକ୍କିମ୍ ରାଜ୍ୟ ଆଜି ତା'ର 51ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। 1975 ଆଜିର ଦିବସରେ ଭାରତର 22ତମ ରାଜ୍ୟ ଭାବେ ସିକ୍କିମ୍ ମାନ୍ୟତା ଲାଭ କରିଥିଲା। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଜି ଅପରାହ୍ନରେ ଗ୍ୟାଙ୍ଗଟକ୍ର ମନନ କେନ୍ଦ୍ରଠାରେ ଆୟୋଜିତ ହେବାକୁ ଥିବା ଏକ ସମାରୋହରେ ଯୋଗଦେବେ। ଉପରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ରାଧାକ୍ରିଷ୍ଣନଙ୍କର ଏହା ପ୍ରଥମ ସିକ୍କିମ୍ ଗସ୍ତ। ସମାରୋହରେ ରାଜ୍ୟପାଳ ଓମ୍ ପ୍ରକାଶ ମାଥୁର, ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ ଗୋଲେ, କେନ୍ଦ୍ର ଉତ୍ତର ପୂର୍ବ କ୍ଷେତ୍ର ବିକାଶ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରମୁଖ ଯୋଗଦେବେ। ଏହି ଅବସରରେ ଉପରାଷ୍ଟ୍ରପତି କେତେକ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରତିଷ୍ଠା ଦିବସ ପାଳନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସିକ୍କିମ୍ବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଡେଙ୍ଗୁ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଉଛି। ପରିବେଶକୁ ପରିଷ୍କାର ରଖିବା ଏବଂ ନିୟମିତ ମଶାରୀ ବ୍ୟବହାର କରିବା ଦ୍ୱାରା ଏହି ମଶାବାହିତ ଭୂତାଣୁଜନିତ ରୋଗକୁ ପ୍ରତିହତ କରାଯାଇପାରିବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଡେଙ୍ଗୁ ରୋଗର ପରୀକ୍ଷା ଏବଂ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ କରାଯାଉଛି। ଏହି ଦିବସର ବାର୍ତ୍ତା ରହିଛି, ଏକାଠି ହୋଇ କାମ କରିବା, ଡେଙ୍ଗୁ ଦୂର କରିବା। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ଏହି ଦିବସ ଅବସରରେ ନାଗରିକଙ୍କୁ ରୋଗ ସମ୍ପର୍କରେ ସଚେତନ ହେବା ସହ ପରିଷ୍କାର ଓ ସୁରକ୍ଷିତ ପରିବେଶ ବଜାୟ ରଖିବାକୁ ଆହ୍ୱାନ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ନଡ୍ଡା କହିଛନ୍ତି, ବ୍ୟାପକ ପରୀକ୍ଷଣ, ରୋଗ ଚିହ୍ନଟ ଏବଂ ଉନ୍ନତ ଚିକିତ୍ସା ଦ୍ୱାରା ଡେଙ୍ଗୁ ନିୟନ୍ତ୍ରଣ ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି। ଆନ୍ଧ୍ରପ୍ରଦେଶର କାକିନାଡ଼ା ଜିଲ୍ଲାରେ ଆଜି ସକାଳେ ଏକ ଦ୍ରୁତଗାମୀ ଟିପ୍ପର ଧକ୍କାରେ 6 ମହିଳା ଶ୍ରମିକଙ୍କର ମୃତ୍ୟୁ ହୋଇଛି। କୋଭଭୁରୁ ସେତୁ ନିକଟରେ ଶ୍ରମିକମାନେ କାର୍ଯ୍ୟ କରିବା ପାଇଁ ଯିବାକୁ ରାସ୍ତା ପାର ହେଉଥିବା ସମୟରେ ଟିପ୍ପରଟି ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ 4 ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 2 ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ପୁଲିସ୍ ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ୍ ପାଇଁ ସ୍ଥାନାନ୍ତର କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେ ପବନ କଲ୍ୟାଣ ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ସମବେଦନା ଜ୍ଞାପନ କରିଛନ୍ତି। ସେ କହିଛନ୍ତି, ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ରାଜ୍ୟ ସରକାର 4,00,000 ଲେଖାଏଁ କ୍ଷତିପୂରଣ ପ୍ରଦାନ କରିବେ। ବିଦେଶ ଯାତ୍ରା ଉପରେ ସେସ୍, ଟିକସ କିମ୍ବା ସର୍ଚାର୍ଜ ଲାଗୁ କରିବା ସମ୍ପର୍କିତ ଏକ ଗଣମାଧ୍ୟମ ରିପୋର୍ଟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖଣ୍ଡନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ରିପୋର୍ଟଟି ଆଦୌ ସତ୍ୟ ଆଧାରିତ ନୁହେଁ। ବ୍ୟବସାୟ କରିବାର ସହଜତା ଏବଂ ଜୀବନଧାରଣର ମାନକୁ ଉନ୍ନତ କରିବାରେ ସରକାରଙ୍କ ଅଙ୍ଗୀକାରବଦ୍ଧତା ଉପରେ ଶ୍ରୀ ମୋଦି ଆଲୋକପାତ କରିଛନ୍ତି। ଅନ୍ୟପକ୍ଷରେ ଗଣମାଧ୍ୟମ ରିପୋର୍ଟକୁ ଆନୁଷ୍ଠାନିକ ଭାବେ ପ୍ରତ୍ୟାହାର କରି ନିଆଯାଇଛି। ପ୍ରସାରଣ କରିଥିବା ସଂସ୍ଥା ରିପୋର୍ଟଟିକୁ ତଥ୍ୟଭିତ୍ତିକ ନୁହେଁ ବୋଲି ସ୍ୱୀକାର କରିବା ସହ ଏଥିପାଇଁ ଦୁଃଖ ପ୍ରକାଶ କରିଛି। ଆନ୍ତର୍ଜାତିକ ଆଲୋକ ଦିବସ ଆଜି ପାଳନ କରାଯାଉଛି। 1960 ପଦାର୍ଥ ବିଜ୍ଞାନୀ ତଥା ଇଞ୍ଜିନିୟର ଥିଓଡୋ ମୈମନ୍ଙ୍କ ଦ୍ୱାରା ଆଜିର ଦିବସରେ ପ୍ରଥମ ଥର ପାଇଁ ଲେଜରର ସଫଳ ପରୀକ୍ଷଣ କରାଯାଇଥିଲା। ଏହାକୁ ସ୍ମରଣ କରି ପ୍ରତିବର୍ଷ ମଇ ମାସ 16 ଆନ୍ତର୍ଜାତିକ ଆଲୋକ ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷର ବାର୍ତ୍ତା ରହିଛି, ସ୍ଥାୟୀ ଭବିଷ୍ୟତ ପାଇଁ ଆଲୋକ। ଆଲୋକର ଅଧ୍ୟୟନ, ଜୀବନ ରକ୍ଷାକାରୀ ଚିକିତ୍ସା ଉପକରଣ, ଉଚ୍ଚ କ୍ଷମତା ସମ୍ପନ୍ନ ଯୋଗାଯୋଗ, ବିକଳ୍ପ ଶକ୍ତି ଉତ୍ସ, ପ୍ରଯୁକ୍ତିବିଦ୍ୟା ଏବଂ ବିଭିନ୍ନ ଆବିଷ୍କାରରେ ଉନ୍ନତି ଆଣିଛି। ଆଣିପାରିଛି। ସମାଜର ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ସହ ବ୍ରହ୍ମାଣ୍ଡର ତତ୍ତ୍ୱକୁ ବୁଝିବାରେ ସହଯୋଗ ପ୍ରଦାନ କରୁଛି। ବୈଜ୍ଞାନିକ ସହଯୋଗକୁ ମଜବୁତ କରିବା ଏବଂ ଶାନ୍ତି ଓ ନିରନ୍ତର ବିକାଶ ପାଇଁ ଆଲୋକଶକ୍ତିକୁ ବ୍ୟବହାର କରିବା ପାଇଁ ୟୁନେସ୍କୋ ଆହ୍ୱାନ ଦେଇଛି। ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ଫଳ ଘୋଷଣା ପରବର୍ତ୍ତୀ ବ୍ୟବସ୍ଥା ସମ୍ପର୍କିତ ଏକ ବିଜ୍ଞପ୍ତି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଜାରି କରାଯାଇଛି। ପରୀକ୍ଷା ଫଳ ସମ୍ପର୍କରେ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ପାଇଁ ଦୁଇସ୍ତରୀୟ ସମୀକ୍ଷା ବ୍ୟବସ୍ଥାର ସୁବିଧା ରହିଛି। ପ୍ରଥମ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମୂଲ୍ୟାଙ୍କିତ ଉତ୍ତର ପୁସ୍ତିକାର ସ୍କାନ୍ କପି ପାଇଁ ଅନ୍ଲାଇନ୍ ଆବେଦନ କରିପାରିବେ। ଡାଉନ୍ଲୋଡ୍ ମାଧ୍ୟମରେ ଏହାକୁ ସମୀକ୍ଷା କରିବାର ସୁବିଧା ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମାର୍କିଂ ନିୟମାବଳୀ ଆଧାରରେ ନିର୍ଦ୍ଦିଷ୍ଟ ଉତ୍ତରର ପୁନଃ ମୂଲ୍ୟାୟନ ପାଇଁ ଅନୁରୋଧ କରିପାରିବେ। ସ୍କାନ୍ କପି ପାଇଁ ଆସନ୍ତା 19-22 ତାରିଖ ପର୍ଯ୍ୟନ୍ତ ଆବେଦନ କରାଯାଇପାରିବ ଏବଂ ପ୍ରତି ବିଷୟ ପାଇଁ ଦେୟ ବାବଦରେ 700 ଟଙ୍କା ଅନ୍ଲାଇନ୍ ଦାଖଲ କରିବାକୁ ପଡ଼ିବ। ମୂଲ୍ୟାଙ୍କିତ ପରୀକ୍ଷା ପୁସ୍ତକ ଯାଞ୍ଚ ଏବଂ ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିବାକୁ ଆସନ୍ତା 26-29 ତାରିଖ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ ହୋଇଛି। ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବିଜୟୀ ହୋଇଛି। ଲକ୍ଷ୍ନୌର ଏକ୍ନା ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ 7 wicketରେ ଚେନ୍ନାଇ ସୁପର କିଙ୍ଗସ୍କୁ ପରାସ୍ତ କରିଥିଲା। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ନେଇ ପାଗ ଅନୁକୂଳ ଥିବା ଭାରତୀୟ ପାଣିପାଗ ବିଭାଗ କହିଛି। ଆସନ୍ତା 2 ଦିନ ପର୍ଯ୍ୟନ୍ତ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ପଶ୍ଚିମବଙ୍ଗର ହିମାଳୟ ଅଞ୍ଚଳ, ସିକ୍କିମ, ଆସାମ, ମେଘାଳୟ, କର୍ଣ୍ଣାଟକର ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ନେଦରଲ୍ୟାଣ୍ଡସରେ ପ୍ରବାସୀ ଭାରତୀୟ ସମ୍ପ୍ରଦାୟଙ୍କୁ ଆଜି ଅପରାହ୍ନରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗରେ 2011 ଜାରି ହୋଇଥିବା ସମସ୍ତ ଜାତିଗତ ପ୍ରମାଣପତ୍ରର ପୁନଃ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର। ଡେଙ୍ଗୁ ରୋଗର କାରଣ ଓ ନିରାକରଣ ଦିଗରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଜାତୀୟ ଡେଙ୍ଗୁ ଦିବସ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani. I am Saira Mujtaba with the Midday News. The headlines. Prime Minister Narendra Modi to hold bilateral talks with his Dutch counterpart Rob Jetten and call on King William Alexander and Queen Maxima today. Several important agreements expected to be signed, including in the fields of semiconductor chips, AI and bilateral trade. Army Chief General Upendra Dwivedi warns Pakistan against harbouring terrorists and operating against India. West Bengal government orders re-verification of caste certificates issued since 2011. CBSE announces a two-stage re-evaluation process of answer sheets for Class 12 students. And in badminton, Indian duo of Satvik Sairaj and Chirag Shetty enter finals of Thailand Open after a thrilling victory over Malaysian pair in the semi-finals. And now the news in detail. Prime Minister Narendra Modi is scheduled to hold bilateral talks with Dutch Prime Minister Rob Jetten and will call on Their Majesties King William Alexander and Queen Maxima this afternoon. The visit carries significance beyond bilateral ties and is expected to shape broader India-EU relations following the recently concluded India-Europe Free Trade Agreement. Earlier, when the Prime Minister arrived in the Netherlands late last night, he was received by the Dutch Foreign Minister. He was accorded a grand welcome through cultural and musical performances by the diaspora and Dutch troops. Members of the Indian community representing different age groups, regions and faiths gathered to welcome him with traditional dance and musical performances. The venue echoed with chants of Modi Modi and Vande Mataram as he arrived. Modi, Modi, Modi, Modi, Modi. In a social media post, Mr. Modi said the welcome was remarkable as it included a dance performance covering Kathak, Odissi, Bharatanatyam, Kuchipudi and Mohiniyattam and also included a Garba performance. The Prime Minister is addressing the Indian community and will interact with leading business leaders from the Netherlands. The community event is expected to focus on India-Netherlands ties, the role of the diaspora and India's global outreach. We now go live to The Hague in the Netherlands, where the Prime Minister is addressing the Indian community.
2: आज का दिन है कोटि कोटि भारतवासियों का विश्वास मुझे न रुकने देता है और न थकने देता है ये नॉन स्टॉप चले ही जा रहा है साथियों बहुत छोटी आयु से ही मैं देशभक्ति के रंग में रंग गया आप ही मेरा परिवार बन गया स्वर्ग से समष्टि की ओर चल पड़ा अहम से वयम का रास्ता चुन लिया और फिर तो आपका सुख ही मेरा सुख बन गया आपका कल्याण ही मेरा कर्तव्य बन गया
1: After concluding his visit to the Netherlands, Prime Minister Modi will travel to Sweden tomorrow on the third leg of his five-nation tour. The focus is squarely on the robust economic engine driving this partnership. With bilateral trade reaching record highs, Swedish industrial giants are not just observing the Indian market, they are thriving on it. A report.
3: Several reforms brought by the government in the last 12 years are being reflected not just among the thriving Indian businesses but also with the success and satisfaction of the international investors. During a talk with Akashvani, Sri Kamal Bali, Managing Director of Volvo India, explained how the reforms of the last decade have transformed the business landscape for international investors.
4: Things like Make in India, the PLI scheme, the GST reforms, I mean initial challenges, all these reforms, whenever anything changes, you have to go through a change mechanism. But I think today, I think those things are really, really bearing fruit. And we can clearly see that the level of... And this is manifesting itself in the satisfaction level which we conduct among Swedish companies. So it's very, very clearly big, big benefit. And therefore, the forthcoming visit of the Prime Minister is going to further cement the ties between Sweden and India. And I think it's a great opportunity for both countries.
3: It may be noted that Prime Minister Narendra Modi, during his visit to Sweden, will hold bilateral talks with PM Christensen to review the entire gamut of bilateral relations and explore new avenues of cooperation to enhance bilateral trade. They will also discuss on collaboration in green transition, AI, emerging technology, startup, resilient supply chain, defense, space, climate action, and people-to-people ties. The two prime ministers will also address the European Roundtable for Industry, a leading pan-European business leaders forum, along with Her Excellency Ms. Ursula von der Leyen, President of the European Commission. Sakshi Singh, Akashwani News, Gothenburg, Sweden.
1: Indian Army Chief General Upendra Dwivedi said today that if Pakistan continues to harbour terrorists and operate against India, then they have to decide if they want to be part of geography or history or not. General Dwivedi's remarks at the event, Sena Samvad in New Delhi, came days after the country and the Indian military marked the first anniversary of Operation Sindoor.
5: I think if you have heard me earlier, what I have said that Pakistan, if it continues to harbour terrorists, and operate against India, then they have to decide whether they want to be part of the geography or history or not.
1: Indian agencies have achieved the first ever seizure of a Captagon drug worth 182 crore rupees through Operation Rage Pill. In a social media post, Home Minister Amit Shah shared this information and said that the government is resolved for a drug-free India. He said that the busting of the drug consignment destined for the West Asia and the arrest of a foreign national stand out as shining examples of our commitment to zero tolerance against drugs. The Home Minister added that the government will clamp down on every gram of drugs entering India or leaving the country using our territory as the transit route. The West Bengal government has ordered a re-verification of all caste certificates issued since 2011. Officials say questions have been raised about the authenticity and validity of these documents over the past 14 years. According to government records, nearly 1 crore 69 lakh caste certificates have been issued for scheduled castes, scheduled tribes and other backward classes during the above-mentioned period. Many were distributed through the Dware Sarkar outreach camps. Sub-divisional officers and district-level officials will now scrutinize every certificate. If any are found to have been issued based on false information or irregularities, they will be cancelled under the law. The directive also covers those names which were recently deleted during the special revision of the voter list. Their caste certificate

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, 2036 ମସିହା ସୁଦ୍ଧା 100 ନିୟୁତ ଟନ୍ ଖଣିଜ ଉତ୍ତୋଳନ ପାଇଁ ଓଡ଼ିଶା ଖଣି ନିଗମ ଲକ୍ଷ୍ୟ ଧାର୍ଯ୍ୟ କରିଛି, କହିଲେ ମୁଖ୍ୟମନ୍ତ୍ରୀ। ଦଳମତ ନିର୍ବିଶେଷରେ ଓଡ଼ିଶାର ବିକାଶ ବିଷୟରେ ଚିନ୍ତା କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଡେଙ୍ଗୁ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଜାତୀୟ ଡେଙ୍ଗୁ ଦିବସ। ଏବଂ ଭୀମଭୋଇ ମେଡିକାଲ କଲେଜକୁ ଏକ ପୂର୍ଣ୍ଣାଙ୍ଗ ମହାବିଦ୍ୟାଳୟରେ ପରିଣତ କରିବେ ସରକାର। ଓଡ଼ିଶା ଖଣି ନିଗମ ସର୍ବାଧିକ 45 ନିୟୁତ ଟନ୍ ଖଣିଜ ଉତ୍ତୋଳନ କରି ସର୍ବକାଳୀନ ରେକର୍ଡ ପ୍ରତିଷ୍ଠା କରିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଆଜି ଓଡ଼ିଶା ଖଣି ନିଗମର 71ତମ ପ୍ରତିଷ୍ଠା ଦିବସ ଅବସରରେ ଭୁବନେଶ୍ୱର ଲୋକସେବା ଭବନର କନ୍ଭେନ୍ସନ୍ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଓଡ଼ିଶା ଖଣି ନିଗମ ସର୍ବାଧିକ 40 ନିୟୁତ ଟନ୍ ଲୁହାପଥର ଉତ୍ତୋଳନ କରି ରେକର୍ଡ କରିବା ସହ 2 ନିୟୁତ ଟନ୍ କ୍ରୋମାଇଟ୍ ଓ 3 ନିୟୁତ ଟନ୍ ବକ୍ସାଇଟ୍ ଉତ୍ତୋଳନ କରି ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ମାଇଲ୍ ଖୁଣ୍ଟ ସ୍ଥାପନ କରିଛି।
1: ଲୋକଙ୍କର ସେବା ଦୃଷ୍ଟିକୋଣରୁ, ଲୋକଙ୍କର ଜୀବନ ଜୀବିକା ଦୃଷ୍ଟିକୋଣରୁ ଆଜି ଆମକୁ ସମୃଦ୍ଧ କରାଇବାରେ ଇଏ ଗୋଟିଏ ପରେ ଗୋଟିଏ ପାବଛ ଡେଇଁ ଆଗକୁ ଇଏ ବଢ଼ି ଚାଲିଛି ଆମର ଇଏ OMC। ଏହା ବ୍ୟତୀତ ସର୍ବାଧିକ 45 ନିୟୁତ ଟନ୍ ଖଣିଜ ଉତ୍ତୋଳନ କରିକି OMC ଏକ ସର୍ବକାଳୀନ ରେକର୍ଡ ମଧ୍ୟ ପ୍ରତିଷ୍ଠା କରିପାରିଛି। ସର୍ବାଧିକ ଇଏ 40 ନିୟୁତ ଟନ୍ ଲୁହାପଥର ଉତ୍ତୋଳନ କରିବାର ରେକର୍ଡ଼, ତା ସହିତ ଯଦି ଆମେ କ୍ରୋମାଇଟ୍ ଦେଖିବା ତାହେଲେ 2 ନିୟୁତ ଟନ୍, ଏବଂ ବକ୍ସାଇଟ୍ ଯଦି ଦେଖିବା ତାହେଲେ 3 ନିୟୁତ ଟନ୍ ଏହିଭଳି ଭାବରେ ଉତ୍ତୋଳନ କରି OMC ଆଜି ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୃଷ୍ଟି କରିଛି ଏକ ନୂତନ ମାଇଲ୍ସ୍ଟୋନ୍।
0: ମୁଖ୍ୟମନ୍ତ୍ରୀ କହିଛନ୍ତି, ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ଓଡ଼ିଶା ଖଣି ନିଗମ ପଦକ୍ଷେପ ନେଉଛି। 2036 ମସିହା ସୁଦ୍ଧା ଓଡ଼ିଶା ଖଣି ନିଗମ 100 ନିୟୁତ ଟନ୍ ଖଣିଜ ଉତ୍ତୋଳନ ନିମନ୍ତେ ଲକ୍ଷ୍ୟ ରଖିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେତେକ ପ୍ରକଳ୍ପର ଶୁଭାରମ୍ଭ ଓ ଲୋକାର୍ପଣ କରିଛନ୍ତି। କାଳିଆପାଣିସ୍ଥିତ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟର ନୂତନ ଗୃହ ଲୋକାର୍ପଣ କରିବା ସହ ମୁଖ୍ୟମନ୍ତ୍ରୀ ବେସିକ୍ ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସ ସେବା, ସମନ୍ୱିତ ପରିଚାଳନା ଓ ଅନୁଧ୍ୟାନ କେନ୍ଦ୍ର ଏବଂ ଅନ୍ଲାଇନ୍ ସ୍ୱାସ୍ଥ୍ୟ ପରିଚାଳନା ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରେଷ୍ଠ ପ୍ରଦର୍ଶନକାରୀ ଖଣି ଓ ବିଭାଗକୁ ସମ୍ବର୍ଦ୍ଧିତ କରିଛନ୍ତି। ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥିରେ ଆଜି ରାଜ୍ୟରେ ସାବିତ୍ରୀ ବ୍ରତ ପାଳନ କରାଯାଉଛି। ଆଜିର ଦିନରେ ସଧବା ନାରୀମାନେ ସ୍ୱାମୀଙ୍କ ଦୀର୍ଘଜୀବନ ଓ ମଙ୍ଗଳ କାମନା କରି ବ୍ରତ ରଖିଛନ୍ତି। ବିବାହିତା ନାରୀମାନେ ଦେବୀ ସାବିତ୍ରୀଙ୍କୁ ପୂଜାର୍ଚ୍ଚନା କରୁଥିବାବେଳେ ବ୍ରତଚାରିଣୀମାନେ ବଟବୃକ୍ଷ ମୂଳେ ସତ୍ୟବାନଙ୍କୁ ପୂଜା କରୁଛନ୍ତି। ପୌରାଣିକ ତଥ୍ୟ ଅନୁସାରେ ସାବିତ୍ରୀ ପତିବ୍ରତା ଧର୍ମ ପାଳନ କରି ନିଜ ସ୍ୱାମୀ ସତ୍ୟବାନଙ୍କ ଜୀବନ ଯମରାଜଙ୍କଠାରୁ ଫେରାଇ ଆଣିଥିଲେ। ସାବିତ୍ରୀ ଅମାବାସ୍ୟା ପାଇଁ ଶ୍ରୀମନ୍ଦିରରେ ଆଜି ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି। ଅନ୍ୟପକ୍ଷରେ ଅମାବାସ୍ୟା ତିଥିରେ ଭିତର ଚନ୍ଦନ ଯାତ୍ରା ଅବସରରେ ଆଜି ଜଳକ୍ରୀଡ଼ା ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଏହି ଅବସରରେ ଶୁଭେଚ୍ଛା ଜଣାଇ ମହାପ୍ରଭୁଙ୍କ କୃପାରୁ ପ୍ରତ୍ୟେକ ପରିବାର ସୁଖ ଶାନ୍ତି ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ ବୋଲି କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସାବିତ୍ରୀ ପର୍ବ ଅବସରରେ ମା' ସାବିତ୍ରୀଙ୍କ ତ୍ୟାଗ, ଧୈର୍ଯ୍ୟ, ବୁଦ୍ଧିମତା ଓ ଅଦମ୍ୟ ସାହସ ପ୍ରତ୍ୟେକ ମହିଳାଙ୍କ ଜୀବନକୁ ଆଲୋକିତ କରୁ ବୋଲି କହିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି ଅବସରରେ ମହିଳାମାନଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି। ସାବିତ୍ରୀ ବ୍ରତ ଉପଲକ୍ଷେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ପ୍ରଧାନ କହିଛନ୍ତି, ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଅନନ୍ୟ ପର୍ବ ହେଉଛି ସାବିତ୍ରୀ ପର୍ବ। ରାଜ୍ୟର ବିଭିନ୍ନ ସ୍ଥାନରେ ସାବିତ୍ରୀ ଓଷା ପାଳନ କରାଯାଉଛି। ମହିଳାମାନେ ବିଭିନ୍ନ ପ୍ରକାର ପୂଜା ସାମଗ୍ରୀ ସହ ମନ୍ଦିରଗୁଡ଼ିକରେ ପୂଜାର୍ଚ୍ଚନା କରିଛନ୍ତି। ଆଗାମୀ 10 ବର୍ଷ ମଧ୍ୟରେ ଦଳ ମତ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ଓଡ଼ିଶାର ବିକାଶ ବିଷୟରେ ଚିନ୍ତା କରିବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ ଦେଇଛନ୍ତି। ଦୁଇଦିନିଆ ପୁରୀ ଗସ୍ତର ଆଜି ଶେଷ ଦିନରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ କବିତା କୁସୁମାଞ୍ଜଳି ପୁସ୍ତକ ଲୋକାର୍ପଣ ଉତ୍ସବରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, 2026 ବର୍ଷ ପ୍ରତିଟି ଓଡ଼ିଆମାନଙ୍କ ପାଇଁ ଚିନ୍ତାଶୀଳ ବର୍ଷ ଭାବେ ପରିଗଣିତ ହେବା ଆବଶ୍ୟକ। ସେ କହିଛନ୍ତି,
2: ପୁରୀଧାମରେ ଆଜି ଆମେ ନିଷ୍ପତ୍ତି କରିଲୁ 2026 ଓଡ଼ିଶା ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ବର୍ଷ। ଭାଷା ଭିତ୍ତିକ ରାଜ୍ୟ ଭାବେ ଆମେ ଯେତେବେଳେ 100 ବର୍ଷ ପୁରା କରୁଥିବା ଆମ ରାଜ୍ୟକୁ ଆମକୁ ଆହୁରି ଉପରକୁ ନେବା ପାଇଁ ପଡ଼ିବ। ଯୋଉ ରାଜ୍ୟରେ ଦିନେ ବଡ଼ ଦେଉଳ ତିଆରି ହୋଇଥିଲା, କୋଣାର୍କର ସୂର୍ଯ୍ୟ ମନ୍ଦିର ତିଆରି ହୋଇଥିଲା, ଲିଙ୍ଗରାଜଙ୍କର ବଡ଼ ଦେଉଳ ହୋଇଥିଲା, ଯୋଉ ରାଜ୍ୟରେ ମନୁଷ୍ୟ ସଭ୍ୟତାର ହଜାର ହଜାର ବର୍ଷର ପୂର୍ବର ପ୍ରମାଣ ମିଳୁଛି, ସେ ରାଜ୍ୟ 21ଶ ଶତାବ୍ଦୀରେ ଯୋଉ ଜାଗାରେ ଅଛି ସେ ଜାଗା ଆମକୁ ସ୍ୱୀକାର୍ଯ୍ୟ ନୁହେଁ, ଏହାକୁ ଆହୁରି ଉପରକୁ ନେବା ପାଇଁ ପଡ଼ିବ।
0: ଆପଣ ମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଡେଙ୍ଗୁ ରୋଗର କାରଣ ଏବଂ ନିରାକରଣ ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଉଛି। ପରିବେଶକୁ ପରିଷ୍କାର ରଖିବା ଏବଂ ନିୟମିତ ମଶାରୀ ବ୍ୟବହାର କରିବା ଦ୍ୱାରା ଏହି ମଶାବାହିତ ଭୂତାଣୁଜନିତ ରୋଗକୁ ପ୍ରତିହତ କରାଯାଇପାରିବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଡେଙ୍ଗୁ ରୋଗର ପରୀକ୍ଷା ଏବଂ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ କରାଯାଉଛି। ଏହି ଦିବସ ପାଳନ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ଚଳିତ ବର୍ଷ ଡେଙ୍ଗୁ ଦିବସର ବାର୍ତ୍ତା ରହିଛି, ଏକାଠି ହୋଇ କାମ କରିବା, ଡେଙ୍ଗୁ ଦୂର କରିବା। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ଏହି ଦିବସ ଅବସରରେ ନାଗରିକମାନଙ୍କୁ ରୋଗ ସମ୍ପର୍କରେ

ଆଞ୍ଚଳିକ ମହାବିଦ୍ୟାଳୟରେ ପରିଣତ କରାଯିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଡକ୍ଟର ମହାଲିଙ୍ଗ ଏହି ମେଡିକାଲ କଲେଜର ବହୁବିଧ ଉନ୍ନତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଥିବା କହିଛନ୍ତି। ନିକଟ ଭବିଷ୍ୟତରେ ହସ୍ପିଟାଲରେ ଆବଶ୍ୟକ ଥିବା ବିଭିନ୍ନ ପଦପଦବୀ ପୂରଣ କରାଯିବାକୁ ପଦକ୍ଷେପ ନିଆଯାଉଥିବା ମନ୍ତ୍ରୀ ଡକ୍ଟର ମହାଲିଙ୍ଗ କହିଛନ୍ତି। ରାଜ୍ୟରେ ଯଥେଷ୍ଟ ପରିମାଣର ତୈଳ ମହଜୁଦ ଅଛି ବୋଲି ଭାରତୀୟ ତୈଳ ନିଗମ ଲିମିଟେଡ୍ IOCL ସ୍ପଷ୍ଟ କରିଛି। ଲୋକମାନେ ଭୟଭୀତ ନ ହୋଇ ଆବଶ୍ୟକତା ମୁତାବକ ତେଲ କିଣନ୍ତୁ ବୋଲି IOCL ପକ୍ଷରୁ କୁହାଯାଇଛି। ରାଜ୍ୟର କେତେକ ପେଟ୍ରୋଲ ପମ୍ପରେ ତେଲ ପାଇଁ ଲମ୍ବା ଧାଡ଼ି ଲାଗୁଥିବାରୁ IOCL ଲୋକମାନଙ୍କୁ ତେଲ ଅଭାବ ଭଳି ଗୁଜବରେ ବିଶ୍ୱାସ ନ କରିବାକୁ ପରାମର୍ଶ ଦେଇଛି। ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷାଫଳ ଘୋଷଣା ପରବର୍ତ୍ତୀ ବ୍ୟବସ୍ଥା ସମ୍ପର୍କିତ ଏକ ବିଜ୍ଞପ୍ତି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ CBSE ପକ୍ଷରୁ ଜାରି କରାଯାଇଛି। ପରୀକ୍ଷାଫଳ ସମ୍ପର୍କରେ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ପାଇଁ ଦୁଇସ୍ତରୀୟ ସମୀକ୍ଷା ବ୍ୟବସ୍ଥାର ସୁବିଧା ରହିଛି। ପ୍ରଥମ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମୂଲ୍ୟାଙ୍କିତ ଉତ୍ତର ପୁସ୍ତିକାର ସ୍କାନ୍ କପି ପାଇଁ ଅନ୍ଲାଇନ୍ ଆବେଦନ କରିପାରିବେ। ଡାଉନଲୋଡ୍ ମାଧ୍ୟମରେ ଏହାକୁ ସମୀକ୍ଷା କରିବାର ସୁବିଧା ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମାର୍କିଂ ନିୟମାବଳୀ ଆଧାରରେ ନିର୍ଦ୍ଦିଷ୍ଟ ଉତ୍ତରର ପୁନଃ ମୂଲ୍ୟାୟନ ପାଇଁ ଅନୁରୋଧ କରିପାରିବେ। ସ୍କାନ୍ କପି ପାଇଁ ଆସନ୍ତା 19-22 ତାରିଖ ପର୍ଯ୍ୟନ୍ତ ଆବେଦନ କରାଯାଇପାରିବ ଏବଂ ପ୍ରତି ବିଷୟ ପାଇଁ ଦେୟ ବାବଦରେ 700 ଟଙ୍କା ଅନ୍ଲାଇନ୍ରେ ଦାଖଲ କରିବାକୁ ପଡ଼ିବ। ନବରଙ୍ଗପୁର ଜୟପୁର ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରେଳବାଇ ପକ୍ଷରୁ ଜମି ଅଧିଗ୍ରହଣ ଶେଷ ହୋଇଥିବା ଅଞ୍ଚଳରେ ଟ୍ରାକ୍ ବିଛାଇବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଆମ୍ବାଗୁଡ଼ା ରୋଡ୍ରୁ ନବରଙ୍ଗପୁର ପର୍ଯ୍ୟନ୍ତ ମାଟି କାମ ଓ ଟ୍ରାକ୍ ବିଛାଇବା ପାଇଁ ଖୁବ୍ ଶୀଘ୍ର ଆବଶ୍ୟକୀୟ ଉପକରଣ ନିମନ୍ତେ ଟେଣ୍ଡର ପ୍ରକ୍ରିୟା ଚୂଡ଼ାନ୍ତ ହେବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଇନ୍ଦ୍ରାବତୀ ନଦୀ ଉପରେ 35 କୋଟି ଟଙ୍କା ବ୍ୟବରାଦରେ ସେତୁ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ସମ୍ମିଳନୀ କକ୍ଷରେ ସବ୍ଡିଭିଜନ ସ୍ତରୀୟ ବନ୍ଧକ ଶ୍ରମିକ ଓ ମାନବ ଚାଲାଣ ସମ୍ପର୍କିତ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପ୍ରଶାସନିକ ଅଧିକାରୀମାନେ ମାନବ ଚାଲାଣ ଓ ବନ୍ଧକ ଶ୍ରମିକ ଆଇନର କାର୍ଯ୍ୟକାରିତା ଉପରେ ଆଲୋଚନା କରିଥିଲେ। ଗଜପତି ଜିଲ୍ଲାରେ 10ମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବା ମାତୃପିତୃହୀନ ଶିଶୁମାନଙ୍କ ନିମନ୍ତେ ବୈଷୟିକ ଶିକ୍ଷା, ଦକ୍ଷତା ବୃଦ୍ଧି ଏବଂ ଭବିଷ୍ୟତ ଗଠନ ପାଇଁ ଦିନିକିଆ ପରାମର୍ଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧି ସହ ମାର୍ଗଦର୍ଶନ କରିଥିଲେ। କଳାହାଣ୍ଡି ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ସ୍ୱଚ୍ଛ ଓ ସଫଳ ପରିଚାଳନା ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୁଥ୍ସ୍ତରୀୟ ଅଧିକାରୀ, ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଓ ଅତିରିକ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ ଭୂମିକା ଓ ଦାୟିତ୍ୱ ସମ୍ପର୍କରେ ଆଲୋଚନା କରାଯାଇଥିଲା। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ସ୍ଥିତି ଅନୁକୂଳ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା 2 ଦିନ ପର୍ଯ୍ୟନ୍ତ ସର୍ବାଧିକ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବାବେଳେ ବଲାଙ୍ଗୀର ଜିଲ୍ଲାର ତୁରେକେଲାଠାରେ ସର୍ବାଧିକ 11 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଗାମୀ 24 ଘଣ୍ଟା ପାଇଁ କାଳବୈଶାଖୀ, ବର୍ଷା ଓ ବଜ୍ରପାତ ନେଇ 15ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। 2036 ମସିହା ସୁଦ୍ଧା 100 ନିୟୁତ ଟନ୍ ଖଣିଜ ଉତ୍ତୋଳନ ପାଇଁ ଓଡ଼ିଶା ଖଣି ନିଗମ ଲକ୍ଷ୍ୟ ଧାର୍ଯ୍ୟ କରିଛି, କହିଲେ ମୁଖ୍ୟମନ୍ତ୍ରୀ। ଦଳମତ ନିର୍ବିଶେଷରେ ଓଡ଼ିଶାର ବିକାଶ ବିଷୟରେ ଚିନ୍ତା କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଡେଙ୍ଗୁ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଜାତୀୟ ଡେଙ୍ଗୁ ଦିବସ ଏବଂ ଭୀମଭୋଇ ମେଡିକାଲ କଲେଜକୁ ଏକ ପୂର୍ଣ୍ଣାଙ୍ଗ ମହାବିଦ୍ୟାଳୟରେ ପରିଣତ କରିବେ ସରକାର। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45ରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ, ପ୍ରଚାର କରୁଛୁ ଆମ ଆଇନ।

बोलो बोलो कुछ तो बोलो बोलो बोलो हे बोलो।

କାର୍ଯ୍ୟକ୍ରମରେ ଏବେ ଶୁଣନ୍ତୁ ଶଙ୍ଖା ସିନ୍ଦୁର ଓଡ଼ିଆ କଥାଚିତ୍ରର ଗୀତ ଗାଇଛନ୍ତି ଅନୁରାଧା। ଗୀତ ରଚନା କରିଛନ୍ତି ଶୀର୍ଷାନନ୍ଦ ଦାସ କାନନ ଘୋଷ। ସଙ୍ଗୀତ ଦେଇଛନ୍ତି ଅକ୍ଷୟ ମହାନ୍ତି।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଶ୍ରୋତାବନ୍ଧୁ, ଆପଣ ଇନ୍ଦ୍ରଧନୁ ଶୁଣୁଛନ୍ତି ଆପଣଙ୍କ ପ୍ରିୟ ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ। କାର୍ଯ୍ୟକ୍ରମରେ ଏବେ ଶୁଣନ୍ତୁ ସୁବାସ ଦାସଙ୍କ କଣ୍ଠରେ ଏହି ଲଘୁ ସଙ୍ଗୀତ। ଗୀତ ରଚନା କରିଛନ୍ତି ନିଜାମ, ସଙ୍ଗୀତ ଦେଇଛନ୍ତି ପୂର୍ଣ୍ଣ ଖୁଣ୍ଟିଆ।

ତାନସେନ ସିଂ ସଂଯୁକ୍ତ ଏବଂ ଗୁଡ୍ଡିଙ୍କ କଣ୍ଠରେ ଏବେ ଶୁଣନ୍ତୁ ଏ ଲଘୁ ସଙ୍ଗୀତ ଇନ୍ଦ୍ରଧନୁ କାର୍ଯ୍ୟକ୍ରମରେ।

0: अरे मैं कोचड़ा छड़ा नहीं।
1: तानसेन सिंह संयुक्ता एवं गुडलिंग कमिलित कंठरे शुणुले लघु संगीत दीनबंधु रथंक रचनारु संगीत दे वासुदेव रथ ए लघु संगीत सहित शेष करुछु आज इंद्रधनु कार्यक्रम।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକାଶବାଣୀ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
5: ଠିକ ଲାଗୁନି, ସ୍କାମ ବି ହେଇପାରେ।

0: ଭଲ କରି କହିପାରୁଛି, ଓଡ଼ିଆରେ ଭଲ କରି ଲେଖିପାରୁଛି, ତାହେଲେ ନିଶ୍ଚିତ ଯିଏ ଯିଏ ମାତୃଭାଷାକୁ ଭଲ ଭାବରେ ଜାଣିଛି, ମାତୃଭାଷାକୁ ଯିଏ ଭଲ ଭାବରେ କହିପାରିଛି, ସେ ନିଶ୍ଚିତ ତାର ସଫଳତାର ଅଧିକାରୀ ହେବ, ଆ ଦେହରେ କୌଣସି ଦ୍ୱିଧା ନାହିଁ।
1: ବହୁତ ବହୁତ ଧନ୍ୟବାଦ ସାର୍ ଆପଣଙ୍କର ସୁଚିନ୍ତିତ ମତାମତ ରଖିଥିବାରୁ। ତେବେ ବର୍ତ୍ତମାନ ଶୁଣିବା ଶ୍ରୋତାବନ୍ଧୁ ପିଲାମାନେ ଲେଖିଥିବା ସୁନ୍ଦର ସୁନ୍ଦର କବିତା। ପିଲାମାନେ ତମ ପରିଚୟ ଦେଇ ତୁମର କବିତାଟି ପାଠ କର।
2: ନମସ୍କାର, ଜୟ ଜଗନ୍ନାଥ। ମୁଁ ପ୍ରଜ୍ଞା ପ୍ରିୟଦର୍ଶିନୀ ଲେଙ୍କା, କେଏମ୍ବିବି ସାଇନ୍ସ ହାୟର ସେକେଣ୍ଡାରୀ ସ୍କୁଲର ଦ୍ୱାଦଶ ଶ୍ରେଣୀର ଛାତ୍ରୀ। ମୋ କବିତାର ଶୀର୍ଷକ ମୁଁ ଏରସମା ପିଲାରେ। କୁହନ୍ତି ମୋ ମାଟିକୁ ମହାନ ଓ ବୀର, କୁହନ୍ତି ମୋ ମାଟିକୁ ମହାନ ଓ ବୀର, ତା ମହାନତା ଆଗେ ନୁଏ ମୋ ଶିର। ସହିଛି ସେ ପୁଣି କେତେ ଯେ କଷଣ, ସହିଛି ସେ ପୁଣି କେତେ ଯେ କଷଣ, ମହାବାତ୍ୟା ପରି ଅନେକ ଭୀଷଣ। କେତେ ପରିବାର ସାହି ଭାଇ ମଲେ, ଆପଣା ଲୋକଙ୍କୁ ଏକା କରିଦେଲେ। ଭରିଦେଲା ପ୍ରତି ମୁହେଁ ଦୁଃଖ ଓ କୋହ, ଛାଡ଼େବା କାହାକୁ ଆପଣାର ମୋହ। ଏତେ କିଛିରେ ବି ସେ ହାରିନି ଡରିନି, ଏତେ କିଛିରେ ବି ସେ ହାରିନି ଡରିନି, ତାର ସେ ବୀରତ୍ୱ କେବେ ବି କମିନି। ସମୟ ସ୍ରୋତରେ ବଢ଼ିଲା ଆଗକୁ, ନିଜ ସାଥେ ଲଢ଼ି ଗଢ଼ିଲା ନିଜକୁ। ସୁନ୍ଦର ସୁଶୀଳ କୋମଳ ମନ, ତାଠାରୁ ବଡ଼ କିଏ ବା ଧନ। ମାନବିକତାରେ ସେ ହୃଦୟ ଜିତେ, ମୈତ୍ରୀର ଦେବୀ ଅଟେବା ସତେ। ସବୁଜିମା ପରିବେଶ ନୀଳ ସମୁଦ୍ର କୂଳ, ସବୁଜିମା ପରିବେଶ ନୀଳ ସମୁଦ୍ର କୂଳ, ପଖାଳ କଂସାକୁ ତାର କେହବ ତୁଳ। ପୁନେଇ ପର୍ବର ସେ କର୍ପୂର ଝୁଣା, ସେ ପବନେ ତ ପୁଣି ମଧୁପବଣା। ରହିଅଛି ସେ ଗ୍ରାମ ଜଗତସିଂହପୁର ଜିଲ୍ଲାରେ, ଗରବେ କୁହେ ମୁଁ ଏରସମା ପିଲାରେ, ଗରବେ କୁହେ ମୁଁ ଏରସମା ପିଲାରେ। ଧନ୍ୟବାଦ।
3: ମୋ ନାଁ ଭାଗ୍ୟଶ୍ରୀ ହରିଜନ, କେଏମ୍ବିବି ସାଇନ୍ସ ହାୟର ସେକେଣ୍ଡାରୀ ସ୍କୁଲ, କ୍ଲାସ୍ ଟୁଏଲ୍ଭ। ମୋ କବିତାର ନାଁ ହେଉଛି ନାରୀ। ବିଧବା ନାରୀର ଭାଙ୍ଗି ଯାଏ ସେହି କମଳ ହୃଦୟ ମନ, ବିଧବା ନାରୀର ଭାଙ୍ଗି ଯାଏ ସେହି କମଳ ହୃଦୟ ମନ, କୁଆଁରୀ ସ୍ୱପ୍ନକୁ କେବେ ଅଣ୍ଟେ ନାହିଁ ଯେତେ ଆସୁ ରାତି ଦିନ। ନାରଙ୍ଗୀ ରଙ୍ଗର ସଧବା ନାରୀଟି ସବୁ ତାର ରକ୍ତବର୍ଣ୍ଣ, ତା ରୂପ ରଙ୍ଗରେ ହାରି ଯାଆନ୍ତି ଗୋଲାପ କଇଁ ପଦମ। ପ୍ରକୃତି ବି ନାରୀ, ନିୟତି ବି ନାରୀ, ଧରିତ୍ରୀ ବି ସେହି ନାରୀ। ପ୍ରକୃତି ବି ନାରୀ, ନିୟତି ବି ନାରୀ, ଧରିତ୍ରୀ ବି ସେହି ନାରୀ। ନାରୀ ଏକା ସେହି ପବିତ୍ର ମନାସୀ, ପିଇ ଯାଏ ତପ ଅଗ୍ନି। ଶରୀର ପଥର କରି ସେ ଭଇଁଛି ବିଶ୍ୱ ବ୍ରହ୍ମାଣ୍ଡର ଭାର, ଶରୀର ପଥର କରି ସେ ଭଇଁଛି ବିଶ୍ୱ ବ୍ରହ୍ମାଣ୍ଡର ଭାର, ସେଥିପାଇଁ ପରା ବଞ୍ଚିଅଛି ଏ ଜଗତ। ସୃଷ୍ଟିର ଆରମ୍ଭ ଆଦି ଶକ୍ତି ସେ, ଶକ୍ତି ସ୍ୱରୂପରେ ଜ୍ୟେଷ୍ଠ, ଦୁର୍ଗତା ନାଶିନୀ ମହା ଈଶ୍ୱରୀ ସେ, ସୃଷ୍ଟିର ମହାମଙ୍ଗଳ, ସୃଷ୍ଟିର ମହାମଙ୍ଗଳ। ଧନ୍ୟବାଦ।
4: A very good afternoon. I, Ipshita, standing in front of you to recite a poem whose title is The Breeze Between Us. We built a breeze of fragile dreams across the river wide. With trembling hands and hopeful hearts, we led it side by side. The sun once danced upon its span, and laughter was our guide. No storm could shake our steady path when we walked side by side. But whispers grew like creeping vines that wrapped around the beams. They choked the light, they split the wood, and cracked our woven dreams. One careless word or spark of flame, the breeze began to burn. We watched it fall in silent ash, no way left to return. Now, on opposite banks we stand, with smoke still in our eyes. The river hums a mournful tune beneath the empty skies. Yet, sometimes in the quiet dusk, I see the ghostly glow of that bright breeze we once had built before we let it go. Perhaps one day, when time is kind and river cease to roar, we will build anew with gentler hands a breeze worth crossing for.
5: Namaskar, I'm Prithiranjan Behera, lecturer of physics, KMBB Science Higher Secondary School. ମୋର କବିତାର ଶୀର୍ଷକ ହେଉଛି ଥୁଣ୍ଟା ଗଛ। ଝଡ଼ି ଯାଇଛି ତା ଏକ ଏକ ପତ୍ର, ଦିଶୁନାହିଁ ତାର ଫୁଲ, ଥିଲା ଦିନେ ଯିଏ କୋଟି ଆପଣାର, ଆଜି ନାହିଁ ତାର ମୂଲ। ସୌନ୍ଦର୍ଯ୍ୟ ତାହାର ହଜିତ ଯାଇଛି, ରଙ୍ଗ ତ ଦିଶଇ ଫିକା, ଦୁନିଆ ସାଥିରେ କରୁଛି ଲଢ଼େଇ, ଆଜି ବି ସେ ଏକା ଏକା। ଦିନ ଥିଲା ତାର ତନୁ ଭରି ଥିଲା ସବୁଜ ଗହଳ ପତ୍ର, କେତେ ଜୀବନକୁ ଛାଇ ଦେଉଥିଲା ଟିକିଏ ଖରାରେ ମାତ୍ର। କେତେ ଯେ ବିହଗେ ତା ସବୁଜ ଡାଳେ ଗଢ଼ୁଥିଲେ ତାଙ୍କ ନିଡ଼, ସଞ୍ଜ ନଇଁଗଲେ କେତେ ଅତିଥିଙ୍କ ଲଗାଉଥିଲେ ସେ ଭିଡ଼। କେତେ ଯେ ଶୈଶବ ଯୁବ ପାଲଟିଛି ତାରି ଛାୟାରେ ଖେଳି, କେତେ ପରିବାର ପେଟ ସେ ଭରିଛି ନିଜର ଅଙ୍ଗକୁ ଜାଳି। କେତେ ଯେ ପଥିକ

0: ଥାଥ ଭାବିବା ଆମର ଦରକାର ନାହିଁ, ତୁମେ ଭାବିଲା ମାନେ ଆମର ସମୟ ପୁଣି ବିଳମ୍ବ ହେଇଯିବ।
1: ତାହେଲେ ଏବେ କଣ କରିବା?
0: ଏବେ କଣ କରିବା? ଆରେ ପିଲାଙ୍କ ପାଖରୁ କବିତା ଶୁଣିସାରିଲେ ତାପରେ କଣ ଗୀତ ଶୁଣିବାନି? ତୁମକୁ ତ ଗୀତ ଶୁଣିବାକୁ ବହୁତ ଭଲ ଲାଗେ, ଆଉ ଆମ ପ୍ରିୟ ଶ୍ରୋତା ବନ୍ଧୁମାନେ ମଧ୍ୟ ପିଲାଙ୍କ ପାଖରୁ ଗୀତ ଶୁଣିବା ପାଇଁ ଅପେକ୍ଷା କରି ରହିଥିବେ।
1: ତେବେ ଦେଖିବା ଗୀତ ଗାଇବା ପାଇଁ ଆମ ପାଖକୁ କିଏ କିଏ ଆସୁଛନ୍ତି।
2: ରଞ୍ଜନ ରାଣା, KMBB ପବ୍ଲିକ ସ୍କୁଲ, କ୍ଲାସ 12ରେ ପଢୁଛି। ମୁଁ ଯେଉଁ ଗୀତଟା ଗାଇବି ସେଇଟା ମୁଁ ନିଜେ ଲେଖିଛି।

ବେଳେ ଲେଖା ତୋର ମହାଜାତକ, ହାଏରେ ମୋର କଳା ମାଣିକ, ହାଏରେ ମୋର କଳା ମାଣିକ, ହାଏ ହାଏ ହାଏରେ।

0: ବହୁତ ବହୁତ ଧନ୍ୟବାଦ ସମସ୍ତ ପିଲାମାନଙ୍କୁ ଏତେ ସୁନ୍ଦର ସୁନ୍ଦର ଗୀତ ଗାଇଥିବାରୁ। ଆଶା କରୁଛୁ ଏମିତି ଆଗକୁ ଗୀତ ଗାଇ ଚାଲନ୍ତୁ ଏବଂ ନିଜର ନାଁକୁ ଉଜ୍ଜଳ କରନ୍ତୁ।
1: ତାହେଲେ ହିମାଂଶୁ ଏବେ ଗପ ଶୁଣିବା?
0: ନିହାତି ଭାବରେ, କାହିଁକି ନୁହଁ, ଗୀତ କବିତା ତ ଶୁଣିଲେ, ଆଉ ଗପ ନ ଶୁଣିଲେ ଅଧୁରା ରହିଯିବନି କ୍ୟାମ୍ପସ କାର୍ଯ୍ୟକ୍ରମଟି।
1: ତାହେଲେ ଆଉ ସମୟ ନଷ୍ଟ ନ କରି ଚାଲ ଶୁଣିବା ଗପ।
2: ଆଇ ଇପ୍ସିତା ଷ୍ଟାଣ୍ଡିଙ୍ଗ ଇନ୍ ଫ୍ରଣ୍ଟ ଅଫ୍ ୟୁ ଟୁ ନ୍ୟାରେଟ୍ ଅ ଷ୍ଟୋରୀ ହୁଜ୍ ଟାଇଟଲ୍ ଡିପିକ୍ଟସ୍ ଆଖରୀ ଟିଫିନ। वो हर रोज स्कूल के बाहर खड़ी रहती थी, हाथ में पुराना डिब्बा, आंखों में एक ही उम्मीद, मेरा मोनू अब भी वहीं होगा उसी स्कूल में। 3 साल हो गए थे उसके बेटे को गए हुए, एक सड़क हादसे में चला गया था, वो भी स्कूल के बस में। पर माँ का दिल कहाँ मानता है, गया को नहीं रहा। वो अब भी रोज 1 बजे स्कूल के बाहर खड़ी हो जाती, जैसे उसके बेटे को टिफिन देना हो। लोग कहते, शांति अब छोड़ भी दो, ये पागलपन है बस तुम्हारा। वो बस मुस्कुरा देती और कहती, मेरा मोनू भूखा रहेगा तो रोएगा ना। हर रोज वही डिब्बा, आधे पराठे, 2 छोटे आम के टुकड़े और बीच में मोनू का पसंदीदा लाल टिफिन नैपकिन। एक दिन स्कूल की नई प्रिंसिपल आई, उन्होंने शांति को देखा, कहा, माँ जी अब तो वो बच्चा। शांति ने बीच में ही रोक दिया, मैडम आज मैं बस आखिरी बार आई हूँ। उसने टिफिन खोला, आधी रोटी निकाली और धीरे से बोली, मोनू अब माँ रोज नहीं आएगी बेटा, तू ऊपर भगवान से कहना ना, माँ को भी माफ कर देना। और फिर वहीं स्कूल के गेट के पास बैठी रही, धूप से बेपरवाह, आंसुओं में भीगी हुई। शाम तक जब चौकीदार ने आवाज दी, माँ जी घर जाइए, तो पता चला वो अब कहीं और चली गई थी, अपने मोनू के पास। अगले दिन स्कूल की दीवार पर एक छोटा सा टिफिन लटका था, उस पर लिखा था, माँ कभी देर नहीं करती।
3: ମୁଁ ଆର୍ଯ୍ୟପ୍ରସାଦ ପାଇକରାଏ, କ୍ଲାସ୍ 12, KMVB ହାୟର ସାଇନ୍ସ ସେକେଣ୍ଡାରୀ ସ୍କୁଲ। ମୋ ଗପର ଶୀର୍ଷକ ହେଉଛି ହୀରାର ସନ୍ଧାନ। ପାହୋମ ନଦୀ ପାଖରେ ପହଞ୍ଚି ଯାଇଥିଲା, ନା ଆଉ ହେବନି ମୋ ଦ୍ୱାରା, ଏଇଟା ହିଁ ଶେଷ କହିଲା। ଆଉ ଚାହୁଁ ଚାହୁଁ ଲୋକମାନଙ୍କ ଆଗରେ ସେ ନଈ ଭିତରୁ ଡେଇଁ ପଡ଼ିଲା। ପାହୋମ କୁଆଡ଼େ ଗଲା କେହି ବି ଜାଣିପାରିଲେ। ତେବେ କିଏ ପାହୋମ, ଆସନ୍ତୁ ଜାଣିବା କ'ଣ ଥିଲା କାହାଣୀ। ଆଫ୍ରିକାର ଗୋଟେ ବହୁତ ଭଲ ଅଞ୍ଚଳରେ ପାହୋମ ଥିଲା, ଗୋଟେ ବଡ଼ ଜମିର ମାଲିକ, 6 ଏକରର ଜମି। ତା ପରିବାର ସାଙ୍ଗରେ ସେ ଖୁସିରେ ଚଳୁଥିଲା। ଏମିତି କୌଣସି ଜିନିଷ ନଥିଲା ଯାହା ପାହୋମ ପାଖରେ ନଥିଲା। ଥରେ ପାହୋମର ସାଙ୍ଗ ଫ୍ରାଙ୍କଟନ୍ ତାଙ୍କ ଅଞ୍ଚଳକୁ ବୁଲିବାକୁ ଆସିଲା, ସେ ପାହୋମ ଘରେ ବିଶ୍ରାମ ନେଲା। ପାହୋମ ତାକୁ ଆତିଥ୍ୟ ଦେଇକି ଖୁସି ହେଲା, ପଚାରିଲା, ଆଉ ଭାଇ ଏଠି କେମିତି ଆସିବାକୁ ହେଲା? ସେ କହିଲା, ନାଇଁ ମୁଁ ଜଣେ ହୀରା ବ୍ୟବସାୟୀଙ୍କ ସାଙ୍ଗରେ କିଛି କଥା ହେବାକୁ ଯାଉଛି, କିଛି ହୀରା ଦରକାର ମୋର। ହୀରା ସେଇଟା କ'ଣ, ତମେ ହୀରା କ'ଣ ଜାଣିନ? ଏ ଦୁନିଆର ସବୁଠୁ ଦୁର୍ମୂଲ୍ୟ ପଦାର୍ଥ ହେଉଛି ହୀରା। ଆଚ୍ଛା ତମେ ମୋତେ ସେ ହୀରା ବିଷୟରେ କିଛି କହିପାରିବ? ହଁ ନିଶ୍ଚିତ ଭାବରେ, କାହିଁକି ନୁହଁ। ତମେ ଭାବିନିଅ, ତମ ପାଖରେ ଯଦି ନଖ ଆକାରର ଗୋଟିଏ ହୀରା ଅଛି, ତାହେଲେ ତମ ଜମିର 10 ଗୁଣ ତମେ କିଣିପାରିବ। ସତରେ ତମର ଯଦି ବୁଢ଼ା ଆଙ୍ଗୁଳି ସାଇଜ୍ର ବା ବୁଢ଼ା ଆଙ୍ଗୁଳିର ଆକାରର ଗୋଟେ ହୀରା ତମ ପାଖରେ ଅଛି, ତାହେଲେ ସମ୍ପୂର୍ଣ୍ଣ ତମର ଅଞ୍ଚଳ ସେ ସବୁଯାକର ମାଲିକ ତମେ ହେଇପାରିବ। ଆଉ ଯଦି ତମର ହାତ ମୁଠା ଆକାରର ଗୋଟେ ହୀରା ତମକୁ ମିଳିଯାଏ ନା, ତାହେଲେ ଏ ସମ୍ପୂର୍ଣ୍ଣ ଆଫ୍ରିକାଟା ତମର ହେଇଯିବ। ସତରେ ଏତେ ଦୁର୍ମୂଲ୍ୟ ସେ ପଦାର୍ଥ? ହଁ ସେଇଥିପାଇଁ ତ ମୁଁ ଯାଉଛି କିଛି ହୀରା କିଣିବାକୁ। ଆଚ୍ଛା ତମେ କହିପାରିବ ସେ ହୀରା କେଉଁଠି ମିଳେ? ନା ଭାଇ ସେ ବିଷୟରେ ମୁଁ ଜାଣିନି। ଫ୍ରାଙ୍କଟନ୍ ଚାଲିଗଲା, କିନ୍ତୁ ପାହୋମ ମନରେ ଏବେ ଗୋଟିଏ ଇଚ୍ଛା, ସେ ହୀରା ପାଇବ। ତା ପରଦିନ ନିଜର ସବୁ ଜମି ବିକି ଦେଇ ତା ପରିବାରକୁ ବର୍ଷକ ପାଇଁ କେଉଁଠି ଗୋଟେ ରହିବାକୁ ଗୋଟେ ଭଲ ଆଶ୍ରୟ ଦେଇ ସେ ଚାଲିଗଲା ହୀରା ସନ୍ଧାନ କରିବାକୁ। ବୁଲିଲା ବହୁତ ଦେଶ ମହାଦେଶ, ଗଲା ଇଂଲଣ୍ଡ, ଗଲା ରୋମ, ନେଦରଲ୍ୟାଣ୍ଡ, ସବୁଆଡ଼େ ବୁଲିଲା, କେଉଁଠି ବି ପାଇଲାନି ହୀରା। ବହୁତ ଲୋକ ତାକୁ ବହୁତ ଜିନିଷ କହିଲେ, ସୁନା, ରୂପା, ତମ୍ବା, ବିଭିନ୍ନ ପ୍ରକାରର ଜିନିଷ ସେ ପାଇଲା, କିନ୍ତୁ ହୀରା ପାଇଲାନି। ଶେଷରେ ବର୍ଷ ସରିଗଲା, ସେ ଜାଣିଲା ଯେ ତା ପରିବାର ଏବେ ବହୁତ ଦୁଃଖ କଷ୍ଟରେ ବଞ୍ଚୁଥିବେ। ହୀରା ମିଳିନି, ସବୁ ପଇସା ଶେଷ ହୋଇଗଲା, ଜମି ବି ନାହିଁ, ସେ ଏବେ କ'ଣ କରିବ? ଦେଖିଲା ଆଗରେ ବହିଯାଉଛି ଗୋଟେ ନଈ, ସେ କହିଲା ଯେ ଏବେ ଆଉ କୌଣସି ଉପାୟ ନାହିଁ, ମୋ ପରିବାରକୁ ମୁଁ ଛାଡ଼ି ଆସିଛି। ସେଇ ନଈରେ ଡେଇଁ ସେ ଆତ୍ମହତ୍ୟା କରିଦେଲା। ଏପଟେ ପାହୋମର ସହରରେ ତା ଜମି କିଣିଥିବା ଲୋକ, ସେ ଥରେ ସେ ଜମିରେ ତାର ପଶୁଙ୍କୁ ଚରଉ ଚରଉ ସେ ଦେଖିଲା ଗୋଟେ ପଥର ପଡ଼ିଛି, ଆରେ ବା ବହୁତ ସୁନ୍ଦର ଦେଖାଯାଉଛି। ଏତିକି କହି ସେ ତାକୁ ଉଠେଇ ନେଲା ଏବଂ ତାର ଘର ବାହାରେ ସେ ପଥରଟାକୁ ଟଙ୍ଗେଇ ଦେଲା। ଫ୍ରାଙ୍କଟନ୍ ସେଇ ବାଟ ଦେଇ ଯାଉଥିଲା, ଦେଖିଲା ସେ ଘରକୁ ଆସିଲା, କବାଟ ବାଡ଼େଇଲା, ନୂତନ ବ୍ୟକ୍ତି ଜଣ କବାଟ ଖୋଲିଲେ, କାହାକୁ ଖୋଜୁଛନ୍ତି? ଆଚ୍ଛା ଏଇ ଘରର ମାଲିକ କ'ଣ ଫେରି ଆସିଛନ୍ତି କି? ନା ତ, ସେ ମୋତେ ଘରଟି ବିକି ଦେଇଯାଇଛନ୍ତି ଆଉ ଫେରି ନାହାନ୍ତି। ନା ଏଇ ଘର ବାହାରେ ଗୋଟେ ପଥର ଝୁଲୁଛି, ନା ହଁ ମୁଁ ସେଇଟା ମୋ ଜମିରୁ ପାଇଥିଲି। ସତରେ ସେଇଟା ଗୋଟେ ହୀରା ପଥର? ହୀରା ନା ନା, ସେଇଟା ଗୋଟେ ମାମୁଲି ପତ୍ର ଯୋଉଟା ଚକମକ କରୁଥିଲା ମତେ ସୁନ୍ଦର ଲାଗିଲା ବୋଲି ମୁଁ ତାକୁ ଆଣି ଏଠି ଲଟକେଇଛି। ଆଚ୍ଛା, ତମେ ମତେ କହିପାରିବ ସେଇଟା କୋଉଠି ମିଳିଲା? ହଁ, ନିଶ୍ଚିତ ଭାବରେ ଆସ। ସେ ତାକୁ ସେଇ ଜମିକି ନେଇଗଲା। ସେମାନେ ଯେତେବେଳେ ଚାରିଆଡ଼େ ନଜର ବୁଲିଲେ ଦେଖିଲେ ଏକର ଏକର ହୀରା ଜମି। ସେଠି ହୀରା ମାଟିରୁ ଫୁଟି ପଡ଼ିଛି, ବହୁତ ଗୁଡ଼ିଏ ହୀରା ଏଣେ ତେଣେ ପଡ଼ି ରହିଛି। ସେମାନେ ଖୁସି ହୋଇ ସେ ହୀରା ଗୋଟିବାକୁ ଲାଗିଲେ। ହୀରା ପାଦ ତଳେ ଥିଲା, କିନ୍ତୁ ପାହୋମ ତା ଜୀବନ ହାରିଗଲା ସେଇ ହୀରା ପାଇଁ। ସବୁବେଳେ ହୀରାଟା ଯଦି ନିଜ ଭିତରେ ଖୋଜିବାକୁ ଚେଷ୍ଟା କରିବ ତାହେଲେ ନିଶ୍ଚୟ ତୁମକୁ ସେ ହୀରା ମିଳିପାରିବ। ଯଦି ତୁମେ ତାକୁ ବାହାରେ ଖୋଜିବ ତାହେଲେ ତୁମକୁ କେବଳ ଈର୍ଷା ହେବ। ତୁମେ କେବଳ ନିଜ ଭିତରେ ଜଳି ଜଳି ନିଜେ ଶେଷ ହୋଇଯିବ, କିନ୍ତୁ ଜାଣିପାରିବନି ଯେ ହୀରା ତୁମରି ପାଖରେ ଥିଲା। ଧନ୍ୟବାଦ।
0: ବହୁତ ବହୁତ ଧନ୍ୟବାଦ ସମସ୍ତଙ୍କୁ ଏତେ ସୁନ୍ଦର ଭାବରେ ଦୁଇଟି ଗପ ରଖିଥିବାରୁ। ଏମିତି ଆଗକୁ ନିଜର ଲେଖିବା ଜାରି ରଖନ୍ତୁ।
4: ଆଚ୍ଛା, ପ୍ରହେଳିକା ମାନେ କିଏ କିଏ ଜାଣିଛନ୍ତି ତ ସମସ୍ତେ? ଫୈସଲ, ଆଚ୍ଛା କହିବି, ଯିଏ ଉତ୍ତର ଜାଣିଥିବେ ହାତ ଟେକିବେ। ଯିବା ଏହାପରେ। ଗାଈଟିକୁ ଫିଟାଇ ଦେଲି, ପଘାଟିକୁ ଦୁଇଁ ଖାଇଲି, କିଏ ଜାଣିଛ ଉତ୍ତର? କହିଦେଉଛି, ସେ ଗୋଟେ ମିଠା ଜିନିଷଟେ। ହିଣ୍ଟସ୍ ଦେଉଛି, ମିଠା ଜିନିଷ ନା? ଆଖୁ ନୁହଁ,
5: ମହୁ ଫେଣା।
4: ବିଲକୁଲ ଠିକ ଉତ୍ତର, ମହୁ ଫେଣା।
5: ଶ୍ରୀନିବାସ ଦାସ, କ୍ଲାସ୍ 12, KMV ପବ୍ଲିକ ସ୍କୁଲ।
4: ତାପରେ ଯିବା, ଗେଡ଼ି ହୋଇ ଗାଈଟିଏ ଲୁଗା ପିନ୍ଧେ ଗୋଛାଟିଏ, ଗେଡ଼ି ହୋଇ ଗାଈଟିଏ ଲୁଗା ପିନ୍ଧେ ଗୋଛାଟିଏ। ଆମେ ପ୍ରତିଦିନ ସେ ଜିନିଷକୁ ଖାଉଛନ୍ତି, ପ୍ରତ୍ୟେକ ତରକାରୀରେ ସେ ଜିନିଷ ପଡ଼ୁଛି।
6: ମୋ ନାଁ ସୁସ୍ମିତା ରେଡ୍ଡି, ସେକ୍ସନ୍ ଡି, ପିଆଜ।
4: ବିଲକୁଲ ଠିକ ଉତ୍ତର, ପିଆଜ। ଏହାପରେ ଯିବା, ଶୁଣିବ ଭଲସେ, ଏଇଟା ଟିକେ ବଡ଼ ଅଛି। ଆ କରିଛି ପାଟି, ଗଣ୍ଡି ଖାଉଛି ମାଟି, ଆଇ ଗଣଟା ବାଇ ଗଣଟା, ଗୋରୁ ଗାଈ ନୁହେଁ ସିଂହ ଦୁଇଟା, ମଣିଷ ନୁହେଁ ସେ ଚାଲଇ ବାଟ, ଛୁଇଁ ଦେଲେ ତାକୁ ପଡ଼େ କବାଟ।
7: ଆଇ ଶ୍ରମ ନାଏ, ସେକ୍ସନ୍ ବି, ଲାଜକୁଳିଲତା।
4: ଲାଜକୁଳିଲତା ନା, ଉତ୍ତର ଠିକ ନୁହଁ। ଆଉ କିଏ କହିବ? ସାର୍ ସେପଟେ ହାତ ଟେକୁଛନ୍ତି।
8: ଦେବାଶିଷ ଦାସ, ସେକ୍ସନ୍ ଏ, କ୍ଲାସ୍ 12, ଗେଣ୍ଡା।
4: ଠିକ ଉତ୍ତର, ଗେଣ୍ଡା। ନେକ୍ସଟ ଯିବା, ଶିଷ୍ୟ ବସିଛନ୍ତି ଧାଡ଼ି ଧାଡ଼ି ହୋଇ, ଗୁରୁ ବସିଛନ୍ତି ଏକା, ଏହାର ଉତ୍ତର ଯିଏ ନ କହିପାରିବ ସେ ଦୁନିଆର ସବୁଠୁ ବଡ଼ ବୋକା। ଆମ ପାଖରେ ଅଛି ସେ ଜିନିଷ, ଏଇନା ବର୍ତ୍ତମାନ ବି ଅଛି, ସମସ୍ତଙ୍କ ପାଖରେ ଅଛି, ଆମ ଶରୀରରେ ସେ ଜିନିଷ ଅଛି,
6: ଦାନ୍ତ ଜିଭ।
4: ଠିକ ଉତ୍ତର, ଦାନ୍ତ ଜିଭ। ଏଇଟା ପୁରା ସହଜ କ୍ୱେଶ୍ଚନଟା ଲାଗୁଛି, କହିପାରିବେ? କଞ୍ଚା ହଳଦିଆ ପାଚିଲେ କଳା, କହି ନ ପାରିଲେ ଦେଶରୁ ପଳା। ପୁଅ ପିଲା କେହି ହାତ ଟେକୁନ?
6: ଖଜୁରୀ କୋଳି, ସୀମା ପ୍ରଧାନ, ସେକ୍ସନି।
4: ଠିକ ଉତ୍ତର, ଖଜୁରୀ କୋଳି।
9: ବାପରେ, ଏଠି ପ୍ରତିଭାର ଢେର ସାରା ଗୁଚ୍ଛା, ଏଠି ଟ୍ୟାଲେଣ୍ଟ ତ ଯେତିକି ଅଛି, ପ୍ରହେଳିକାରୀ ବି ବହୁତ ବଢ଼ିଆ କହିଲ। ଏଇଟା ମାନେ ସହଜ ବି ଡିଫିକଲ୍ଟ ବି କହିପାରିବା। ଚନ୍ଦୁ କେ ଚାଚା ନେ, ଚନ୍ଦୁ କେ ଚାଚି କୋ ଚାନ୍ଦିନି ରାତ ମେ, ଚାନ୍ଦି କେ ଚୌକ ମେ, ଚାନ୍ଦି କେ ଚମ୍ମଚ ସେ ଚଟନି ଚଟାଇ। ପାଞ୍ଚ ଥର କହିବ।
10: ଚନ୍ଦୁ କେ ଚାଚା ନେ, ଚନ୍ଦୁ କେ ଚାଚି କୋ ଚାନ୍ଦିନି ଚୌକ ମେ, ଚାନ୍ଦି କେ ଚମ୍ମଚ ମେ ଚଟନି ଚଟାଇ। ଚନ୍ଦୁ କେ ଚାଚା ନେ, ଚନ୍ଦୁ କେ ଚାଚି କୋ ଚାନ୍ଦିନି ଚୌକ ମେ, ଚାନ୍ଦି କେ ଚମ୍ମଚ ମେ ଚଟନି ଚଟାଇ। ଚନ୍ଦୁ କେ ଚାଚା ନେ, ଚନ୍ଦୁ କେ ଚାଚି କୋ ଚାନ୍ଦିନି ଚୌକ ମେ, ଚାନ୍ଦି କେ ଚମ୍ମଚ ମେ ଚଟନି ଚଟାଇ। ଚନ୍ଦୁ କେ ଚାଚା ନେ, ଚନ୍ଦୁ କେ ଚାଟି କୋ ଚାନ୍ଦିନି ଚୌକ ମେ, ଚାନ୍ଦିନି ଚୌକ ମେ, ଚାନ୍ଦି କେ ଚମ୍ମଚ ମେ ଚଟନି ଚଟାଇ। ଚନ୍ଦୁ କେ ଚାଚା ନେ, ଚନ୍ଦୁ କେ ଚାଚି କୋ ଚାନ୍ଦିନି ଚୌକ ମେ, ଚାନ୍ଦି କେ ଚମ୍ମଚ ମେ ଚଟନି ଚଟାଇ। ଚନ୍ଦୁ କେ ଚାଚା ନେ, ଚନ୍ଦୁ କେ ଚାଚି କୋ ଚାନ୍ଦିନି ଚୌକ ମେ, ଚାନ୍ଦି କେ ଚମ୍ମଚ ମେ ଚଟନି ଚଟାଇ।
11: ଶ୍ରୀକୃଷ୍ଣା ଡି ଜେନା, କ୍ଲାସ୍ 12, KMV ପବ୍ଲିକ ସ୍କୁଲ।
9: ଆଉ ଆମର ତିନିଟା ଅଛି, ଦେଖିବା କହିପାରୁଛ ନା ନାଇଁ। ଓଡ଼ିଆ ଟଙ୍ଗ ଟ୍ୱିଷ୍ଟର୍ଟା ଯିବା, କଳା ପାରା ହଳେ, ଧଳା ପାରା ହଳେ, ଗଳି ଗଲେ ପୋଲ ତଳେ। ହାତ ଟେକ, ହାତ ଟେକ। କଳା ପାରା ହଳେ, ଧଳା ପାରା ହଳେ, ଗଳି ଗଲେ ପୋଲ ତଳେ।
12: କଳା ପାରା ହଳେ, ଧଳା ପାରା ହଳେ, ଗଳି ଗଲେ ପୋଲ ତଳେ। କଳା ପାରା ହଳେ, ଧଳା ପାରା ହଳେ, ଗଳି ଗଲେ ପୋଲ ତଳେ। କଳା ପାରା ହଳେ, ଧଳା ପାରା ହଳେ, ଗଳି ଗଲେ ପୋଲ ତଳେ। କଳା ପାରା ହଳେ, ଧଳା ପାରା ହରେ, କଳା ପାରା ହରେ ହଳେ।
9: ନେକ୍ସଟ ଯିବା, ନେକ୍ସଟ ଯିବା। ଆଉ କେହି କହିବ ନା ଆମେ ଯିବୁ?
13: କଳା ପାରା ହଳେ, ଧଳା ପାରା ହଳେ, ଗଳି ଗଲେ ପୋଲ ତଳେ। କଳା ପାରା ହଳେ, ଧଳା ପାରା ହଳେ, ଗଳି ଗଲେ ପୋଲ ତଳେ। କଳା ପାରା ହଳେ, ଧଳା ପାରା ହଳେ, ଗଳି ଗଲେ ପୋଲ ତଳେ। କଳା ପାରା ହଳେ, ଧଳା ପାରା ହଳେ, ଗଳି ଗଲେ ପୋଲ ତଳେ। କଳା ପାରା ହଳେ, ଧଳା ପାରା ହଳେ, ଗଳି ଗଲେ ପୋଲ ତଳେ। ନାମ ତାପସ କୁମାର ମହାନ୍ତ, ଶ୍ରେଣୀ ଦ୍ୱାଦଶ, ସେକ୍ସନ୍ ଏ।
9: ନେକ୍ସଟ ଯିବା, ସଂସାରେ ସମ୍ପତ୍ତି, ସଞ୍ଚେ ସମ୍ପତ୍ତି, ସମ୍ପତ୍ତିରୁ ଶହେ, ଶହେ ବିପତ୍ତି।
7: ସଂସାରେ ସମ୍ପତ୍ତି ସଞ୍ଚେ ସପତ୍ତି ସମ୍ପତ୍ତିରୁ ଶହେ ଶହେ ବିପତ୍ତି ସଂସାରେ ସମ୍ପତ୍ତି ସଞ୍ଚେ ସମ୍ପତ୍ତି ସମ୍ପତ୍ତିରୁ ଶହେ ଶହେ ବିପତ୍ତି ସଂସାରେ ସମ୍ପତ୍ତି ସଞ୍ଚେ ସମ୍ପତ୍ତି ସମ୍ପତ୍ତିରୁ ଶହେ ଶହେ ବିପତ୍ତି ସଂସାରେ ସମ୍ପତ୍ତି ସଞ୍ଚେ ସମ୍ପତ୍ତି ସମ୍ପତ୍ତିରୁ ଶହେ ଶହେ ବିପତ୍ତି
14: ଭେରି ଗୁଡ୍
7: ସ୍ନେହାସିସ ନାୟକ ସେକ୍ସନ୍ ଏ ସିଏଚ୍ଏସ୍
9: ପୁରା ଇଜିଟା ଏଇଟା ଆଚ୍ଛା ନଣ୍ଡା ମୁଣ୍ଡ ଥଣ୍ଡା ଥଣ୍ଡା ମୁଣ୍ଡ ନଣ୍ଡା
6: ନଣ୍ଡା ମୁଣ୍ଡ ଥଣ୍ଡା ଥଣ୍ଡା ମୁଣ୍ଡ ଅଣ୍ଡା
9: ଅଣ୍ଡା ନୁହରେ ସେଇଟା ଥଣ୍ଡା ଥଣ୍ଡା ନଣ୍ଡା ମୁଣ୍ଡ ଥଣ୍ଡା ଥଣ୍ଡା ମୁଣ୍ଡ ନଣ୍ଡା ନଣ୍ଡା ମୁଣ୍ଡ ଥଣ୍ଡା ଥଣ୍ଡା ମୁଣ୍ଡ ନଣ୍ଡା ନଣ୍ଡା ମୁଣ୍ଡ ଥଣ୍ଡା ଥଣ୍ଡା ମୁଣ୍ଡ ନଣ୍ଡା ନଣ୍ଡା ମୁଣ୍ଡ ଥଣ୍ଡା ଥଣ୍ଡା ମୁଣ୍ଡ ନଣ୍ଡା ନଣ୍ଡା ମୁଣ୍ଡ ଥଣ୍ଡା ଥଣ୍ଡା ମୁଣ୍ଡ ନଣ୍ଡା ନଣ୍ଡା ମୁଣ୍ଡ ଥଣ୍ଡା ଥଣ୍ଡା ମୁଣ୍ଡ ନଣ୍ଡା ବାଡ଼େଇଦେଲେ ସେ ଅଣ୍ଡା
1: ପ୍ରୀତି ସନ୍ଧ୍ୟା ସାହୁ ସେକ୍ସନ୍ ଡି କ୍ଲାସ୍ ଟୁଏଲ୍ଭ ଇଏ ଆମର ବହୁତ ଥର ହାତ ଉଠେଇଲେଣି ଇଏ କହିବେ ଆମର ବଗ ବେକ ବଙ୍କା ବଗ ବେକ ବଙ୍କା ବଗ ବାପା ବେକ ବଙ୍କା ବଗ ବେକ ବଙ୍କା ବଗ ବାପା ବେକ ବଙ୍କା ବଗ ବେକ ବଙ୍କା ବଗ ବାପା ବେକ ବଙ୍କା ବଗ ବେକ ବଙ୍କା ବଗ ବାପା ବେକ ବଙ୍କା ବଗ ବେକ ବଙ୍କା ବଗ ବାପା ବେକ ବଙ୍କା ସୌମ୍ୟ ପ୍ରଦର୍ଶନୀ କ୍ଲାସ୍ ଟୁଏଲ୍ଭ ସିବିଏସ୍ଇ ସେକ୍ସନ୍ ସି
14: ତେବେ ଏଇଠି ଆମର ସମସ୍ତ ସେଗମେଣ୍ଟ ସରିଯାଇଛି
0: ବହୁତ ସୁନ୍ଦର ଭାବରେ ସମସ୍ତେ ଉତ୍ତର ଦେଲେ କିଏ କିଏ ତ ଭୁଲ ଉତ୍ତର ବି ଦେଲେ ତେବେ ବହୁତ ମଜା ଲାଗିଲା ଏ ଖେଳଟି ଖେଳିବା ପାଇଁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ
14: ତେବେ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବାର ସମୟ ତ ଆସିଗଲାଣି ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କୁ କିପରି ଲାଗିଲା ଆମକୁ ମତାମତ ଦେବାକୁ ଆଦୌ ଭୁଲିବେନି
0: ଆମକୁ ଚିଠି ଲେଖିବାର ଠିକଣାଟି ହେଲା ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ 753001
14: ଏବଂ ଆମର ମେଲ୍ ଆଇଡିଟି ହେଉଛି yv.aircitc@gmail.com
0: ତେବେ ଆଜିର ସନ୍ଧ୍ୟାରୁ ବିଦାୟ ନେଇ ରହୁଛୁ ମୁଁ ଥିଲି ଆପଣଙ୍କ ସାଥୀ ହିମାଂଶୁ
14: ଏବଂ ମୁଁ ପ୍ରତୀକ୍ଷା
0: ରହୁଛୁ ନମସ୍କାର
15: ଶୁଣିଲେ କାର୍ଯ୍ୟକ୍ରମ ଯୁବବାଣୀ
16: କଣ ରିମା ଘରେ ସୋଲାର ଲଗେଇଦେଲ ହଁ ମଧୁ ଅପା ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ ଚିନ୍ତା ନାହିଁ ମାନେ ହଁ ଅପା ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ ସତରେ ଖାଲି ସେତିକି ନୁହଁ ଅପା ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ
17: ଆଜ୍ଞା ହଁ ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ
18: ଆଚ୍ଛା ଦାସବାବୁ ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍ ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି
19: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
20: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ୍ ଚଏସ୍

ସନ୍ଧ୍ୟା 6:02ରେ ଶୁଣିବେ ବନସୁରଭି କାର୍ଯ୍ୟକ୍ରମ। ଏଥିରେ ଓରାମ ଗୀତ ପରିବେଷଣ କରିବେ ନେତ୍ରାନନ୍ଦ ଓରାମ ଏବଂ ସାଥୀ। ରାତି 7:00ରେ ଶୁଣିବେ କେତୋଟି ଆଲବମ୍ ଗୀତ। ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ ପ୍ରଚାର କରିବ ରାତି 7:30। ପାରମ୍ପରିକ ସଙ୍ଗୀତ କ୍ରମରେ ଶୁଣିବେ ଚମ୍ପୁ ରାତି 8:00। କାର୍ଯ୍ୟକ୍ରମ ପ୍ରଗତି ପଥେ ପ୍ରଚାର କରିବୁ 8:15।

ଆଜି ରାତି 10ଟାରେ ଲୋକସଙ୍ଗୀତ କାର୍ଯ୍ୟକ୍ରମରେ ଶୁଣିବେ କେନ୍ଦରା ଗୀତ, ପରିବେଷଣ କରିବେ ଲକ୍ଷ୍ମୀଧର ନାଥ ଏବଂ ସାଥୀ। ଚିରନ୍ତନୀ କାର୍ଯ୍ୟକ୍ରମରେ ଶୁଣିବେ ସୁଗମ ସଙ୍ଗୀତ ରାତି 10:30। ଶୁଣିଲେ ଆଜିର କେତୋଟି କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ଆକାଶବାଣୀ କେନ୍ଦୁଝର, ଏଥର ଶୁଣନ୍ତୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ବନସୁରଭି। ଆଜି ଏଥିରେ ଓରାମ ଗୀତ ପରିବେଷଣ କରିଛନ୍ତି ନେତ୍ରାନନ୍ଦ ଓରାମ ଏବଂ ସାଥୀ।

0: ନେତ୍ରାନନ୍ଦ ଓରାମ ଏବଂ ସାଥୀଙ୍କ ଦ୍ୱାରା ପରିବେଷିତ ଓରାମ ଗୀତ ଶୁଣୁଥିଲେ। ବନସୁରଭି କାର୍ଯ୍ୟକ୍ରମ ଶେଷ ହେଲା। ଆକାଶବାଣୀ କେନ୍ଦୁଝର। ଏଥର ଶୁଣନ୍ତୁ ଶ୍ରୀ ରାମଚରିତ ମାନସ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 19ତମ ଭାଗ।

0: ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 19ତମ ଭାଗ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: ଇୟମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୂୟନ୍ତାମ୍ ପ୍ରବାଚକ ପୁନୀତ ତ୍ରିପାଠୀ। आदौ मुख्य वार्ताः। प्रधानमन्त्रिणा नरेन्द्र मोदिना कथितम्

0: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ରାଜ୍ୟର ଅର୍ଥନୈତିକ ବିକାଶରେ ଓଡ଼ିଶା ଖଣି ନିଗମର ଅତୁଳନୀୟ ଅବଦାନ ରହିଛି କହିଲେ ମୁଖ୍ୟମନ୍ତ୍ରୀ। 2036 ମସିହା ସୁଦ୍ଧା 100 ନିୟୁତ ଟନ୍ ଖଣିଜ ଉତ୍ତୋଳନ କରିବା ଲକ୍ଷ୍ୟ ରଖିଛି ଓଏମ୍ସି। ଡାକ୍ତରୀ ପ୍ରବେଶିକା ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ପୁନେର ଜଣେ ଅଧ୍ୟାପିକାଙ୍କୁ ଗିରଫ କଲା ସିବିଆଇ। ତୈଳ ସଙ୍କଟକୁ ଦୃଷ୍ଟିରେ ରଖି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି। ଏବଂ ଏକାଠି ହୋଇ କାମ କରିବା, ଡେଙ୍ଗୁ ରୋଗକୁ ଦୂର କରିବା ବାର୍ତ୍ତା ନେଇ ଆଜି ପାଳିତ ହୋଇଛି ଡେଙ୍ଗୁ।

0: ବିସ୍ତୃତ ସମ୍ବାଦ ଓଡ଼ିଶା ଖଣି ନିଗମ ତା'ର ଲାଭାଂଶର ଏକ ସିଂହଭାଗ ରାଜ୍ୟ ସରକାରଙ୍କୁ ନିୟମିତ ଭାବେ ପ୍ରଦାନ କରି ରାଜ୍ୟର ଶିଳ୍ପାୟନ ଓ ଅର୍ଥନୈତିକ ବିକାଶ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ନିଗମର 71ତମ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଏହି ସଂସ୍ଥା ରାଜ୍ୟର ଅର୍ଥନୈତିକ ବିକାଶର ଏକ ପ୍ରମୁଖ ସ୍ତମ୍ଭ ଭାବେ ପ୍ରତିଷ୍ଠିତ କରିପାରିଛି। ଓଡ଼ିଶା ଖଣି ନିଗମର ରାଜ୍ୟ ଓ ଦେଶର ସମୃଦ୍ଧିରେ ଅତୁଳନୀୟ ଅବଦାନ ରହିଛି।
1: ଓଡ଼ିଶା ଖଣି ନିଗମ ନିଜର କାର୍ଯ୍ୟକ୍ଷମ ଥିବା ଖଣିଗୁଡ଼ିକରୁ ବର୍ଦ୍ଧିତ ଚାହିଦାକୁ ନିରନ୍ତର ପୂରଣ କରିବା ଏବଂ ତାହାର ସ୍ୱତନ୍ତ୍ର ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ମଧ୍ୟ ନିର୍ବାହ କରିବା, ଆଉ ତା ସହିତ ରାଜ୍ୟର ଶିଳ୍ପାୟନ ଏବଂ ଅର୍ଥନୈତିକ ବିକାଶକୁ ମଧ୍ୟ ଏକ ନୂତନ ଦିଗ ମଧ୍ୟ ନିଶ୍ଚିତ ଭାବରେ ପ୍ରଦାନ କରୁଛି, ଯେଉଁଥିପାଇଁ କି ଆଜି ଓଡ଼ିଶା ଏକ ସମୃଦ୍ଧ ଓଡ଼ିଶା ଆଡ଼କୁ ନୂଆ ଓଡ଼ିଶା ଆଡ଼କୁ ଅଗ୍ରସର ହେଉଛି, ଆଉ ସେଥିରେ ଓଏମ୍ସିର ଭୂମିକା ସର୍ବାଗ୍ରେ ରହିଛି।
0: ମୁଖ୍ୟମନ୍ତ୍ରୀ କହିଛନ୍ତି, ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ଓଡ଼ିଶା ଖଣି ନିଗମ ପଦକ୍ଷେପ ନେଉଛି। 2036 ସୁଦ୍ଧା ଓଡ଼ିଶା ଖଣି ନିଗମ 100 ନିୟୁତ ଟନ୍ ଖଣିଜ ଉତ୍ତୋଳନ ନିମନ୍ତେ ଲକ୍ଷ୍ୟ ରଖିଛି। ଓଡ଼ିଶା ଖଣି ନିଗମ ସର୍ବାଧିକ 40 ନିୟୁତ ଟନ୍ ଲୁହାପଥର ଉତ୍ତୋଳନ କରି ରେକର୍ଡ ସୃଷ୍ଟି କରିବା ସହ 2 ନିୟୁତ ଟନ୍ କ୍ରୋମାଇଟ୍ ଓ 3 ନିୟୁତ ଟନ୍ ବକ୍ସାଇଟ୍ ଉତ୍ତୋଳନ କରି ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ମାଇଲଖୁଣ୍ଟ ସ୍ଥାପନ କରିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେତେକ ପ୍ରକଳ୍ପର ଶୁଭାରମ୍ଭ ଓ ଲୋକାର୍ପଣ ମଧ୍ୟ କରିଛନ୍ତି। କାଳିଆପାଣିସ୍ଥିତ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟର ନୂତନ ଗୃହର ଲୋକାର୍ପଣ କରିବା ସହିତ ଆମ୍ବୁଲାନ୍ସ ସେବା, ସମନ୍ୱିତ ପରିଚାଳନା ଓ ଅନୁଧ୍ୟାନ କେନ୍ଦ୍ର ଏବଂ ଅନ୍ଲାଇନ୍ ସ୍ୱାସ୍ଥ୍ୟ ପରିଚାଳନା ବ୍ୟବସ୍ଥାର ମଧ୍ୟ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରେଷ୍ଠ ପ୍ରଦର୍ଶନକାରୀ ଖଣି ଓ ବିଭାଗକୁ ସମ୍ବର୍ଦ୍ଧିତ କରିଥିଲେ। ନିଟ୍ UG 2026 ପ୍ରଶ୍ନପତ୍ର ପ୍ରଘଟ ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା CBI ଆଜି ଜୀବବିଜ୍ଞାନ ପ୍ରଶ୍ନପତ୍ର ପ୍ରଘଟ ସହ ସମ୍ପୃକ୍ତ ପୁନେର ମନୀଷା ଗୁରୁନାଥ ମାନ୍ଧେରଙ୍କୁ ଗିରଫ କରିଛି। ମାନ୍ଧେର ଜଣେ ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା। CBI ପକ୍ଷରୁ କୁହାଯାଇଛି, ନିଟ୍ UG 2026 ପରୀକ୍ଷା ପ୍ରକ୍ରିୟାରେ NTA ପକ୍ଷରୁ ତାଙ୍କୁ ବିଶେଷଜ୍ଞ ଭାବେ ନିଯୁକ୍ତ କରାଯାଇଥିଲା। ତଦନ୍ତକାରୀ ସଂସ୍ଥାର ସୂଚନା ଅନୁସାରେ ମାନ୍ଧେର ନିଟ୍ ପରୀକ୍ଷାର ଉଦ୍ଭିଦ ଓ ଜୀବବିଜ୍ଞାନ ପ୍ରଶ୍ନପତ୍ର ସମ୍ପର୍କରେ ପୂର୍ଣ୍ଣ ଅବଗତ ଥିଲେ। ବର୍ତ୍ତମାନ ସୁଦ୍ଧା ଦିଲ୍ଲୀ, ଜୟପୁର, ଗୁରୁଗ୍ରାମ, ନାସିକ, ପୁନେ ଏବଂ ଅହଲ୍ୟାନଗରରୁ CBI 9 ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ 5 ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ଏବଂ ପୁଲିସ୍ ରିମାଣ୍ଡରେ ନେଇ ପ୍ରଶ୍ନପତ୍ର ପ୍ରଘଟ ସମ୍ପର୍କରେ ପଚରାଉଚରା ଜାରି ରଖିଛି। ମାମଲାରେ ଅନ୍ୟ 2 ଜଣ ଗତକାଲି ଗିରଫ ହୋଇଛନ୍ତି। CBI ପକ୍ଷରୁ ମିଳିଥିବା ସୂଚନା ଅନୁସାରେ 6 ସ୍ଥାନରେ ଚଢ଼ାଉ କରି ପରୀକ୍ଷା ସମ୍ପର୍କିତ ଦସ୍ତାବିଜ, ଲ୍ୟାପ୍ଟପ୍, ବ୍ୟାଙ୍କ କାଗଜପତ୍ର ଓ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରିଛି। ସମ୍ପ୍ରତି ବିଶ୍ୱରେ ଦେଖାଦେଇଥିବା ତୈଳ ସଙ୍କଟ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଯାନବାହନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକୁ ଅନୁସରଣ କରି ବିଭାଗ ପକ୍ଷରୁ ଇନ୍ଧନ ଏବଂ ଶକ୍ତିର ସୁଚିନ୍ତିତ ପରିଚାଳନା ଉପରେ ପଦକ୍ଷେପ ନିଆଯିବା ସହିତ ବିଭାଗ ପାଇଁ ଏକ ମାର୍ଗଦର୍ଶିକା ମଧ୍ୟ ଜାରି କରାଯାଇଛି। ସରକାରଙ୍କର ଏହି ପଦକ୍ଷେପ ଫଳରେ ଅନାବଶ୍ୟକ ଇନ୍ଧନର ବ୍ୟୟ ହ୍ରାସ ପାଇବା ସହିତ ଶକ୍ତି ସଂରକ୍ଷଣ ହୋଇପାରିବ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ କହିଛନ୍ତି। ଆନ୍ତର୍ଜାତିକ ଆଲୋକ ଦିବସ ଆଜି ପାଳନ କରାଯାଉଛି। 1960 ପଦାର୍ଥ ବିଜ୍ଞାନୀ ତଥା ଇଞ୍ଜିନିୟର ଥିଓଡୋ ମୈମନଙ୍କ ଦ୍ୱାରା ଆଜିର ଦିବସରେ ପ୍ରଥମଥର ପାଇଁ ଲେଜରର ସଫଳ ପରୀକ୍ଷଣ କରାଯାଇଥିଲା। ଏହାକୁ ସ୍ମରଣ କରି ପ୍ରତିବର୍ଷ ମଇ ମାସ 16 ଆନ୍ତର୍ଜାତିକ ଆଲୋକ ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷର ବାର୍ତ୍ତା ରହିଛି, ସ୍ଥାୟୀ ଭବିଷ୍ୟତ ପାଇଁ ଆଲୋକ। ଆଲୋକର ଅଧ୍ୟୟନ, ଜୀବନ ରକ୍ଷାକାରୀ ଚିକିତ୍ସା ଉପକରଣ, ଉଚ୍ଚ କ୍ଷମତା ସମ୍ପନ୍ନ ଯୋଗାଯୋଗ, ବିକଳ୍ପ ଶକ୍ତି ଉତ୍ସ, ପ୍ରଯୁକ୍ତି ବିଦ୍ୟା ଏବଂ ବିଭିନ୍ନ ଆବିଷ୍କାରରେ ଉନ୍ନତି ଆଣିପାରିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଡେଙ୍ଗୁ ରୋଗର କାରଣ ଏବଂ ନିରାକରଣ ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଉଛି। ପରିବେଶକୁ ପରିଷ୍କାର ରଖିବା ସହିତ ନିୟମିତ ମଶାରୀ ବ୍ୟବହାର କରିବା ଦ୍ୱାରା ଡେଙ୍ଗୁ ମଶା ଦ୍ୱାରା ଭୂତାଣୁଜନିତ ରୋଗକୁ ପ୍ରତିହତ କରାଯାଇପାରିବ। ଚଳିତ ବର୍ଷ ଡେଙ୍ଗୁ ଦିବସର ବାର୍ତ୍ତା ରହିଛି, ଏକାଠି ହୋଇ କାମ କରିବା, ଡେଙ୍ଗୁ ଦୂର କରିବା। ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଡେଙ୍ଗୁ ରୋଗର ପରୀକ୍ଷା ଏବଂ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ କରାଯାଉଛି। ରାଜ୍ୟର ସମସ୍ତ ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡେଙ୍ଗୁ ଦିବସ ପାଳନ କରାଯାଇ ସଚେତନତାମୂଳକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ଛତ୍ରପୁରର ପୋଟଲାମପୁର ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହରେ ଜିଲ୍ଲାସ୍ତରୀୟ ଡେଙ୍ଗୁ ଦିବସ ପାଳିତ ହୋଇଯାଇଛି। ଜାତୀୟ ସ୍ତରରେ ସୁସ୍ଥ ପଞ୍ଚାୟତ ଭାବେ ପୁରସ୍କାର ପାଇବା ନିମିତ୍ତ ପୋଟଲାମପୁରକୁ ମନୋନୀତ କରାଯାଇଛି। କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକର୍ମୀ, ପର୍ଯ୍ୟବେକ୍ଷକ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସମେତ ଆଶାକର୍ମୀ ଓ ଗ୍ରାମରକ୍ଷୀମାନେ ଅଂଶଗ୍ରହଣ କରିଥିଲେ। ଢେଙ୍କାନାଳ ଜିଲ୍ଲା ମେରାମଣ୍ଡଳୀ ଗ୍ରାମର ମହିଳା ପର୍ବତାରୋହୀ ସୁଶ୍ରୀ ବିଭାରାଣୀ ପାତ୍ରଙ୍କୁ ଜାତୀୟ ଯୁବ ସମ୍ମାନ ପ୍ରଦାନ କରାଯାଇଛି। ନୂଆଦିଲ୍ଲୀରେ ଆୟୋଜିତ ପ୍ରୋଜେକ୍ଟ ପଏଣ୍ଟ ଏବଂ ମାଇ ଭାରତ ଦ୍ୱାରା ଆୟୋଜିତ ଜାତୀୟ ଯୁବ ନେତୃତ୍ୱ ସମ୍ମିଳନୀ ଓ ସମ୍ମାନ 2026ରେ ସୁଶ୍ରୀ ପାତ୍ରଙ୍କୁ ଏହି ସମ୍ମାନ ଦିଆଯାଇଛି। କାର୍ଯ୍ୟକ୍ରମରେ 40 ଜଣ ଯୁବ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଛି। ଆକାଶବାଣୀକୁ ସାକ୍ଷାତକାର ଦେଇ ସୁଶ୍ରୀ ବିଭାରାଣୀ ପାତ୍ର କହିଛନ୍ତି,
2: ଏହି ବର୍ଷ ମୋତେ ଜାତୀୟ ଯୁବ ସମ୍ମାନ 2026 ମିଳିଥିବାରୁ ମୁଁ ମାଇ ଭାରତ ଏବଂ ଓଡ଼ିଶା ପ୍ରୋଜେକ୍ଟ ପଏଣ୍ଟକୁ ଧନ୍ୟବାଦ ଅର୍ପଣ କରୁଛି, ଯୋଉଟା କି ଆମର ଦିଲ୍ଲୀରେ ଆୟୋଜିତ ହୋଇଥିଲା। ଆଉ ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀଲଙ୍କାର ହାଇ କମିଶନର ମହାସିନୀ କୋଲନ ମ୍ୟାଡମ୍ ଉପସ୍ଥିତ ଥିଲେ।
0: ଭାରତୀୟ ରେଳବାଇ ପକ୍ଷରୁ ଜଳବାୟୁ ପରିବର୍ତ୍ତନ ଶୀର୍ଷକ ବିଶ୍ୱ ପରିବେଶ ଦିବସ ଅଭିଯାନ ଆଜିଠାରୁ ଆରମ୍ଭ ହୋଇଛି। ଏହି ଅଭିଯାନ ଆସନ୍ତା ଜୁନ୍ ମାସ 5 ତାରିଖ ପର୍ଯ୍ୟନ୍ତ ଚାଲିବ। ଯାତ୍ରୀ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ପ୍ଲାଷ୍ଟିକ୍ ପ୍ରଦୂଷଣ ହ୍ରାସ କରିବା ନିମନ୍ତେ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ପକ୍ଷରୁ ବିଭିନ୍ନ ସଚେତନତା ଏବଂ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରାଯାଇଛି। ଅଭିଯାନର ଅବଧି ମଧ୍ୟରେ ସମଗ୍ର ରେଳମଣ୍ଡଳରେ ବ୍ୟାପକ ଚାରାରୋପଣ କାର୍ଯ୍ୟକ୍ରମ କରାଯିବ। ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁର ସୁପରିଚାଳନା, ପୃଥକୀକରଣ ବିଷୟରେ କର୍ମଚାରୀମାନଙ୍କୁ ସଚେତନ କରିବା ସହିତ ଷ୍ଟେସନ ପରିସରରେ ସ୍ୱଚ୍ଛତା ଅଭିଯାନ ଉପରେ ମଧ୍ୟ ବିଶେଷ ଗୁରୁତ୍ୱାରୋପ କରାଯିବ ବୋଲି ଖୋର୍ଦ୍ଧା ରେଳମଣ୍ଡଳ ପକ୍ଷରୁ କୁହାଯାଇଛି। ଦେବଗଡ଼ ଜିଲ୍ଲା ସଂସ୍କୃତି ଭବନରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଶ୍ରୀଜଗନ୍ନାଥ ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ବାମଣ୍ଡାର ରାଜା ସାର୍ ବାସୁଦେବ ଷୋଡ଼ଳଦେବଙ୍କ ଜୟନ୍ତୀ ଉପଲକ୍ଷେ ଆଲୋଚନାଚକ୍ର ଓ କବିତା ପାଠ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ଭାଷା ସାହିତ୍ୟର ପୁଷ୍ଟି ସାଧନରେ ରାଜା ଷୋଡ଼ଳଦେବଙ୍କ ଭୂମିକା ବିଶେଷ ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି କାର୍ଯ୍ୟକ୍ରମରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ରାଜା ଷୋଡ଼ଳଦେବଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ପ୍ରଧାନ କହିଛନ୍ତି, ବାମଣ୍ଡା ରାଜା ସ୍ୱର୍ଗତ ଷୋଡ଼ଳଦେବ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର ଥିଲେ। ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ ଦିବ୍ୟାଙ୍ଗଜନଙ୍କ ସଶକ୍ତିକରଣ ପାଇଁ ଜାତୀୟ ପୁରସ୍କାର ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଅନ୍ଲାଇନ୍ ଜରିଆରେ ଆବେଦନ ପତ୍ରଗୁଡ଼ିକ ଦାଖଲ କରାଯାଇପାରିବ। www.awards.gov.in ମାଧ୍ୟମରେ ଆସନ୍ତା ଜୁଲାଇ ମାସ ଶେଷ ସୁଦ୍ଧା ଚଳିତ ବର୍ଷର ଜାତୀୟ ପୁରସ୍କାର ପାଇଁ ସମସ୍ତ ଆବେଦନକୁ ବିଚାରକୁ ନିଆଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଗଞ୍ଜାମ ଜିଲ୍ଲା ଛତ୍ରପୁରର ଆରାଧ୍ୟ ଦେବୀ ମା ରାମାୟଣମ୍ମା ଠାକୁରାଣୀଙ୍କ ଯାତ୍ରା 13 ଦିନରେ ପହଞ୍ଚିଛି। ସନ୍ଧ୍ୟା ଆଳତୀ ସମୟରେ ବହୁ ସଂଖ୍ୟାରେ ମହିଳା ଶ୍ରଦ୍ଧାଳୁମାନେ ମାଙ୍କ ଦର୍ଶନ କରୁଛନ୍ତି। ଯାତ୍ରାର ଶେଷ ସପ୍ତାହରେ ଛତ୍ରପୁର ମହୋତ୍ସବ ଆୟୋଜନ କରାଯିବ ବୋଲି ଯାତ୍ରା କମିଟି ପକ୍ଷରୁ କୁହାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ରାଜ୍ୟର ଅର୍ଥନୈତିକ ବିକାଶରେ ଓଡ଼ିଶା ଖଣି ନିଗମର ଅତୁଳନୀୟ ଅବଦାନ ରହିଛି କହିଲେ ମୁଖ୍ୟମନ୍ତ୍ରୀ। 2036 ସୁଦ୍ଧା 100 ନିୟୁତ ଟନ୍ ଖଣିଜ ଉତ୍ତୋଳନ କରିବା ଲକ୍ଷ୍ୟ ରଖିଛି ଓଏମ୍ସି। ଡାକ୍ତରୀ ପ୍ରବେଶିକା ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ପୁନେର ଜଣେ ଅଧ୍ୟାପିକାଙ୍କୁ ଗିରଫ କଲା ସିବିଆଇ। ତୈଳ ସଙ୍କଟକୁ ଦୃଷ୍ଟିରେ ରଖି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ଏବଂ ଏକାଠି ହୋଇ କାମ କରିବା, ଡେଙ୍ଗୁ ରୋଗକୁ ଦୂର କରିବା ବାର୍ତ୍ତା ନେଇ ଆଜି ପାଳିତ ହୋଇଛି ଡେଙ୍ଗୁ ଦିବସ। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
4: ଆଜିର ପ୍ରସଙ୍ଗ, ମିଳିମିଶି କାମ କରିବା, ଡେଙ୍ଗୁ ଦୂର କରିବା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ମହେନ୍ଦ୍ର କୁମାର ମାଝି। ଡେଙ୍ଗୁ ରୋଗର କାରଣ ଏବଂ ଏହାର ନିରାକରଣ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଉଛି। ଆମେ ସମ୍ମୁଖୀନ ହେଉଥିବା ସ୍ୱାସ୍ଥ୍ୟ

0: ସମସ୍ୟାଗୁଡ଼ିକ ମଧ୍ୟରେ ଡେଙ୍ଗୁ ଅନ୍ୟତମ। ପ୍ରାରମ୍ଭରୁ ଡେଙ୍ଗୁର ଚିକିତ୍ସା କରା ନଗଲେ ପରବର୍ତ୍ତୀ ସମୟରେ ଏହା ଗୁରୁତର ଆକାର ଧାରଣ କରିବା ସହ ମଣିଷ ଅକାଳ ମୃତ୍ୟୁ ମୁଖରେ ପଡ଼ିଥାଏ। ଜନସାଧାରଣଙ୍କୁ ଏ ବିଷୟରେ ସଚେତନ କରିବା ଲକ୍ଷ୍ୟ ନେଇ ପ୍ରତ୍ୟେକ ବର୍ଷ ମେ ମାସ 16 ତାରିଖରେ ଦେଶରେ ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଇଥାଏ। ଡେଙ୍ଗୁକୁ ଯଦି ଅବହେଳା କରାଯାଏ ତେବେ ତାହାର ପରିଣାମ ଭୟଙ୍କର ହେବାର ନଜିର ରହିଛି। ଚଳିତ ବର୍ଷ ଡେଙ୍ଗୁ ଦିବସର ବିଷୟବସ୍ତୁ ରହିଛି ମିଳିମିଶି କାମ କରିବା, ଡେଙ୍ଗୁ ଦୂର କରିବା। ଡେଙ୍ଗୁ ରୋଗର ଲକ୍ଷଣ ଏବଂ ଚିକିତ୍ସା ସମ୍ପର୍କରେ ଆମେ ଅବଗତ ହେବା ନିତାନ୍ତ ଜରୁରୀ। ବର୍ଷାଦିନେ ଡେଙ୍ଗୁ ରୋଗର ପ୍ରାଦୁର୍ଭାବ ଅଧିକ ଦେଖିବାକୁ ମିଳିଥାଏ। ଡେଙ୍ଗୁ ରୋଗର ବାହକ ଏଡିସ୍ ମଶା ସନ୍ତସନ୍ତିଆ ତଥା ଅପରିଷ୍କାର ସ୍ଥାନରେ ନିଜର ବଂଶ ବିସ୍ତାର କରିଥାଏ। ଡେଙ୍ଗୁ ଏକ ମାରାତ୍ମକ ରୋଗ। 2 ସପ୍ତାହରୁ ଅଧିକ ଦିନ ଧରି ଜ୍ୱର ଲାଗି ରହିଲେ ଡେଙ୍ଗୁ ପରୀକ୍ଷା କରାଇ ନିଆଯିବା ଉଚିତ। ସକାଳେ କିମ୍ବା ସନ୍ଧ୍ୟା ସମୟରେ ମୁଖ୍ୟତଃ ଏଡିସ୍ ମଶା କାମୁଡ଼ିଥାଏ। ଏହି ରୋଗର ଲକ୍ଷଣ ହେଉଛି ଅଧିକ ଦିନ ଜ୍ୱର ସହ ଗଣ୍ଠି ବିନ୍ଧା ଏବଂ ଆଖିରେ ମଧ୍ୟ ଯନ୍ତ୍ରଣା ହୋଇଥାଏ। ଡେଙ୍ଗୁ ରୋଗକୁ ପ୍ରତିହତ କରିବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମମାନ ହାତକୁ ନିଆଯାଇଛି। ଡେଙ୍ଗୁ ଏବଂ ଚିକନଗୁନିଆ ରୋଗର ଲକ୍ଷଣ ପ୍ରାୟ ସମାନ ରହୁଥିବାରୁ ଏହାର ଚିହ୍ନଟ ପାଇଁ କେତେକ ପରୀକ୍ଷା କରିବାକୁ ପଡ଼ିଥାଏ। ଜନସ୍ୱାସ୍ଥ୍ୟ ମିଶନ ଅଧୀନରେ ଏହିସବୁ ରୋଗର ନିରାକରଣ ପାଇଁ କେନ୍ଦ୍ର ସରକାର ବଜେଟ୍ ସହାୟତା ମଧ୍ୟ ପ୍ରଦାନ କରିଥାନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାକୁ ଚିହ୍ନଟ କରିବା ଏବଂ ପ୍ରତିଷେଧକ ବ୍ୟବସ୍ଥାକୁ ଠିକ୍ ଭାବରେ କାର୍ଯ୍ୟକାରୀ କରାଗଲେ ଡେଙ୍ଗୁ ରୋଗକୁ ପ୍ରତିହତ କରାଯାଇପାରିବ। ଡେଙ୍ଗୁ ଭଳି ରୋଗକୁ ପ୍ରତିହତ କରିବାକୁ ହେଲେ ଆମକୁ ସଚେତନ ହେବାକୁ ପଡ଼ିବ। ପରିବେଶକୁ ପରିଷ୍କାର ରଖିବା ସହ ଘର ପରିସର ମଧ୍ୟରେ କିମ୍ବା ଆଖପାଖରେ ଜମି ରହୁଥିବା ପାଣିକୁ ନିଷ୍କାସନ ବ୍ୟବସ୍ଥା କରାଯିବା ଉଚିତ। ପ୍ରତ୍ୟେକ 2-3 ଦିନ ମଧ୍ୟରେ ସମୀକ୍ଷା କରି ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ପଦକ୍ଷେପ ନିଆଯିବା ଉଚିତ। ଦିନ ହେଉ କିମ୍ବା ରାତି ଶୋଇବା ବେଳେ ମଶାରୀ ବ୍ୟବହାର କରାଯିବା ଉଚିତ। ସରକାରଙ୍କ ତରଫରୁ ଔଷଧୀୟ ମଶାରୀ ବଣ୍ଟନ କରାଯାଉଛି। ଏହି ମଶାରୀକୁ LLIN ମଶାରୀ କୁହାଯାଏ। ଡେଙ୍ଗୁ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଏହି ମଶାରୀ ବଣ୍ଟନ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଡେଙ୍ଗୁ ରୋଗକୁ ପ୍ରତିହତ କରିବା ନେଇ ସରକାର ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରିଛନ୍ତି। ମିଳିତ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ। ତୁରନ୍ତ ଚିହ୍ନଟ ଏବଂ ଚିକିତ୍ସା ପାଇଁ ସରକାର ବହୁବିଧ ପଦକ୍ଷେପ ନେଇଛନ୍ତି। ମ୍ୟାଲେରିଆ, ଡେଙ୍ଗୁ ଏବଂ ଡାଇରିଆ ରୋଗ ପାଇଁ ମିଳିତ ଭାବେ ଅଭିଯାନ କରାଯାଉଛି। ଭୂତାଣୁ ଜନିତ ରୋଗଗୁଡ଼ିକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଜାତୀୟ ଭୂତାଣୁବାହିତ ରୋଗ ନିୟନ୍ତ୍ରଣ କେନ୍ଦ୍ର ସ୍ଥାପନ କରାଯାଇଛି। ସରକାରୀ ଡାକ୍ତରଖାନାଗୁଡ଼ିକରେ ଡେଙ୍ଗୁ ରୋଗର ଚିହ୍ନଟ ଏବଂ ଚିକିତ୍ସାକୁ ମାଗଣାରେ ପ୍ରଦାନ କରାଯାଉଛି। ମଶାବଂଶ ରୋକିବା ପାଇଁ ଘରକୁ ଘର ସର୍ଭେ କାର୍ଯ୍ୟ କରାଯିବା ସହ ପରିବେଶ ସୁରକ୍ଷା ସଂକ୍ରାନ୍ତ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଏଥିରେ ସରକାରୀ, ବେସରକାରୀ ଅନୁଷ୍ଠାନ ଏବଂ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକୁ ସାମିଲ କରାଯାଇଛି। ତୃଣମୂଳ ସ୍ତରଠାରୁ ଆରମ୍ଭ କରି ଜିଲ୍ଲା ତଥା ରାଜ୍ୟସ୍ତର ପର୍ଯ୍ୟନ୍ତ ବିଭିନ୍ନ ବର୍ଗରେ ତାଲିମ କାର୍ଯ୍ୟକ୍ରମର ବ୍ୟବସ୍ଥା ହୋଇଛି। ଡେଙ୍ଗୁ ପ୍ରଭାବିତ ଅଞ୍ଚଳଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରାଯିବା ସହିତ ଚିହ୍ନଟ ଏବଂ ଚିକିତ୍ସା ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରାଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ସହିତ ସମନ୍ୱୟ ରକ୍ଷା କରାଯାଇ ଏ ଦିଗରେ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଉଛି। ଡେଙ୍ଗୁ ଏକ ମଶାବାହିତ ରୋଗ ହୋଇଥିବାରୁ ମଶା ମାଧ୍ୟମରେ ଜଣଙ୍କଠାରୁ ଅନ୍ୟ ଜଣଙ୍କୁ ସମ୍ପ୍ରସାରିତ ହୋଇଥାଏ। ତେବେ ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ମାଙ୍କ ମାଧ୍ୟମରେ ଗର୍ଭସ୍ଥ ଶିଶୁଠାରେ ମଧ୍ୟ ରୋଗର ପ୍ରଭାବ ଦେଖାଦେଇଥାଏ। ଏକ ଆକଳନ ଅନୁଯାୟୀ ବିଶ୍ୱର ପ୍ରାୟ 400 ମିଲିୟନ୍ ଲୋକ ପ୍ରତ୍ୟେକ ବର୍ଷ ଡେଙ୍ଗୁରେ ଆକ୍ରାନ୍ତ ହୋଇଥାନ୍ତି। ତେବେ ସେଥିରୁ 80% ଲୋକଙ୍କଠାରେ ଡେଙ୍ଗୁର ଲକ୍ଷଣ ଜଣାପଡ଼ି ନଥାଏ। ଶିଶୁ ଏବଂ ବୟସ୍କଙ୍କ କ୍ଷେତ୍ରରେ ଡେଙ୍ଗୁ ରୋଗ ବିଶେଷ ଭାବରେ ଘାତକ ସାବ୍ୟସ୍ତ ହୋଇଥାଏ। ତେଣୁ ଆମେ ସଚେତନ ହେଲେ ହିଁ ଏହି ଡେଙ୍ଗୁ ରୋଗକୁ ପ୍ରତିହତ କରିପାରିବା। ଆସନ୍ତୁ ପରିବେଶକୁ ପରିଷ୍କାର ରଖିବା, ମଶାରୀ ବ୍ୟବହାର କରିବା ଏବଂ ସୁସ୍ଥ ରହିବା।
1: ଆକାଶବାଣୀ କେନ୍ଦୁଝର, ସମୟ 7:00। ଶୁଣନ୍ତୁ କେତୋଟି ଆଲବମ୍ ଗୀତ। ପ୍ରଥମ ଗୀତଟି ଗାଇଛନ୍ତି ମହମ୍ମଦ ଜଜିର ନିଜାମଙ୍କ ରଚନାରୁ।

0: ଶୁଣିଲେ କେତୋଟି ଆଲବମ୍ ଗୀତ। ଆକାଶବାଣୀ କେନ୍ଦୁଝର, ସମୟ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲା ହାଲଚାଲ ରିଲେ କରୁଛୁ ଆକାଶବାଣୀ କଟକରୁ।
1: ସମ୍ବାଦ ପଢ଼ୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଏକବିଂଶ ଶତାବ୍ଦୀର ଭାରତ ଏକ ସୁଯୋଗ ସୃଷ୍ଟିକାରୀ ରାଷ୍ଟ୍ର। ନେଦରଲ୍ୟାଣ୍ଡସରେ ପ୍ରବାସୀ ଭାରତୀୟ ସମୁଦାୟଙ୍କୁ ସମ୍ବୋଧନ କରି କହିଲେ ପ୍ରଧାନମନ୍ତ୍ରୀ। ଗୁଜରାଟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ନିଟ୍ ୟୁଜି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆଜି ପୁନେର ଅଧ୍ୟାପିକାଙ୍କୁ ଗିରଫ କଲା ସିବିଆଇ। ଥାଇଲାଣ୍ଡ ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ପୁରୁଷ ବର୍ଗରେ ଭାରତୀୟ ଯୋଡ଼ିଙ୍କ ଫାଇନାଲ୍ରେ ପ୍ରବେଶ ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ବିରୁଦ୍ଧରେ ଟସ୍ ଜିତି ଗୁଜରାଟ ଟାଇଟନ୍ସର ବୋଲିଂ ନିଷ୍ପତ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କହିଛନ୍ତି ଭାରତ ଏବଂ ନେଦରଲ୍ୟାଣ୍ଡ ଏକ ବିଶ୍ୱସନୀୟ, ସ୍ୱଚ୍ଛ ଏବଂ

0: ଭବିଷ୍ୟତ ପାଇଁ ଯୋଗାଣ ଶୃଙ୍ଖଳା ବ୍ୟବସ୍ଥା ଗଠନ ଦିଗରେ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଗତ ଦଶନ୍ଧି ଧରି ବୈଶ୍ୱିକ ଅସ୍ଥିରତା ପରିସ୍ଥିତି ଏବଂ ବିଭିନ୍ନ ସମସ୍ୟା ସତ୍ତ୍ୱେ ଭାରତ ଏହାର ମୁକାବିଲା ଦିଗରେ କାର୍ଯ୍ୟ କରିଆସୁଛି। ନେଦରଲ୍ୟାଣ୍ଡର ହଗ୍ଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଭାରତୀୟ ସମୁଦାୟଙ୍କୁ ପ୍ରଧାନମନ୍ତ୍ରୀ ସମ୍ବୋଧନ କରି କହିଛନ୍ତି, ବିଶ୍ୱ ବର୍ତ୍ତମାନ ବିଭିନ୍ନ ଆହ୍ୱାନର ସମ୍ମୁଖୀନ ହେଉଛି। ବିଶ୍ୱ କୋଭିଡ୍ 19 ମହାମାରୀ, ପଶ୍ଚିମ ଏସିଆରେ ଚାଲିଥିବା ବିବାଦଜନକ ପରିସ୍ଥିତି ଏବଂ ଶକ୍ତି ସଂକଟର ସମ୍ମୁଖୀନ ହେଉଛି ବୋଲି ଶ୍ରୀ ମୋଦି କହିଛନ୍ତି।
1: ପହିଲେ କୋରୋନା ଆୟା, ଫିର ଯୁଦ୍ଧ ହୋନେ ଶୁରୁ ହୋ ଗଏ, ଔର ଅବ ଆଜ କି ଏନର୍ଜି କ୍ରାଇସିସ ହୈ। ୟେ ଦଶକ ଦୁନିଆ କେ ଲିଏ ଆପଦାଓଁ କା ଦଶକ ବନ ରହା ହୈ। ହମ ସଭି ଦେଖ ରହେ ହୈଁ, ଅଗର ୟେ ସ୍ଥିତିୟାଁ ତେଜି ସେ ନହିଁ ବଦଲି ଗଈ ତୋ ବୀତେ ଅନେକ ଦଶକୋଁ କି ଉପଲବ୍ଧିଓଁ ପର ପାନି ଫିର ଜାଏଗା। ଦୁନିଆ କି ବହୁତ ବଡ଼ି ଆବାଦୀ ଫିର ସେ ଗରିବୀ କେ ଦଲଦଲ ମେ ଚଲି ଯାଏଗି।
0: ଆର୍ଥିକ ସୁଦୃଢ଼ୀକରଣ ଦିଗରେ ବିଶ୍ୱସ୍ତରରେ ଉଦ୍ୟମ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଏବଂ ନେଦରଲ୍ୟାଣ୍ଡ ମିଳିତ ଭାବେ ଯୋଗାଣ ଶୃଙ୍ଖଳା ଗଠନ ଉପରେ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ଭାରତ ବିଶ୍ୱରେ ପ୍ରମୁଖ ଭୂମିକା ଗ୍ରହଣ କରିବା ଦିଗରେ ଅଗ୍ରସର ହେଉଛି। ଏକବିଂଶ ଶତାବ୍ଦୀରେ ଦେଶ ଏକ ସୁଯୋଗ ସୃଷ୍ଟିକାରୀ ରାଷ୍ଟ୍ର ଭାବେ କାର୍ଯ୍ୟ କରୁଛି। ଉଭୟ ପ୍ରଯୁକ୍ତି ବିଦ୍ୟା ଏବଂ ମାନବ ସମ୍ଭଳକୁ ପ୍ରୟୋଗ କରି ଏହାକୁ ବାସ୍ତବତାରେ ପରିଣତ କରିବା ଲାଗି କାର୍ଯ୍ୟ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ନେଦରଲ୍ୟାଣ୍ଡ ସମାଜ ଏବଂ ଏହାର ଅର୍ଥନୀତିରେ ପ୍ରବାସୀ ଭାରତୀୟଙ୍କ ଅବଦାନ ପାଇଁ ଭାରତ ଗର୍ବ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ଏଥିଲାଗି ନେଦରଲ୍ୟାଣ୍ଡର ଜନତା ଏବଂ ସରକାରଙ୍କ ପ୍ରତି ପ୍ରଧାନମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି।
1: ନେଦରଲ୍ୟାଣ୍ଡ କେ ସମାଜ ଓ ୟହାଁ କେ ଇକୋନୋମି ମେ ଜୋ କଣ୍ଟ୍ରିବ୍ୟୁଟ କର ରହେ ହୈଁ ଉସ ପର ହର ଭାରତବାସୀ କୋ ଗର୍ବ ହୈ। ମେ ଆଜ ଇସ ଅବସର ପର ନେଦରଲ୍ୟାଣ୍ଡ କି ଜନତା କା ୟହାଁ କି ସରକାର କା आभार व्यक्त करता हूं। मैं यहां की जनता को 140 करोड़ भारतवासियों की तरफ से अपनी शुभकामनाएं देता हूं।
0: ପ୍ରଧାନମନ୍ତ୍ରୀ ନେଦରଲ୍ୟାଣ୍ଡର ରାଜା ୱିଲିୟମ୍ ଆଲେକ୍ଜାଣ୍ଡର ଏବଂ ରାଣୀ ମ୍ୟାକ୍ସିମାଙ୍କ ସହିତ ମଧ୍ୟ ସାକ୍ଷାତ ଆଲୋଚନା କରିଛନ୍ତି। ପଞ୍ଚରାଷ୍ଟ୍ର ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ଗତକାଲି ବିଳମ୍ବିତ ରାତିରେ ନେଦରଲ୍ୟାଣ୍ଡସରେ ପହଞ୍ଚିଥିଲେ। ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ସହିତ ଭାରତର ରଣନୀତିକ ତଥା ଆର୍ଥିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ରହିଛି। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ତାଙ୍କ ଗୁଜରାଟ ଗସ୍ତ କାଳରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଅହମ୍ମଦାବାଦ ଏବଂ ଗାନ୍ଧୀନଗରଠାରେ ଅନୁଷ୍ଠିତ ବୈଠକରେ ସେ ବରିଷ୍ଠ ଅଧିକାରୀମାନଙ୍କ ସହ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରିତାର ଆଲୋଚନା କରିଛନ୍ତି। ଗାନ୍ଧୀନଗର ଲୋକସଭା ନିର୍ବାଚନ ମଣ୍ଡଳୀରେ ଚାଲିଥିବା ଚାରାରୋପଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସାର୍ଖେଜ୍ ଗାନ୍ଧୀନଗର କରିଡରର ଆଧୁନିକୀକରଣ ଏବଂ ଘାଟଲୋଡ଼ିଆ, ଗୋଟା, ଚାନ୍ଦଲୋଡ଼ିଆ ଏବଂ ଥାଲ୍ଟେସ୍ ମଧ୍ୟରେ ଆନ୍ତଃ ଯୋଗାଯୋଗ କାର୍ଯ୍ୟ ତ୍ୱରାନ୍ୱିତ ଉପରେ ଆଲୋଚନା କରିଥିଲେ। ଗାନ୍ଧୀନଗର ଲୋକସଭା ଅଞ୍ଚଳରୁ ନୂତନ ଭାବେ ନିର୍ବାଚିତ ହୋଇଥିବା 70 ଜଣ ପୌର ନିଗମ କାଉନ୍ସିଲରଙ୍କୁ ମଧ୍ୟ ଶ୍ରୀ ଶାହା ଭେଟିଥିଲେ। ଜନସାଧାରଣଙ୍କ ଅଭିଯୋଗ ଏବଂ ସେଗୁଡ଼ିକର ତୁରନ୍ତ କାର୍ଯ୍ୟକାରିତା ନେଇ ପ୍ରଶାସନିକ ଅଧିକାରୀମାନଙ୍କ ସହ କାର୍ଯ୍ୟ କରିବା ଲାଗି ଶ୍ରୀ ଶାହା ସେମାନଙ୍କୁ ପରାମର୍ଶ ଦେଇଥିଲେ। ଗତକାଲି ଶ୍ରୀ ଶାହା ଅଖଣ୍ଡ ନନ୍ଦ ଏବଂ ସାସ୍ତୁ ସାହିତ୍ୟ ମୁଦ୍ରଣ ଟ୍ରଷ୍ଟର କାର୍ଯ୍ୟର ମଧ୍ୟ ସମୀକ୍ଷା କରିଥିଲେ। ଶ୍ରୀ ଶାହା ସମସ୍ତ ବିକାଶମୂଳକ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବା ଲାଗି ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ନିଟ୍ ୟୁଜି 2026 ପ୍ରଶ୍ନପତ୍ର ପ୍ରଘଟ ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଆଜି ଜୀବ ବିଜ୍ଞାନ ପ୍ରଶ୍ନପତ୍ର ପ୍ରଘଟ ସହ ସମ୍ପୃକ୍ତ ପୁନେର ମନୀଷା ଗୁରୁନାଥ ମାନ୍ଧେରଙ୍କୁ ଗିରଫ କରିଛି। ମାନ୍ଧେର ଜଣେ ଉଦ୍ଭିଦ ବିଜ୍ଞାନୀ ଅଧ୍ୟାପିକା। ସିବିଆଇ ପକ୍ଷରୁ କୁହାଯାଇଛି, ନିଟ୍ ୟୁଜି 2026 ପରୀକ୍ଷା ପ୍ରକ୍ରିୟାରେ ଏନ୍ଟିଏ ପକ୍ଷରୁ ତାଙ୍କୁ ବିଶେଷଜ୍ଞ ଭାବେ ନିଯୁକ୍ତ କରାଯାଇଥିଲା। ତଦନ୍ତକାରୀ ସଂସ୍ଥାର ସୂଚନା ଅନୁସାରେ ମାନ୍ଧେର ନିଟ୍ ପରୀକ୍ଷାର ଉଦ୍ଭିଦ ଓ ଜୀବବିଜ୍ଞାନ ପ୍ରଶ୍ନପତ୍ର ସମ୍ପର୍କରେ ପୂର୍ଣ୍ଣ ଅବଗତ ଥିଲେ। ବର୍ତ୍ତମାନ ସୁଦ୍ଧା ଦିଲ୍ଲୀ, ଜୟପୁର, ଗୁରୁଗ୍ରାମ, ନାସିକ, ପୁନେ ଏବଂ ଅହଲ୍ୟାନଗରରୁ ସିବିଆଇ 9 ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ 5 ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ଏବଂ ପୁଲିସ୍ ରିମାଣ୍ଡରେ ନେଇ ପ୍ରଶ୍ନପତ୍ର ପ୍ରଘଟ ସମ୍ପର୍କରେ ପଚରାଉଚରା ଜାରି ରଖିଛି। ମାମଲାରେ ଅନ୍ୟ 2 ଜଣ ଗତକାଲି ଗିରଫ ହୋଇଛନ୍ତି। ସିବିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ 6 ସ୍ଥାନରେ ଚଢ଼ଉ କରି ପରୀକ୍ଷା ସମ୍ପର୍କିତ ଦସ୍ତାବିଜ, ଲ୍ୟାପ୍ଟପ୍, ବ୍ୟାଙ୍କ କାଗଜପତ୍ର ଓ ମୋବାଇଲ୍ ଫୋନ୍ ଜବତ କରିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧିକ ଶାଖା ଇଓଡବ୍ଲ୍ୟୁ ଦ୍ରବ୍ୟ ଓ ସେବାକର ଦୁର୍ନୀତି ମାମଲା ସହ ଜଡ଼ିତ 6 ଜଣଙ୍କୁ ଗିରଫ କରିଛି। ଏକ ସାମ୍ବାଦିକ ସମ୍ମିଳନୀରେ ଇଓଡବ୍ଲ୍ୟୁର ଅତିରିକ୍ତ କମିଶନର ରବି କୁମାର ସିଂ କହିଛନ୍ତି ଏହି ଅଭିଯୁକ୍ତମାନେ ମିଥ୍ୟା ଫାର୍ମ ପରିଚାଳନା କରିଥିଲେ। ସେମାନେ 50 ମିଥ୍ୟା କମ୍ପାନୀ କରି ଜିଏସ୍ଟି ରିଟର୍ଣ୍ଣରେ ଦୁର୍ନୀତି ମିଥ୍ୟା ବିଲିଂରେ ସମ୍ପୃକ୍ତ ଥିଲେ। ଏହି କମ୍ପାନୀଗୁଡ଼ିକରୁ ପ୍ରାୟ 128 କୋଟି ଟଙ୍କାର ଜିଏସ୍ଟି ଫାଙ୍କିଥିଲେ। ସେମାନଙ୍କଠାରୁ 51 ଲକ୍ଷ ଟଙ୍କା, 15 ମୋବାଇଲ୍ ଫୋନ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଦେଶରେ 14-18 ବର୍ଷ ବୟସ ମଧ୍ୟରେ ବିଦ୍ୟାଳୟ ଛାଡ଼ୁଥିବା ଛାତ୍ରଙ୍କ ସଂଖ୍ୟା ବୃଦ୍ଧି ପାଉଥିବା କାରଣରୁ ଉଦ୍ବେଗ ପ୍ରକାଶ ପାଇଛି। ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ସଚିବ ସଞ୍ଜୟ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଜାତୀୟ ମୁକ୍ତ ବିଦ୍ୟାଳୟ ସଂସ୍ଥାନ ଏନ୍ଆଇଓଏସ୍ ପକ୍ଷରୁ ପ୍ରସ୍ତାବିତ ନୂତନ ପଦକ୍ଷେପ ଏବଂ ରଣନୀତି କାର୍ଯ୍ୟକାରିତାର ସମୀକ୍ଷା ଏବଂ ଆଲୋଚନା କରାଯାଇଥିଲା। ବୈଠକରେ ଶ୍ରୀ କୁମାର କହିଛନ୍ତି ମିଳିଥିବା ତଥ୍ୟ ଅନୁଯାୟୀ ପ୍ରଥମ ଶ୍ରେଣୀରେ 100 ଛାତ୍ର ନାମ ଲେଖାଉଥିଲେ ମଧ୍ୟ ଦ୍ୱାଦଶ ଶ୍ରେଣୀ ବେଳକୁ ଏହାର ସଂଖ୍ୟା 62 ପହଞ୍ଚୁଛି। ସେ କହିଛନ୍ତି 14-18 ବର୍ଷ ବୟସ ମଧ୍ୟରେ 2 କୋଟିରୁ ଉର୍ଦ୍ଧ୍ୱ ଛାତ୍ର ବର୍ତ୍ତମାନ ବିଦ୍ୟାଳୟ ଛାଡ଼ିଛନ୍ତି। ଶିକ୍ଷା ବ୍ୟବସ୍ଥାରେ ଏହି ସଂଖ୍ୟା ହ୍ରାସର କାରଣ ସମ୍ପର୍କରେ ବୈଠକରେ ସମୀକ୍ଷା କରି ସଚିବ ଶ୍ରୀ କୁମାର କହିଛନ୍ତି ଜଟିଳ ଆର୍ଥିକ ପରିସ୍ଥିତି, ଘରୋଇ ଦାୟିତ୍ୱ ଏବଂ ଜୀବନଶୈଳୀ ସମ୍ପର୍କିତ ସମସ୍ୟା ଏହାର କାରଣ ହୋଇଛି। ପ୍ରତ୍ୟେକ ଛାତ୍ର ଅତି କମ୍ରେ ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ ଶିକ୍ଷାଲାଭ କରିବା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଭାରତୀୟ ପେଟ୍ରୋଲିୟମ କମ୍ପାନୀ ପକ୍ଷରୁ ଭୁଟାନକୁ ଯୋଗାଇ ଦିଆଯାଉଥିବା ପେଟ୍ରୋଲ ଭାରତ ତୁଳନାରେ ସ୍ୱଳ୍ପ ଦରରେ ବିକ୍ରି କରାଯାଉଛି ବୋଲି ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ମିଥ୍ୟା ଭିଡ଼ିଓକୁ କେନ୍ଦ୍ର ସରକାର ଅଗ୍ରାହ୍ୟ କରିଛନ୍ତି। ପତ୍ର ସୂଚନା କାର୍ଯ୍ୟାଳୟର ତଥ୍ୟ ଅନୁସନ୍ଧାନକାରୀ ସଂସ୍ଥା ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଏ ସମ୍ପର୍କିତ ଭିଡ଼ିଓ ପୁରୁଣା ଏବଂ ନାଗରିକମାନଙ୍କୁ ପଥଭ୍ରଷ୍ଟ କରିବା ଲାଗି ଏହା ପ୍ରସାରିତ ହେଉଛି। ସରକାରୀ ଭାବେ ଭୁଟାନରେ ବିକ୍ରି ହେଉଥିବା ପେଟ୍ରୋଲ ତୈଳ ଦର ସମ୍ପର୍କରେ ଅବଗତ ହେବା ଲାଗି ପିଆଇବି ପକ୍ଷରୁ କୁହାଯାଇଛି। ତେଲେଙ୍ଗାନାରେ ଆସନ୍ତା ଜୁନ୍ 15 ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହେବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଦର୍ଶନ ରେଡ୍ଡି ହାଇଦ୍ରାବାଦଠାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ଘୋଷଣା କରିଛନ୍ତି। ବୁଥ୍ସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ଜୁନ୍ 25 ଜୁଲାଇ 24 ପର୍ଯ୍ୟନ୍ତ ତାଲିକା ଯାଞ୍ଚ କରିବେ। ଶ୍ରୀ ରେଡ୍ଡି କହିଛନ୍ତି ରାଜ୍ୟରେ ଏହି ପ୍ରକ୍ରିୟା ପାଖାପାଖି 25 ବର୍ଷ ପରେ କାର୍ଯ୍ୟକାରୀ କରାଯାଉଛି। ଜୁଲାଇ 31 ଭୋଟର ତାଲିକା ଚିଠା ପ୍ରକାଶ ପାଇବ ବୋଲି ସେ ସୂଚନା ଦେଇଛନ୍ତି। ଅଗଷ୍ଟ 30 ସୁଦ୍ଧା ଭୋଟର ତାଲିକା ସମ୍ପର୍କରେ ରହିଥିବା ବିଭିନ୍ନ ଅଭିଯୋଗ ଦାଖଲ କରାଯିବ। ଚୂଡ଼ାନ୍ତ ଭୋଟର ତାଲିକା 1 ଅକ୍ଟୋବର ପ୍ରକାଶ ପାଇବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତକାଲି ଆମେରିକା ଏବଂ ନାଇଜେରିଆ ଯବାନଙ୍କ ମିଳିତ ଅପରେସନରେ ନାଇଜେରିଆ ଇସ୍ଲାମିକ୍ ଷ୍ଟେଟ୍ ଗ୍ରୁପ୍ର ନେତା ଆବୁ ବିଲାଲ ଅଲ୍ ମାଇନୁକିର ନିହତ ହୋଇଥିବା ଘୋଷଣା କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ସାମାଜିକ ଗଣମାଧ୍ୟମରେ ଶ୍ରୀ ଟ୍ରମ୍ପ ଆଫ୍ରିକାର ସବୁଠୁ ଜନବହୁଳ ରାଷ୍ଟ୍ରରେ ଏହି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଘୋଷଣା କରିଥିଲେ। ନାଇଜେରିଆ ରାଷ୍ଟ୍ରପତି ବୋଲା ତିନୁବୁ ମଧ୍ୟ ଏହି ଅପରେସନକୁ ସୁନିଶ୍ଚିତ କରିଥିଲେ ଏବଂ ଚାଦ୍ ହ୍ରଦ ନିକଟରେ ଆମେରିକା ଏବଂ ନାଇଜେରିଆ ଯବାନଙ୍କ ମିଳିତ ଆକ୍ରମଣରେ ଅଲ୍ ମାଇନୁକିର ମୃତ୍ୟୁ ଘଟିଥିବା ସୂଚନା ଦେଇଥିଲେ। ବ୍ୟାଙ୍କକ୍ଠାରେ ଚାଲିଥିବା ଥାଇଲାଣ୍ଡ ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ପୁରୁଷ ଡବଲ୍ସ ବର୍ଗରେ ଭାରତର ସ୍ୱାତ୍ୱିକ ସାଇରାଜ ରାଙ୍କିରେଡ୍ଡି ଏବଂ ଚିରାଗ ସେଟ୍ଟି ଫାଇନାଲ୍ରେ ପ୍ରବେଶ କରିଛନ୍ତି। ସେମାନେ ମାଲେସିଆ ଯୋଡ଼ିଙ୍କୁ ସେମିଫାଇନାଲ୍ରେ 19-21, 22-20, 21-16 ସେଟ୍ରେ ପରାସ୍ତ କରିଛନ୍ତି। ଗାନ୍ଧୀନଗରଠାରେ ଚାଲିଥିବା ଏସୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ମହିଳା 77 କିଲୋଗ୍ରାମ ବର୍ଗରେ ଭାରତର ସଞ୍ଜନା 3 ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଉ ଅଳ୍ପ ସମୟ ପରେ କୋଲକାତାର ଇଡେନ୍ ଗାର୍ଡେନ୍ଠାରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଗୁଜରାଟ ଟାଇଟନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଏକବିଂଶ ଶତାବ୍ଦୀର ଭାରତ ଏକ ସୁଯୋଗ ସୃଷ୍ଟିକାରୀ ରାଷ୍ଟ୍ର। ନେଦରଲ୍ୟାଣ୍ଡସରେ ପ୍ରବାସୀ ଭାରତୀୟ ସମୁଦାୟଙ୍କୁ ସମ୍ବୋଧନ କରି କହିଲେ ପ୍ରଧାନମନ୍ତ୍ରୀ। ଗୁଜରାଟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ନିଟ୍ ୟୁଜି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆଜି ପୁନେର ଅଧ୍ୟାପିକାଙ୍କୁ ଗିରଫ କଲା ସିବିଆଇ। ଥାଇଲାଣ୍ଡ ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ପୁରୁଷ ବର୍ଗରେ ଭାରତୀୟ ଯୋଡ଼ିଙ୍କ ଫାଇନାଲ୍ରେ ପ୍ରବେଶ ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ବିରୁଦ୍ଧରେ ଟସ୍ ଜିତି ଗୁଜରାଟ ଟାଇଟନ୍ସର ବୋଲିଂ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ରାୟଗଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ରାୟଗଡ଼ା ସମ୍ବାଦଦାତା ସୀମାଞ୍ଚଳ ପଣ୍ଡା ଏବଂ ଉପସ୍ଥାପନାରେ ମୁଁ ହରିହର ପଣ୍ଡା। ରାୟଗଡ଼ାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା 4ର ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ

0: କୃଷି ଓ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ପର୍ଯ୍ୟାୟରେ ଜିଲ୍ଲାର 314 ଜନବସତିକୁ ସଂଯୋଗ କରିବା ପାଇଁ ପ୍ରାୟ 552 କିଲୋମିଟରରୁ ଅଧିକ ନୂତନ ରାସ୍ତା ନିର୍ମାଣ କରାଯିବ। ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ କହିଛନ୍ତି ଏହାଦ୍ୱାରା ଗ୍ରାମାଞ୍ଚଳର ଯାତାୟତ ବ୍ୟବସ୍ଥା ଅଧିକ ସୁଗମ ହେବ।
1: ଆପଣ ଯେମିତି ଜାଣିଛନ୍ତି 1 ତାରିଖକୁ ଆମର ମାନନୀୟ ମୁଖ୍ୟମନ୍ତ୍ରୀ ସାର୍ ଆଉ ମାନନୀୟ କେନ୍ଦ୍ରୀୟ ମନ୍ତ୍ରୀ ସାର୍ ଆସିଥିଲେ, ଆମର ଗ୍ରାମ ୟୁନିୟନ ମନ୍ତ୍ରୀ ସାର୍ ବି ଆସିଥିଲେ। ପୁରା ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ଲଞ୍ଚ ହେଉଛି, ସେଥିରେ ରାୟଗଡ଼ାରେ ସବୁଠୁ ଅଧିକ ପ୍ରୋଜେକ୍ଟ ସ୍ପେସ୍ ମାନେ ନିଆଯାଇଛି। ଟୋଟାଲ 274 ପ୍ରୋଜେକ୍ଟ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଅଛି। ପାଖାପାଖି 600 କିଲୋମିଟର ସଡ଼କ ରାୟଗଡ଼ା ଜିଲ୍ଲାରେ ପ୍ରସ୍ତାବିତ ଅଛି। ତା ଛଡ଼ା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଯେଉଁ ମିଶନ, ସେଥିରେ ରାୟଗଡ଼ାରେ 175 ପାଖାପାଖି ପ୍ରୋଜେକ୍ଟ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ନିଆ ହେଉଛି, ଯେଉଁକି 50 ପପୁଲେସନ୍ ଅଛି ତା ପର୍ଯ୍ୟନ୍ତ ଯେଉଁ ଅନ୍କରେକ୍ଟେଡ୍ ହାବିଟେସନ୍ ରହିଛି, ସେଠି 175 ପ୍ରୋଜେକ୍ଟ ନିଆ ହେଉଛି, ସେଥିରେ ବି ପାଖାପାଖି 400 କିଲୋମିଟର ସଡ଼କ ହେବ। ଏଇଟା ଧରିକିରି ରାୟଗଡ଼ାର ଯେଉଁ ସବୁଠୁ ସଦାବେଳର ସମସ୍ୟା ଥିଲା କି ହାବିଟେସନ୍କୁ କନେକ୍ଟିଭିଟି ହିଁ ନାହିଁ। ରୋଡ୍ କନେକ୍ଟିଭିଟି ହେଲା ପରେ ଆମ୍ବୁଲାନ୍ସ ଯାଇପାରିବ, ଲୋକ ଚାଉଳ ଭତ୍ତା ନେବା ପାଇଁ ଆସିପାରିବେ, ସରକାରୀ ଅଧିକାରୀଙ୍କ ଗାଡ଼ି ପହଞ୍ଚିପାରିବ, ଆହୁରି ତାଙ୍କର କମ୍ୟୁନିକେସନ୍ ବଢ଼ିବ।
0: ରେଳ ବିଭାଗ ରାୟଗଡ଼ା ରେଳ ଡିଭିଜନକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ନିଷ୍ପତ୍ତି ନେଇଛି। ପୂର୍ବତଟ ରେଳ ଜୋନ୍ ତୃତୀୟ ଡିଭିଜନ ଭାବରେ ରାୟଗଡ଼ା ସ୍ୱୀକୃତି ପାଇଛି। ଏହି ଡିଭିଜନ ଅଧୀନରେ ପ୍ରାୟ 695 କିଲୋମିଟର ରେଳ ନେଟୱାର୍କ ରହିବ। ରାୟଗଡ଼ାରେ ଆୟୋଜିତ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ 25,278 ମାମଲା ସମାଧାନ ହୋଇଛି। ଜିଲ୍ଲା ଦୌରା ଜଜ୍ ଦାମୋଦର ରଥଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ପ୍ରାୟ 25 ଲକ୍ଷ ଟଙ୍କାର ଆପୋଷ ସମାଧାନ କରାଯାଇଛି। ଜିଲ୍ଲାର ବିଭିନ୍ନ କୋର୍ଟରେ ଦୀର୍ଘଦିନ ଧରି ପଡ଼ି ରହିଥିବା ମାମଲାଗୁଡ଼ିକର ଫଇସଲା କରାଯାଇଥିଲା। ରାୟଗଡ଼ା ଜିଲ୍ଲାରେ ଆସନ୍ତା 20 ତାରିଖରୁ ରବି ଧାନ ମଣ୍ଡି ଖୋଲାଯିବ। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରବି ଧାନ ସଂଗ୍ରହ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କୃଷି ବିଭାଗ ଅନୁସାରେ ଜିଲ୍ଲାରେ ପ୍ରାୟ 1,58,000 କ୍ୱିଣ୍ଟାଲ ରବି ଧାନ ଉତ୍ପାଦନ ହେବାର ଅନୁମାନ କରାଯାଇଛି। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ରାୟଗଡ଼ା ଜିଲ୍ଲାର 22 ଯୋଡ଼ି ବରକନ୍ୟାଙ୍କ ସାମୂହିକ ବିବାହ ଅନୁଷ୍ଠିତ ହୋଇଛି। ଜିଲ୍ଲା ପ୍ରଶାସନ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଜେକେପୁରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନବଦମ୍ପତିଙ୍କୁ ବିବାହ ସାମଗ୍ରୀ ଏବଂ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ରାୟଗଡ଼ା ଜିଲ୍ଲା ପରିଷଦର 82ତମ ବୈଠକ ଅଧ୍ୟକ୍ଷା ସରସ୍ୱତୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ଜିଲ୍ଲାର ବିକାଶମୂଳକ କାର୍ଯ୍ୟ, ପଞ୍ଚାୟତ ଓ ବିଭିନ୍ନ ବିଭାଗୀୟ ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ରାୟଗଡ଼ାରେ ଜାତୀୟ ପଞ୍ଚାୟତରାଜ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ବିଦ୍ୟାଧର ସବର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝୀ ଏବଂ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଉପସ୍ଥିତ ଥିଲେ। କଲ୍ୟାଣପୁର ବ୍ଲକରେ ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା ଏବଂ କୃଷକ ଦିବସ ପାଳିତ ହୋଇଛି। ବିଷମକଟକ ବିଧାୟକ ନୀଳମାଧବ ହିକକା ହଳ କରି ଚାଷ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମଙ୍ଗଳ ବିଭାଗ ଅଧୀନ ଆବାସିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାର ମାନ ଉନ୍ନତି ଏବଂ ଛାତ୍ରାବାସ ପରିଚାଳନା ନେଇ ସମୀକ୍ଷା ବୈଠକ ହୋଇଛି। 149 ଆବାସିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଅଧୀକ୍ଷକ ଏଥିରେ ଯୋଗ ଦେଇଥିଲେ। ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ହାଲୁଆ ପଞ୍ଚାୟତରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନୂତନ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ସରକାରୀ ସହାୟତା ଯୋଜନା ସମ୍ବନ୍ଧରେ ସଚେତନତା କରାଯାଇଥିଲା। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର 179ତମ ଜୟନ୍ତୀ ରାୟଗଡ଼ା ଜିଲ୍ଲା କୋର୍ଟ ଏବଂ ବୈଷୟିକ ଶିକ୍ଷାନୁଷ୍ଠାନରେ ପାଳିତ ହୋଇଯାଇଛି। ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ସଦାଶିବ ତ୍ରିପାଠୀଙ୍କର ଜୟନ୍ତୀ ମଧ୍ୟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପାଳନ କରାଯାଇଛି। ରାୟଗଡ଼ା ଜିଲ୍ଲାରେ ସୁଭଦ୍ରା ଶକ୍ତି ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଛି। ଜିଲ୍ଲା ଉନ୍ନୟନ ଅଧିକାରୀ ଅକ୍ଷୟ ଖେମୁଣ୍ଡୁ ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ସମ୍ବଲପୁର ଜିଲ୍ଲା ସମ୍ପର୍କରେ।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
6: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
7: ଓହୋ ମା, ତମର ପ୍ରତି କଥାରେ ଟେନସନ।
6: ইলেকট্রি বিল কেতে আসুছে জানিছো?
7: দেখ মা, ঘরে সোলার লগে দিলে চিন্তা যাব।
6: হ্যাঁ, সেইটা যেমতি মাগণারে হে যাব।
7: জানি না কি সরকার পরে এতি পে সাবসিডি দেউছন্তি।
8: আজ্ঞা হ্যাঁ, পিএম সূর্য ঘর যোজনার কেন্দ্র ও রাজ্য সরকার মোট 138,000 টাকা পর্যন্ত সাবসিডি দেউছন্তি। পিএম সূর্য ঘর .gov.in রে আজি হি আবেদন করন্তু।
2: প্রচার করছো কার্যক্রম বনানী।

0: ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ଆଜିର ବନାନୀ କାର୍ଯ୍ୟକ୍ରମକୁ ସବୁଜ ସ୍ୱାଗତ। ଶ୍ରୋତା ବନ୍ଧୁ, ଜଙ୍ଗଲ ଭିତରେ ନିରୀହ ଜୀବକୁ ସୁରକ୍ଷା ଦେବାକୁ ଆଗେଇ ଆସ। ତାଙ୍କ ଉଜୁଡା ବାସକୁ ସଜାଡିବା ପାଇଁ ପ୍ରତ୍ୟେକ ଲୋକ କର ପ୍ରୟାସ।
1: ହଁ ଶ୍ରୋତା ବନ୍ଧୁ, ବନ୍ୟପ୍ରାଣୀମାନେ ହେଉଛନ୍ତି ଜଙ୍ଗଲର ଅଙ୍ଗ। ସେମାନେ ଜଙ୍ଗଲର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହିତ ପରିବେଶକୁ ସନ୍ତୁଳିତ ଅବସ୍ଥାରେ ରଖିଥାନ୍ତି।
0: ମନୁଷ୍ୟ ଓ ବନ୍ୟପ୍ରାଣୀ ପରସ୍ପରର ପରିପୂରକ, ତେଣୁ ବନ୍ୟପ୍ରାଣୀଙ୍କ ସୁରକ୍ଷା ନିମିତ୍ତ ସମସ୍ତେ କାର୍ଯ୍ୟ କରିବା, ସଚେତନତା ସୃଷ୍ଟି କରିବା ସହିତ ସେମାନଙ୍କ ସଂରକ୍ଷଣ ପ୍ରତି ଯତ୍ନବାନ ହେବା ଉଚିତ।
1: କାହିଁକି ନା ବନ୍ୟପ୍ରାଣୀ ନ ରହିଲେ ଖାଦ୍ୟ ଶୃଙ୍ଖଳରେ ବ୍ୟାଘାତ ଘଟିବ, ଆଉ ପ୍ରକୃତି ତାର ଭାରସାମ୍ୟ ହରାଇ ବସିବ।
0: ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ନଜରରେ ରଖି ବନ୍ୟପ୍ରାଣୀ ସୁରକ୍ଷା ଆଇନ 1972 ପ୍ରଣୟନ ହୋଇଥିଲା। ଏହି ଆଇନ ଦ୍ୱାରା ଶିକାରୀ ତଥା ବନ୍ୟପ୍ରାଣୀଙ୍କୁ କ୍ଷତି ପହଞ୍ଚାଉଥିବା ଦୋଷୀଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବାର ବ୍ୟବସ୍ଥା ରହିଛି।
1: ଏତେ ସବୁ ସତ୍ତ୍ୱେ ବନ୍ୟପ୍ରାଣୀମାନଙ୍କର କ୍ଷୟକ୍ଷତି ହେଇ ଚାଲିଛି, ତେଣୁ ପ୍ରତ୍ୟେକ ଯଦି ଜୀବେ ଦୟା ମନୋଭାବ ପୋଷଣ କରି ସେମାନଙ୍କର ସୁରକ୍ଷା ସଂରକ୍ଷଣ ପ୍ରତି ସଜାଗ ହେବେ, ତାହେଲେ ନିଶ୍ଚୟ ଏ କ୍ଷୟକ୍ଷତିର ଅନ୍ତ ଘଟିବ।
0: ବିଲୁପ୍ତ ହୋଇଯାଉଥିବା ବନ୍ୟପ୍ରାଣୀମାନଙ୍କର ସଂରକ୍ଷଣର ଆବଶ୍ୟକତାକୁ ଉପଲବ୍ଧି କରି ସରକାର ବିଭିନ୍ନ ଯୋଜନା ତଥା ପ୍ରକଳ୍ପର ପରିକଳ୍ପନା କରୁଛନ୍ତି।
1: କେବଳ ସରକାର ବନ ବିଭାଗ ଚାହିଁଲେ ଏ ସମସ୍ୟାର ସମାଧାନ ହୋଇପାରିବନି, ଏଥିପାଇଁ ଜନସାଧାରଣଙ୍କର ସାହାଯ୍ୟ ସହଯୋଗ ଅପରିହାର୍ଯ୍ୟ।
0: ବନ୍ୟପ୍ରାଣୀଙ୍କର ସୁରକ୍ଷା ହେଲେ ଜଙ୍ଗଲର ବିକାଶ ହେବା ସହିତ ସରକାରଙ୍କ ଅର୍ଥନୀତିରେ ମଧ୍ୟ ଉନ୍ନତି ସାଧିତ ହେବ।
1: ହେଲେ ବନ୍ୟପ୍ରାଣୀମାନଙ୍କର କିପରି କେଉଁଭଳି ଭାବରେ ସୁରକ୍ଷା ହୋଇପାରିବ, ତାଙ୍କର ପରିଚାଳନା କିପରି ସୁଚାରୁ ରୂପେ କରାଯାଇପାରିବ, ଏହିସବୁ ପ୍ରସଙ୍ଗକୁ ଆଧାର କରି ଆଜି ବନାନୀ କାର୍ଯ୍ୟକ୍ରମରେ ରହିଛି ଏକ ବିଶେଷ ଆଲୋଚନା।
0: ଆଲୋଚନାର ବିଷୟ ହେଉଛି ବନ୍ୟପ୍ରାଣୀଙ୍କ ସୁରକ୍ଷା ଓ ପରିଚାଳନା। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମ ସହିତ ଅଛନ୍ତି ଡମ୍ପଡା ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ନିରଞ୍ଜନ ମହାପାତ୍ର।
1: ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରୁଛନ୍ତି ନିହାରବାଳା ପଟ୍ଟନାୟକ।
2: ସାର୍ ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ ଆମର ବନାନୀ କାର୍ଯ୍ୟକ୍ରମକୁ।
3: ନମସ୍କାର ମ୍ୟାଡମ।
2: ତାହେଲେ ପ୍ରଥମେ କୁହନ୍ତୁ, ବନ୍ୟଜନ୍ତୁଙ୍କ ସୁରକ୍ଷା ଓ ପରିଚାଳନା କହିଲେ ସାଧାରଣ ଭାବେ ଗୋଟେ ସାଧାରଣ ଲୋକ କଣ ବୁଝିବ?
3: ଗୋଟେ ଇକୋସିଷ୍ଟମ ଭିତରେ ପ୍ରତ୍ୟେକଟି ଜୀବଜନ୍ତୁଙ୍କର ବଞ୍ଚିବାର ଗୋଟେ ଅଧିକାର ଅଛି। ସେମାନେ ଯଦିଓ ମୁହଁ ଖୋଲିକି ସମାଜକୁ କୌଣସି ସିଧାସଳଖ ବାର୍ତ୍ତା ନ ଦେଇପାରନ୍ତି, ତଥାପି ତାଙ୍କର ଭାବନାକୁ ବୁଝିକି, ତାଙ୍କର ଚାଲିଚଳନକୁ ବୁଝିକି, ତାଙ୍କର ହାବଭାବକୁ ପରୀକ୍ଷଣ ନିରୀକ୍ଷଣ କରିକି ତାକୁ ସୁରକ୍ଷା ପ୍ରଦାନ କରିବା ହେଉଛି ବନ ବିଭାଗର କର୍ତ୍ତବ୍ୟ।
2: ଆଜ୍ଞା।
3: ଯୋଉ ପ୍ରଶ୍ନ ଉଠୁଛି ଯେ କାହିଁକି ଆମେ ତାଙ୍କୁ ସୁରକ୍ଷା ପ୍ରଦାନ କରିବା, ଯେମିତି ମାନବ ଜଗତରେ ବଞ୍ଚିବାର ମାନବର ଗୋଟେ ଅଧିକାର ଅଛି, ଠିକ ସେମିତି ବନ୍ୟପ୍ରାଣୀ ଜଗତରେ ବନ୍ୟପ୍ରାଣୀମାନଙ୍କର ମଧ୍ୟ ବଞ୍ଚିବାର ଗୋଟେ ଅଧିକାର ଅଛି। ତାଙ୍କ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ଓଡ଼ିଶା ରାଜ୍ୟ ସରକାରଙ୍କର ଗୋଟେ ବନ ପ୍ରଶାସନ ଅଛି।
2: ବନ୍ୟପ୍ରାଣୀଙ୍କ ସୁରକ୍ଷା ଆମ ପରିବେଶ ଉପରେ କିଛି ପ୍ରଭାବ ପକାଇଥାଏ କି?
3: ନିଶ୍ଚିତ ରୂପେ ତାର ବହୁତ ବଡ ପ୍ରଭାବ ଅଛି। ଯଦି ଆପଣ ବନ୍ୟପ୍ରାଣୀଙ୍କର ସୁରକ୍ଷା ନ କରୁଛନ୍ତି, ସବୁଜିମାର ସୁରକ୍ଷା ନ କରୁଛନ୍ତି, ସୋସାଇଟିର ଗୋଟେ ଡିଟେରିଏସନ୍ ଆସିବ। ମୁଁ ଆପଣ ଗୋଟେ ଛୋଟ ଏକ୍ସାମ୍ପଲ୍ ଦେଉଛି। ଆପଣ ଆଜିକା ଡେଟ୍ରେ ଦେଖୁଥିବେ ପ୍ରତ୍ୟେକଟି ପରିବାରରେ ଗୋଟେ ଗୋଟେ ଆମେ ଏସି ବ୍ୟବହାର କରୁଛେ। ତାର କାରଣ ହେଲା ଗୋଟେ ଉଚ୍ଚ ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି ଘଟୁଛି। ଯେତେବେଳେ ଆମେ ଆମ ଚାଇଲ୍ଡହୁଡ଼ ଏଜ୍ରେ ଥିଲେ, ସେଠି ଆପଣ ଲକ୍ଷ୍ୟ କରିଥିବେ ଟେମ୍ପରେଚର ହାର୍ଡଲି 33-34 ଡିଗ୍ରୀ ସେଲସିୟସ ରହୁଥିଲା। ଆଜିକା ଡେଟ୍ରେ ସେଇଟା ଅଲରେଡି 42 ପ୍ଲସ୍ ଆସୁଛି। ରିଜିନ୍ ହେଉଛି ଗ୍ରୀନ୍ କଭରେଜଟା ଦିନକୁ ଦିନ କମୁଛି, ବିଶ୍ୱ ତାପମାତ୍ରାଟା ବଢୁଛି। କାହିଁକି ନା ଯେତେବେଳେ ବରଫାବୃତ ଅଞ୍ଚଳ ଗୁଡ଼ିକ ତରଳି ଯାଉଛି, ସେତେବେଳେ ଆପଣଙ୍କର ତାପମାତ୍ରା ବିଶ୍ୱ ତାପମାତ୍ରାଟା ବୃଦ୍ଧି ପାଉଛି। ବିଶ୍ୱ ତାପମାତ୍ରା ବୃଦ୍ଧି ପାଇବା ଯୋଗୁଁ ଯୋଉ ବନ୍ୟପ୍ରାଣୀମାନଙ୍କର ଯେତିକି ଟେମ୍ପରେଚରରେ ବଡି ଆଡଜଷ୍ଟ କରିକି ପରିବେଶ ସହିତ ଚଳିବା କଥା, ସେମାନଙ୍କର ମଧ୍ୟ ଧୀରେ ଧୀରେ ଡିଟେରିଏସନ୍ ହେଉଛି ବା ସେମାନେ ଧୀରେ ଧୀରେ ବିଲୁପ୍ତ ପ୍ରାୟ ହେଉଛନ୍ତି। 1999 ମସିହା ବାତ୍ୟାରେ ତା ପୂର୍ବରୁ ପ୍ରତ୍ୟେକଟି ଗାଁ ଗଣ୍ଡାରେ ଯେତେବେଳେ ଗୋଟେ ଶବ ସତ୍କାର କାର୍ଯ୍ୟକ୍ରମ ହଉ କିମ୍ବା ଗାଈ ମଇଁଷାଦି ମରିଯାଉଥିଲେ, ଆମେ ନେଇକି ଗୋଟେ ଶବ ଯୋଉଠି ପଡ଼େ ତାକୁ ଗାଁ ଗହଳିରେ ଆମେ ମଶାଣୀ ବୋଲି କହୁ, ସେଠି କୁଡ଼ କୁଡ଼ ଶାଗୁଣା ଥିଲେ। ଆପଣ ଦେଖିବେ ଶାଗୁଣାର ବଂଶ ବିଲୁପ୍ତ ପ୍ରାୟ। ଏବେ ଓଡ଼ିଶା ରାଜ୍ୟ ସରକାର ବହୁତ ବଡ ପ୍ରଚେଷ୍ଟା କରିକି ଧୀରେ ଧୀରେ ଶାଗୁଣା ପ୍ରଜନନ କେନ୍ଦ୍ର ଗୋଟେ ନନ୍ଦନକାନନ ସୃଷ୍ଟି କରିଛନ୍ତି। ଯଦି ସକ୍ସେସ ହୁଏ ସମସ୍ତ ଏକ୍ସପେରିମେଣ୍ଟ, ଦେନ୍ ଡେଫିନେଟଲି ଆମେ ଧୀରେ ଧୀରେ ଏଗେନ୍ ଶାଗୁଣା ପ୍ରଜନନଟାକୁ ଇମ୍ପ୍ରୁଭ କରିକି ଶାଗୁଣାକୁ ସଂଖ୍ୟା ବୃଦ୍ଧି କରିପାରିବା।
2: ଆପଣ କହିଲେ ଯେ ସବୁଜିମା ଧୀରେ ଧୀରେ କମିବାରେ ଲାଗିଛି, ଯାହାକି ଆମ ପରିବେଶ ଉପରେ ପ୍ରଭାବ ପକାଉଛି, ଏହି ସବୁଜିମା କମିବାର କାରଣ କ'ଣ?
3: ଦେଖନ୍ତୁ, ସବୁଜିମା କମିବା ପଛରେ ବହୁତ ଗୁଡ଼ିଏ କାରଣ ଅଛି। ଯେତେବେଳେ ଭାରତ ଗୋଟେ ବିକାଶମୁଖୀ ଦେଶ ନଥିଲା, ବର୍ତ୍ତମାନ ବିକାଶମୁଖୀ ଗୋଟେ ଦେଶରେ ପରିଗଣିତ ହେଉଛି, ଯୋଉଟାକୁ ଆମେ ଡେଭଲପ୍ଡ କଣ୍ଟ୍ରି ହିସାବରେ କାଉଣ୍ଟ କରୁଛେ। ଯଦି ଆପଣ ପାଶ୍ଚାତ୍ୟ ଦେଶଗୁଡ଼ିକୁ ଦେଖିବେ, ଇଣ୍ଡିଆ ଯଦି ତାଙ୍କ ସହିତ ରେସ୍ କରିବାକୁ ଚାହୁଁଛି, ଦେନ୍ ଆପଣଙ୍କୁ ଡେଫିନେଟଲି ଗୋଟେ ଡେଭଲପମେଣ୍ଟାଲ ରେସ୍ ଭିତରେ ପାର୍ଟିସିପେଟ୍ କରିବାକୁ ପଡ଼ିବ। ଡେଭଲପମେଣ୍ଟାଲ ରେସ୍ ଯେତେବେଳେ ଆମକୁ ଟଚ୍ କରୁଛି, ଡେଫିନେଟଲି ଆମର ସିଧାସଳଖ ଏନଭାରମେଣ୍ଟ ରହୁଛି ଗ୍ରୀନ ଫିଲ୍ଡ ଉପରେ,
2: ରେଲୱେ
3: ଟ୍ରାକ ହଉ, ପ୍ରତ୍ୟେକଟି ଜିନିଷ ଆପଣ ସବୁଜିମାକୁ ଆଫେକ୍ଟ କଲେ ହିଁ କରିବେ। ମନୁଷ୍ୟ ଜଗତ ସଦାବେଳେ ଚାହେଁ ମୋର ସମସ୍ତ ଜିନିଷ ସାଇମଲ୍ଟେନିୟସ୍ ଦରକାର, ମୋତେ ସବୁଜିମା ଦରକାର, ମୋତେ ଜଳ ପ୍ରୋଭାଇଡ କରିବା ଦରକାର, ମୋତେ ବିଦ୍ୟୁତ ଶକ୍ତି ପ୍ରୋଭାଇଡ କରିବା ଦରକାର। ମାନବ ଜଗତର ୱାଣ୍ଟିଂସଟାକୁ ଫୁଲଫିଲ୍ କରିବାକୁ ଯାଇ କେନ୍ଦ୍ର ସରକାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ହୁଅନ୍ତୁ, ରାଜ୍ୟ ସରକାର ଥିଲା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଯେତେବେଳେ ଫିଲ୍ଡରେ ଇମ୍ପାକ୍ଟ ଦିଅନ୍ତି ବା ଇଫେକ୍ଟ ଦିଅନ୍ତି, ସେତେବେଳେ ଆପଣଙ୍କର ସବୁଜିମା ଉପରେ ତାର ପ୍ରଭାବଟା ସିଧାସଳଖ ଭାବରେ ପଡ଼େ ଏବଂ ସବୁଜିମାଟା ଧୀରେ ଧୀରେ ଡିଟୋରିଏସନ୍ ହୁଏ। ତେଣୁ ସେଇ ସବୁଜିମାଟା ଡିଟୋରିଏସନ୍ ହେବା ଦ୍ୱାରା ବନ୍ୟପ୍ରାଣୀଙ୍କ ଆବାସସ୍ଥଳୀଟା ଧୀରେ ଧୀରେ ନଷ୍ଟ ହେବା ଯୋଗୁଁ ତାର ପ୍ରଭାବରେ ସେମାନଙ୍କର ମଧ୍ୟ ଅବକ୍ଷୟ ଘଟୁଛି।
2: ତାମାନେ ଆମେ ବି ସବୁଜିମା ପ୍ରତି ନଜର ରଖିବା ଉଚିତ, ଆଉ ବନ୍ୟପ୍ରାଣୀଙ୍କ ସୁରକ୍ଷା ପ୍ରତି ବି ସେମିତି ଯତ୍ନବାନ ହେବା ଉଚିତ
3: ନିଶ୍ଚିତ ରୂପରେ। ଦେଖନ୍ତୁ ଆମର ଯୋଉ ଆଇଏଫ୍ଏସ୍ଆର୍ ରିପୋର୍ଟ ଅଛି, ଇଣ୍ଡିଆ ଷ୍ଟେଟ୍ ଅଫ୍ ଫରେଷ୍ଟ ରିପୋର୍ଟ ଯୋଉ ଅଛି, 2021-23 ଏବଂ ଅପ୍ ଟୁ ବର୍ତ୍ତମାନ 26-27 ପର୍ଯ୍ୟନ୍ତ ଆପଣ ଦେଖିବେ ଯେ ଓଡ଼ିଶା ରାଜ୍ୟ ସରକାର ଆପଣଙ୍କର 33-37% ପର୍ଯ୍ୟନ୍ତ ଜଙ୍ଗଲ ବୃଦ୍ଧି କରିକି ରଖିଛନ୍ତି, ଯୋଉଟା ଆପଣଙ୍କର ଜାତୀୟ ହାରଟା ଅଛି 25-27% ବୋଲି। ଆମେ ତାଠୁ ଅଲରେଡି 8-10% ଏକ୍ସେସ୍ ଅଛି। ଆମେ ଏଇଟା ଗ୍ରୋ କରିକି ଏଇଥିପାଇଁ ଅଛି ଯେ ସର୍ବସାଧାରଣଙ୍କର ଏନଭଲ୍ଭମେଣ୍ଟ ଇଜ୍ ହାଇଲି ଏସେନ୍ସିଆଲ୍ ଇନ୍ କନଜରଭେସନ୍ ଅଫ୍ ଦି ବାୟୋଡାଇଭର୍ସିଟି। ଆପଣ ଯେପର୍ଯ୍ୟନ୍ତ ସିଧାସଳଖ ଭାବରେ ସର୍ବସାଧାରଣ ଲୋକଙ୍କୁ ଆପଣ ଇନଭଲ୍ଭ ନ କରିଛନ୍ତି, ବନ୍ୟପ୍ରାଣୀ ସୁରକ୍ଷା ଏବଂ ସବୁଜିମାର ଯୋଉ ବୃଦ୍ଧିଟା ଆଜି ଆଲୋଚନା କରୁଛେ ବନାନୀ କାର୍ଯ୍ୟକ୍ରମରେ, ଏଇଟା ସୁଫଳ ଲାଭ କରିବ ନାହିଁ। ଲୋକମାନେ ଯେତେବେଳେ ସିଧାସଳଖ ଭାବେ ବୁଝିପାରିବେ ଯେ ହାତୀଟି ବଞ୍ଚିବା ଦରକାର, ହରିଣ ମଧ୍ୟ ବଞ୍ଚିବା ଦରକାର, ମୋ ବାରି ଚାରିପଟେ ମଧ୍ୟ ସବୁଜିମା ରହିବା ଦରକାର, ସେତେବେଳେ ଡେଫିନେଟଲି ଆପଣଙ୍କ ଗ୍ରୀନ୍ କଭରେଜଟା ବଢିବ।
2: ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ବନ ବିଭାଗ କଣ କଣ ସବୁ ପଦକ୍ଷେପ ନେଉଛି?
3: ପ୍ରଥମ କଥା ହେଉଛି ସେଥିରେ ଗୋଟେ ସହଭାଗିତା ଭିତରେ ଆମେ ବନ୍ୟପ୍ରାଣୀ ସୁରକ୍ଷା ପ୍ରଦାନ କରିବା। କିଛି ବର୍ଷ ତଳେ ସେଟା ଗୋଟେ କନସେପ୍ଟ ଥିଲା ଯେ ମ୍ୟାନ୍ ଆନିମଲ୍ କନ୍ଫ୍ଲିକ୍ଟ, ଏଇଟା ଗୋଟେ
2: ପଶୁ ମଣିଷ ବିବାଦ,
3: ଏଇଟା ଗୋଟେ ବିବାଦର ରୂପ ବା ଡାଇଲଗ୍ ନ ରଖି ଆମେ ଏବେ ଗୋଟେ ନୂଆ କନସେପ୍ଟ ତିଆରି କରିଛୁ, ସହଭାଗିତା ଭିତରେ ମନୁଷ୍ୟ ଏବଂ ବନ୍ୟପ୍ରାଣୀ କିଭଳି ଭାବରେ ସମାଜରେ ବଞ୍ଚିବେ ବା ସଷ୍ଟେନ୍ କରିବେ। ଦେଖନ୍ତୁ ଏହାର ସୁରକ୍ଷା ପାଇଁ କି ଲିଗାଲ୍ ପ୍ରୋଭିଜନ୍ ତ ତାର ବହୁତ ଗୁଡ଼ିଏ ଅଛି। ୱାଇଲ୍ଡ ଲାଇଫ୍ ପ୍ରୋଟେକ୍ସନ୍ ଆକ୍ଟ 1972 ଅଛି, ୱାଇଲ୍ଡ ଲାଇଫ୍ ପ୍ରୋଟେକ୍ସନ୍ ରୁଲ୍ 1974 ଅଛି, ତାକୁ ପନିସେବୁଲ୍ ବିଭିନ୍ନ ସେକ୍ସନ୍ସ ଅଛି, ଲିଗାଲ୍ ପ୍ରୋଭିଜନ୍ ତ ବହୁତ ଗୁଡ଼ିଏ ଅଛି। କିନ୍ତୁ ଏ ସବୁ ଜିନିଷ ବାଦେ ଏ ଲିଗାଲ୍ ପ୍ରୋଭିଜନ୍ ଭିତରକୁ ଯଦି ଆପଣ ପଶିବେ ଦେଖିବେ ମୋଷ୍ଟ ଅଫ୍ ଦି କେସ୍ରେ ଟ୍ରାଇବାଲ୍ ପିପୁଲ୍ସ, ଯେଉଁମାନେ ଜନଜାତି ବର୍ଣ୍ଣବାସୀ, ଏଇମାନଙ୍କର ସିଧାସଳଖ ଇନଭଲ୍ଭମେଣ୍ଟ ଥାଏ। କିନ୍ତୁ ସେମାନେ ଯୋଉ ଶିକାରଟା କରନ୍ତି ବା ସେମାନେ ଯାହା ଇଲିଗାଲ୍ ଆକ୍ଟିଭିଟିଜ୍ଟା କରନ୍ତି ତାକୁ ଆଣିକି ସେଇ ଲୋକଙ୍କ ପାଖରେ ପହଞ୍ଚାନ୍ତି ଯେଉଁମାନେ ଏସି ଘରେ ବସିକି ସେମାନେ ତାକୁ ଉପଭୋଗ କରନ୍ତି। କହିବାର କନସେପ୍ଟ ହେଲା ଶିକାର କରୁଥିବା ଲୋକଟା ଗୋଟେ ପୁଅରେଷ୍ଟ ଅଫ୍ ଦି ପୁଅର ପିପୁଲ୍, ଆଦିବାସୀ ଶ୍ରେଣୀର ଲୋକଟେ ଯାହାର ପେଟ ଏବଂ ପିଠି ଦୁଇଟାକୁ ପ୍ରାୟତଃ ସମାନ ଥିବା। ଆମେ ବିଭିନ୍ନ ଫୋରମ୍ ଯେତେବେଳେ ଆରେଷ୍ଟ କରିକି ନଉ, ମାଜିଷ୍ଟ୍ରେଟଙ୍କ ପାଖରେ ତାଙ୍କୁ ନେଇ ପ୍ରଡ୍ୟୁସ୍ କରୁ, ଯେ ସେତେବେଳେ ସେମାନେ ଫିଲ୍ କରନ୍ତି ଏ ଲୋକଟା ବାସ୍ତୁର କ'ଣ ଏତେ ବଡ ଯନ୍ତ୍ର ଶିକାର କରିକି ଆଣିକି ଏଠି ପାଖରେ ପହଞ୍ଚାଇଥିବ। ୟେସ୍, ତା ପାଖରେ ଟେକ୍ନିକାଲ୍ ନଲେଜଟା ଅଛି
2: କେମିତି ଗୋଟେ ବନ୍ୟପ୍ରାଣୀକୁ ଶିକାର କରିବ,
3: ଟ୍ରାଡିସନାଲ୍ ୱେରେ ସେ ତାକୁ ଶିକାର କରିଥାଏ। ସେମାନେ ମଧ୍ୟ ବହୁତ ସଜାଗ ହେଲେଣି, ତାଙ୍କୁ ଯେତେବେଳେ ପନିସମେଣ୍ଟ ଇମ୍ପୋଜ୍ କରାହଉଛି ସେମାନେ ମଧ୍ୟ ବୁଝୁଛନ୍ତି, ଆମେ ତାଙ୍କୁ ମଧ୍ୟ କାଉନ୍ସିଲିଂ କରୁଛୁ ଏବଂ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମରେ ତାଙ୍କୁ ହିଁ ଭାଗିଦାରୀ ରୂପେ ନେଉଛୁ ଏବଂ ତାଙ୍କୁ ଇନଫର୍ମାଣ୍ଟ ଆଗରେ ୟୁଜ୍ କରୁଛୁ। ବର୍ତ୍ତମାନ ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ବୋଧେ ଆଉଟ୍ ଅଫ୍ ଦି 28-29 ଷ୍ଟେଟ୍ସ ଅଫ୍ ଦି ଇଣ୍ଡିଆ ଫାର୍ଷ୍ଟ ଟାଇମ୍ ଏଆଇଟାକୁ ୟୁଜ୍ କରିଛି ଫର୍ ଦି ୱାଇଲ୍ଡ ଲାଇଫ୍ ପ୍ରୋଟେକ୍ସନ୍, ଏବଂ ଏହାର କେତେ ଦୂର ସକ୍ସେସ୍ ଅଛି ଓଡ଼ିଶା ଗଭର୍ଣ୍ଣମେଣ୍ଟରେ ଆପଣ ଦେଖିବେ। ଫାର୍ଷ୍ଟ ଟାଇମ୍ ସିମିଳିପାଳରେ ଆମେ ଥିଲା ଏଆଇ କ୍ୟାମେରାଟାକୁ ଟାୱାରଟାକୁ ୟୁଜ୍ କଲୁ, ଲାଷ୍ଟ ସ୍କେଲ୍ର ଆମେ ଶିକାରୀମାନଙ୍କୁ ଶିକାର କରୁଥିବା ଅବସ୍ଥାରେ ମଧ୍ୟ ତାଙ୍କୁ ଧରିଛୁ। ଡାଇରେକ୍ଟ ଏଭିଡେନ୍ସ ନେଇକି କୋର୍ଟରେ

0: ଚାଷ ଜମିଟା ହୋଲ୍ ଥ୍ରୁ ଦ ଇୟର୍ 12 ମାସ ଯାକ ସେମାନେ କଲ୍ଟିଭେସନ୍ କରନ୍ତି। ଯେହେତୁ ଚନ୍ଦ୍ରା ଡମ୍ପଡ଼ା ଅଭୟାରଣ୍ୟଟା ଗୋଟେ ଏଲିଫେଣ୍ଟ ସାଙ୍କ୍ଚୁରି, ହାତୀ ରେଗୁଲାର ଇଣ୍ଟରଭାଲରେ ଡମ୍ପଡ଼ା ରେଞ୍ଜରୁ 8 ଗଡ଼ ଡିଭିଜନକୁ ସେମାନେ ଯାତାୟତ କରିବେ। ମହାନଦୀ ରିଭରଟାକୁ 2.5 କିଲୋମିଟର 3 କିଲୋମିଟର ରେଡିୟସ୍ଟାକୁ ସେମାନେ କଭର କରିବେ, ରିଭର ବେଲ୍ଟକୁ ସେମାନେ ପହଁରିକି ଏପଟୁ ସେପଟୁ ଯାଆନ୍ତି। ତ ଆତଯାତ ସମୟରେ ଡେଫିନେଟଲି ନଦୀ କ୍ରସ୍ କରିବାରୁ ସେମାନେ ଗୋଟେ ଟାୟାର୍ଡନେସ୍ ଫିଲ୍ କରନ୍ତି। ତ ସେମାନେ ଫାଷ୍ଟ ଖାଇବା ପାଇଁକି ରିଭର ବ୍ୟାଙ୍କରେ ଯାହା ସବୁ କ୍ରପ୍ ଥିବ ତାକୁ ଡ୍ୟାମେଜ୍ କରନ୍ତି। ରାଜ୍ୟ ସରକାରଙ୍କର ପ୍ରାବଧାନ ଅଛି, କ୍ରପ୍ ଡ୍ୟାମେଜ୍ ଯଦି କରୁଛନ୍ତି ତାଙ୍କୁ ଆମେ ଅନୁକମ୍ପା 2.0ରେ ତାଙ୍କୁ କମ୍ପେନ୍ସେସନ୍ ଦେବା। ସୋ ପର୍ ହେକ୍ଟର ରାଜ୍ୟ ସରକାର ବା ଯଦି ପ୍ୟାଡି ଫିଲ୍ଡ ଅଛି 20,000 ଟଙ୍କା ଦେଉଛନ୍ତି ପର୍ ହେକ୍ଟର, ଯଦି କ୍ୟାସ୍ କ୍ରପ୍ ଅଛି ସେଟା ଆରାଉଣ୍ଡ 25,000 ସେମାନେ ଦେଉଛନ୍ତି। ଆମେ ତାକୁ ଆକ୍ସେସ୍ କରୁ କେତେଙ୍କର ଏକ୍ସଟେଣ୍ଟ ଅଫ୍ ଡ୍ୟାମେଜ୍ ଅଛି, ବେସିଂ ଅପନ୍ ଦାଟ୍ କମ୍ପେନ୍ସେସନ୍ଟା
1: ଅନୁସାରେ ଦେବା ପାଇଁ ଚେଷ୍ଟା,
0: ଏବଂ ଦାଟ୍ ଗୋଟେ ଟ୍ରାନ୍ସପରେନ୍ସି ମୋଡ୍ରେ ଦେଉଛୁ, ଅନ୍ଲାଇନ୍ରେ ତାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର୍ ହୁଏ ସେଟା।
2: ଆଜ୍ଞା, ହାତୀମାନେ ତାଙ୍କର ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ପାଉନାହାନ୍ତି ବୋଲି ସହରାଭିମୁଖୀ ହେଉଛନ୍ତି, ଏହି ପ୍ରସଙ୍ଗରେ ଆପଣ କ'ଣ କହିବେ?
0: ମୁଁ ଆପଣଙ୍କୁ ଜଷ୍ଟ 20 ଇୟର୍ସ ବ୍ୟାକ୍ର ଗୋଟେ ହିଷ୍ଟ୍ରି କହିବି। କଟକ ଭୁବନେଶ୍ୱର ସହରଟା ଗୋଟେ ଲିମିଟେଡ୍ ଜୋନ୍ ଭିତରେ ଥିଲା। ସବସିକୁଏଣ୍ଟଲି ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ଏଇଟା ଗୋଟେ ଟ୍ୱିନ୍ ସିଟ୍ର ଆଖ୍ୟା ଦେଲେ, ଏବଂ ଏ ଟ୍ୱିନ୍ ସିଟ୍ର ଆଖ୍ୟାଟା ଧୀରେ ଧୀରେ ତାର ପରିସୀମାଟା ବଢ଼େଇଲା। ପରିସୀମାତ୍ରା ବଢ଼ିଲା ସେତେବେଳେ ସହରଟା ବଢ଼ିଛି ଏଲିଫ୍ୟାଣ୍ଟ ହାବିଟେଟ୍ ଭିତରକୁ। ହାତୀ ଆଜି ସହରାଭିମୁଖୀ ହେଇନି, ହ୍ୟୁମାନ୍ ବିଙ୍ଗ ଆଜି ସହରାଭିମୁଖୀ ଏକ୍ସପାନ୍ସନ୍ କରିଦେଇଛି ହାତୀର ହାବିଟେଟ୍ ବା ପରିସଂସ୍ଥା ଭିତରକୁ। ହାତୀ ଥରେ ଯୋଉ ରୁଟ୍ ଦେଇକି ଯାଇଥାଏ, ମନେ ରଖିଥାଏ ମୁଁ ଏଇ ରାସ୍ତା ଦେଇକି ଆସିଛି, ସେଇ ରାସ୍ତା ଦେଇକି ମୁଁ ଫେରିବି। ତ ସେପଟେ ଫେରିଲା ବେଳକୁ ସେଠି ଯଦି ରାସ୍ତା ଥିବ, ସେଠି ଯଦି ପାଚେରୀ ଥିବ, ଘର ଥିବ, ଡେଫିନେଟଲି ସେ ତାକୁ ଆମେ ତା ଏରିଆଟାକୁ ଇନକ୍ଲୋଜ୍ କରିକି ଆମେ ଘର କରିଛେ। ସେକେଣ୍ଡ ଥିଙ୍ଗ ଦେଖିବେ, ହାତୀର କ୍ଷତି ହବନି କିମ୍ବା ମଣିଷର କ୍ଷତି ହବନି, ମାନେ କାହାରି କ୍ଷତି ନ କରିବା ପାଇଁ ଆମେ ଏବେ ଗୋଟେ ଆର୍ଲି ୱାର୍ଣ୍ଣିଂ ସିଷ୍ଟମ୍ ବ୍ୟବହାର କରୁଛୁ, ତାକୁ ଇଡବ୍ଲ୍ୟୁଏସ୍ କହୁଛେ। ତାକୁ ଗୋଟେ ଜାଗାରେ ଗୋଟେ ଟାୱାର ଦେହରେ ଗୋଟେ ସାଇଲେଣ୍ଟ ଡେ ସେଟ୍ଅପ୍ କରିଛୁ, ସେଟା ସୋଲାର ଲାଇଟ୍ ଫିଟେଡ୍, ଏବଂ ସେଥିରେ ଗୋଟେ ମେମୋରି କାର୍ଡଟେ ବା ଚିପ୍ କାର୍ଡଟେ ୟୁଜ୍ ହେଉଛି। ସପୋଜ୍ ଆମେ କୌଣସି ଫାର୍ମର ଠୁ କି କୌଣସି ପବ୍ଲିକ ଠୁ ମାନେ ଗୋଟେ ମେସେଜ୍ ପାଇଲୁ ଯେ ଅମ୍କି ଏରିଆରେ ଗୋଟେ ହାତୀ ଆସି ଏଠି ପହଞ୍ଚିଛି, ତ ଇମିଡିଏଟ୍ଲି ଆମେ ସେଇ ନମ୍ବରଟାକୁ ଆମେ ଗୋଟେ ମିସ୍ କଲ୍ଟେ କରିବୁ। ଆଟ୍ ଦ ସେମ୍ ଟାଇମ୍ ସେ ଗୋଟେ କିଲୋମିଟର ରେଡିୟସ୍ ପର୍ଯ୍ୟନ୍ତ ସେ ଆପଣ ଗୋଟେ ସାଇଲେଣ୍ଟ ପ୍ରଡ୍ୟୁସ୍ କରିବେ, ସୋ ଦ୍ୟାଟ୍ ପବ୍ଲିକ ଇମିଡିଏଟ୍ଲି ଆୱାର ହେଇଯିବେ ଯେ ଏଇ ଏରିଆକୁ ବର୍ତ୍ତମାନ ହାତୀ ଆସିଛି, ଆମେ ଆମ ଘର ଭିତରେ କବାଟ ଜଗା ବନ୍ଦ କରି ରହିବୁ। ହାତୀ କ୍ରସ୍ କରିଗଲା ପରେ ବନ ବିଭାଗକୁ ଆମେ ମେସେଜ୍ ପାଇଁ ଏଗେନ୍ ଆସିବୁ। ଆଉ ଗୋଟେ ସବୁଠୁ ବଡ଼ ଗୁରୁତ୍ୱପୂର୍ଣ୍ଣ କଥା ହେଇଛି, ଏବେ ଓଡ଼ିଶା ବନ ପ୍ରଶାସନ ଏବଂ ବିଦ୍ୟୁତ୍ ବିଭାଗ ମଧ୍ୟରେ ଗୋଟେ କୋଡିନେସନ୍ ମିଟିଂ ହେଉଛି ରେଗୁଲାର ଇଣ୍ଟରଭାଲରେ। ସେମାନେ ସମସ୍ତଙ୍କ ଭିତରେ ପ୍ରତି ମାସରେ ଗୋଟେ ସମନ୍ୱୟ ବୈଠକ କରୁଛନ୍ତି
1: ଏଇ ବନ୍ୟପ୍ରାଣୀଙ୍କ
0: ସୁରକ୍ଷାକୁ ନେଇକି, ପର୍ଟିକୁଲାରଲି ଯେତେବେଳେ ଇଲେକ୍ଟ୍ରିକୁଲେସନ୍ ହେଉଛି କି ଯେତେବେଳେ ରେଲୱେ ଆକ୍ସିଡେଣ୍ଟ ହେଉଛି ତାକୁ ରିଡ୍ୟୁସ୍ କରିବା ପାଇଁ, ମିନିମାଇଜ୍ କରିବା ପାଇଁ ଆମେ ତାଙ୍କ ସହିତ ମଧ୍ୟ କୋଡିନେସନ୍ ମିଟିଂ କରୁଛୁ। ସପୋଜ୍ ଗୋଟେ ଏରିଆରେ ଏଲିଫେଣ୍ଟ ମୁଭମେଣ୍ଟ ଅଛି, କନ୍ସର୍ଣ୍ଣ ଏରିଆର ଜେଇ ଏସ୍ଡିଓ ଏଜିଓଡି ଇଞ୍ଜିନିୟର ତାଙ୍କୁ ଇମିଡିଏଟ୍ଲି ମେସେଜ୍ ଦିଆଯାଏ, ସେ ଏରିଆରୁ ସେ ଲାଇନ୍ଟା ସେମାନେ କଟ୍ ଅଫ୍ କରିଦିଅନ୍ତି। ଏବଂ ସେଥିପାଇଁ କିଛି ବଜେଟ୍ ପ୍ରାବଧାନ ମଧ୍ୟ ରାଜ୍ୟ ସରକାର ଏବେ ଧୀରେ ଧୀରେ ରଖୁଛନ୍ତି। ମୋଷ୍ଟ ଅଫ୍ ଦ ଟାଇମ୍ ଦେଖିବେ ସେତେବେଳେ ଲୋକଙ୍କ ପାଖରେ ବିଦ୍ୟୁତ୍ ଶକ୍ତି ପହଞ୍ଚିବା ପାଇଁ ଏମର୍ଜେନ୍ସି କେସ୍ରେ ଗୋଟେ ଟ୍ରାନ୍ସଫର୍ମର ବସାଯାଉଥିଲା, ତାର ହାଇଟ୍ ମେଜରମେଣ୍ଟ ହେଉନଥିଲା। ଏବେ କିନ୍ତୁ ଯୋଉ ଜାଗାରେ ଟ୍ରାନ୍ସଫର୍ମର ଆପଣଙ୍କୁ ସେଟେଲ୍ କରାହଉଛି ସେଠି କେତେ ମିନିମମ୍ ହାଇଟ୍ ରହିବ ସେ ଟ୍ରାନ୍ସଫର୍ମଟା, ତାକୁ ବନ୍ଦ କରି ରଖାଯିବ ନା ତାକୁ ଗୋଟେ ଆବଦ୍ଧ ପ୍ରିମାଇସେସ୍ ଭିତରେ ରଖାଯିବ, ସେଇଟା ମଧ୍ୟ ଡିସାଇଡ୍ ହେଉଛି ବାଇ ଦି ଫରେଷ୍ଟ ଅଫିସର୍ସ, ଲୋକାଲ୍ ଫରେଷ୍ଟ ଅଫିସର୍, ଯୋଉଠି ଫ୍ରିକ୍ୱେନ୍ସି ଅଫ୍ ମୁଭମେଣ୍ଟ ଅଫ୍ ଦି ଏଲିଫେଣ୍ଟ ଅଧିକ ଅଛି, ଯୋଉ
1: ଜାଗାରେ
0: ସେଇ ଜାଗାରେ ଆମେ ଗୋଟେ ସେଫ୍ଟି ଜୋନ୍ ମେଜରମେଣ୍ଟ ରଖୁଛୁ। କୋଉଠି ସ୍ୟାଗିଂ ଅଛି ସେଠି ଇଣ୍ଟରପୋଜ୍ ଦିଆଯାଉଛି, ଯୋଉଠି ଓପନ୍ ଅଛି ସେଠି ଆମେ କେବୁଲ୍ ସିଷ୍ଟମ୍ କରୁଛୁ, ଯୋଉଠି ବ୍ୟାରିକେସନ୍ ନାହିଁ ସେଠି ବ୍ୟାରିକେସନ୍ କରୁଛୁ, ଯୋଉଠି ହାତୀ ଛୁଆ ଗଳି ପଡୁଛନ୍ତି କୂଅ ଭିତରେ ଫାର୍ମର୍ସଙ୍କର ଅନୁମତି ନେଇକି ସେ ଜାଗାରେ ମଧ୍ୟ ଆମେ କ୍ଲୋଜ୍ କରିକି ରଖୁଛୁ।
1: ବେଳେ ବେଳେ ଦେଖାଯାଉଛି ଯେ ଟ୍ରେନ୍ ଲାଇନ୍ରେ ବି ହାତୀମାନେ କଟି ଯାଉଛନ୍ତି।
0: ନିଶ୍ଚିତ ଆଜ୍ଞା, ଟ୍ରେନ୍ ଲାଇନ୍ରେ ମଧ୍ୟ ହାତୀ ଆକ୍ସିଡେଣ୍ଟ ନ ହେବା ପାଇଁ
1: କ'ଣ ସବୁ ବ୍ୟବସ୍ଥା କରାଯାଉଛି?
0: ଏବେ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଗୋଟେ ବହୁତ ସୁନ୍ଦର କନ୍ସେପ୍ଟ ତିଆରି କରୁଛନ୍ତି, ଅଶ୍ମୀ ବୈଷ୍ଣବ ମାନେ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଗୋଟେ କନ୍ସେପ୍ଟ ତିଆରି ଚାଲିଛି, ଅନ୍ ଏକ୍ସପେରିମେଣ୍ଟ ବେସିସ୍ରେ ଅଛି ଆଠଗଡ଼ ଏବଂ ଢେଙ୍କାନାଳରେ। ରେଲୱେ ଲାଇନ୍ କରେ ଗୋଟେ କେବୁଲ୍ ବିଛା ହେଉଛି, ଟ୍ରେନ୍ ଆସୁଥିବା ସମୟରେ ଏବଂ ହାତୀ ମୁଭମେଣ୍ଟ ଥିବା ସମୟରେ ଗୋଟେ ସାଇରନ୍ ଡେ ବାଜିବ, ତ ସେଇ ପର୍ଟିକୁଲାର ମୁଭମେଣ୍ଟରେ ଡ୍ରାଇଭରକୁ ମେସେଜ ଦିଆଯିବ ଯେ ଯୋଉ ଲୋକ ପାଇଲଟ ଥିବେ ବା ଟ୍ରେନ୍ ଅପରେଟର ଯୋଉ ଥିବେ ଟ୍ରେନ୍ର ବେଗଟାକୁ ସେମାନେ
1: ସ୍ଲୋ କରିବେ,
0: ଏଲିଫେଣ୍ଟର କୌଣସି ଇଞ୍ଜୁରି ହେବ ନାହିଁ। ଧନ୍ୟବାଦ ଦେବି, କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଉଭୟ ଏସବୁ ଦିଗରେ ବହୁତ ସୁନ୍ଦର ପଦକ୍ଷେପ ଗ୍ରହଣ କରୁଛନ୍ତି, ଏବଂ ଆମେ ମାନେ ମଧ୍ୟ ଫିଲ୍ଡରେ ତାକୁ ଇମ୍ପ୍ଲିମେଣ୍ଟ କରିବା ପାଇଁ ଯେତେ କଷ୍ଟ ଅଛି ତାକୁ ସ୍ୱୀକାର ମଧ୍ୟ ଫିଲ୍ଡରେ କରୁଛୁ।
2: କେନ୍ଦ୍ର ସରକାର, ରାଜ୍ୟ ସରକାର ତଥା ବନ ବିଭାଗର ତ ସାହାଯ୍ୟ ସହଯୋଗ ରହିଛି, ହେଲେ ଏଇ ଯୋଉ ବନ୍ୟପ୍ରାଣୀଙ୍କ ସୁରକ୍ଷାରେ ଜଣେ ସାଧାରଣ ଲୋକର ଭୂମିକା ଆଉ ଦାୟିତ୍ୱ କର୍ତ୍ତବ୍ୟ କ'ଣ ରହିଛି?
0: ଗୋଟେ ସର୍ବସାଧାରଣ ଲୋକଙ୍କର ମାନସିକତା କ'ଣ ଅଛି, ସେ କାହିଁକି ବନ୍ୟପ୍ରାଣୀ ସୁରକ୍ଷାରେ ଗୋଟେ ବ୍ରତି ହବ?
1: ଆଜ୍ଞା,
0: ଜଣେ ସାଧାରଣ ଲୋକ କହିଲେ ବି ସେ ଜଣେ ଗାର୍ଡିଆନ, ତ ସେମାନେ ଯେପର୍ଯ୍ୟନ୍ତ ସଚେତନ ନ ହୋଇଛନ୍ତି ପରବର୍ତ୍ତୀ ପିଢ଼ିକି ଗୋଟେ ସଚେତନ ବାର୍ତ୍ତା ମଧ୍ୟ ଦେଇପାରିବେ ନାହିଁ। ତେଣୁ ଗୋଟେ ସର୍ବସାଧାରଣ ଲୋକ ପ୍ରଥମେ ଇନସ୍ୟୁର ହବା ଦରକାର ଯେ ଆମେ ସମସ୍ତ ଦେଶୀ ଖାଦ୍ୟ ଖାଉଥିଲୁ, ଗୋଟେ ଆଭରେଜ୍ ଏଜ୍ ଥିଲା 90, ସେପର୍ଯ୍ୟନ୍ତ ନିରୋଗ ଜୀବନ ଅତିବାହିତ କରୁଥିଲେ, ଏବଂ ସେତେବେଳେ ସମସ୍ତ ବନ୍ୟପ୍ରାଣୀ ମଧ୍ୟ ସମାଜରେ ସୁରକ୍ଷିତ ଥିଲେ, ଉଭୟଙ୍କ ଭିତରେ ଗୋଟେ ସମନ୍ୱୟ ଥିଲା। ଯଦି ସେଇ ବାର୍ତ୍ତାଟା ସେ ତା ପରବର୍ତ୍ତୀ ପିଢ଼ିକି ସେ ନ ଦିଏ, ଏବଂ ବନ ପ୍ରଶାସନ ଯଦି ସେଇ ପରବର୍ତ୍ତୀ ପିଢ଼ିଟାକୁ ସ୍କୁଲ କଲେଜ ଯେତେ ୟଙ୍ଗ ଷ୍ଟେଜ୍ ଅଛନ୍ତି ସେଠି ଯଦି ସେଇ ବାର୍ତ୍ତାଟା ନ ଦିଏ, ଦେନ୍ ପରବର୍ତ୍ତୀ ପିଢ଼ି ଅଲୱେଜ୍ ହାଇବ୍ରିଡ୍

0: ପ୍ରଡକ୍ଟ ଉପରେ ଡିପେଣ୍ଡ କରିବେ। ହାଇବ୍ରିଡ୍ ପ୍ରଡକ୍ଟର ଗୋଟେ ପ୍ଲସ୍ ପଏଣ୍ଟ ହେଉଛି ଆପଣଙ୍କୁ ଇନ୍ଷ୍ଟାଣ୍ଟ ଟେଷ୍ଟଟା ଦିଏ, କିନ୍ତୁ ଗୋଟେ ଲଙ୍ଗ୍ ଟର୍ମରେ ଆଫେକ୍ଟ ପକାଏ। ଆଭରେଜ୍ ଲାଇଫ୍ ସ୍ପାନ୍ଟା ବର୍ତ୍ତମାନ ଧୀରେ ଧୀରେ କମି କମି ଆସି 80-75 ଭିତରକୁ ପଳାଇ ଆସିଲାଣି। ତ ତା ରିଜିନ୍ ହେଉଛି ଡ୍ୟୁ ଟୁ ଲ୍ୟାକ୍ ଅଫ୍ କୋଡିନେସନ୍ ଏବଂ ଦି ୱାଇଲ୍ଡ ଆନିମଲ୍ସ ଆଣ୍ଡ ଦି ହ୍ୟୁମାନ୍ ବିଙ୍ଗ୍ସ।
1: ମଣିଷ ପଶୁଙ୍କ ଭିତରେ ସମନ୍ୱୟ
0: ଅଭାବ ରହୁଛି, କମୁଛି, ସେଇଟାକୁ ଆଉ ଇନକ୍ରିଜ୍ କଲେ ଡେଫିନେଟ୍ଲି ଆମର ଲାଇଫ୍ ସ୍ପାନ୍ ମଧ୍ୟ ବଢିବ।
1: ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ଆଧାର କରି ସାଧାରଣ ଜନତାଙ୍କୁ ସଚେତନ କରିବା ପାଇଁ ବନ ବିଭାଗ କ'ଣ ସବୁ ଦାୟିତ୍ୱ କର୍ତ୍ତବ୍ୟ ତାର କରୁଛି?
0: ଦେଖନ୍ତୁ, ଆମେ ଡିଫରେଣ୍ଟ ଫୋରମ୍ରେ ପିଆର୍ଆଇ ମେମ୍ବର୍ସଙ୍କୁ ଇନଭଲ୍ଭ କରୁଛୁ, ସରପଞ୍ଚ ହୁଅନ୍ତୁ କିମ୍ବା ୱାର୍ଡ ମେମ୍ବର ହୁଅନ୍ତୁ, ଜିଲ୍ଲା ପରିଷଦ ସଭ୍ୟ ହୁଅନ୍ତୁ, ସେମାନଙ୍କର ସହାୟତାରେ ହିଁ ବିଭିନ୍ନ ପବ୍ଲିକ୍ ପାର୍ଟିସିପେସନ୍ ଆକ୍ଟିଭିଟିଜ୍ କରାଯାଏ। ଯେମିତି ଆମେ ବନ୍ୟପ୍ରାଣୀ ସପ୍ତାହ ପାଳନ କରୁଛୁ, ସେଠି ବନ୍ୟପ୍ରାଣୀ ସପ୍ତାହରେ ଯୋଉ ଯୋଉ ଇନ୍ଷ୍ଟିଚ୍ୟୁସନ୍ରେ ଆମେ ସବୁ କମ୍ପିଟିସନ୍ କରିଥିବୁ, କୁଇଜ୍ କମ୍ପିଟିସନ୍ କରିଥିବୁ, ଚିତ୍ରାଙ୍କନ ପ୍ରତିଯୋଗିତା କରିଥିବୁ, ଏସେ ରାଇଟିଂ କରିଥିବୁ, ଗୋଟେ ଗୋଟେ ୱାଇଲ୍ଡ ଆନିମଲ୍ର କ'ଣ ଆବଶ୍ୟକତା ଅଛି ତା ଉପରେ ଗୋଟେ କନ୍ସେପ୍ଟ ତିଆରି କରି ସେମାନେ ଗୋଟେ ଗୋଟେ ଡ୍ରଇଂ କରନ୍ତି, ଏତେ ସୁନ୍ଦର ମେସେଜ୍ ଦେଇଥାଏ। ଛୋଟ ଛୋଟ ପିଲାଙ୍କ ମାଇଣ୍ଡରେ ମଧ୍ୟ ଭେରି ଇନୋଭେଟିଭ୍ କନ୍ସେପ୍ଟ ସବୁ ଥାଏ, ସେଗୁଡ଼ାକୁ ମଧ୍ୟ ଆମେ ଡିଟେକ୍ଟ କରୁ, ତାଙ୍କଠୁ ଆଦାୟ କରୁ ଏବଂ ତାଙ୍କୁ ମଧ୍ୟ ରିୱାର୍ଡ ଦେଉ। ସରକାରଙ୍କ ରାଜ୍ୟ ସରକାର ବିଭିନ୍ନ ସ୍କିମ୍ ଅଛି, ସପୋଜ୍ ଘରଚଟିଆର ସଂରକ୍ଷଣ କରୁଛନ୍ତି, ଯେଉଁମାନେ କ୍ରୋକୋଡାଇଲ୍ର ସଂରକ୍ଷଣ ପ୍ରତି ଅଛନ୍ତି, ଯେଉଁମାନେ ହାତୀ ସଂରକ୍ଷଣ ପ୍ରତି ଅଛନ୍ତି। ସପୋଜ୍ ଆପଣଙ୍କୁ ଗୋଟେ ଏକ୍ସାମ୍ପଲ୍ ଦେବି, ହାତୀ ମୋର ସାଥୀ ଗୋଟେ ଅନୁଷ୍ଠାନ ଅଛି, ଯେଉଁଠି ଗୋଟେ ହାତୀ ମଣିଷ ଭିତରେ ବିବାଦ ଥାଏ, ସେମାନେ ଇନ୍ଷ୍ଟାଣ୍ଟଲି ସେ ଡିଓଫଙ୍କ ସହିତ କଣ୍ଟ୍ରୋଲ୍ କରିକି, ଆପଣ ଲୋକାଲ୍ ଫରେଷ୍ଟ ଅଫିସରଙ୍କ ସହିତ କଣ୍ଟ୍ରୋଲ୍ କରିକି ସେଠିକି ଯିବେ, ଯାଇକି ସେମାନେ ସେଠି ଲୋକଙ୍କ ସହିତ କାଉନ୍ସିଲିଂ କରନ୍ତି। ବେଳେବେଳେ ହାତୀ ମଣିଷ ବିବାଦରେ ଏତେ ବଡ଼ ଉଗ୍ର ରୂପ ନେଇଯାଏ, ଯଦି ହାତୀରେ ମଣିଷକୁ ମାରିଦେଲା ଦେନ୍ ସେଠି ଲୋକ ପଛାନ୍ତିନି, ରାବକୁ ବାଡ଼େଇବାକୁ ହେବ।
1: ଶୁଣିବାକୁ ପାଉଛୁ ଯେ ବନ୍ୟ କର୍ମଚାରୀଙ୍କ ଉପରେ ଆଟାକ୍ କରାଯାଉଛି।
0: ତା ରିଜିନ୍ ହେଉଛି ଯେତେବେଳେ ଯୋଉ ଲୋକର ଗୋଟେ ଧନ ଜୀବନ ପର୍ଟିକୁଲାର ଯେତେବେଳେ କ୍ଷତି ହୁଏ, ଲୋକ ରାଗ ମୁଖରେ ସେତେବେଳେ ଗୋଟେ ପ୍ରତିହିଂସା ପରିଣାତ୍ମକ ମନୋଭାବ ପରିପୋଷଣ କରେ, ତ ତାକୁ ସେମାନେ ରିଡ୍ୟୁସ୍ କରିବା ପାଇଁ ହାତୀ ମେରା ସାଥୀ ଯୋଉ ଟିମ୍ଟି ଅଛି ସେମାନେ ଯାଇ ସେଠି ପହଞ୍ଚନ୍ତି, ଜିଲ୍ଲା ପ୍ରଶାସନର ପୋଲିସ ଅଧିକାରୀମାନେ ଯାଇ ସେଠି ପହଞ୍ଚନ୍ତି, ଏବଂ ଲୋକାଲ୍ ୟୁଥ୍ ଯୋଉମାନେ ୱାଇଲ୍ଡ ଲାଇଫ୍ ୱିଙ୍ଗ ସହିତ ଆସୋସିଏଟେଡ୍, ଯୋଉମାନେ ତାଙ୍କ ସହିତ ଉତ୍ତପ୍ରଦ ଭାବେ ଜଡ଼ିତ ଭାବେ କାମ କରନ୍ତି, ସେମାନେ ସେ ସିଚୁଏସନ୍କୁ କମାଣ୍ଡ କ୍ୱାଇଟ୍ କରନ୍ତି ଏବଂ ସରକାର ଦେଖନ୍ତି ଏଇ ସଂସ୍ଥାଟା କେତେ ଥର ଏଇଭଳିଆ ଆକ୍ଟିଭିଟିଜ୍ କରିଛି, ତାକୁ ରେକର୍ଡ ବିଲ୍ଡ ଅପ୍ ମଧ୍ୟ କରାଯାଏ, କରିକି ତାଙ୍କୁ
1: ପୁରସ୍କୃତ
0: କରାଯାଏ,
1: ତାଙ୍କୁ କିଛି ପ୍ରୋତ୍ସାହନ ରାଶି ଦିଆଯାଏ,
0: ନିଶ୍ଚିତ ରୂପେ ତାଙ୍କୁ ପ୍ରୋତ୍ସାହନ ରାଶି ତାଙ୍କୁ ଦିଆଯାଉଛି।
1: ସାର୍, ଜଙ୍ଗଲରେ ବନ୍ୟପ୍ରାଣୀଙ୍କ ସୁପରିଚାଳନା ପାଇଁ ସରକାରଙ୍କ ତରଫରୁ ବା ବନ ବିଭାଗ ତରଫରୁ କ'ଣ ସବୁ ଯୋଜନା ପ୍ରସ୍ତୁତ କରାଯାଉଛି?
0: ହାତୀକୁ ସୁରକ୍ଷା ଦେବା ପାଇଁ ବା ହାତୀ ବାହାରକୁ ନ ଆସିବା ପାଇଁ ଯୋଉଠି ସମ୍ଭବ ଅଛି ଆମେ ତାକୁ ଟ୍ରେଞ୍ଚ କରିଛୁ, ଯୋଉଠି ସମ୍ଭବ ନାହିଁ ଟ୍ରେଞ୍ଚ ଖୋଳିବା ପାଇଁ ସେଠି ଆମେ ରାଣ୍ଡମ୍ ରବର ୱାଲ୍ ଫର୍ମେସନ୍ କରିଛୁ, ଯୋଉଠି ଦୁଇଟା ଯାକ ମେଟେରିଆଲ ଯାଇକି ପହଞ୍ଚି କାମ କରାଯାଇପାରୁନି ସେ ଜାଗାରେ ଆମେ ସୋଲାର ଫେନ୍ସ କରିଛୁ, ଏବଂ ଯୋଉଠି ଏଲିଫେଣ୍ଟ ମୁଭମେଣ୍ଟଟା ଫ୍ରିକ୍ୱେଣ୍ଟଲି ଅଛି ବା ଫ୍ରିକ୍ୱେନ୍ସି ଅଧିକା ଅଛି ସେ ଜାଗାରେ ଏଲିଫେଣ୍ଟ କରିଡର ବୋଲି ଆମେ ଗୋଟେ ଇୟର ମାର୍କ ରଖିଛୁ, ଏଇ ଜାଗାରେ ହାତୀ ନିଶ୍ଚିତ ରୂପେ ବାହାରକୁ ବାହାରିବ। ହାତୀ ଗୋଟେ ମାଇଗ୍ରେଟରି ୱାଇଲ୍ଡ ଆନିମଲ୍, ସେ ଗୋଟେ ସ୍ଥାନ ଆଉ ଗୋଟେ ସ୍ଥାନକୁ ଡେଫିନେଟଲି ଯିବା, ତ କହିବାର ସେନ୍ସ ହେଲା ସେମାନେ ସୋସିଆଲି ଆମଠୁ ବହୁତ ଗୁଣରେ ଅଧିକ ମାନେ ଆଟାଚ୍ ଟୁ ଇଚ୍ ଅଦର, ତେଣୁ ତାଙ୍କର ସୁରକ୍ଷା ପାଇଁ ରାଜ୍ୟ ସରକାର କ୍ରୋଡ୍ସ ଅଫ୍ ରୁପିସ୍ ଇନ୍ଭେଷ୍ଟମେଣ୍ଟ କରୁଛନ୍ତି। ଆମେ ଖୁସି ହେବା ଦରକାର ଯେ ଏଇ ସୁରକ୍ଷା ନୀତି ଯୋଗୁଁ ଆଜି ଓଡ଼ିଶାର ପୋଟେନ୍ସିଆଲ 1700-1800 ହାତୀ ଥିବା ଜାଗାରେ ଆମେ 2100-2200 ହାତୀ ପାଉଛେ, ଏବଂ ନ୍ୟୁ ବେବି ବର୍ନ୍ସ ମଧ୍ୟ ଆସୁଛି। ମୋଷ୍ଟ ଅଫ୍ ଦ ଟାଇମ୍ ଆପଣ ଦେଖିବେ ମିଡିଆ କଭରେଜ କରୁଛନ୍ତି, ଏଠି ହାତୀ ମୃତ୍ୟୁ ହେଲା, ସେଠି ହାତୀ ମୃତ୍ୟୁ ହେଲା, ଏଠି ହାତୀ ମୃତ୍ୟୁ ହେଲା, ମୁଁ ଆଜି ପର୍ଯ୍ୟନ୍ତ କୌଣସି ଜାଗାରେ ଦେଖିଲିନି ହାତୀ ଛୋଟ ହାତୀ ଜନ୍ମ କରିଛି, ଗୋଟେ ନେଗେଟିଭ ମେସେଜଟାକୁ ଆମେ ସ୍ପ୍ରେଡ୍ କରିଦେଉଛୁ ଇମିଡିଏଟଲି,
1: ନେଗେଟିଭ ଜିନିଷଟା ବି ସମସ୍ତେ ବହୁତ ଶୀଘ୍ର ଗ୍ରହଣ କରି ନିଅନ୍ତି, ଆଉ ସେଟା ବି ମନ ଭିତରେ ପୁରା ମାନେ ଛାପି ହେଇକି
0: ରହିଯାଏ, ଗୋଟେ ଫ୍ଲେଭର ଆଡେଡ୍ ଟାଇପ୍ର ସବଷ୍ଟାନ୍ସ ମିଳିଯାଏ ତାଙ୍କୁ। ଆମେ ଡେଫିନେଟଲି ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେବୁ, ବନ ପ୍ରଶାସନକୁ ଆମେ ଧନ୍ୟବାଦ ଦେବୁ, ଯେତେ ପିଆର୍ଆଇ ମେମ୍ବର୍ସ ଅଛନ୍ତି, ପବ୍ଲିକ୍ସ ଅଛନ୍ତି, ତାଙ୍କ ପାର୍ଟିସିପେସନ୍ ଯୋଗୁଁ ଓନ୍ଲି ଆଜି ତା ସଂଖ୍ୟାଟା ଧୀରେ ଧୀରେ ବଢିକି 2100-2200 ଭିତରକୁ ଆମ ଆସିଛି। ଏଠି
1: ଏତେ ସବୁ କରିବା ସତ୍ତ୍ୱେ ମଧ୍ୟ ବର୍ତ୍ତମାନ ଦେଖାଯାଉଛି ହାତୀ, ବାରା, ଭେଟାବାଘ, ହରିଣ ଏମାନଙ୍କୁ ସବୁ ଶିକାର କରାଯାଉଛି। ଯେହେତୁ ଜଣେ ଆପଣ ହେଉଛନ୍ତି ବନାଞ୍ଚଳ ଅଧିକାରୀ, ଏହି ପ୍ରସଙ୍ଗକୁ ଆଧାର କରି କ'ଣ ଆପଣ ଆମ ଶ୍ରୋତାବନ୍ଧୁ ମାନଙ୍କୁ କହିବେ?
0: ଶିକାର କରିବା ଇତିହାସ ପୃଷ୍ଠରୁ ଯଦି ଆପଣ ଦେଖି ଆସିବେ, ପୌରାଣିକ ତଥ୍ୟରୁ ଯଦି ଆପଣ ଦେଖି ଆସିବେ, ଶିକାର କରିବାର ଗୋଟେ ପରମ୍ପରା ବା ପ୍ରଥା ରହିଆସିଛି। ତାର ମାନେ ନୁହେଁ ଯେ ଆଜିକା ଡେଟ୍ରେ ମଧ୍ୟ ମଣିଷ ଶିକାର କରିବେ, ସେତେବେଳେ ରାଜା ମହାରାଜାମାନେ ନିଜର ଆଧିପତ୍ୟ ବିସ୍ତାର କରିବା ପାଇଁ ଶିକାର କରୁଥିଲେ, ନିଜର ଖୁସିଟାକୁ ଜାହିର କରିବା ପାଇଁ ଶିକାର କରୁଥିଲେ, ଯାହା ପୁରୁଣା ଫ୍ରମ୍ ଆୱର୍ ଦି ଗ୍ରାଣ୍ଡ ପ୍ୟାରେଣ୍ଟସ୍। ଏ ପରମ୍ପରା ବା ପ୍ରଥାଟା ଅତୀତରୁ ଗଡ଼ି ଆସୁଥିଲା, ତାର ଅର୍ଥ ନୁହେଁ ଆଜିକା ଡେଟ୍ରେ ଆମେ ସେଟା କରିବା। ମୁଁ ଏଇଟାକୁ ଅସ୍ୱୀକାର କରିବିନି ମ୍ୟାଡାମ, ଆଜିକା ଡେଟ୍ରେ ଶିକାର ହଉ ନାହିଁ, କିନ୍ତୁ ଆଜିକା ଡେଟ୍ରେ
1: ଶିକାରଟା କମି ଯାଇଛି।
0: ୟେସ୍, କିନ୍ତୁ ସେଠି ଆଉ ଗୋଟେ ସେମ୍ ଟାଇମ୍ରେ ଗୋଟେ ପ୍ରୋବ୍ଲେମ୍ସ ହେଉଛି, ଯେତେବେଳେ ଅଧିକରୁ ଅଧିକ ସଂଖ୍ୟାର ଆପଣଙ୍କର କୋର୍ଟରେ ଯେତେବେଳେ କେସ୍ ପେଣ୍ଡିଂ ରହିଯାଏ, ସେତେବେଳେ କୋର୍ଟ ଏଇ କେସ୍ ଗୁଡ଼ିକୁ ଏତେ ଗୁରୁତ୍ୱ ନିଅନ୍ତି ନାହିଁ, କାହିଁକି ନା କୋର୍ଟର ବି ଗୋଟେ ଲିମିଟେସନ୍ସ ଅଛି।
1: ଆଜ୍ଞା
0: ଲିମିଟେସନ୍ସ କ'ଣ ନା ନମ୍ବର ଅଫ୍ ଜଜେସ୍ ଲେସ୍, ସେଥିରେ କେତେ ଜଣ ଆବସେଣ୍ଟ ଥିବେ, କେତେ ଜଣ ମାନେ ସ୍ପେସିଫିକାଲି ୱାଇଲ୍ଡ ଲାଇଫ୍ କେସେସ୍କୁ ଲିମିଟେଡ୍ ଜଜେସ୍ ଡିଲ୍ କରୁଥିବେ, ସେଥିରେ ୱାଇଲ୍ଡ ଲାଇଫ୍ କେସ୍ ଗୁଡ଼ିକ ରେଗୁଲାର ଇଣ୍ଟରଭାଲ୍ରେ ଟ୍ରାଏଲ୍ ହେଉନି। ତ ଆମେ ମଝିରେ ଗୋଟେ କନ୍ସେପ୍ଟ ତିଆରି କରୁଥିଲୁ, ଗୋଟେ ଯେମିତି ଲେଡିଜ୍ କେସ୍ରେ ଗୋଟେ ଫାଷ୍ଟ ଟ୍ରାକ୍ କୋର୍ଟ ତିଆରି ହେଉଛି, ଯେମିତି ଆପଣଙ୍କର
1: ବନ୍ୟପ୍ରାଣୀମାନଙ୍କ
0: ସେମିତି ବନ୍ୟପ୍ରାଣୀଙ୍କ କେସ୍ ପାଇଁକି ଆଇଦର ଫାଷ୍ଟ ଟ୍ରାକ୍ କୋର୍ଟ ତିଆରି ହେଉ କିମ୍ବା ଗୋଟେ ଗ୍ରୀନ୍ କୋର୍ଟ ଫର୍ମେସନ୍ ହେଉ, ଯେଉଁମାନେ ୱେଲ୍ ଆକ୍ୱେଣ୍ଟେଡ୍ ୱିଥ୍ ଦି ୱାଇଲ୍ଡ ଲାଇଫ୍ କେସେସ୍, କ୍ରିମିନାଲ୍ ଆକ୍ଟିଭିଟିଜ୍ ଉପରେ ଯେଉଁମାନେ ଆକ୍ୱେଣ୍ଟେଡ୍ ଅଛନ୍ତି, ସେମାନେ ସେ କେସ୍ ଗୁଡ଼ିକୁ ଟ୍ରାଏଲ୍ କରନ୍ତୁ ଏବଂ ଦଣ୍ଡବିଧାନରେ ଆଉ କିଛି ପରିବର୍ତ୍ତନ ମଧ୍ୟ ଆଣନ୍ତୁ। ଯୋଡ଼େ ତିନିଟା କେସ୍ରେ ମଧ୍ୟ ବହୁତ ଲୋକଙ୍କୁ ମାନେ ସିଭିୟରଲି ପନିସମେଣ୍ଟ ହେଇଛି, ବହୁତ ଖୁସି ଲାଗୁଛି। ଯୋଉ ଶିକାର କରିବା, ହାତୀଦାନ୍ତ ଟ୍ରେଡିଂ କରିବା, ବଜ୍ରକାତୁଆ ଟ୍ରେଡିଂ କରିବା, ଫରେଷ୍ଟ ହାଉସ୍ ଗୋଟେ ଓପନ୍ ଟ୍ରେଜରୀ ଅଫ୍ ଦି ଗଭର୍ଣ୍ଣମେଣ୍ଟ ଆଣ୍ଡ ଫର୍ ଦି ପିପୁଲ୍।
1: ଆମର ଆଲୋଚନା ଭିତରେ ଆପଣ କହିଥିଲେ ଯେ ଯୋଉ ଜନଜାତି ମାନେ ରହିଛନ୍ତି ସେମାନେ ତାଙ୍କର ଜୀବିକା ପାଇଁ ଏ ଯୋଉ ପଶୁ ଶିକାର କରୁଛନ୍ତି, ତେଣୁ ତାଙ୍କ ଜୀବିକା ପାଇଁ ସେ କେମିତି ପଶୁ ଶିକାର ନ କରିବେ ସେଥିପାଇଁ କିଛି ସରକାର ବା ବନ ବିଭାଗ ଚେଷ୍ଟା କରୁଛନ୍ତି କି?
0: ବର୍ତ୍ତମାନ ରାଜ୍ୟ ସରକାର ଅତି ସୁନ୍ଦର କନ୍ସେପ୍ଟ ଗୋଟେ ତିଆରି କରୁଛନ୍ତି, ଆଦିବାସୀ ମାନଙ୍କର ଡେଭଲପମେଣ୍ଟ ଗୋଟେ ନାରା ହେଇକି ନ ରହୁ,
1: ରାଜ୍ୟରେ
0: କେମିତି ପରିଣତ ହେଇପାରିବ, ସେଥିପାଇଁ ମାନେ ଅନେବଲ୍ ଚିଫ୍ ମିନିଷ୍ଟର ମଧ୍ୟ ଏବେ ଗୋଟେ ରିସେଣ୍ଟଲି ଗୋଟେ ଭେରି ସର୍ଟଲି ସୁନ୍ଦର ଡିସିସନ୍ଟେ ନେଇଛନ୍ତି। ଆଦିବାସୀ ମାନଙ୍କର କ'ଣ ୱାଣ୍ଟିଙ୍ଗସ୍ ଅଛି, କନ୍ସର୍ନ ଏରିଆର ବିଡିଓ ତହସିଲଦାର ଏମାନେ ଯାଇକି ଆଗ ତାଙ୍କର ୱାଣ୍ଟିଙ୍ଗସ୍ଟାକୁ ଆଗ ତାଙ୍କଠୁ ଗୋଟେ ଲିପିବଦ୍ଧ ଆକାରରେ ଆଣନ୍ତୁ। ପାନୀୟ ଜଳ ବ୍ୟବସ୍ଥା ହଉ, ଶିକ୍ଷା ବ୍ୟବସ୍ଥା ହଉ, ସ୍ୱାସ୍ଥ୍ୟ ବ୍ୟବସ୍ଥା ହଉ, ଗମନାଗମନ ହଉ, କ'ଣ କଲେ ତାଙ୍କର ଡେ ଟୁ ଡେ ଲାଇଭଲିହୁଡ଼ରେ ଚେଞ୍ଜେସ୍ ଆସିପାରିବ। ତ ସେମାନେ ଗଛକୁ ଦେବତା ବୋଲି ପୂଜା କରନ୍ତି, ଆଜିକା ଡେଟ୍ରେ ମହେନ୍ଦ୍ରଗିରି ରାଜା ବୋଲି ମହେନ୍ଦ୍ରଗିରି ପାହାଡ ପର୍ବତକୁ ଲୋକ ପୂଜା ଅର୍ଚ୍ଚନା କରୁଛନ୍ତି। ବୃକ୍ଷ ଦେବତାଙ୍କୁ ପୂଜା କରିବା ହଉଛି ଆମର ଗୋଟେ କଲଚର, ସେଟା ଯେ କେବଳ ଆଦିବାସୀଙ୍କ ପାଖରେ ଅଛି ସେଇଟା
1: ସଂସ୍କୃତି
0: ପରମ୍ପରାରେ ସେଟା ରହିଛି। ବୃକ୍ଷ ରାଜିକୁ ଆମେ ପୂଜା ଅର୍ଚ୍ଚନା କରିବା, ସେଟା କରିଥିବା ଯୋଗୁଁ ଆଜି ମଣିଷ ଜଗତଟା ବଞ୍ଚିଛି ଓନ୍ଲି ବିକଜ ଅଫ୍ ଦାଟ।
1: ଗଛ ଲତା ପଶୁ ପକ୍ଷୀ ପରସ୍ପର ପରିପୂରକ, ଯେମିତି ଆମ ସବୁଜିମାଙ୍କୁ ଭଲ ପାଉଛୁ ଆମ ବନ୍ୟ ପ୍ରାଣୀଙ୍କୁ ବି ସେମିତି ଭଲ ପାଇବା କଥା।
0: ଦେଖନ୍ତୁ ବିଜ୍ଞାନ ଯେତେ ଆଗକୁ ବି ଯାଉ, ପୌରାଣିକ ତଥ୍ୟ ଯାହା କହୁଛି, ଆପଣଙ୍କର ପରମ୍ପରା ଆଉ ସଂସ୍କୃତିକୁ ଯିଏ ବଞ୍ଚେଇକି ରଖିଛି ସିଏ ଗୋଟେ ସୂତ୍ରରେ ବନ୍ଧା ହେଇକି ରହିଛି। ମାନବ ଜଗତକୁ ଗୋଟେ ସୂତାରେ ବାନ୍ଧି ରଖିବାର ନାଁ ହେଉଛି ଗୋଟେ ଧର୍ମ। କିଛି ଦିନ ତଳେ ଦେଖିଥିବେ ଗାଁରେ ହାତୀ ଆସିକି ସିନ୍ଦୁର ଲଗେଇକି ବୁଲୁଥିଲା, ତା ମାଉଁ ତ ଧାନ କଲେକ୍ସନ କରୁଥିଲା, ତାକୁ ଦୀପଳା ଦଉଥିଲା, ସିଏ କିଛି ତା ନିଜ ପେଟ ପାଟଣା ପାଇଁ ରଖୁଥିଲା। ଆମେ ହାତୀଙ୍କୁ ଲକ୍ଷ୍ମୀଙ୍କ ବାହନ ହିସାବରେ ଆମେ ପୂଜା ଅର୍ଚ୍ଚନା କରୁଥିଲେ, କୁଲାରେ ମଧ୍ୟ ଦାନ ଦଉଥିଲେ। ସେଇ ପରମ୍ପରାଟା ଧୀରେ ଧୀରେ ଦେଖନ୍ତୁ ବନ୍ଦ ହେଲା, କାହିଁକି ନା ହାତୀ ଉପରେ ଥିଲା ଗୋଟେ ମାଉଁତଟେ ସବାର କରିକି ଆସିକି ଭିକ୍ଷାବୃତ୍ତି କଲା, ସେ ଗୋଟେ ରଙ୍ଗ ମେସେଜ ଗଲା, ବିଜନେସରେ କନ୍ଭର୍ଟ ହେଲା, ସର୍କସରେ ସେଟା ମଧ୍ୟ ୟୁଜ୍ ହଉଥିଲା, ତାକୁ ଧୀରେ ଧୀରେ ବନ୍ଦ କଲେ। ଗୋଟେ ୱାଇଲ୍ଡ ଆନିମଲ୍ର ଫ୍ରିଡମ୍ ଦରକାର, ରାଜା ହିସାବରେ ସେ ଚଳିବା ଦରକାର, ତା ନିଜ ଏରିଆରେ ସେ ବୁଲିବା ଦରକାର, ତାକୁ ବାନ୍ଧିକି ପ୍ରଶାସନିକ ବ୍ୟବସ୍ଥା ଭିତରକୁ ଟାଣି ଆଣିଲା ଭଳିଆ ତାକୁ ଆଣିକି ତାକୁ ଜବରଦସ୍ତି ନେଇକି ବୁଲେଇକି କୁହା, ଇଟ୍ ଇସ୍ ନଟ୍ ଦି ମାନେ ଗୋଟେ ଆମ ପ୍ରତି ଯେମିତି ଆମେ କହୁଛେ ଅମାନବିକତା କାର୍ଯ୍ୟକ୍ରମ ହଉଛି, ସେମିତି ବନ୍ୟପ୍ରାଣୀଙ୍କ ପ୍ରତି ମଧ୍ୟ ଗୋଟେ
1: ଅମାନସିକ
0: ବ୍ୟବହାର ହଉଛି, ସେଟାକୁ ବନ୍ଦ କରିଦିଏ।
1: ସାର୍ ଜଙ୍ଗଲରେ ଏଇ ଯୋଉ ବନ୍ୟପ୍ରାଣୀଙ୍କର ଖାଦ୍ୟ ପାନୀୟ ଆଉ ତାଙ୍କର ବାସସ୍ଥାନକୁ ନେଇକି ଏବେ ସବୁ କ'ଣ ସରକାର ନୂଆ ନୂଆ କିଛି ବ୍ୟବସ୍ଥା କରିଛନ୍ତି?
0: ଦେଖନ୍ତୁ ବନ୍ୟପ୍ରାଣୀ ସଂରକ୍ଷଣର ସେଇଟା ହଉଛି ଗୋଟେ ମେଜର ପାର୍ଟ, ଆପଣ ଯୋଉ ପ୍ରଶ୍ନଟା କରୁଛନ୍ତି ୱାଇଲ୍ଡ ଲାଇଫ୍ ପ୍ରୋଟେକ୍ସନ ପାଇଁ ନିହାତି ରୂପେ ୱାଇଲ୍ଡ ଲାଇଫ୍ ମ୍ୟାନେଜମେଣ୍ଟ ପଏଣ୍ଟ ଅଫ୍ ଭ୍ୟୁରୁ ମୁଁ ଆପଣଙ୍କୁ କହୁଛି। ଚନ୍ଦକା ବନ୍ୟପ୍ରାଣୀ ମାନଙ୍କରେ ଆପଣ ଦେଖିବେ ଆମେ ମେଗା ୱାଟର ବଡି ସବୁ ଫ୍ରେମିଂ କରୁଛୁ, 100% ଆସ୍ୟୁର ହେବେ ଯେ ସେ ଯୋଉ ମେଗା ୱାଟର ବଡି ଯୋଉ ୱାଟରଟା ଆମେ ରିଷ୍ଟୋର କରି ରଖୁଛେ ବର୍ଷା ଜଳଟାକୁ, ସେଟା ହୋଲ୍ ଥ୍ରୁ ଦ ମାନେ ସମର ସିଜନ୍ଟାକୁ ସେ କଭର କରିବ। ଯେତେବେଳେ ଗୋଟେ ବନ୍ୟପ୍ରାଣୀଟିଏ ସଂଘର୍ଷ କରୁଛି ପାଣି ଦିବନ୍ଧା ପିଇବା ପାଇଁ 4 ମାସ, ଯଦି ଆପଣ ବର୍ଷା ଜଳଟାକୁ ସ୍ଥଗିତ ରଖିକି ସେ 4 ମାସଟାକୁ 2 ମାସ କଭର କରିଦେଉଛନ୍ତି, ଇଟ୍ ଇଜ୍ ଅଲ୍ସୋ ୱାନ୍ କାଇଣ୍ଡ ଅଫ୍ କନ୍ଜରଭେସନ୍ ଆକ୍ଟିଭିଟିଜ୍। ଏବଂ ଛୋଟ ଛୋଟ ୱାଟର ବଡି ଗୁଡ଼ିକୁ ଆମେ ରିନୋଭେଟ୍ କରିକି ଗୋଟେ ମେଗା ୱାଟର ବଡିରେ କନ୍ଭର୍ଟ କରୁଛୁ, ଯୋଉଟା ସେଇ 2 ମାସଟାକୁ ଏଗେନ୍ ଆମେ ଟ୍ରାଏ କରୁଛୁ 3 ମାସକୁ କନ୍ଭର୍ଟ କରିବା।
1: ଖାଦ୍ୟ ପାଇଁ ସାର୍ ବାଉଁଶ ହଉଛି ହାତୀମାନଙ୍କର ମାନେ ପ୍ରିୟ ଖାଦ୍ୟ, ସେମିତି କିଛି ବାଉଁଶ ଗଛ ଲଗେଇବା ଜଙ୍ଗଲରେ?
0: ଦେଖନ୍ତୁ ବାଉଁଶଟା ହାତୀର ଗୋଟେ ପ୍ରିୟ ଖାଦ୍ୟ ଆମେ ଜେନେରାଲି ଭାବୁଛେ, ଆମର ଯାହା ଏକ୍ସପିରିଏନ୍ସ କହୁଛି 2020-21 ବେଳକୁ ଚନ୍ଦକା ବନ୍ୟପ୍ରାଣୀ ମାନଙ୍କ ଭିତରେ ବାଉଁଶ ଗଛରେ ସମସ୍ତ ଛୋଟ ବଡ ଯେତେ ବାଉଁଶ ଥିଲା ସବୁଥିରେ ଫୁଲ ଫୁଟିଲା, ତାକୁ କୁହାଯାଏ ଗୋଟେ ଗ୍ରେଗାରିୟସ୍ ଫ୍ଲାୱରିଂ ବୋଲି ତାକୁ କୁହାଯାଏ, ଫୁଲ ହେଲେ ସେ ବାଉଁଶ ଗଛଟା ମରିବାଟା ପ୍ରକ୍ରିୟା ଆରମ୍ଭ ହୋଇଯାଏ। ତ ଗୋଟେ କଣ୍ଟା ବାଉଁଶ ଗଛ ଥିଲା ମରିବ, ତାକୁ ଏଇ ବର୍ଷ ଗଛ ଫ୍ଲାୱରିଂ ହେଲେ ସେମ୍ ଇୟରରେ ସେ ଡିଟୋରେଟ୍ ହୁଏନି, ତାକୁ ଡିକମ୍ପୋଜିସନ୍ ହେବା ପାଇଁ 2-4 ବର୍ଷ ସମୟ ତାକୁ ଲାଗେ। 4 ବର୍ଷ ପରେ ଏଣ୍ଟାୟାର ବାଉଁଶ ଜଙ୍ଗଲ ସବୁ ଡ୍ୟାମେଜ୍ ବା ଡିକମ୍ପୋଜିସନ୍ ହେଇଗଲା ଇନ୍ ଚନ୍ଦକା ଫରେଷ୍ଟ, ମରୁଭୂମି ଭଳିଆ ଧୀରେ ଧୀରେ ସେ ଜାଗାଟା ଦେଖାଗଲା। କିନ୍ତୁ ଫର୍ଚୁନେଟ୍ଲି ଯୋଉ ବାଉଁଶ ଫୁଲ ହେଇଥିଲା ନେକ୍ସଟ 5th ଇୟର ବେଳକୁ ସେ ବାଉଁଶ ଗୁଡିକ ନ୍ୟାଚୁରାଲ ରିଜେନେସନ୍ ଆସିଲା, ଗୋଟେ ପ୍ରୋଫ୍ୟୁଜ୍ଲି ନ୍ୟାଚୁରାଲ ରିଜେନେସନ୍ 2025-26 ବେଳକୁ ପଳେଇ ଆସିଲା। ବର୍ତ୍ତମାନ ଏତେ ସଂଖ୍ୟାରେ ଆପଣଙ୍କର କଣ୍ଟା ବାଉଁଶ ଭର୍ତ୍ତି ହେଇଛି, ହାତୀ ସେ କଣ୍ଟା ବାଉଁଶଟା ଗୋଟେ ମନୋପୋଲି ଭଳିଆ ଫିଲ୍ କଲା, କେବଳ ସେ କଣ୍ଟା ବାଉଁଶଟାକୁ ସେ ବର୍ତ୍ତମାନ ଖାଇବାକୁ ଲାଇକ୍ କରୁନି। ଆମେ ଏବେ ଗୋଟେ ମିକ୍ସ ଭେରାଇଟି ତା'ଦେହରେ ଆଡ୍ କରିବାକୁ ଚାହୁଁଛୁ, ଯୋଉ ରାଇଜୋମ୍ ବାଉଁଶ କିଛି ନ୍ୟୁଟ୍ରାନ୍ସ କିଛି ଆଣିକି ତା'ଦେହରେ ମିକ୍ସ କରିବାକୁ ଏ ବର୍ଷ ଗୋଟେ ଆଟେମ୍ପ୍ଟ ନେଇଛୁ। କିନ୍ତୁ ଯେତେବେଳେ ନ୍ୟାଚୁରାଲ ବାମ୍ବୁ ରିଜେନେରେସନ ତା ଭିତରେ ଆସିଛି, ଏତେ ପରିମାଣରେ ଆସିଯାଇଛି, ତା ଭିତରେ ତିନି ଚାରିଟି ବାସସ୍ଥାନ ତାଙ୍କର ଡେଭଲପ ହେଇଛି। ଲାଇକ୍ ସେମାନେ ନ୍ୟୁ ବେବି ବର୍ନ କରିବା ପାଇଁ ତାଙ୍କର ଗୋଟେ ହାବିଟେଟ୍ ଡେଭଲପମେଣ୍ଟ ହେଇଛି, ଛୋଟ ଛୋଟ ଜନ୍ତୁ ସୁରକ୍ଷା ଦେବା ପାଇଁ ତାଙ୍କର ଗୋଟେ ନେଷ୍ଟିଂ ବା ଯୋଉ ପ୍ରୋଟେକ୍ସନ ହାବିଟେଟ୍ ଗୋଟେ ଡେଭଲପମେଣ୍ଟ ହେଇଛି, ରେଷ୍ଟ ନେବା ପାଇଁ ଛାଇ ଡେଭଲପ ହେଇଛି, ତାକୁ ରେଷ୍ଟିଂ ହାବିଟେଟ୍, ଫିଡିଂ ହାବିଟେଟ୍, ବିଭିନ୍ନ ପ୍ରକାର ହାବିଟେଟ୍ କନଜରଭେସନ ଆକ୍ଟିଭିଟିସ୍ଟା ତା ଭିତରେ ଗୋଟେ ସଡନ୍ଲି ଡେଭଲପ ହେଇଛି। ଯେତେବେଳେ ଆମେ ତା ଭିତରେ ଜଳାଶୟ ସୃଷ୍ଟି କରିଦେଇଛୁ, ଆର୍ଟିଫିସିଆଲ ୱାଟର ବଡି ଯେତେବେଳେ ତିଆରି କରୁଛୁ, ତ ସେମାନେ ଜଳ କ୍ରୀଡ଼ା କରିବାକୁ ମଧ୍ୟ ଆରାମସେ ସେମାନେ ଆସିପାରୁଛନ୍ତି। କିନ୍ତୁ ହାତୀର ଗୋଟେ ହାବିଟ୍ ଅଛି, ଅଧିକା ସମୟ ପାଣିରେ ଖେଳିବା ଏବଂ ପାଣିଟାକୁ କନଜ୍ୟୁମ କରିବା।
1: ତାହେଲେ ଏଇଠି ଶେଷରେ ଆମ ଶ୍ରୋତା ବନ୍ଧୁମାନଙ୍କୁ କୁହନ୍ତୁ, ବନ୍ୟପ୍ରାଣୀଙ୍କ ସୁରକ୍ଷା ଆଉ ପରିଚାଳନା

0: ନେଇ ସେମାନେ ସଚେତନ ହେବେ କି ଅନ୍ୟକୁ ସଚେତନ କରାଇ ପାରିବେ।
1: ଦେଖନ୍ତୁ କେତେବେଳେ ଗୋଟେ କନସେପ୍ଟ ଥିଲା, ଜଙ୍ଗଲଟାକୁ ଜଙ୍ଗଲ ଭିତରେ ରଖାଯାଉଥିଲା, ବନ୍ୟପ୍ରାଣୀ କି ତା ଭିତରେ ସେମାନେ ନଉଥିଲେ, ମଣିଷ ଜଗତରୁ ତାକୁ ଡିଷ୍ଟାନ୍ସ ମେଣ୍ଟେନ୍ କରାଯାଉଥିଲା। ରାଜ୍ୟ ସରକାର ଗୋଟେ ଅତି ସୁନ୍ଦର କନସେପ୍ଟ ତିଆରି କରିଛନ୍ତି 17-18 ମସିହାରୁ, ଗୋଟେ ଇକୋ ଟୁରିଜିମ୍ କନସେପ୍ଟ ଗୋଟେ ତିଆରି କରିଛନ୍ତି।
0: ଆଜ୍ଞା,
1: ଇକୋ ଟୁରିଜିମ୍ କନସେପ୍ଟ ହେଲା ଲୋକଙ୍କର ପାର୍ଟିସିପେସନ ରହିବ ଇନସାଇଡ୍ ଦି ଫରେଷ୍ଟ, ଆମ ଅଞ୍ଚଳରେ ଆମ ରାଜ୍ୟରେ ଆମ ପାଖରେ ଯୋଉ ରିସୋର୍ସେସ୍ ଅଛି, ଫରେଷ୍ଟ ରିସୋର୍ସ ଅଛି, ଯୋଉ ୱାଇଲ୍ଡ ଆନିମଲ୍ ଅଛି, ତାକୁ ଗୋଟେ ଏକ୍ସପ୍ଲୋର ଦରକାର। ଏକ୍ସପ୍ଲୋରରେ କେବଳ ସରକାର ଆଡଭର୍ଟାଇଜମେଣ୍ଟ କଲେ ସେଟା ହବନି, ଲୋକ ଯେତେବେଳେ ଯିବେ ବୁଲିବେ ନିଜ ଆଖିରେ ଦେଖିବେ। ସପୋଜ ଆପଣ ଆଜିକା ଡେଟ୍ରେ ସାତକୋଶିଆ ଯାଆନ୍ତୁ, ହୀରାକୁଦ ୱାଇଲ୍ଡ ଲାଇଫ୍ ଯାଆନ୍ତୁ, ଭିତରକନିକା ନ୍ୟାସନାଲ୍ ପାର୍କକୁ ଯାଆନ୍ତୁ, 100% ସାଇଟିଂ ପାଇବେ। ଓ ସାତକୋଶିଆ ପରେ ବର୍ତ୍ତମାନ ହୀରାକୁଦ ୱାଇଲ୍ଡ ଲାଇଫ୍ଟାକୁ ମଧ୍ୟ ତା ସହିତ ଆଟାଚ୍ କରୁଛୁ, ଗୋଟେ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ରରେ କନଭର୍ଟ କରିବା ପାଇଁ। ମହାରାଷ୍ଟ୍ରରୁ ଏଠୁ ମଧ୍ୟପ୍ରଦେଶ ମଧ୍ୟ ବାଘ ଆସିକି ଓଡ଼ିଶାରେ ସେଟର ନେଉଛି। କହିବାର ସେନ୍ସ ହେଲା, ଯେତେ ପବ୍ଲିକ ପାର୍ଟିସିପେସନ ବଢିବ, ସେମାନେ ତାକୁ ସୋସିଆଲ ମିଡ଼ିଆରେ ହାଇଲାଇଟ୍ କରିବେ। ମୁଁ ଯାଇଥିଲି ହୀରାକୁଦ ୱାଇଲ୍ଡ ଲାଇଫ୍, ମୁଁ ଦେଖିଲି ସମ୍ଭବ, ମୁଁ ଯାଇଥିଲି ଭିତରକନିକା, ସେଠି ଦେଖିଲି ଏତେ ପରିମାଣ, ଏତେ ବଡ ବଡ କୁମ୍ଭୀର ଅଛନ୍ତି। ପବ୍ଲିକ ପାର୍ଟିସିପେସନଟା ଗୋଟେ ଏତେ ବଡ ଷ୍ଟ୍ରେଙ୍ଗଥ ଆପଣଙ୍କ ପାଇଁ, ଯେତେବେଳେ ଆପଣ ଗୋଟେ ସ୍ରୋତରେ ସାମିଲ ହେବେ, ଆପଣଙ୍କ ନିଜ ରିସୋର୍ସଟାକୁ ଆପଣ ନିଜେ ଏକ୍ସପ୍ଲୋର କରିବାକୁ ଚାହିଁବେ, ନିଜର ୱିକ୍ନେସଟାକୁ ଆପଣ ଷ୍ଟ୍ରେଙ୍ଗଥରେ କନଭର୍ଟ କରିବେ, ଡେଫିନେଟଲି ଓଡ଼ିଶା ୱିଲ୍ ଗ୍ଲୋ ଆଣ୍ଡ ଗ୍ଲୋ।
0: ଯାହା ହଉ ନିରଞ୍ଜନ ବାବୁ, ଆପଣ ଆମର ବନାନୀ କାର୍ଯ୍ୟକ୍ରମକୁ ଆସିଲେ, ଆଜି ଯାହା ବିଷୟ ଥିଲା ବନ୍ୟପ୍ରାଣୀଙ୍କ ସୁରକ୍ଷା ଓ ପରିଚାଳନା, ସେ ସମ୍ପର୍କରେ ବହୁତ ସୁନ୍ଦର ସୁନ୍ଦର ତଥ୍ୟ ଆମ ଶ୍ରୋତାବନ୍ଧୁମାନଙ୍କୁ ଦେଲେ। ସେଥିପାଇଁ ଆପଣଙ୍କୁ ଆମର ଆକାଶବାଣୀ କଟକ କେନ୍ଦ୍ର ତରଫରୁ ତଥା ବନାନୀ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
1: ଥ୍ୟାଙ୍କ ୟୁ ଟୁ ଅଲ୍। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ବନାନି।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

ଆପଣ ଟ୍ୟୁନ୍ କରିଛନ୍ତି 100.1 FM ଆକାଶବାଣୀ କେନ୍ଦୁଝର। ଏଥର ଶୁଣନ୍ତୁ ପାରମ୍ପରିକ ସଙ୍ଗୀତ କ୍ରମରେ କେତୋଟି ଚମ୍ପୁ। ପ୍ରଥମେ ଶିଳ୍ପୀ ମିତାଲି ଚେନ୍ନାରା କଣ୍ଠରେ, କବି ସୂର୍ଯ୍ୟ ବଳଦେବ ରଥଙ୍କ ରଚନା।

ପରବର୍ତ୍ତୀ ଚମ୍ପୁ। ଗାଇଛନ୍ତି ଧନଞ୍ଜୟ ଶତପଥୀ। କଣ୍ଠରେ କବି ସୂର୍ଯ୍ୟ ବଳଦେବରଥଙ୍କ ଅନ୍ୟ ଏକ ରଚନା।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: କାର୍ଯ୍ୟକ୍ରମର ଶେଷରେ ଶିଳ୍ପୀ ଗୀତା ପଟ୍ଟନାୟକ, କଣ୍ଠରେ କବି ସୂର୍ଯ୍ୟ ବଳଦେବରଥଙ୍କ ରଚନା।

ଶୁଣିଲେ କେତୋଟି ଚମ୍ପୁ, ଏଇଠି ଶେଷ ହେଲା ଆଜିର ପାରମ୍ପରିକ ସଙ୍ଗୀତ କାର୍ଯ୍ୟକ୍ରମ ଆକାଶବାଣୀ କେନ୍ଦୁଝର। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ପ୍ରଗତି ପଥେ, ପ୍ରଯୋଜନା ଅନିତା ତିର୍କି, ଉପସ୍ଥାପନା ତୁଷାର ସାମନ୍ତ।

ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ପ୍ରଗତି ପଥେ କାର୍ଯ୍ୟକ୍ରମ। ପ୍ରଯୋଜନା ଅନିତା ତିର୍କି, ଉପସ୍ଥାପନାରେ ମୁଁ ତୁଷାର ସାମନ୍ତ।

ଶ୍ରୋତାବନ୍ଧୁ, ସମସ୍ତେ ଚାହୁଁ ସୁଖ, ଶାନ୍ତି ଆଉ ଉନ୍ନତି, ଭଲରେ ରହିବା, ଆନନ୍ଦରେ ଚଳିବା ଏବଂ ସାଇ ଭାଇର ପ୍ରତିଷ୍ଠା ଲାଭ କରିବା ସମସ୍ତଙ୍କର ଇଚ୍ଛା। ଯେହେତୁ ଆମେ ସାମାଜିକ ପ୍ରାଣୀ ଆଉ ସମାଜରେ ବସବାସ କରୁଛୁ, ଆମର ଉନ୍ନତିରେ ସମାଜର ଉନ୍ନତି ଏବଂ ସମାଜର ଉନ୍ନତିରେ ରାଜ୍ୟ ଆଉ ଦେଶର ଉନ୍ନତି। ତେବେ ଆମ ନିଜର ସର୍ବାଙ୍ଗୀନ ଉନ୍ନତି ପାଇଁ ଆମକୁ ନିଜକୁ ହିଁ ସଜାଡ଼ିବା ପାଇଁ ପଡ଼ିବ। ପ୍ରତ୍ୟେକ କ୍ଷେତ୍ରରେ ନିଜର ସାମାଜିକ ପ୍ରତିଷ୍ଠା ଲାଭ ଓ ନିଜ ପରିସ୍ଥିତିର ଉନ୍ନତି ଓ ବିକାଶ ପାଇଁ କାୟ ମନ ବାକ୍ୟରେ ସଫଳତାର ନୀତି ନିୟମକୁ ଆଦରି ନେବାକୁ ପଡ଼ିବ। ପ୍ରଥମେ ଆମକୁ ଆମର ଲକ୍ଷ୍ୟକୁ ସ୍ଥିର କରିବା ପାଇଁ ପଡ଼ିବ। ତାପରେ ଲକ୍ଷ୍ୟ ହାସଲ କରିବା ପାଇଁ ସଂକଳ୍ପ କରିବାକୁ ହେବ। ଆମର ଲୋଡ଼ା ଦୃଢ଼ ଇଚ୍ଛା ଶକ୍ତି ଆଉ ଆଗ୍ରହ, ତା ସହ ନିଜ ଉପରେ ପ୍ରଗାଢ଼ ବିଶ୍ୱାସ ଏବଂ ଅନ୍ୟଠୁ ଶିଖିବାର ମାନସିକତା, ତାପରେ ଯାଇ ଆମକୁ ଲକ୍ଷ୍ୟପଥରେ ଆଗେଇବାକୁ ହେବ। ଓ ଆଗରୁ ପ୍ରତିଷ୍ଠା ଲାଭ କରିଥିବା ବ୍ୟକ୍ତିବିଶେଷଙ୍କଠାରୁ ଆମକୁ ଏଥିପାଇଁ ପ୍ରେରଣା ମିଳିବ। ଆମର ସିଦ୍ଧାନ୍ତ, ନିଷ୍ପତ୍ତି ଆଉ କାର୍ଯ୍ୟ କରିବାର ପ୍ରଣାଳୀ ମଧ୍ୟ ସମତାଳରେ ପରସ୍ପରର ପରିପୂରକ ଭାବରେ ଗତିଶୀଳ ହେଲେ ଯାଇ ଆମେ ପ୍ରତ୍ୟେକ କାର୍ଯ୍ୟକୁ ଠିକଣା ଢଙ୍ଗରେ କରିପାରିବା ଓ ସଫଳତା ନିଶ୍ଚୟ ଆସିବ ହିଁ ଆସିବ।

ଆମର ନିଜ ସ୍ଥିତିର ପରିବର୍ତ୍ତନ ବା ଆମ ସାମାଜିକ ପ୍ରଗତିର ଶୁଭାରମ୍ଭ ଆମ ନିଜଠାରୁ ଆମେ କରିବା ଆବଶ୍ୟକ। ଅବଶ୍ୟ ଆମ ସମସ୍ତଙ୍କ ପାଖରେ କିଛି ନା କିଛି ଦୋଷ ଦୁର୍ବଳତା ବା ଅଭାବ ରହିଥାଇ ପାରେ। ଏ ସଂସାରରେ କେହି ସମ୍ପୂର୍ଣ୍ଣ ନୁହନ୍ତି, କିନ୍ତୁ ଏବେର ପ୍ରଯୁକ୍ତ ବିଦ୍ୟାର ଯଥାର୍ଥ ପ୍ରୟୋଗ ଏବଂ ସକାରାତ୍ମକ ଭାବନା ଓ ଶୃଙ୍ଖଳିତ ଉପାୟରେ ନିଜର କର୍ମ ପ୍ରଣାଳୀରେ ଅଗ୍ରସର ହେଲେ ଯାଇ ଆମେ କାର୍ଯ୍ୟକୁ ହାସଲ କରିପାରିବା, ଏବଂ ଏହା ହିଁ ଏବେର ସମୟର ଆହ୍ୱାନ।

ହଁ ଶ୍ରୋତା ବନ୍ଧୁ, ଆଉ ଏକ କଥା ହେଲା ଯେ ଜୀବନଯାତ୍ରାରେ ପ୍ରଗତି ପଥରେ ଅଗ୍ରସର ହେଲାବେଳେ ଅନେକ ପରିସ୍ଥିତି ଆସିଥାଏ। ସେସବୁକୁ ଆମକୁ ପାର କରିଯିବାକୁ ହେବ। ସବୁ ପରିସ୍ଥିତି ଏକ ପ୍ରକାରର ଆସିନଥାଏ। ତେଣୁ ଅଭାବନୀୟ ପରିସ୍ଥିତିଟିଏ ଆସିଗଲେ ଆମେ ତାକୁ ଭାବିବା ଯେ ଏହା ପରର ସ୍ଥିତି, ମୋର ନିଜର ସ୍ଥିତି ନୁହେଁ। ଜୀବନଯାତ୍ରାରେ ଅନେକ ଏମିତି ପରିସ୍ଥିତି ଆସିବ ଆଉ ଚାଲିଯିବ। ଆମେ ରାସ୍ତାର ପଥିକ ଭଳି ରାସ୍ତାକଡ଼ର ଦୃଶ୍ୟମଣି ଏହାକୁ ପାର କରିଯିବା ପାଇଁ ପଡ଼ିବ। ସ୍ୱ ପରିବର୍ତ୍ତନ ଅର୍ଥାତ୍ ନିଜର ଦୋଷ ଦୁର୍ବଳତାକୁ ଦେଖି ପରିବର୍ତ୍ତନ କରିବା ଆଉ ସେଥିପାଇଁ ନିଜର ମନୋବଳକୁ ସୁଦୃଢ଼ କରିବା ପାଇଁ ଚିନ୍ତନ କରାଯିବା ଆବଶ୍ୟକ। ଆମେ ଚିନ୍ତା କରିବା ଦରକାର ଯେ ଆମେ ସର୍ବଶକ୍ତିମାନ ସେ ଈଶ୍ୱରଙ୍କର ସନ୍ତାନ, ତାଙ୍କରି ଛତ୍ର ଛାୟାରେ ଆମେ ପ୍ରତିପାଳିତ, ସେ ଆମ ସାଥିରେ ଅଛନ୍ତି, ସିଏ ହିଁ ଆମର ବିପଦ ଆପଦକୁ ସାହା। ସବୁ ଝଡ଼ଝଞ୍ଜାକୁ ପାର କରାଇ ସଂସାର ସାଗରରେ ସେ ନିଶ୍ଚୟ ବାଟ କଢ଼ାଇ ନେଇଯିବେ। ତେଣୁ ଧୈର୍ଯ୍ୟହରା ନ ହୋଇ ପ୍ରତିକୂଳ ପରିସ୍ଥିତିକୁ ସାହସର ସହିତ ସମ୍ମୁଖୀନ ହୋଇ ଲକ୍ଷ୍ୟ ହାସଲ କରିବା ହିଁ ଆମ ପାଇଁ ଆଜିର ଆହ୍ୱାନ।

0: ଯାଇପାରିବେ କିମ୍ବା ଆନନ୍ଦପୁର ଆସିଷ୍ଟାଣ୍ଟ ଡାଇରେକ୍ଟର ହର୍ଟିକଲଚର ଅଫିସକୁ ଯାଇକି ତାଙ୍କୁ ଦେଖା କରିବେ। ସେହିପରି ଚମ୍ପୁ ଆସିଷ୍ଟାଣ୍ଟ ଡାଇରେକ୍ଟର ହର୍ଟିକଲଚର ଅଫିସ ବି ଅଛି, ତ ଆପଣ ସେଠି ଆସିଷ୍ଟାଣ୍ଟ ଡାଇରେକ୍ଟରଙ୍କୁ ଦେଖା କରିପାରିବେ କିମ୍ବା ସହକାରୀ ଉଦ୍ୟାନ ଅଧିକାରୀ ଯୋଡ଼ା ଚମ୍ପୁଆ ଆଉ ଝୁମ୍ପୁରା ଅଛନ୍ତି, ତାଙ୍କୁ ବି ଦେଖା କରିପାରିବେ।
1: ତେବେ ଆଉ ଗୋଟିଏ କଥା ଏବେ ଦେଖାଦେଉଛି, ଯେଉଁଟିକି ମହିଳାମାନେ ଆଗଭର ହେଲେଣି, ସେମାନେ ସ୍ୱୟଂ ସହାୟକ ଗୋଷ୍ଠୀ କରି କିଛି କରିବା ପାଇଁ ଚାହୁଁଛନ୍ତି, ତ ସେମାନଙ୍କ ପାଇଁ ଏଥିରେ ସାମିଲ ହେବାର ବ୍ୟବସ୍ଥା ଅଛି କି?
0: ଆପଣ ବହୁତ ଭଲ ପ୍ରଶ୍ନ ପଚାରିଲେ। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଓଡ଼ିଶା ସରକାର ମିଶନ ଶକ୍ତି ତରଫରୁ ବହୁତ ସହାୟତା ପ୍ରୋଭାଇଡ଼ କରୁଛନ୍ତି, ଆଉ ତେଣୁ କରିକି ଆମର ମ୍ୟାଣ୍ଡେଟ୍ ଅଛି କି ମିଶନ ଶକ୍ତି ଜରିଆରୁ କିମ୍ବା ଓଡ଼ିଶା ଲାଇଭଲିହୁଡ଼ ମିଶନ ଜରିଆରୁ ଯେଉଁ SHG ଗ୍ରୁପ୍ମାନେ ହୋଇଛନ୍ତି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ହୋଇଛନ୍ତି, ତାଙ୍କୁ ଆମେ ଆମର ଡିପାର୍ଟମେଣ୍ଟ ସାଙ୍ଗରେ କନ୍ଭର୍ଜେନ୍ସ କରିବା। ତ ଆମର ଯେକୌଣସି ପ୍ରୋଗ୍ରାମ୍ ଅଛି, ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟର ହେଉ କି ରାଜ୍ୟ ସରକାରର ହେଉ, ଆମର ଯେକୌଣସି ସ୍କିମ୍ରେ ଆମର ଆମେ ଫାର୍ଷ୍ଟ ପ୍ରାୟୋରିଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ହିଁ ଦେବୁ। ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ଯେଉଁମାନେ ବିଶେଷ କରି ଯେହେତୁ ଚାଷବାସ ତ ସମସ୍ତେ କରୁଛନ୍ତି, କିନ୍ତୁ ତା ସହିତ ଆନୁଷଙ୍ଗିକ ଭାବେ ଯେଉଁମାନେ ଛତୁ ଚାଷ କରିବାକୁ ଚାହୁଁଛନ୍ତି, ଆମେ ତାଙ୍କର ଟ୍ରେନିଂର ସୁବିଧା ବି କରାଇପାରିବୁ। ପ୍ଲସ୍ ସିଏ ଯଦି ଛତୁ ଚାଷ କରିବାକୁ ଘର ଗୋଟିଏ ଚାହୁଁଛନ୍ତି ଆଉ ତା'ର ଯେଉଁ ବିଭିନ୍ନ ଇନଫ୍ରାଷ୍ଟ୍ରକ୍ଚର ଅଛି, ତା ପାଇଁ ବି ଆମେ ବ୍ୟାଙ୍କ ଲୋନ୍ ତାଙ୍କର ଜରିଆରେ ବି ତାଙ୍କୁ ଆସିଷ୍ଟାନ୍ସ ଦେଇପାରିବୁ।
1: ତ ଏଇଠି କଥା ଆସୁଛି, ଆପଣମାନେ ପନିପରିବା ପାଇଁ ପ୍ରୋତ୍ସାହିତ କଲେ, ମହିଳାମାନେ ଆମର ଗ୍ରୁପ୍ ହୋଇକରି ତାକୁ ଉତ୍ପାଦନ କଲେ, କିନ୍ତୁ ବେଳେବେଳେ ଦେଖାଯାଉଛି ତାକୁ ବିକ୍ରିର ଅଭାବ ହୋଇଯାଉଛି। ତାକୁ ସହାୟତା ପାଇଁ ଯେମିତି ମନେକରନ୍ତୁ ବିଲାତିରୁ ଆମେ ଯଦି ଟମାଟୋ ସସ୍ କରିପାରିବା କିମ୍ବା ଛତୁକୁ ଗୋଟେ ମୂଲ୍ୟଯୁକ୍ତ ପଦାର୍ଥ କରିବା ପାଇଁ ଆଗକୁ ରଖିପାରିବା, ସେମିତିର ତାଲିମର ବ୍ୟବସ୍ଥା ଅଛି କି?
0: ଆମର ଟ୍ରେନିଂ ଆଉ କ୍ୟାପାସିଟି ବିଲ୍ଡିଂରେ ଆମେ ସବୁ ଟ୍ରେନିଂ ଦେଉଛୁ। ତା ସହିତ ଆପଣ ଯେଉଁ କହିଲେ ପୋଷ୍ଟ ହାରଭେଷ୍ଟ ମ୍ୟାନେଜମେଣ୍ଟ କଥା କହିଲେ, କି ଧରନ୍ତୁ ସେ ଚାଷୀଟା ତୋଳି ଆଣିଛି, ତା'ର ପ୍ରଡ୍ୟୁସ୍ଟା ତୋଳି ଆଣିଛି, ତା ବାଦ ସାଙ୍ଗେ ସାଙ୍ଗେ ସେ ମାର୍କେଟକୁ ନେଇପାରିନି, ତ ତା ପାଇଁ କ'ଣ ହେଉଛି, ଆମେ ତାଙ୍କୁ ଇନଫ୍ରାଷ୍ଟ୍ରକ୍ଚର ଦେଉଛୁ କିଛି ଦିନ ପାଇଁ ତାକୁ ଷ୍ଟୋର୍ କରିକି ରଖିବାକୁ। ତ ଆମେ MIDH ହିଁ ତାଙ୍କୁ କୋଲ୍ଡ ଷ୍ଟୋର୍, 10 metric ton କୋଲ୍ଡ ଷ୍ଟୋର୍ର ସୁବିଧା ଆମେ ତାଙ୍କୁ ପ୍ରୋଭାଇଡ଼ କରୁଛୁ, ଯେଉଁଥିରେ କି ଚାଷୀ ଭାଇ ବ୍ୟାଙ୍କ ଲୋନ୍ ଜରିଆରେ ହେଉ କିମ୍ବା ନିଜ ଫାଇନାନ୍ସରୁ ହେଉ, ଯଦି ସେ ଗୋଟେ ଏଗ୍ରି ବିଜନେସ୍ ଲାଇନ୍ରେ ଯିବାକୁ ଚାହୁଁଛି, କୃଷି ସମ୍ବନ୍ଧୀୟ ବେପାର ସେ କରିବାକୁ ଚାହୁଁଛି, ତାହେଲେ ସେ ଆମ ଅଫିସ୍ ଆସିକି 10 metric ton କୁଲ୍ ଚେମ୍ବର ଯେଉଁଟା ଅଛି, ଗୋଟେ ଛୋଟ କୋଲ୍ଡ ଷ୍ଟୋର୍ ଭଳିଆ, ତା ପାଇଁ ଆପ୍ଲାଏ କରିପାରିବ। ଆଜିକାଲି ଆମେ ଇଲେକ୍ଟ୍ରିକ୍ର ବି ଯେଉଁଟା ଇଲେକ୍ଟ୍ରିକ୍ ଭେରିଏଣ୍ଟ ଅଛି ସେଟା ବି ଦେଉଛୁ, ପ୍ଲସ୍ ସୌର ଯେଉଁଟା ଚଳିତ ସେଟା ବି ଦେଉଛୁ, ସୋଲାର ପାୱାର ଯେହେତୁ ବେଳେବେଳେ ହେଉଛି, କରେଣ୍ଟର ପ୍ରୋବ୍ଲେମ୍ ରହୁଛି, ତ ତା ପାଇଁ ସବୁଠୁ ଭଲ ହେଲା କି ସେ ସୋଲାର ପାୱାର୍ଡ ଯେଉଁ ମେସିନ୍ଟା ଅଛି ତା ବି ବ୍ୟବହାର କରିପାରିବେ। ତା ସହିତ ଗୋଟେ ସାଇତା ଗୃହର ବି ଆଇଡିଆ ଅଛି ଆମ ପାଖରେ, ଫଙ୍କସନାଲ୍ ପ୍ୟାକ୍ ହାଉସ୍ ଯାହାକୁ କୁହନ୍ତି, ତ ସେଥିରେ ଚାଷୀ ଯଦି ତୋଳି ଆଣିଛି, ମାନେ ତା ଫିଲ୍ଡରୁ ତୋଳି ଆଣିଛି ଆଉ ଜଷ୍ଟ 2-3 ଦିନ ପର୍ଯ୍ୟନ୍ତ ସେ ଷ୍ଟୋର୍ କରିକି ରଖିବାକୁ ଚାହୁଁଛି, ତା ସହିତ ତା'ର ୱାଟର୍ କନେକ୍ସନ୍ ଆଉ ଇଲେକ୍ଟ୍ରିସିଟି କନେକ୍ସନ୍ ବି ରହୁଛି, ତା'ର ଅଲଗା ଅଲଗା ଜିନିଷ ସେ ଗ୍ରେଡିଂ ଆଉ ସର୍ଟିଂ ସେଇ ପ୍ୟାକ୍ ହାଉସ୍ରେ କରୁଛି, ତାପରେ ସେ ପ୍ୟାକ୍ ହାଉସ୍ରୁ ବି ସୁବିଧା ଅଛି, ଯଦି ସେହି ଚାଷୀ ମାନେ ଯଦି କୁଲ୍ ଚାମ୍ବର ବି କରିବାକୁ ଚାହୁଁଛି, ଆମେ ତାଙ୍କୁ କୁଲ୍ ଚାମ୍ବର ବି ପ୍ରୋଭାଇଡ଼ କରୁଛୁ। ତା ସହିତ କ୍ୟାପାସିଟି ବିଲ୍ଡିଂରେ ଆମେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ବିଶେଷତଃ ତାଙ୍କୁ ଆମେ ପ୍ରାଧାନ୍ୟ ଦେଉଛୁ, ଆଉ ତାଙ୍କମାନଙ୍କୁ ହିଁ ମାନେ ଯେମିତି ବାହାର ପ୍ରୋଗ୍ରେସିଭ୍ ଷ୍ଟେଟ୍ରେ ବୁଲେଇବା ହେଉ, ଯେମିତି ରାୟପୁର ବୁଲେଇବାକୁ ନେଇଥିଲୁ, କେତେ ଚାଷୀମାନେ ନାସିକ ବି ବୁଲିବାକୁ ଯାଇଛନ୍ତି, ଜଲଗାଓଁ ବି ବୁଲିବାକୁ ଯାଇଛନ୍ତି। ମସରୁମ୍ କଥା, ଯେଉଁ ଛତୁ ପ୍ରୋସେସିଂ କଥା ଆପଣ କହିଲେ, ଛତୁ ପ୍ରୋସେସିଂ ପାଇଁ ଗୋଟେ ନୂଆ ଗୋଟେ କନ୍ସେପ୍ଟ ଷ୍ଟାର୍ଟ ହୋଇଛି, ଯେଉଁଟାକୁ କି ପ୍ରିଜର୍ଭେସନ୍ ୟୁନିଟ୍ କହୁଛନ୍ତି, ସୋଲାର ଡ୍ରାଏର, ସେଥିରେ ଗୋଟେ ସୌର ଉପଚାଳିତ ଗୋଟେ ଡ୍ରାଏର୍ର ବ୍ୟବସ୍ଥା ଅଛି। ତ ଦେଖନ୍ତୁ ଆଜ୍ଞା, ସେ ଡ୍ରାଏର୍ ଭିତରେ ଆପଣ ମସରୁମ୍ ଯଦି ସାଙ୍ଗେ ସାଙ୍ଗେ ବି ମାନେ ଖାଇପାରୁନାହାନ୍ତି, ତାହେଲେ ବି କିଛିଟା ମସରୁମ୍ ଅଛି ଯାହାକୁ ଆପଣ ପାଉଡ଼ର ଭାବେ ୟୁଜ୍ କରିପାରିବେ, ତାକୁ ଡ୍ରାଏ କରିପାରିବେ। ତା ଭିତରେ ମସରୁମ୍ ହିଁ ନୁହଁ, ତା ଭିତରେ ଆପଣ ତେଜପତ୍ର ବି ଶୁଖାଇ ପାରିବେ, ତା ଭିତରେ ଆପଣ ଲଙ୍କା ବି ଶୁଖାଇ ପାରିବେ, ବଡ଼ି ବି ବନେଇ ପାରିବେ, ଆଚାର ବି ତିଆରି କରିପାରିବେ। ଆପଣଙ୍କୁ ଯାହା ଯାହା ବି ମାନେ ଯେମିତି ଗୋଟେ ସ୍ୱୟଂ ସହାୟକ ଗୋଷ୍ଠୀ ନିଜ ଗୋଡ଼ରେ ଛିଡ଼ା ହୋଇପାରିବ, ସେ ଗୋଟିଏ ମସିନ୍, 1 lakh rupees ମସିନ୍ଟା ଗୋଟେ ଯଦି ସେ ଆମଠୁ ମାନେ ପ୍ରୋଗ୍ରାମ୍ ତରଫରୁ ନଉଛି, ତାହେଲେ ସେ କେତେ ଜିନିଷ ସେଇଥିରେ ଭାଲ୍ୟୁ ଆଡିସନ୍ କରିପାରିବ।
1: ଆଚ୍ଛା,
0: ତ ତା ପାଇଁ ଆମେ ଟ୍ରେନିଂ ମଧ୍ୟ ପ୍ରୋଭାଇଡ଼ କରୁଛୁ।
1: ତେବେ ସେ ଖଣି ଖାଦାନରୁ ଅନେକ ଲୋକ ଆମର ବିସ୍ଥାପିତ ହୋଇଛନ୍ତି, ତ ସେମାନଙ୍କ ପାଇଁ କିଛି ସ୍ୱତନ୍ତ୍ର ଯୋଜନା ଅଛି କି?
0: ଓଡ଼ିଶା ମିନେରାଲ ବିୟରିଂ ଏରିଆ ଡେଭଲପମେଣ୍ଟ କର୍ପୋରେସନ, ଯେଉଁଥିରେ କି ଆମର ମ୍ୟାଣ୍ଡେଟ୍ ରହୁଛି, ଯେଉଁ ଯେଉଁ ଜାଗାରେ ଖଣି ଅଛି ଆଉ ତା ଆଖପାଖ ଜାଗାରେ ଯେଉଁ ଲୋକମାନେ ବିସ୍ଥାପିତ ହୋଇଛନ୍ତି କିମ୍ବା ତାଙ୍କର ଏମ୍ପ୍ଲୟମେଣ୍ଟ ହରାଇଛନ୍ତି କିମ୍ବା ତାଙ୍କୁ ଅନ୍ୟ କିଛି, ଯେହେତୁ ତାଙ୍କ ଜାଗା ପଳାଇଛି, ତ ସେ କିଛି ମାନେ କମ୍ ଜାଗାରେ କ'ଣ ଅଧିକା ସେ ଏମ୍ପ୍ଲୟମେଣ୍ଟ ମାନେ କେତେ ଅଧିକ ରୋଜଗାର କରିପାରିବେ, ତା ପାଇଁ ଆମେ ଓମ୍ବାଡ଼ସି ଜରିଆରେ ବିଭିନ୍ନ ପ୍ରୋଗ୍ରାମ୍ ଇମ୍ପ୍ଲିମେଣ୍ଟ କରୁଛୁ। ସେଥିରେ ଚାଷୀ ଭାଇମାନଙ୍କର, ଯେଉଁ ଚାଷୀ ଭାଇମାନଙ୍କର ଯଦି ଆମ୍ବ ବଗିଚା ଅଛି, ପୁରୁଣା ଆମ୍ବ ବଗିଚା ଅଛି, ଆମେ ସେଥିରେ ପାଇନାପଲ୍ ଅନ୍ତଃ ଚାଷ କରିବା ପାଇଁ ଆସିଷ୍ଟାନ୍ସ ଦେଉଛୁ। ତା ସହିତ ସହିତ ଯେଉଁ ଚାଷୀ ଭାଇମାନେ ପନିପରିବା କରୁଛନ୍ତି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ବି ଯେଉଁମାନେ ପନିପରିବା ଚାଷ କରୁଛନ୍ତି, ଆମେ ତାଙ୍କୁ ସବସିଡି ପ୍ରୋଭାଇଡ୍ କରୁଛୁ। ଆଉ କିଛିଟା ପ୍ରୋଗ୍ରାମ ଏଥିରେ ଅଛି ଯେଉଁଥିରେ କି ସମ୍ପୂର୍ଣ୍ଣତଃ ମାଗଣା ସେ ପାଇବେ, ଯେମିତିକି ଆମେ ଓମ୍ବାର୍ଡସି ଜରିଆରେ ଆମେ ସୋଲାର ପାୱାର କୋଲ୍ଡ ରୁମ୍ ଦେଉଛୁ, ଯେଉଁଟାକି 10 metric ton କୋଲ୍ଡ ରୁମ୍, ଯେଉଁଟାକି 15 lakhs ଗୋଟେ ୟୁନିଟ୍ଟା ସମ୍ପୂର୍ଣ୍ଣତଃ ମାଗଣା ଚାଷୀ ପାଉଛନ୍ତି। ତା ସହିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ସମ୍ପୂର୍ଣ୍ଣତଃ ମାଗଣା ଛତୁ ୟୁନିଟ୍ ବି ପାଇପାରୁଛନ୍ତି, ସମ୍ପୂର୍ଣ୍ଣତଃ ମାଗଣା ସେଇ ଜିନିଷଟା ସେ ପାଉଛନ୍ତି। ତା ସହିତ କଦଳୀ ଚାଷ ଯଦି ଭାଇମାନେ କରିବାକୁ ଚାହିଁଛନ୍ତି, ତ ଓମ୍ବାର୍ଡସି ଜରିଆରୁ ଆମେ ତାଙ୍କୁ ବୁନ୍ଦା ଜଳ ସିଞ୍ଚନ ସାଙ୍ଗରେ କଦଳୀ ପ୍ରୋଭାଇଡ୍ କରୁଛୁ, ସେଇଟା ବି ତାଙ୍କୁ ସମ୍ପୂର୍ଣ୍ଣତଃ ମାଗଣା ଅଛି। ତା ସହିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଟ୍ରେନିଂ ପ୍ରୋଭାଇଡ୍ କରୁଛୁ, ବିଭିନ୍ନ ଯାହା ବି ପ୍ରୋଗ୍ରାମ ଅଛି ସେଥିରେ ଛତୁ ଚାଷ ହେଉ କି ସୋଲାର ଡ୍ରାୟର ହେଉ, ୟା ବିଷୟରେ ଯାହା ବି ଅନ୍ୟ ଟ୍ରେନିଂ ଆମେ ଦେଇପାରିବୁ, ପନିପରିବା ଚାଷ ଯଦି ସେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କରିବାକୁ ଚାହୁଁଛନ୍ତି, ତା ପାଇଁ ଆମେ ଟ୍ରେନିଂ ପ୍ରୋଭାଇଡ୍ କରୁଛୁ। ତା ସହିତ ଏକ୍ସପୋଜର ବେଜ୍, ଯେଉଁଟାକି ପ୍ରୋଗ୍ରେସିଭ୍ ଷ୍ଟେଟ୍ ବାହାର ଅନ୍ୟ ରାଜ୍ୟମାନଙ୍କୁ ବି ସେଠିକି ବି ବୁଲାଇବାକୁ ଆମେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ନେଉଛୁ। ତ ଏହା ଓମ୍ବାର୍ଡସି ଜରିଆରେ ହେଉଛି। ଆମର କେଉଁଝର ସାଦରରେ, ବାଂସପାଳରେ, ହରିଚନ୍ଦନପୁରରେ, ଆନନ୍ଦପୁର, ଚମ୍ପୁଆ, ସବୁ ଜାଗାରେ ଏଇ ପ୍ରୋଗ୍ରାମଟା ଚାଲିଛି। ଆଉ ସେଥିରେ ବହୁତ ମହିଳା ଚାଷୀମାନେ ଆସିଛନ୍ତି ଆଗକୁ, ଆଉ ସେ ତାଙ୍କର ସକ୍ସେସଫୁଲ ଯେଉଁ ମସରୁମ୍ ୟୁନିଟ୍ କରିଛନ୍ତି, ଆଉ ସେଥିରେ ସେ ଲାଭବାନ ମଧ୍ୟ ହେଉଛନ୍ତି।
1: ତାପରେ ସେମାନଙ୍କର ଯାହା ଅସୁବିଧା ସୁବିଧା ଆପଣ ତାକୁ ସମାଧାନ କରିବେ।
0: ଆଜିକାଲି ତ ସବୁ ଡିଜିଟାଇଜେସନର ସମାନ, ତ ସମସ୍ତଙ୍କର ଫୋନ୍ ନମ୍ବର ଅଛି, ସମସ୍ତଙ୍କର ହ୍ୱାଟ୍ସଆପ୍ ନମ୍ବର ଅଛି। ତା ବାଦ ପ୍ରତି ବ୍ଲକରେ, ପ୍ରତି ପଞ୍ଚାୟତର ଅଗ୍ରଣୀ ଚାଷୀମାନଙ୍କୁ ନେଇକି ଗୋଟେ ଗୋଟେ ହ୍ୱାଟ୍ସଆପ୍ ଗ୍ରୁପ୍ ବି କରାହେଇଛି, ଏଇଟା ଆମର ଡାଇରେକ୍ଟୋରେଟ୍ର ମ୍ୟାଣ୍ଡେଟ୍ ଅଛି। ସେଇ ଗ୍ରୁପ୍ରେ ଏଗ୍ରିକଲଚର, ହର୍ଟିକଲଚର, ସଏଲ କନ୍ଜରଭେସନ ସବୁ ବିଭାଗର କର୍ମଚାରୀମାନେ ଅଛନ୍ତି, ସବୁ ବିଭାଗର ଅଫିସର ମଧ୍ୟ ସେଇ ହ୍ୱାଟ୍ସଆପ୍ ଗ୍ରୁପ୍ରେ ଅଛନ୍ତି, ଆଉ ଚାଷୀ ଭାଇମାନଙ୍କୁ ବି ସେଇ ଗ୍ରୁପ୍ରେ ଆଡ୍ କରାହେଉଛି। ତ ଆମର ବିଭିନ୍ନ ଯାହା ବି ପ୍ରୋଗ୍ରାମ୍ର ଡିଟେଲ୍ ଆସୁଛି, ଯାହା ବି ଆମକୁ ଚାଷୀ ଭାଇମାନଙ୍କୁ ଇନଫର୍ମ କରିବାର ଅଛି, ଆମେ ସେଇ ଗ୍ରୁପ୍ ମାଧ୍ୟମରେ ଚାଷୀ ଭାଇମାନଙ୍କୁ ଇନଫର୍ମ କରୁଛୁ। ତା ସହିତ ଆମର ଭେଟନେରୀ ଡିପାର୍ଟମେଣ୍ଟ, ହର୍ଟିକଲଚର ଡିପାର୍ଟମେଣ୍ଟ, ଏଗ୍ରିକଲଚର ଡିପାର୍ଟମେଣ୍ଟ ଆଉ ସଏଲ କନ୍ଜରଭେସନ ଡିପାର୍ଟମେଣ୍ଟ, ଏଇ ଚାରିଟା ଡିପାର୍ଟମେଣ୍ଟର ଫିଲ୍ଡ ଷ୍ଟାଫ୍ମାନଙ୍କୁ ଗୋଟେ ଗୋଟେ ପଞ୍ଚାୟତ ଆଲଟ୍ କରାହେଇଛି। ସେମାନେ ପଞ୍ଚାୟତ ଅଫିସ୍ ଯାଇକି 2 ଘଣ୍ଟା ନିହାତି ପଞ୍ଚାୟତ ଅଫିସ୍ରେ ବସିବେ, ସରପଞ୍ଚକୁ ଦେଖା କରିବେ। ସେଇ ଦିନରେ ଯଦି ଯେଉଁ ଚାଷୀ ଭାଇମାନେ ଆସିକି ତାଙ୍କୁ ଦେଖା କରିବେ, ସେ ସମନ୍ୱିତ ଭାବରେ ସବୁ ଡିପାର୍ଟମେଣ୍ଟର ସ୍କିମ୍ଠୁ ନେଇକି ସବୁ ଲୋକଙ୍କର କଣ୍ଟାକ୍ଟ ଇନଫର୍ମେସନ ହେଉ, କେଉଁ ଜିନିଷ ବିଷୟରେ ଯଦି ସେ ପ୍ରୋବ୍ଲେମ୍ ଫେସ୍ କରୁଛନ୍ତି, ତାଙ୍କ ପ୍ରୋବ୍ଲେମ୍ ସଲ୍ଭ କରିବା ପାଇଁ ଯଦି ସେ ଦେଖା କରିବାକୁ ଚାହୁଁଛନ୍ତି, ସେଇଦିନ ତାଙ୍କ ଚାଷୀ ଭାଇମାନେ ଯେକୌଣସି ପଞ୍ଚାୟତରେ ଅଛନ୍ତି, ସେଇ ପଞ୍ଚାୟତ ଅଫିସ୍ ସେ ସିନା ନିହାତି ଯାଆନ୍ତୁ। ଆଉ ସେଇଠି ଯେଉଁ ଷ୍ଟାଫ୍ମାନେ ବି ଯାହାଙ୍କୁ ଆଲର୍ଟ ହେଇଛି ସେ ପଞ୍ଚାୟତ, ସେ ବସୁଛନ୍ତି, ତାଙ୍କ ସାଙ୍ଗରେ ଦେଖା କରନ୍ତୁ, ତାଙ୍କ ଥ୍ରୁରୁ ଆପଣ ଆପଣଙ୍କ ଗ୍ରିଭେନ୍ସ ବି ଆମ ପାଖରେ ରଖିପାରିବେ।
1: ବହୁତ ବଢ଼ିଆ, ବହୁତ ବଢ଼ିଆ ମ୍ୟାଡ଼ାମ।
0: ତ ପାଣି ଧୀରେ ଧୀରେ କମି ଯାଉଛି, ପାଣି ଅନ୍ସର୍ଟେନ୍ ହେଇଗଲାଣି, ଏବେ ମନସୁନ୍ରେ ବର୍ଷା କମ୍ ହେଉଛି, ଶୀତ ଦିନରେ ବି କେତେ କେତେ ଜାଗାରେ ପାଣି ଆମେ, ତେଣୁ କରିକି ଆମେ ଟ୍ରାଏ କରିବା କି ଆମ ପାଖରେ ଯେତିକି ଆଭେଲେବଲ୍ ପାଣି ଅଛି, ଯେତିକି ଆମ ପାଖରେ ପାଣି ଅଛି, ଆମେ ସେଥିରେ କେତେ ଅଧିକା ଚାଷ କରିପାରିବା। ତ ଆମେ ପାଣିକୁ ୱେଷ୍ଟେଜ୍ କରିବା ନାହିଁ, ପାଣିକୁ ୱେଷ୍ଟେଜ୍ କରିବା ନାହିଁ, ତା ପାଇଁ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଗୋଟେ ପ୍ରୋଗ୍ରାମ ଚାଲିଛି, ସେଥିରେ ଆପଣ ବୁନ୍ଦା ଜଳସିଞ୍ଚନ, ଯେଉଁଟାକି ଡ୍ରିପ୍ ଇରିଗେସନ୍ ସିଷ୍ଟମ୍ ଅଛି, ଆଉ ଗୋଟେ ସ୍ପ୍ରିଙ୍କ୍ଲର ଇରିଗେସନ୍ ସିଷ୍ଟମ୍ ଅଛି, ଯେଉଁଟାକି ଫବାରା ଟାଇପ୍ର ଆପଣଙ୍କ ବଗିଚାରେ ବୁଲିବ, ଆଉ କମ୍ ପାଣିରେ କମ୍ ସମୟରେ ଆପଣଙ୍କ ଗଛକୁ ଯେତେ ପାଣି ଦରକାର ଅଛି ସେ ତା'ର ସେତିକି ପ୍ରୋଭାଇଡ୍ କରିପାରିବ। ଏଇ ଡ୍ରିପ୍ ଆଉ ସ୍ପ୍ରିଙ୍କ୍ଲର ଇରିଗେସନ୍ ଯଦି ଆପଣ ଲଗାଉଛନ୍ତି, ଏ ପାଇପ୍ ସିଷ୍ଟମ୍ ଭାବରେ ଯଦି ଆପଣ ଆପଣଙ୍କ ଫିଲ୍ଡରେ ପାଣି ଦେଉଛନ୍ତି, ତାହେଲେ 70-80% ପର୍ଯ୍ୟନ୍ତ ଆପଣଙ୍କର ପାଣିର ୱେଷ୍ଟେଜ୍ ଆପଣଙ୍କର କମିବ, ଆଉ ସେହି ଅନୁସାରେ ଆପଣଙ୍କ ପ୍ରଡକ୍ସନ୍ ବଢ଼ିବ, ପ୍ରଡକ୍ସନ୍ ବଢ଼ିବ ତ ଆପଣଙ୍କ ଆୟ ବି ବଢ଼ିବ। ତ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ପାଇପ୍ ସମ୍ବନ୍ଧୀୟ ଯାହା ବି ଆପଣଙ୍କର କ୍ୱେରିଜ୍ ଅଛି, ଯାହା ବି ଜାଣକାରୀ ନେବାକୁ ଅଛି, ଆପଣ ନିହାତି ଆମ ଅଫିସ୍କୁ ଆସିକି ଯୋଗାଯୋଗ କରିବେ। ଆଉ ଏଇଟା ଖୁସିର ବିଷୟ କି ଏଥିରେ 80-90% ଭାବରେ ସବସିଡି ପ୍ରୋଭାଇଡ୍ କରାହେଉଛି, ତ ବହୁତ ହି କମ୍ ମୂଲ୍ୟରେ ଆପଣ ପାଇପ୍ ପାଇପାରିବେ। କେବଳ 10% ଫାର୍ମର ସେୟାର ଆପଣ ପଇସା ଦେବେ, ଟୋଟାଲ ବାକି ସବୁ ସରକାର ତାଙ୍କ ତରଫରୁ ଖର୍ଚ୍ଚ କରିବେ। ତ ଚାଷୀ ଭାଇମାନେ ଏଇ ଜିନିଷ, ଏଇ ଯେଉଁ ସ୍କିମ୍ର ନିହାତି ଫାଇଦା ଉଠାଇବା ଜରୁରୀ, କାହିଁକିନା ଏଇଟା ଗୋଲ୍ଡେନ୍ ଅପରଚ୍ୟୁନିଟି, ଗୋଟେ ଆପଣଙ୍କ ଭଲ ପାଇପ୍, ଆପଣଙ୍କ ଇନଫ୍ରାଷ୍ଟ୍ରକ୍ଚର ଡେଭଲପ୍ କରିବେ, ଭଲ ପାଇପ୍ ରଖିବେ। ତା ସହିତ କୃଷି ଯନ୍ତ୍ରପାତି ମଧ୍ୟ ଯେଉଁ ଚାଷୀ ଭାଇମାନେ କିଣିବାକୁ ଚାହୁଁଛନ୍ତି, କୃଷି ଯନ୍ତ୍ରପାତି ବି ଆମର ଯେଉଁ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ସ୍କିମ୍ରେ ଆସୁଛି। ଆଉ ଯେଉଁ ଚାଷୀ ଭାଇମାନେ ବ୍ରଶ୍ କଟର ହେଉ କିମ୍ବା ପାୱାର ସ୍ପ୍ରେୟର ହେଉ, ଏହିସବୁ ଜିନିଷ ଯେଉଁମାନେ ଇମ୍ପ୍ଲିମେଣ୍ଟ ମାନେ କିଣିବାକୁ ଚାହୁଁଛନ୍ତି, ଏଇ ଯନ୍ତ୍ରପାତି ବ୍ୟବହାର କରିକି ଆପଣଙ୍କର ଲେବର କଷ୍ଟ କମେ, ଆପଣଙ୍କୁ ଲେବର ଲଗାଇବାକୁ ପଡ଼ିବନି, ତ ସେ ଯନ୍ତ୍ରପାତି କିଣିବାକୁ ହେଲେ ବି ଆପଣ ଆମ ଅଫିସ୍କୁ ଆସିକି ଯୋଗାଯୋଗ କରିପାରିବେ। ତା ସହିତ କମାଣ୍ଡ ଏରିଆ ଯୋଉଠେ ଯୋଉଠେ ଅଛି, ମାନେ ଯୋଉଠେ ଯୋଉଠେ ଡ୍ୟାମ୍ କରାହେଇଛି, ମାନେ ଯେମିତି କାଞ୍ଝାରୀ ଡ୍ୟାମ୍ ହଉ କିମ୍ବା ଚମ୍ପୁଆରେ ଯୋଉ କ୍ୟାନେଲ ଏରିଆ ଅଛି, କମାଣ୍ଡ ଏରିଆ ଅଛି, ସେହି କ୍ୟାନେଲ ଏରିଆ ମାନଙ୍କୁ ଟାର୍ଗେଟ କରିକି ସ୍ୱତନ୍ତ୍ର ଗୋଟେ ପ୍ରୋଗ୍ରାମ ବି ଚାଲିଛି ଏବେ। ତ ଏଥିରେ ଯେହେତୁ ସେ କମାଣ୍ଡ ଏରିଆର ଆଖପାଖ ପଞ୍ଚାୟତ

0: ଚାହୁଁଛନ୍ତି। ଏ ସବୁ ପ୍ରକାରର ସୁବିଧା ଆପଣଙ୍କୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରୁ ଆପଣ ପାଇପାରିବେ। ତ ଆପଣ ଯେକୌଣସି ବିଜନେସ୍ କରିବାକୁ ଚାହୁଁଛନ୍ତି, ଆପଣ ସେଇ ସମ୍ବନ୍ଧୀୟ ଡିପାର୍ଟମେଣ୍ଟ ସାଙ୍ଗରେ କଥା ହେଲେ MKUIରେ ଯାହା ସୁବିଧା ସୁଯୋଗ ଅଛି 50% ରିହାତି ଭାବରେ ଆପଣଙ୍କୁ ଯେଉଁ ସୁବିଧା ମିଳିବ ତାହା ଆପଣ ନିହାତି ନେଇପାରିବେ।
1: ଶ୍ରୋତା ଭାଇ ଭଉଣୀମାନଙ୍କ ତରଫରୁ ଆପଣଙ୍କୁ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର।

ଆକାଶବାଣୀ କେନ୍ଦୁଝର, ସମୟ ରାତି 10:00। ଲୋକସଙ୍ଗୀତ କାର୍ଯ୍ୟକ୍ରମରେ ପ୍ରଚାର କରୁଛୁ କେନ୍ଦରା ଗୀତ। ପରିବେଷଣ କରିଛନ୍ତି ଲକ୍ଷ୍ମୀଧର ନାଥ ଓ ସାଥୀ।

ଶିଳ୍ପୀ ଲକ୍ଷ୍ମୀଧର ନାଥ ଏବଂ ସାଥୀଙ୍କ ଦ୍ୱାରା ପରିବେଷିତ କେନ୍ଦରା ଗୀତ ଶୁଣୁଥିଲେ। ଲୋକସଙ୍ଗୀତ କାର୍ଯ୍ୟକ୍ରମ ଶେଷ ହେଲା। ଆକାଶବାଣୀ କେନ୍ଦୁଝର। ଏଥର ଶୁଣନ୍ତୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଚିରନ୍ତନୀ। ପ୍ରଥମ ଗୀତଟି ଗାଇଛନ୍ତି ରତିକାନ୍ତ ଶତପଥୀ। ଗୀତ ରଚନା ସଫିକ୍ ଅହମ୍ମଦ ସିଦ୍ଦିକୀ।

ଚିରନ୍ତନୀ କାର୍ଯ୍ୟକ୍ରମରେ ଶୁଣୁଛନ୍ତି ସୁଗମ ସଙ୍ଗୀତ ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ। ଏଥର ଦ୍ୱୈତ କଣ୍ଠରେ ଶିଳ୍ପୀ ରତିକାନ୍ତ ଶତପଥୀ ଏବଂ ଶିଶିରା ଦାସ, ଗୀତ ରଚନା ସଫିକ୍ ଅହମ୍ମଦ ସିଦ୍ଦିକୀ।

ଆପଣ ଟ୍ୟୁନ୍ କରିଛନ୍ତି 100.1 FM ଆକାଶବାଣୀ କେନ୍ଦୁଝର, ଶୁଣୁଛନ୍ତି ଚିରନ୍ତନୀ କାର୍ଯ୍ୟକ୍ରମ। ପରବର୍ତ୍ତୀ ଶିଳ୍ପୀ ମହମ୍ମଦ ସିକନ୍ଦର ଆଲାମ, କଣ୍ଠରେ ହରିହର ମିଶ୍ରଙ୍କ ରଚନା।